ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ଗୁରୁବାର 1948 ଶକାବ୍ଦ ଶ୍ରାବଣ ଏକ ଦିନ 2026 ଖ୍ରୀଷ୍ଟାବ୍ଦ ଜୁଲାଇ ମାସର 23 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ଜ ଯୋଗେ, ଏଫ୍ଏମ୍ ମହାନଦୀରେ 101 MHz। ଏତଦ୍ବ୍ୟତୀତ ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ।

କାର୍ଯ୍ୟକ୍ରମ ଶେଷରେ ଦାଉଦ କୁଅଁରଙ୍କ କଣ୍ଠରେ ଏହି ସମ୍ବଲପୁରୀ ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା କ୍ଷେତ୍ରମଣି ବିଭାର।

0: ଏଥିସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ପ୍ରାତିଚି ମହାନ୍ତି, ବୃନ୍ଦାବନ ଖଣ୍ଡୁଆଳ, ଅଭିପ୍ସା ନାୟକ, ଶୋଭା ରାୟ ଏବଂ ଦାଉଦ କୁଅଁର। ଗୀତଗୁଡ଼ିକୁ ରଚନା କରିଥିଲେ ଶିବଶଙ୍କର ପ୍ରଧାନ, ପ୍ରଫୁଲ୍ଲ କର, ମନୋଜ ମହାନ୍ତି, ଭରତ ଦାସ ଏବଂ କ୍ଷେତ୍ରମଣି ବିଭାର। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ ଆଜିର ଭାବନା। ଉପସ୍ଥାପନା ଶିବାନୀ ଲାଲ।
1: ବିଶ୍ୱ ହେଉଛି ଏକ ବିଶ୍ୱବିଦ୍ୟାଳୟ। ପ୍ରତ୍ୟେକ ମନୁଷ୍ୟ ଏଥିରେ ଜଣେ ଜଣେ ଛାତ୍ର। ପ୍ରତ୍ୟେକ ଛାତ୍ର ଗୋଟିଏ ବିଷୟରେ ଅଧ୍ୟୟନ କରି ଉପାଧି ଲାଭ କରିଥାଏ। ପ୍ରତ୍ୟେକ ନିଜ ନିଜର ଇଚ୍ଛା ମୁତାବକ ବିଷୟ ବାଛନ୍ତି, କିନ୍ତୁ ଯେତେ ପ୍ରକାରର ବିଷୟ ସେମାନେ ପଢ଼ିଲେ ମଧ୍ୟ ସମସ୍ତଙ୍କର ଗୋଟିଏ ସମାନତା ଅଛି, ସମାନ ଲକ୍ଷ୍ୟ ଏବଂ ଅଭିପ୍ରାୟ ରହିଛି। ଗୋଟିଏ ସେନାବାହିନୀରେ ଅନେକ ପ୍ରକାରର କାର୍ଯ୍ୟ ଏବଂ ପଦ ଥାଏ, କିନ୍ତୁ କାମ ଯାହା ହେଉନା କାହିଁକି, ସେ ଧୋବା ହେଉ ବା ଅର୍ଦ୍ଦଳି ହେଉ, ପ୍ରହରୀ ହେଉ କି କମାଣ୍ଡର ହେଉ, ପ୍ୟାରେଡ୍ରେ ଶୃଙ୍ଖଳିତ ଡ୍ରିଲ୍ ଓ ବନ୍ଧୁକ ଚାଳନାର ଯୋଗ୍ୟତା ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ। ସେହିପରି ବିଶ୍ୱବିଦ୍ୟାଳୟରେ ବିଜ୍ଞାନ, ରାଜନୀତି, ଅର୍ଥନୀତି ଆଦି ବିଦ୍ୟା ଥିଲେ ମଧ୍ୟ ସମସ୍ତଙ୍କ ପାଇଁ ମୌଳିକ ବିଷୟଟି ହେଲା ଆଧ୍ୟାତ୍ମିକ ଜ୍ଞାନ। ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ ବିଶେଷ ବସ୍ତୁ ରହିଛି, ଭକ୍ତି, ବିଚାରଣା, ଶୃଙ୍ଖଳା।

0: ଦୃଢ଼ ସଂକଳ୍ପ ଏବଂ କର୍ତ୍ତବ୍ୟ। ଭକ୍ତି ହେଉଛି ପ୍ରେମର ସର୍ବୋତ୍ତମ ରୂପ। ଭକ୍ତିର ଅର୍ଥ ନିରନ୍ତର ନାମସ୍ମରଣ। ଭକ୍ତିର ଅର୍ଥ ସର୍ବଶକ୍ତିମାନ ଈଶ୍ୱରଙ୍କର ପ୍ରେମପୂର୍ଣ୍ଣ ଅନୁଚିନ୍ତନ, ତାଙ୍କର ନାମକୀର୍ତ୍ତନ, ଉପାସନା ଏବଂ ତାଙ୍କ ଉଦ୍ଦେଶ୍ୟରେ ତପଶ୍ଚରଣ। ଏପରି କିଛି ନାହିଁ ଯାହାକି ଦିବ୍ୟତ୍ୱର ପ୍ରେମପୂର୍ଣ୍ଣ ସେବା ବଳରେ ଲାଭ କରି ନ ହେବ। ଭକ୍ତିର ଅର୍ଥ କେବଳ ଭଜନ ବା ପୂଜା କରିବା ନୁହେଁ। ଏହି ପ୍ରକାରର ଭକ୍ତି କୌଣସି ନା କୌଣସି ପ୍ରକାରର ସ୍ୱାର୍ଥ ଭାବନା ଏବଂ ସ୍ୱାର୍ଥ ଅନ୍ୱେଷଣ ଉପରେ ଆଧାରିତ। ପ୍ରକୃତ ଭକ୍ତି ସବୁ ପ୍ରକାରର ସ୍ୱାର୍ଥପରତାଠାରୁ ଦୂରରେ ରହିବା ଉଚିତ। ଭକ୍ତି ସଚ୍ଚିନ୍ତା ପୋଷଣ କରିବାର ପ୍ରାଥମିକ ପଦକ୍ଷେପ ଏବଂ ଭଗବାନଙ୍କୁ ଉପଲବ୍ଧି କରିବାର ସରଳତମ ମାର୍ଗ। ଈଶ୍ୱରଙ୍କୁ ପୂଜା କରିବା, ମନୁଷ୍ୟ ନିଜକୁ କଷ୍ଟ ଦେବା ପ୍ରକୃତ ଭକ୍ତି ନୁହେଁ। ଈଶ୍ୱରଙ୍କୁ ପୂଜା କରିବା ଅପେକ୍ଷା ତାଙ୍କୁ ଜଣେ ଆଦର୍ଶ ମାନବ ଭାବରେ ଦେଖି ତାଙ୍କର ଆଦର୍ଶ ଅନୁସରଣ କରିବା ଶ୍ରେୟସ୍କର। ସଂସାର ଭଲମନ୍ଦ, ସୁଖ ଦୁଃଖ, ଠିକ୍ ଓ ଭୁଲ, ଜୟ ଓ ପରାଜୟର ଏକ ସମନ୍ୱୟ ଅଟେ। ଏପରି ବିପରୀତ ଭାବସମ୍ପନ୍ନ ସଂସାର ମଧ୍ୟରେ ମଣିଷକୁ ସବୁବେଳେ ବାଛିବାକୁ ପଡ଼ିବ, କେଉଁଟି ଠିକ୍, କେଉଁଟି ଭୁଲ, କେଉଁଟି ବାଞ୍ଛନୀୟ, କେଉଁଟି ଅବାଞ୍ଛନୀୟ। ଯେଉଁ ମଣିଷର ଠିକ୍ ଭୁଲ ବିଚାର କରିବାର ଶକ୍ତି ନାହିଁ, ସେ ବିବେକଶୂନ୍ୟ। ପ୍ରଥମେ ଚିନ୍ତା କରିବା କ'ଣ ଠିକ୍ କ'ଣ ଭୁଲ। ଯଦି ଠିକ୍ କର୍ମ ନିଜକୁ ସନ୍ତୋଷ ପ୍ରଦାନ କରୁଛି, ତାହେଲେ ସେ କାମ କରଣୀୟ ଅଟେ। ଜୀବନରେ ଶୃଙ୍ଖଳା ନିହାତି ଆବଶ୍ୟକ। ଏହା ହିଁ ସାଧନାର ପ୍ରଥମ ସୋପାନ। ନିଜ ମଧ୍ୟରେ ଶୃଙ୍ଖଳା ଅଭିବୃଦ୍ଧି ପାଇଁ ନିରହଙ୍କାର ଭାବେ କର୍ମ କରିବା ଆବଶ୍ୟକ। ଶୃଙ୍ଖଳା ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ତରରେ ଉନ୍ନତି ଆଣିଥାଏ, ଇନ୍ଦ୍ରିୟ ସଂଯମ କରାଇଥାଏ। ଶୃଙ୍ଖଳା ବିନା କଲ୍ୟାଣ ନାହିଁ, ନ ଶ୍ରେୟ ନିୟମମ୍ ବିନା। ଦୃଢ଼ ସଂକଳ୍ପ ବିନା ଜୀବନରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ। ମନୁଷ୍ୟ ଦୃଢ଼ ସଂକଳ୍ପ ଏବଂ ଅଟଳ ବିଶ୍ୱାସ ବଳରେ କୌଣସି କାର୍ଯ୍ୟ ସାଧନ କରିପାରିବ। ପୃଥିବୀରେ ସବୁକିଛି ଉତ୍ତମ ଅଟେ। ଆମେ ଜୀବନରେ ଭଲ ଦେଖିବା ପାଇଁ ସଂକଳ୍ପ କଲେ ସବୁକିଛି ଭଲ ହିଁ ଦେଖାଯିବ। କର୍ତ୍ତବ୍ୟ ହେଉଛି ଅନ୍ତର୍ନିହିତ ସଦ୍ଗୁଣାବଳୀର ବାହ୍ୟ ପରିପ୍ରକାଶ। ବ୍ୟକ୍ତି ଯଦି ସମାଜ ପ୍ରତି ତା'ର କର୍ତ୍ତବ୍ୟ ପାଳନ ନ କରେ, ତେବେ ତା'ର ଜୀବନ ନିରର୍ଥକ। ପ୍ରଥମେ ମାତାପିତାଙ୍କ ପ୍ରତି, ସନ୍ତାନ ପ୍ରତି, ଦେଶ ପ୍ରତି କର୍ତ୍ତବ୍ୟ ପାଳନ କରିବା ଉଚିତ। ତାହେଲେ ଅଧିକାର ଆପେ ପାଇପାରିବା। ସତ୍କର୍ମ କରି ନିଜର ଜୀବନକୁ ପବିତ୍ର କରିପାରିବା। ଆମେ ଆଧ୍ୟାତ୍ମିକତାର ଏହି ବିଶେଷ ବିଷୟଗୁଡ଼ିକୁ ନିଜ ଜୀବନରେ ଅନୁଶୀଳନ କଲେ ଆମ ଜୀବନ ସାର୍ଥକ ହୋଇପାରିବ।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନା ଶିବାନୀ ଲାଲ, ଆକାଶବାଣୀ ସମ୍ବଲପୁର। ଏଥର ଅତିପଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ, ଆଜି ଏହାର 450ତମ ଭାଗ ଶୁଣନ୍ତୁ।

କ୍ରୁଦ୍ଧ ଶିବଙ୍କୁ ପ୍ରସନ୍ନ କରାଇ ଭୃଗୁ ବୈକୁଣ୍ଠରେ ପହଞ୍ଚିଛନ୍ତି ଏବଂ ଲକ୍ଷ୍ମୀଙ୍କ କୂଳରେ ଶୋଇଥିବା ବିଷ୍ଣୁଙ୍କ ଛାତିରେ କୋଇଠା ମାରିଛନ୍ତି। ଏଭଳି ଆଚରଣରେ କ୍ରୋଧ ପରିବର୍ତ୍ତେ ସେ ଦେଖିଲେ ପ୍ରଭୁଙ୍କର ଅପୂର୍ବ ବିନୟ, ଭକ୍ତବତ୍ସଳତା ଏବଂ ସାଧୁ ପ୍ରଶସ୍ତି। ଏଥିରୁ ବିଷ୍ଣୁଙ୍କ ସର୍ବଶ୍ରେଷ୍ଠତ୍ୱ ପ୍ରତିପାଦିତ ହେଲା। ଏବେ ଭୂଭାର ଶେଷ ପ୍ରାୟ, କୃଷ୍ଣାର୍ଜୁନଙ୍କୁ ମର୍ତ୍ତତ୍ୟାଗ କଥା ସ୍ମରଣ କରାଇ ଦେବାକୁ ପରମ ପୁରୁଷ ଭଗବାନ ବିଷ୍ଣୁ ବ୍ରାହ୍ମଣ ଶିଶୁମାନଙ୍କୁ ହରଣ କରି ନେଇଛନ୍ତି। ଅର୍ଜୁନ ପ୍ରତିଜ୍ଞା କରିଥିଲେ ଯେ ସେ ବ୍ରାହ୍ମଣ ଶିଶୁଙ୍କୁ ରକ୍ଷା କରିବେ, କିନ୍ତୁ ଏଥିରେ ଅସମର୍ଥ ହେବାରୁ ବ୍ରାହ୍ମଣ ତାଙ୍କୁ ଧିକ୍କାରୁଛି।

आकाशवाणी सम्बलपुर जुहार आंचलिक खबर पढ़ुछन् सुप्रीति मिश्र। श्रीक्षेत्र पुरीन जन्मवेदीन महाप्रभुमाने आज नवमी संध्या दर्शन्ती दर्शन देबे। गलाकाल तिनि रथर दक्षिण मोड़ कराई गुंडीचा मंदिर नाकचणा द्वार आगाडे रखाई। आयबाकाल बाहुडा जात्रा थिबानु संध्या दर्शन के बेलबुडर 6 बजे बंद करबारके निष्पत्ति नियाजाइछि। दर्शन बंद हेबार उत्रु संध्या धूप आल्ती कराजिबा, तार उत्रु बडसिंहार भोग हेकरि पहुड़ आल्ती कराजिबा। भक्तमानकर श्रृंखले दर्शन लागि श्रीगुंडीचा मंदिर सिंहद्वारनु बसस्टाण्ड छक तक ब्यारिकेड व्यवस्था कराजाइछि। କେନ୍ଦ୍ର ମତ୍ସ୍ୟପାଳନ ମନ୍ତ୍ରଣାଳୟ 2020-21 ଆର୍ଥିକ ବର୍ଷନୁ ଓଡ଼ିଶା ସହିତ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା PMMSY କାର୍ଯ୍ୟକାରୀ କରୁଛନ୍। ଏ ସମୟ ଭିତରେ ମାଛ ଚାଷ ଆଉ ଜଳକୃଷିର ମୂଲ୍ୟ ଶୃଙ୍ଖଳାକେ ବରକସ କରିବା ଲାଗି ଭିନ୍ ଭିନ୍ ପଦକ୍ଷେପ ହିସାବେ ରାଜ୍ୟ ସରକାର ଦାଖଲ କରିଥିବା 1301.18 କୋଟି ଟଙ୍କାର ମତ୍ସ୍ୟ ବିକାଶ ପ୍ରସ୍ତାବକେ ଅନୁମୋଦନ ମିଳିଛି, ଯେନ୍ଥି 484.64 କୋଟି ଟଙ୍କାର କେନ୍ଦ୍ରୀୟ ଭାଗ ସାମିଲ ଅଛି। PMMSY ଯୋଜନା ଅଧୀନଥି ଜାନୁଆରୀ 2025 ସମ୍ବଲପୁରର ବସନ୍ତପୁରଠାରେ 100 କୋଟି ଟଙ୍କା ଖର୍ଚ୍ଚାତି ଗୋଟିଏ ସମନ୍ୱିତ ଏକ୍ୱା ପାର୍କ ସ୍ଥାପନା ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ ବୋଲି ରାଜ୍ୟସଭାନ ଗଲାକାଲି କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ସୂଚନା ଦେଇଛନ୍। ଓଡ଼ିଶା ଲାଗି ରେଲ୍ ବଜେଟ୍ ଆବଣ୍ଟନ ଗଲା 12 ବର୍ଷ ଭିତରେ ପାଖାପାଖି 13 ଗୁଣା ବଢ଼ିଛି ବୋଲି ଗଲାକାଲି ଲୋକସଭାନ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍। ଶ୍ରୀ ବୈଷ୍ଣବ କହିଛନ୍ତି 2009-2014 ଭିତରେ ରାଜ୍ୟକେ ବଛରକ 838 କୋଟି ଟଙ୍କା ରେଲ୍ ବଜେଟ୍ ମିଳୁଥିଲା। 2026-27 ଇଟା 13 ଗୁଣା ବଢ଼ିକରି 10,928 କୋଟି ଟଙ୍କା ପହଞ୍ଚିଛି। ସେନ୍ତା ଓଡ଼ିଶାନ ନୂଆ ରେଲ୍ ଲାଇନ୍ ତିଆର 3.5 ଗୁଣା ବଢ଼ିଛି। April 1 ତକ ଓଡ଼ିଶାନ 19 ନୂଆ ଲାଇନ୍ ଆଉ 36 ରେଲ୍ ଲାଇନ୍ର ପ୍ରଶସ୍ତିକରଣ ସହିତ 55 ପ୍ରକଳ୍ପକେ ମଞ୍ଜୁର କରାଯାଇଛି। ଏଥିଲାଗି ମୋଟ 82,739 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେନ୍ତା ଅମୃତ ଭାରତ ଷ୍ଟେସନ ଯୋଜନାଥି ରାଜ୍ୟର 59 ଷ୍ଟେସନର ପୁନର୍ବିକାଶ କାମ ଚାଲିଥିବାର ବେଳେ 9 ଷ୍ଟେସନର କାମ ଶେଷ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଅନୁରାଗ ଜୈନଙ୍କୁ ନୀତି ଆୟୋଗର ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରିଛନ୍। କ୍ୟାବିନେଟ୍ର ନିଯୁକ୍ତି ବାବଦ କମିଟି ତାଙ୍କ ନିଯୁକ୍ତିକେ ମଞ୍ଜୁରୀ ଦେଇଛି। ଏ ବାବଦେ କାର୍ମିକ ଆଉ ପ୍ରଶିକ୍ଷଣ ବିଭାଗ ତରଫୁ ଗଲାକାଲି ନିର୍ଦ୍ଦେଶ ଜାରି କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ତୁର୍ତ୍ତି ନ୍ୟାୟ ଦେବା ଲାଗି ରାଜ୍ୟ ସରକାରଙ୍କ ତରଫୁ ରାଜ୍ୟର 6 ଜାଗାନ ଅତ୍ୟାଚାର ନିବାରଣ ଆଇନ 1999 ଅଧୀନତି ସ୍ୱତନ୍ତ୍ର କୋର୍ଟ ଗଠନ କରିବା ଲାଗି ବିଜ୍ଞପ୍ତି ବାହାରିଛି। ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ ଉଚ୍ଚ ନ୍ୟାୟାଳୟଙ୍କର ସହମତିଥି ଭଦ୍ରକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଆଉ ଖୋର୍ଦ୍ଧା ରାଜସ୍ୱ ସବ୍ଡିଭିଜନର ଏହି ସ୍ୱତନ୍ତ୍ର କୋର୍ଟ କାମ କରିବା। ଇତାର ଜରିଏ ପଡ଼ି ରହିଥିବା ମାମଲାମାନଙ୍କର ତୁର୍ତ୍ତି ଶୁଣାଣି ସମ୍ଭବ ହୋଇପାରବା। COVID-19 କେ ନେଇକରି ନାଇଁ ଡରବାରକେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫୁ ଲୋକ ପରାମର୍ଶ ଦିଆଯାଇଛି। ଏଥିଲାଗି ରୋଗୀମାନଙ୍କ ଲାଗି ନିୟମିତ ନିରୀକ୍ଷଣ ଆଉ ସତର୍କତା ବ୍ୟବସ୍ଥା କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଳାହାଣ୍ଡି ଜିଲ୍ଲା ଗସ୍ତଟି ଆସିକରି ଗଲାକାଲି ବେଲବୁଡ଼ା ଭବାନୀପାଟଣାରେ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ସମନ୍ୱିତ ଶିଶୁ ବିକାଶ, ମିଶନ ଶକ୍ତି, ଶିଶୁ ସୁରକ୍ଷା ଓ ପର୍ଯ୍ୟଟନ ବିଭାଗର ଭିନ୍ ଭିନ୍ କାର୍ଯ୍ୟକ୍ରମ ବାବଦେ ସମୀକ୍ଷା କରିଥିଲେ। ଏବତକ ତିଆରି ନାହିଁ ହୋଇଥିବା କି ତିଆରି ଚାଲିଥିବା ଅଙ୍ଗନୱାଡ଼ି ଗୃହ ଆଉ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଶନ ଶକ୍ତି ଗୃହମାନଙ୍କର ତିଆରି କାମ ତୁର୍ତ୍ତି ଶେଷ କରିବାରକେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଶ୍ରୀମତୀ ପରିଡ଼ା ନିର୍ଦ୍ଦେଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା କିଡ୍ନୀ ରୋଗୀମାନଙ୍କର ସଂଖ୍ୟା ବଢ଼ୁଥିବାରୁ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ 5 ଜଣିଆ ବିଶେଷଜ୍ଞ ଦଳ ଜିଲ୍ଲା ପରିଦର୍ଶନ କରିଛନ୍। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ସହିତ ସୋନପୁର ଆଉ ଉଲୁଣ୍ଡାର ସୁନାପାଲି ଗାଁର ଲୋକମାନଙ୍କର ଖାଇବା, ପାନ ଆଉ ଜୀବନଶୈଳୀ ଉପରେ ଅନୁଧ୍ୟାନ କରାଯାଇକରି ସଚେତନ କରାଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ଜିଲ୍ଲାନ ଚାଲିଥିବା ଭିନ୍ ଭିନ୍ ଉନ୍ନୟନମୂଳକ କାମର ଅଗ୍ରଗତି ବାବଦ ସମୀକ୍ଷା କରାଯାଇଛି। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପଶୁ ଚିକିତ୍ସା ବିଭାଗ ତରଫୁ ପ୍ରାଣୀ ସହାୟତା କେନ୍ଦ୍ର, ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ ଆଉ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାଥି ଚାଲିଥିବା ଭିନ୍ ଭିନ୍ ଗୃହ ନିର୍ମାଣ କାମକେ ଜଲ୍ଦି ଶେଷ କରିବାରକେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

0: ବଙ୍ଗୋପସାଗର ଆଉ ତାର ପାଖର ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସଙ୍ଗେ ଦକ୍ଷିଣ ଓଡ଼ିଶା ଛତିଶଗଡ଼ ଆଉ ମଧ୍ୟପ୍ରଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏତାର ପ୍ରଭାବରେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ଝାରସୁଗୁଡ଼ା ସୁନ୍ଦରଗଡ଼ କେନ୍ଦୁଝର ଜିଲ୍ଲାନ ଅତି ଜବର ବର୍ଷା ହୋଇପାରେ। ସେନ୍ତା ସମ୍ବଲପୁର ଦେବଗଡ଼ ସହିତ 12ଟା ଜିଲ୍ଲାର ଗୋଟିଏ କି ଯୋଡ଼ିଏ ଜାଗାନ ଜବର ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ରେଡିଓ ପର ମାନନୀୟ ଶ୍ରୀ ନରେନ୍ଦ୍ର ମୋଦି ଭାରତ କି ଜନତା ସେ କରେଙ୍ଗେ ମନ୍ କି ବାତ୍ ଆକାଶବାଣୀ କେ ସଭି କେନ୍ଦ୍ର ଇସି ପ୍ରସାରିତ କରେଙ୍ଗେ।
2: ମେରେ ମନ୍ କି ବାତ୍ ଆପକେ କାରଣ ସଚ୍ଚେ ଅର୍ଥ ମେ ଆପକେ ମନ୍ କି ବାତ୍ ବନ ଗଈ ହେ। ଆପକି ବାତେ ସୁନତା ହୁଁ, ଆପକେ ଲିଏ ସୋଚତା ହୁଁ, ଆପକେ ସୁଝାଓ ଦେଖତା ହୁଁ, ଉସି ସେ ମେରେ ବିଚାରୋ କି ଏକ ଦୌଡ ଶୁରୁ ହୋ ଜାତି ହେ ଯୋ ଆକାଶବାଣୀ କେ ମାଧ୍ୟମ ସେ ଆପକେ ପାସ ପହଞ୍ଚତି ହେ। ବୋଲତା ମେ ହୁଁ लेकिन बात आपकी होती है।
3: याद रखिएगा, रविवार सुबह 11 बजे मन की बात।

ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଜଣ୍ଡିସ୍ କାହିଁକି ହୁଏ ଏବଂ ତାର ପ୍ରତିକାର, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତାବାଳା ଜେନା। ସକାଳ 7:35 ସ୍ୱଭାବକବି ଗଙ୍ଗାଧର ମେହେରଙ୍କର କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ତଥ୍ୟ ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ସକାଳ 7:50 ବିଥିକା ଚାଟାର୍ଜୀ ଏବଂ ଚିତ୍ତରଞ୍ଜନ ବେହେରାଙ୍କ କଣ୍ଠରେ ଶୁଣିବେ ସମ୍ବଲପୁରୀ ଗୀତ। ସକାଳ 8:30 ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ବିଷୟବସ୍ତୁ ରହିଛି ସନ୍ଧ୍ୟା ଦର୍ଶନ। ବିଶେଷଜ୍ଞ ଭାବରେ ତଥ୍ୟ ଦେଇଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ। ସକାଳ 9:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। ଦିନ 10:30 ସ୍ୱାସ୍ଥ୍ୟ ସମ୍ପର୍କିତ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟରର ପୁନଃ ପ୍ରସାରଣ ଶୁଣିପାରିବେ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲ ପାରେ ବଜା। ଦିନ 12:30 ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ସମ୍ବଲପୁରୀ ଗୀତ। ଆଜିର କଣ୍ଠଶିଳ୍ପୀମାନେ ହେଲେ କେମ୍ କେ ମୂର୍ତ୍ତି ଏବଂ ରସିକ ଭୋଇ। ଦିନ 1:20 ଘର ସଂସାର କାର୍ଯ୍ୟକ୍ରମ। ଆଜି ଘର ସଂସାର କାର୍ଯ୍ୟକ୍ରମର ଗୃହଲକ୍ଷ୍ମୀରେ ଶୁଣିବେ ଘର ସଂସାର ଓ ପାରିବାରିକ ସମ୍ପର୍କ, କହିବେ ସୁଶ୍ରୀରାଣୀ ବଡ଼ପଣ୍ଡା। ଦିନ 2:45 ହିନ୍ଦୀ କଥାଚିତ୍ରର ଗୀତ। ଦିନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଙ୍ଗ। ଅପରାହ୍ନ 4:00 ସନ୍ଦେଶ ଟୁ ସୋଲଜର୍ସ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସନ୍ଧ୍ୟା 5:02 ଲୋକଗୀତ କ୍ରମରେ ସମ୍ପର୍ଦ୍ଧା ପରିବେଷଣ କରିବେ ମକ୍ତାରୀ ପ୍ରଧାନ ଏବଂ ସାଥୀ। ସନ୍ଧ୍ୟା 5:30 ଯୁବବାଣୀର ଖେଳ ଜଗତ, ଆଜି ଏଥିରେ ସନ୍ତରଣକାରୀ ସୋନିଆ ପଟେଲଙ୍କ ସହ ସାକ୍ଷାତକାର ଶୁଣିବେ। ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ରାତି 7:25 ଜିଲ୍ଲା ହାଲଚାଲ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ପାଣିପାଗ ପରିବର୍ତ୍ତନ ସମୟରେ ଉପଯୁକ୍ତ ଫସଲ ଚୟନ, ଏ ସମ୍ପର୍କରେ କହିବେ ଲଲାଟେନ୍ଦୁ ନାୟକ। ଏ ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଶ୍ରୀକ୍ଷେତ୍ର ପୁରୀରେ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉଙ୍କ ନବମୀର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ଗତକାଲି ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବା ପରେ ରଥଗୁଡ଼ିକୁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଆସନ୍ତାକାଲି ବାହୁଡ଼ଯାତ୍ରା ଥିବାରୁ ଆଜି ସନ୍ଧ୍ୟା ଦର୍ଶନକୁ ଅପରାହ୍ନ 6ଟାରେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଦର୍ଶନ ବନ୍ଦ ପରେ ସନ୍ଧ୍ୟା ଧୂପ ଓ ଆଳତୀ ନୀତି କରାଯିବା ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ କରାଯିବ। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶାକୁ ରେଳ ବଜେଟ୍ ଆବଶ୍ଚନ ପରିମାଣ ଗତ 12 ବର୍ଷ ମଧ୍ୟରେ ପ୍ରାୟ 13 ଗୁଣ ବୃଦ୍ଧି ପାଇଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି 2009ରୁ 2014 ମସିହା ମଧ୍ୟରେ ରାଜ୍ୟକୁ ବାର୍ଷିକ 838 କୋଟି ଟଙ୍କା ମିଳିଥିବା ବେଳେ 2026-27 ଆର୍ଥିକ ବର୍ଷରେ ଏହା 13 ଗୁଣ ବୃଦ୍ଧି ପାଇ 10,928 କୋଟି ଟଙ୍କାରେ ପହଞ୍ଚିଛି। ଓଡ଼ିଶାରେ ଅମୃତ ଭାରତ ଷ୍ଟେସନ ଯୋଜନାରେ 69ଟି ଷ୍ଟେସନର ପୁନର୍ବିକାଶ ହେଉଛି। ରାଜ୍ୟରେ ନୂଆ ରେଳ ଟ୍ରାକ୍ ନିର୍ମାଣ 3.5 ଗୁଣ ବଢ଼ିଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ଓଡ଼ିଶା ପକ୍ଷରୁ 1,301 କୋଟି 18 ଲକ୍ଷ ଟଙ୍କାର ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଏଥିମଧ୍ୟରୁ 484 କୋଟି 64 ଲକ୍ଷ ଟଙ୍କାର ଅନୁଦାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ମିଳିବ ବୋଲି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମତ୍ସ୍ୟ ପ୍ରାଣୀପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି। ଏହି ଯୋଜନାରେ ସମ୍ଭଲପୁରର ବସନ୍ତପୁରଠାରେ 100 କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ସମନ୍ୱିତ ଆକ୍ୱା ପାର୍କ ପ୍ରତିଷ୍ଠା ସହ ଭୁବନେଶ୍ୱରର ପାଣ୍ଡରାଠାରେ 69 କୋଟି 13 ଲକ୍ଷ ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ହୋଲ୍ସେଲ୍ ମାଛ ବଜାର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି। ମୌଳିକ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ଶିକ୍ଷଣୀୟ ଫଳାଫଳରେ ସୁଧାର ଆଣିବା ପାଇଁ ମାତୃଭାଷା ଓ ବହୁଭାଷୀ ଶିକ୍ଷାକୁ ପ୍ରୋହାହିତ କରିବା ଆବଶ୍ୟକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଶିକ୍ଷାମନ୍ତ୍ରୀମାନଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ପ୍ରତ୍ୟେକ ଶିଶୁର ସଫଳତା ସରକାରଙ୍କ ଉତ୍ତରଦାୟିତ୍ୱ। ବିଦ୍ୟାଳୟ ଶିକ୍ଷାକୁ ମଜବୁତ କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସମାନ ଭାଗିଦାର ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ 6ଟି ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସୁପାରିଶ ଓ ସହମତି କ୍ରମେ ଏହି କୋର୍ଟ ସ୍ଥାପନ କରାଯିବ। କୋର୍ଟଗୁଡ଼ିକ ଭଦ୍ରକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ରାଜସ୍ୱ ଜିଲ୍ଲା ଏବଂ ଖୋର୍ଦ୍ଧା ରାଜସ୍ୱ ସବ୍ଡିଭିଜନ ପରିସର ମଧ୍ୟରେ କାର୍ଯ୍ୟକାରୀ ହେବ। ଏହି ନୂତନ ସ୍ୱତନ୍ତ୍ର କୋର୍ଟଗୁଡ଼ିକ ଅତିରିକ୍ତ ଜିଲ୍ଲା ଦୋରାଜ ସ୍ୱତନ୍ତ୍ର କୋର୍ଟ ଭାବେ କାର୍ଯ୍ୟ କରିବ। ଗଞ୍ଜାମ ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉନ୍ନତି ଆଣିବା ସହ ଜନସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଜନନ, ମାତୃ, ନବଜାତ ଶିଶୁ ପୋଷଣ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମନେ ପକାଇବା ପାଇଁ ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। 1927 ମସିହା ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। ଯାତ୍ରୀ ଓ ରେଳ ସୁରକ୍ଷା ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ରୋବୋଟିକ୍ ନିରୀକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱର ରେଳ ସଦନରେ ଡିଏସି ଅର୍ଜୁନ ନାମରେ ଅତ୍ୟାଧୁନିକ ରୋବୋଟ୍କୁ ନିୟୋଜିତ କରାଯାଇଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଓଡ଼ିଶାରୁ 4 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଧାବକ ଅନିମେଷ ଗୁଜୁର, ଜିମ୍ନାଷ୍ଟ ତପନ ମହାନ୍ତି, ତପେଶ୍ୱର ନାଥ ଦାସ ଏବଂ ପ୍ରଣତି ନାୟକ ଭାଗ ନେଉଛନ୍ତି। ପାଣିପାଗ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 10ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର 8ଘଟ୍ଟାରେ ସର୍ବାଧିକ 206 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରର। ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣନ୍ତୁ, ଜଣ୍ଡିସ୍ କାହିଁକି ହୁଏ ଏବଂ ତାର ପ୍ରତିକାର, ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ସ୍ମିତାବାଳା ଜେନା।
2: ସାଧାରଣତଃ ଜଣ୍ଡିସ୍ ବା କାମଳା, ଓଡ଼ିଆରେ ତାକୁ କାମଳା କହୁଛନ୍ତି, ଏକ ରୋଗ ନୁହେଁ, ଏହା ଏକ ଲକ୍ଷଣ ଯାହା ଦୂଷିତ ପାନୀୟ ଜଳ ଯଥା ଦୂଷିତ ଖାଦ୍ୟ ଦ୍ୱାରା ବ୍ୟାପିଥାଏ। ଲିଭର ବା ଯକୃତ ଗତ ଏହା ଏକ ପ୍ରତିକ୍ରିୟା ଯେଉଁଥିରେ କି ଯକୃତରେ ଯଦି ବିଲିରୁପିନ୍ର ପରିମାଣ ବଢ଼ିଯାଏ, ଯାହାକୁ ଯକୃତ ବା ଲିଭର, ଯାହାକି ସବୁବେଳେ ସେ କିଛି ନା କିଛି ଆମର ଟକ୍ସିକ୍ ବା ଯେଉଁଟାକି ଅଦରକାରୀ ଜିନିଷକୁ ଛାଣୁଥାଏ ଆଉ ଦରକାରୀ ଜିନିଷକୁ ଆମକୁ ସାର ଅଂଶ ନ୍ୟୁଟ୍ରିସନ୍ ଜିନିଷ ଆମ ଶରୀର ପାଇଁ ଉପଯୋଗୀ ଜିନିଷକୁ ସଂରକ୍ଷଣ କରିଥାଏ, ସେହି ଯକୃତର ଯଦି ବିଲିରୁପିନ୍ର ପରିମାଣ ବଢ଼ିଯାଏ ତାହେଲେ ଯକୃତ କ'ଣ କରେ, ତାହାକୁ ଛାଣିପାରେ ନାହିଁ, ଯାହାଫଳରେ କି ଆମର ରୋହିତ ରକ୍ତ କଣିକା ସବୁ ଭାଙ୍ଗିବାରେ ଲାଗିଥାଏ। ବାଇଲ ବଢ଼ିକିରି ଆଖି ଓ ଚର୍ମ ହଳଦିଆ ଦେଖାଯାଏ, ଏଥିରେ ଗାଢ ରଙ୍ଗର ବା ହଳଦିଆ ପରିସ୍ରା ହୋଇପାରେ, ମାଟିଆ କଲରର ଝାଡ଼ା ହୋଇପାରେ, ପେଟ ଫୁଲିବା, ବାନ୍ତି

0: ବିଲିରୁବିନର ପରିମାଣଟାକୁ ରକ୍ତରେ ଟେଷ୍ଟ କରିବା। ବିଭିନ୍ନ ପ୍ରକାର ଟେଷ୍ଟ ତା ପାଇଁ ଅଛି, ଯେମିତିକି ଲିଭରଗତ LFT ଅଛି, ବିଲିରୁବିନର ଟେଷ୍ଟ ଅଛି ଯେଉଁଟାକି ଡାଇରେକ୍ଟ ଆଉ ଇନଡାଇରେକ୍ଟ ଟେଷ୍ଟ ଅଛି, CBC ବି କରିପାରିବା। ଏଥିରେ ରକ୍ତହୀନତାର ବି ଲକ୍ଷଣ ଦେଖାଯାଇପାରେ, ସେଥିଲାଗି ଆମେ ସବୁବେଳ ପାଇଁ ବିଲିରୁବିନଟା କ'ଣ ଆମେ ଯଦି ଜାଣିବାକୁ ଚାହିଁବା, ତାହେଲେ ଏହା ଏକ ହଳଦିଆ ଅଦରକାରୀ ପଦାର୍ଥ, ଯାହାକି ଅଧିକା ପରିମାଣରେ ଯଦି ଆମ ଶରୀରରେ ହେଲା ତାହେଲେ ଆମ ଚର୍ମ ଆଉ ତାର ପ୍ରତିଫଳ ଦେଖାଯାଏ। ଚର୍ମ ଆଉ ଆମର ଆଖିରେ ତାର ପ୍ରତିଫଳ ବା ହଳଦିଆ ରଙ୍ଗ ଏହା ହୋଇଥାଏ। ଲିଭର ଅଦରକାରୀ ପଦାର୍ଥକୁ ସବୁବେଳେ ପାଇଁ ଛାଣିଥାଏ, ଯେତେବେଳେ ଅଧିକା ହୋଇଯାଏ ବିଲିରୁବିନର ଅଧିକା ହେଲେ ସେ ଛାଣିବାରେ ଅସକ୍ଷମ ହୋଇଯାଇଥାଏ। ସେତେବେଳେ ଲିଭରକୁ ଯଦି ଆମେ ଠିକ୍ ଟାଇମ୍ରେ ଚିକିତ୍ସା ନ କରିବା ତାହେଲେ ବିଭିନ୍ନ ପ୍ରକାରର ଅଲଗା ଆଗକୁ ଯାଇକରି ରୋଗରେ ପରିବର୍ତ୍ତନ ହୋଇଥାଏ। ହେଲେ ଆର ଚିକିତ୍ସା ଲକ୍ଷଣ ଅନୁସାରେ, ଯେମିତିକି ଆମକୁ ଜ୍ୱର ହେଉଛି, ଏଥିରେ ଯଦି ଜ୍ୱରର ଚିକିତ୍ସା କରିବା, ଆମକୁ ଭୋକ ହେଉନି, ତାହେଲେ ସେହି ଅନୁସାରେ ଆମେ ଚିକିତ୍ସାର କରାଯାଏ। ଦିନକୁ ଅତିକମ୍ରେ ଏଥିରେ 8-10 ଗ୍ଲାସ୍ ପାଣି ପିଇବା। ଏଥିରେ ସାଧାରଣତଃ ପଇଡ଼ ପାଣି, ଲେମ୍ବୁ ପାଣି, ଆଖୁ ରସ, ଜଳୀୟ ଅଂଶ ଆମେ ନେବା ଫଳରେ ଆମ ଦେହରେ ଯେଉଁ ବିଷାକ୍ତ ପଦାର୍ଥ ବା ଟକ୍ସିନ୍ ଯେଉଁ ଜମା ହୁଏ ସେଇଟା ଆମର ଛାଣି ହୋଇଯାଏ କିମ୍ବା ସଫା ହୋଇଯାଏ। ସେଥିଲାଗି ଶରୀରକୁ ବାହାରୁ ଏସବୁ ବାହାର କରିଥାଏ, ଶରୀରରୁ ଯେତେ ଆମର ବିଷାକ୍ତ ପଦାର୍ଥ ଶରୀରରୁ ବାହାର କରିଥାଏ। ସହଜରେ ହଜମ ହେଉଥିବା ଖାଦ୍ୟ ଯେମିତିକି ଖେଚେଡ଼ି ହେଲା, ଗ୍ରୀନ୍ ଭେଜିଟେବୁଲ, ପନିପରିବା, ଫଳ ରସ, ଯେମିତିକି ଅମୃତଭଣ୍ଡା ଆମର ସେଥିରେ ରହୁଛି ବେଶୀ, ଅମୃତଭଣ୍ଡା, ଡାଳିମ୍ବ, ଏଇ ଜାତୀୟ ଜିନିଷ ଆମେ ଏଥିରେ ଖାଇବା। ବିଶ୍ରାମ ସାଧାରଣତଃ 7-8 ଘଣ୍ଟା ନେବା, ଯାହାଫଳରେ କି ଆଉ ସଫା ସୁତୁରା ରହିବା ସହ ପାଣି ସଫା ପାଣି ସବୁବେଳେ ପାଇଁ ପିଇବା ପାଇଁ ଚେଷ୍ଟା କରିବା। ମାଦକ ଦ୍ରବ୍ୟ ସେବନ କରିବା ନାହିଁ, ଅଧିକ ତେଲ ମସଲା ଜିନିଷ ଖାଦ୍ୟ ଖାଇବା ନାହିଁ। ଏଥିରେ କିଛି ଆୟୁର୍ବେଦିକ ମେଡିସିନ ପ୍ରୟୋଗ କରାଯାଏ, ଯେମିତିକି LIP-52 ହେଲା କିମ୍ବା ଆରୋଗ୍ୟବର୍ଦ୍ଧିନୀ ବଟିକ ହେଲା, ଲିଭୋମିନ୍ ହେଲା, ବିଭିନ୍ନ ପ୍ରକାରର ଆୟୁର୍ବେଦିକ ମେଡିସିନ ଦ୍ୱାରା ମଧ୍ୟ ଏଥିରେ ସୁଫଳ ମିଳିଥାଏ। ଏଥିରେ ସାଧାରଣତଃ ଆମେ ବ୍ୟାୟାମକୁ ଆମ ଶରୀର ପାଇଁ ଯେଉଁଟାକି ଦରକାରୀ, ସେଥିଲାଗି ବ୍ୟାୟାମ ଅତିକମ୍ରେ 1/2 ଘଣ୍ଟା ବ୍ୟାୟାମ କରିବା, ତୈଳୀୟ ଜିନିଷ ଖାଦ୍ୟ ପଦାର୍ଥ ଆମେ ଖାଇବା ନାହିଁ, ପ୍ୟାକେଟ୍ ଫୁଡ଼୍ ଖାଇବା ନାହିଁ। ଏଥିରେ ଏହିସବୁ କରିବା ଫଳରେ ଆମେ ଏହି ରୋଗରୁ ଦୂରେଇ ରହିପାରିବା।
1: ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣୁଥିଲେ ଜଣ୍ଡିସ୍ କାହିଁକି ହୁଏ ଏବଂ ତା'ର ପ୍ରତିକାର, ଏ ସମ୍ପର୍କରେ କହିଲେ ଡାକ୍ତର ସ୍ମିତାବାଳା ଜେନା, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପ ସୁନିଶ୍ଚିତ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ 2 ଦିନିଆ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ହର୍ମୁଜ୍ ପ୍ରଣାଳୀ ଉପରେ ଅଧିକାର ସାବ୍ୟସ୍ତ ପାଇଁ ଆମେରିକା ପକ୍ଷରୁ ଇରାନ ଉପରେ ଆକ୍ରମଣ ଜାରି। ରେଡିଓ ପ୍ରସାରଣର ଆରମ୍ଭ ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ ଏବଂ ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ଆରମ୍ଭ ହେଉଛି 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରତ୍ୟେକଟି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପର କେନ୍ଦ୍ରରେ ଲୋକମାନଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ନାଗରିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରାଯାଉଛି। ଶ୍ରୀ ମୋଦି କହିଛନ୍ତି ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ କେବଳ ସରକାରୀ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହିତ ବିକଶିତ ରାଷ୍ଟ୍ର ହେବା ପାଇଁ ଭାରତର ଯାତ୍ରାକୁ ଆହୁରି ଗତିଶୀଳ କରିବାର ଆବଶ୍ୟକତା ରହିଛି। ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ସଚିବମାନଙ୍କ ସହ କୃଷି, ସାମାଜିକ କଲ୍ୟାଣ ଏବଂ ଅନ୍ୟାନ୍ୟ କ୍ଷେତ୍ର ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ ଆନ୍ତଃ ମନ୍ତ୍ରଣାଳୟ ସମନ୍ୱୟ ବୃଦ୍ଧି, ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ୀକରଣ ଏବଂ ନାଗରିକମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ସଂସ୍କାରମୂଳକ ଯୋଜନାର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ପରିବର୍ତ୍ତିତ ସମୟ ସହିତ ପ୍ରଶାସନିକ ପ୍ରକ୍ରିୟା ଆଧୁନିକ ହେବାର ଆବଶ୍ୟକତା ରହିଛି। ଆଧୁନିକ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ଶ୍ରୀ ମୋଦି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଆବଶ୍ୟକତା ପୂରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ବିକଶିତ ଭାରତ ଦୃଷ୍ଟିକୋଣ ଏକ ଜନ ଆନ୍ଦୋଳନରେ ପରିଣତ ହେବା ଉଚିତ ଏବଂ ଭାରତୀୟ ଯୁବ

0: ପିଢ଼ି ଏହାର ଦାୟିତ୍ୱ ନେବା ଆବଶ୍ୟକ। ଏହି ଅବସରରେ ଶ୍ରୀ ମୋଦି ଯୁବପିଢ଼ି ମଧ୍ୟରେ ନିଶାଦ୍ରବ୍ୟ ବ୍ୟବହାର ପ୍ରସଙ୍ଗ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱ କ୍ରୀଡ଼ାରେ ଭାରତର ଲକ୍ଷ୍ୟ ସ୍ଥିର କରିବା ଲାଗି ଏ କ୍ଷେତ୍ରର ସମନ୍ୱିତ ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। କୃଷି କ୍ଷେତ୍ରକୁ ଆହୁରି ଦୃଢ଼ କରି ପିଏମ୍ କୁସୁମ ଯୋଜନାକୁ ତୃଣମୂଳ ସ୍ତରରେ ସଫଳ କରିବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ରୋମାନିଆ ଗସ୍ତ କରୁଛନ୍ତି। ଗସ୍ତ କାଳରେ ରାଷ୍ଟ୍ରପତି ମୁର୍ମୁ ରୋମାନିଆର ରାଷ୍ଟ୍ରପତି ନିକୁସୋର ଡେନ୍, ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଇଲି ବୋଲୋଗାନ୍, ସିନେଟ୍ ଅଧ୍ୟକ୍ଷ ମିର୍ସିଆ ଅବ୍ରୁଡେନ୍ ଏବଂ ପ୍ରତିନିଧି ସଭାର ଅଧ୍ୟକ୍ଷ ସୋରିନ୍ ଗ୍ରିଣ୍ଡିଆନୁଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଏହି ଅବସରରେ ରାଷ୍ଟ୍ରପତି ରୋମାନିଆ ଭାରତ ସଂସଦୀୟ ମନ୍ତ୍ରୀ ସମୂହର ସଦସ୍ୟମାନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚଳିତ ମାସ 19 ତାରିଖଠାରୁ ମୋଲଡୋଭା, ଉତ୍ତର ମେସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରାଷ୍ଟ୍ରପତି ମୁର୍ମୁଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ସମ୍ପୃକ୍ତ ଦେଶଗୁଡ଼ିକ ସହ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା। ଉତ୍ତର ମାସିଡୋନିଆର ରାଷ୍ଟ୍ରପତି ଗୋର୍ଦାନା ସି ଦାବକୋବା କହିଛନ୍ତି, ଭାରତ ଭଳି ବୃହତ୍ ଗଣତନ୍ତ୍ରର ରାଷ୍ଟ୍ରପତି ପଦରେ ଜଣେ ମହିଳା ଅଭିଷିକ୍ତ ହେବା ଅତ୍ୟନ୍ତ ଗୌରବର ବିଷୟ। ଆକାଶବାଣୀ ସମ୍ଭାଦଦାତା ଶୁଭଶ୍ରୀ ମହାପାତ୍ରଙ୍କ ସହ କଥାବାର୍ତ୍ତା ବେଳେ ସୁଶ୍ରୀ ଦାବକୋବା କହିଛନ୍ତି, ସେ ଭାରତର ଦୀର୍ଘ ଇତିହାସ ଏବଂ ଆଧ୍ୟାତ୍ମିକ ଐତିହ୍ୟ ଦ୍ୱାରା ପ୍ରଭାବିତ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ପରେ ଭାରତ ପ୍ରତି ତାଙ୍କର ସମ୍ମାନ ଆହୁରି ବୃଦ୍ଧି ପାଇଛି। ସେ କହିଛନ୍ତି, ରାଷ୍ଟ୍ରପତି ମୁର୍ମୁଙ୍କ ସହ ସାକ୍ଷାତ ପରେ ତାଙ୍କର ଦୃଢ଼ ବିଶ୍ୱାସ ସୃଷ୍ଟି ହୋଇଛି ଯେ କେବଳ ମହିଳାମାନେ ହିଁ ବିଶ୍ୱରେ ବଡ଼ ପରିବର୍ତ୍ତନ କରିପାରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ଫିଲିପାଇନ୍ସର ମାନିଲାରେ ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେବା ଅବସରରେ ତାଙ୍କ କାନାଡ଼ା ପ୍ରତିପକ୍ଷଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ କାନାଡ଼ା ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବାରେ ଲାଗିଛି। ସେ କହିଛନ୍ତି, ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥିରୀକୃତ ଲକ୍ଷ୍ୟ ହାସଲ ନେଇ ସେଠାକାର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଏହି ଅବସରରେ ଡକ୍ଟର ଜୟଶଙ୍କର ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ୱିନ୍ଷ୍ଟନ୍ ପିଟର୍ସଙ୍କ ସହ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା ସ୍ଥିତି ନେଇ ଆଲୋଚନା କରିଛନ୍ତି। ଉଭୟ ନେତା ସାମୁଦ୍ରିକ ସହଯୋଗ ପ୍ରସଙ୍ଗରେ ମଧ୍ୟ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଡକ୍ଟର ଜୟଶଙ୍କର ଆସିଆନ୍ ମହାସଚିବ ଡକ୍ଟର କାଓ କିମ୍ ହର୍ଣ୍ଣଙ୍କ ସହ ମାନିଲାରେ ଆଲୋଚନା କରିଛନ୍ତି। ରଣନୈତିକ ଭାଗିଦାରିତା ବୃଦ୍ଧି ଦିଗରେ ଆସିଆନ୍ର ସହଯୋଗ ନେଇ ଡକ୍ଟର ଜୟଶଙ୍କର ଧନ୍ୟବାଦ ଜଣାଇଛନ୍ତି। 2026-2030 ପର୍ଯ୍ୟନ୍ତ ଭାରତ ଆସିଆନ୍ ଯୋଜନାର ମୂଳସ୍ତମ୍ଭ ବିଷୟରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଆମେରିକା ସେନା କ୍ରମାଗତ ଦ୍ୱାଦଶ ଦିନ ପାଇଁ ଇରାନ୍ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଉଭୟ ଦେଶ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ କୁହାଯାଇଛି, ଇରାନ୍ ବିଭିନ୍ନ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରୁଥିବାରୁ ଜବାବ ସ୍ୱରୂପ ପ୍ରତିଆକ୍ରମଣ କରାଯାଉଛି। ହର୍ମୁଜ୍ ପ୍ରଣାଳୀ ଉପରେ ଆମେରିକା ପୁନର୍ବାର ଅଧିକାର ଜାହିର କରିବା ଲାଗି ଉଦ୍ୟମ କରୁଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ସେହି ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସ୍ୱାଭାବିକ କରିବା ଲାଗି ଚେଷ୍ଟା କରୁଥିବା ଆମେରିକା କହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଗୋଟିଏ ଜାହାଜ ଉପରେ ଇରାନ୍ ଆକ୍ରମଣ କଲେ ତା'ର ଗୋଟିଏ ସେତୁ କିମ୍ବା ଶକ୍ତି ପ୍ରକଳ୍ପକୁ ଧ୍ୱଂସ କରାଯିବ। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଗଛି କହିଛନ୍ତି, ତାଙ୍କ ଦେଶ ପ୍ରତିଟି ଆକ୍ରମଣର ଦୃଢ଼ ଜବାବ ଦେଉଛି। ଇରାନ୍ ବିପକ୍ଷରେ ଯେକୌଣସି ପଦକ୍ଷେପର କଡ଼ା ଜବାବ ଦିଆଯିବ ବୋଲି ସେ କହିଛନ୍ତି। ଜାତୀୟ ପ୍ରସାରଣ ଦିବସ ଆଜି ପାଳନ କରାଯାଉଛି। 1927 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ 8 ଭାରତୀୟ ପ୍ରସାରଣ କମ୍ପାନୀ ଅଲ୍ ଇଣ୍ଡିଆ ରେଡିଓରେ ପରିବର୍ତ୍ତନ ହୋଇଥିଲା। ଏହାର ପ୍ରତିଷ୍ଠା ଦିବସ ଭାବେ ପ୍ରତ୍ୟେକ ବର୍ଷ ଜୁଲାଇ 23 ପାଳନ କରାଯାଇଥାଏ। ଦେଶରେ ପ୍ରସାରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ଗଣମାଧ୍ୟମ ଯୋଗାଯୋଗ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥାଏ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସୂଚନା ପ୍ରଦାନ କ୍ଷେତ୍ରରେ ରେଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ସ୍ୱାଧୀନତା ପରବର୍ତ୍ତୀ ସମୟରେ କୃଷି, ସ୍ୱାସ୍ଥ୍ୟ ଏବଂ ସାକ୍ଷରତା ଭଳି ପ୍ରସଙ୍ଗଗୁଡ଼ିକରେ ବିଶେଷକରି ଗ୍ରାମାଞ୍ଚଳର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। 1927 ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। କେନିଆରେ ଇବୋଲା ସଂକ୍ରମଣର ମୁକାବିଲା ଲାଗି ଭାରତ ପକ୍ଷରୁ 4.5 ଟନ୍ର ମେଡିକାଲ ସାମଗ୍ରୀ ସହାୟତା ପ୍ରଦାନ କରାଯାଇଛି। କେନିଆରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଡକ୍ଟର ଆଦର୍ଶ ସ୍ୱାଇକା ସେଠାକାର ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ସଚିବ ଆଡେନ୍ ଦ୍ୱାଲେଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି। ପଠାଯାଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଥର୍ମୋମିଟର, ମାସ୍କ, ସାମ୍ପଲ କିଟ୍, ପିପିଇ କିଟ୍ ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ରହିଛି। ଆଗାମୀ କିଛିଦିନ ମଧ୍ୟରେ ଭାରତ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ନାଇରୋବିସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି। ଏପର୍ଯ୍ୟନ୍ତ ଆଫ୍ରିକୀୟ ଅଞ୍ଚଳରେ ଇବୋଲା ନିୟନ୍ତ୍ରଣ ଲାଗି ଭାରତ 45 ଟନ୍ରୁ ଅଧିକ ମେଡିକାଲ ସାମଗ୍ରୀ ଯୋଗାଇ ଦେଇସାରିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବ। ଏହି 10-ଦିନିଆ ପ୍ରତିଯୋଗିତାରେ 74ଟି ଦେଶର କ୍ରୀଡ଼ାବିତ୍ମାନେ ଭାଗ ନେଉଛନ୍ତି। ଭାରତ ପକ୍ଷରୁ ଅଲିମ୍ପିକ୍ସ ପଦକ ବିଜେତା ନିରଜ ଚୋପ୍ରା, ମୀରାବାଇ ଚାନୁ ଏବଂ ଲଭ୍ଲିନା ବୋର୍ଗୋହିନ୍ ପ୍ରତିନିଧିତ୍ୱ କରିବେ। ଚଳିତଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 10ଟି ପ୍ରମୁଖ କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଗୁଡ଼ିକ ହେଉଛି ଆଥଲେଟିକ୍ସ, ସନ୍ତରଣ, ବାସ୍କେଟ୍ବଲ୍, ଟ୍ରାକ୍ ସାଇକ୍ଲିଂ, ୱେଟ୍ ଲିଫ୍ଟିଂ, ବଲ୍ସ, ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ, ନେଟ୍ବଲ୍, ବକ୍ସିଂ ଏବଂ ଜୁଡୋ। ଭାରତୀୟ ଦଳରେ 125 ଜଣ କ୍ରୀଡ଼ାବିତ୍ ଏଥିରେ ଭାଗ ନେଉଛନ୍ତି। ସୂଚନାଯୋଗ୍ୟ, ପୂର୍ବ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 61ଟି ପଦକ ହାସଲ କରିଥିଲା। ଚାଙ୍ଗଝୋଉଠାରେ ଚାଲିଥିବା ଚାଇନା ଓପନ୍ ବ୍ୟାଡ୍ମିଣ୍ଟନରେ ଭାରତୀୟ କ୍ରୀଡ଼ାବିତ୍ ପିଭି ସିନ୍ଧୁ, ଆୟୁଷ ସେଟ୍ଟି ଏବଂ ଲକ୍ଷ୍ୟ ସେନ୍ ପ୍ରାକ୍ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ମହିଳା ଏକକରେ ଅନ୍ୟତମ ଭାରତୀୟ ଖେଳାଳି ଉନ୍ନତି ହୁଡ଼ାଙ୍କୁ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଏକକରେ ଆୟୁଷ ସେଟ୍ଟି ବିଶ୍ୱର 11 ନମ୍ବର ଖେଳାଳି ଇଣ୍ଡୋନେସିଆର ଅଲୁଇ ଫରୱାନ୍ଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ଡବଲ୍ସରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଚୀନ୍ ଯୋଡ଼ିଙ୍କଠାରୁ ପରାସ୍ତ ହୋଇଛନ୍ତି। ସେହିପରି ଭାରତର ଅନ୍ୟତମ ଯୋଡ଼ି ରୋହନ କାପୁର ଏବଂ ରୁଥ୍ଭିଗା ଶିବାନୀ ଚୀନ୍ର ଯୋଡ଼ିଙ୍କଠାରୁ ପରାସ୍ତ ହୋଇଛନ୍ତି। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପ ସୁନିଶ୍ଚିତ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ 2ଦିନିଆ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ହରମୁଜ ପ୍ରଣାଳୀ ଉପରେ ଅଧିକାର ସାବ୍ୟସ୍ତ ପାଇଁ ଆମେରିକା ପକ୍ଷରୁ ଇରାନ ଉପରେ ଆକ୍ରମଣ ଜାରି। ରେଡିଓ ପ୍ରସାରଣର ଆରମ୍ଭ ସ୍କୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ଏବଂ ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ଆରମ୍ଭ ହେଉଛି 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ପ୍ରାୟ ଚାଷୀମାନେ ଯଦି ବର୍ଷା ଦିନିଆ ପନିପରିବା ଚାଷ କରିଛନ୍ ବେଲେ ଆରୁ ପେନ୍ର ବତର ଛତର ଦେଖିକରି ଠିକ୍ ହିସାବରେ ଯଦି ଫସଲଟା ଉକି ପାର୍ବା ବେଲେ କେତେ କେତେ ଫାଇଦା ମିଳିପାରୁଛି। କେତେବେଲେ ବେଲେ ବର୍ଷା ମାସେ ପନିପରିବାର ଚାହିଦାଟା ବଢ଼ିଥିସି, ସେଥିଲେ ବୋଲି ଚାଷୀମାନେ ଯେତେବେଳେ ବି ଯେନ୍ସି ବି ହଉ ଫସଲ ଚାଷ କରବାର୍କେ ଯାଉଛନ୍, ହେନ୍ତା ପନିପରିବା ଫସଲ ଭିତରେ ବାଇଗନ, ଭେଣ୍ଡି, ମିର୍ଚା, ପାତଲଘଣ୍ଟା, ମାଖନ, ଜଲସେମି, କାଙ୍କିର ଇସବୁ ମୁଖିଆ, ଇସବୁ ଫସଲନ ଯଦି ବର୍ଷା ମାସେ ପ୍ରାୟ ରୋଗ ପୋକ ଲାଗ୍ବାର କେତେ କେତେ ଡର ଥିସି। ଯଦି ରୋଗ ପୋକନୁ ପନିପରିବାକେ ବଞ୍ଚେଇ ପାର୍ବେ ବେଲେ ଅଧିକା ଅମଲ ମିଳିପାର୍ସି, ଯେନ୍ଥିଲେ ବୋଲିକିରି ଚାଷୀମାନଙ୍କର ଦୁଇ ପଇସା ଅଧିକା କମାନି ହେଇପାର୍ସି। ଇ ପନିପରିବା ଦିନ ଯଦି ଏନ୍ତା ପୋକ ରୋଗ ଲାଗିଯିବା ବେଲେ ବର୍ଷା ମାସେ ପ୍ରାୟ କଷି ଯେନ୍ ଲଗୁଥିସି କଷି ସରି ଯାଏସି, ଫୁଲମାନେ ଫୁଟି ନିପାରେ, ଝଡ଼ି ଯାଏସି, ଆରୁ ଯେନ୍ ଫଲ ବି ଯଦି ରହେବା ବେଲେ ସେଟା ଅବଡ଼ା ଖାବଡ଼ା ମେତା ହେଇଯାଏସି, ଯେନ୍ଥିଲେ ବୋଲିକିରି ବଜାରନ ସେଥିରେ ଚାହିଦା ନେଇ ରୁହେ ଆର୍ ଯେତ୍କି କମାନି ହେବାର କଥା ହେଇନିପାରେ। ପନିପରିବା ଫସଲନ ଫଲବିନ୍ଧା ପୋକ, ଯୌ ପୋକ, କାଣବିନ୍ଧା ପୋକ, କାଙ୍କଡ଼ିଆ ପୋକ ଇସବୁ ମାନେ ଲାଗିଥିସନ୍। ଆର୍ ବି ଏନ୍ତା ରୋଗ ଭିତରେ ଦେଖ୍ବାର୍ ଗଲେ ଫଲଥଡ଼ା ରୋଗ, ଝାଉଁଲା ରୋଗ, ସାହେବି ରୋଗ, ଫୁଲ ଫଲ ଝଡ଼ା ରୋଗ, ଆରୁ ଟିପି ସୁଖା ରୋଗ ଯେନ୍ କହୁଛୁଁ, ଇ ରୋଗମାନେ ଲାଗିଥିସି। ପନିପରିବା ଫସଲନ ଇସବୁ ରୋଗ ପୋକ ଯଦି ଲାଗିଯିବା ବେଲେ ଗଛଟା ସବୁ ଝୁରମୁରେ ହେଇକରି ଛେରମେଟେ ଯାଏସି, ଆରୁ କଷି ଯଦି ଲଙ୍ଗୁଥିବା ବେଲେ ବି କଷିଟା ଝଡ଼ି ଯାଏସି, ନହେଲେ ଫୁଲଟା ଝଡ଼ି ଯାଏସି, ଆରୁ ଫଲଟା ଫଲିନିପାରେ। ଆର୍ ଯେନ୍ ବି ଫଲଟା ଯଦି ଠହରିବା ବେଲେ ସେଟା କେବଡ଼ କାବଡ଼ ହେଇଯାଏସି, ଯେନ୍ ଦେଲେ ବୋଲିକିରି ଚାଷୀ ଭାଇମାନଙ୍କର କେତେ କେତେ ନୁକସାନ ହେଇଯାଏସି। ହେଲେ ଚାଷୀମାନେ ଯେତେବେଲେ ବି ରୋଗ ପୋକେ ଆୟତ କରବାର୍କେ ଯାଉଛନ୍ ଆରୁ ଇ ଆୟତ କରବାର୍ ଲାଗି ବୋଲିକିରି ଯଦି କୀଟନାଶକ ଉଷୋ ବେଲେ ଯେନ୍ଟା ବିଷ ଯଦି ଦେଉଛନ୍, ସେଟାକି ଚାଷୀମାନେ ଯେତେବେଲେ ବି ଉଷୋ ବ୍ୟବହାର କରୁଛନ୍ ଟିକେ ତର୍କିଥିବାର କଥା। କେତେବେଲେ ବେଲେ ଯେହେତୁ ପନିପରିବା ଚାଷୀମାନେ ଲୋକ ଖାଇ ଦେଇଥିବା ସାଙ୍ଗେ ସାଙ୍ଗେ ସେଟାକେ ଖାଇକରି ନେଉଛନ୍, ଯେନ୍ଥିଲେ ବୋଲିକିରି ପଛେ ବିପଦରେ ପଡ଼୍ସି। ଯେମିତି ବୋଲି ଚାଷୀ ମାନଙ୍କୁ ତର୍କି କରି ରହିବାର ପଡ଼ବା, ଠିକ୍ ହିସାବରେ ଔଷଧ କି ବି ଦେବାର କଥା। ଯେତେବେଳେ ବି ଔଷଧ ପକଉଛନ୍ ତୁଲବାର ଯେନ୍ତା ଯଦି ବତରି ହେଇଯାଇଥିବା ବେଲେ ଇ ସମୟକେ ସାଙ୍ଗେ ସାଙ୍ଗେ ଔଷଧ ଦେଇକରି ନେଇ ତୁଲବାର କଥା। କେତେବେଳେ ବେଲେ ଇ ସମୟକେ ଯଦି ପନିପରିବା ତୁଲି ନେବେ ବେଲେ ସେ ବିଷାନଟା ସେ ପନିପରିବା ଭିତରେ ରହିଯାଇସି, ଆର୍ ଯେନ୍ଟାକି ଯିଏ ବି ଯଦି ଖାଇବା ବେଲେ ତାର ଦେହକେ ପଳେଇଯାଇସି, ଯେନ୍ଟା ମୁନସର କେତେ କେତେ ନୁକସାନୀ କରିଦେସି। ସେଥିଲାଗି ବୋଲିକରି ଚାଷୀମାନେ ସବୁବେଳେ ନିଘା କରିବେ ଯେ ଯେନ୍ ପନିପରିବା ନ ବି ଯଦି କୀଟନାଶକ ଔଷଧ ଦେଉଛନ୍, ରାସାୟନିକ ଔଷଧ ଦେଉଛନ୍ ବେଲେ ଇ ସମୟକେ ଦେଖିବେ ଯେ ପ୍ରକୃତିରେ ତୁଲବାର ବତରିଆ ହେଇଯାଇଛେ କେଁ। ଆର୍ ତୁଲବାର ବତରିଆ ଯଦି ହେଇଥିବା ବେଲେ ସେ ଜାଗାରେ ନେଇ ଦେବାର କଥା, ଆର୍ ଯଦି ତୁଲବାର ବତରିଆ ନେଇ ହିଁ ଆକ୍ତୁରାନୁ ଯଦି ଔଷଧ ଦେବାର ଅଛେ ବେଲେ ଦେଇଦେବେ। ଯେତେବେଳେ ବି ଚାଷୀମାନେ ନିଘା କରିବେ ଯେ ପନିପରିବା ଫସଲ ଯଦି ରୋଗ ଲାଗୁଛନ୍ କି ପୋକ ଲାଗୁଛନ୍ ବେଲେ କେତେ ନୁକସାନୀ କରୁଛନ୍, କେତେ ପରିମାଣର ଲାଗୁଛନ୍, ଯେତେବେଳେ ବି ପୋକ ରୋଗ ମୂଲ ହେଉଛେ, ପହଲାନୁ ଚାଷୀମାନେ ନିଘା କରିଦେଲ ଯିବେ, ବର୍ଷାକେ ସବୁବେଳେ ନିଘା କରିବେ, ଗୋଟେ ଗଛକେ ଦେଖିଦେଲ ଯିବେ। କେତେବେଳେ ବେଲେ ଯଦି ଜହ କରି ଲାଗିଯିବା ବେଲେ ଫସଲ ନ କେତେ କେତେ ନୁକସାନୀ ହେଇଯାଇସି, ସେଥିର୍ଲାଗି ଆକ୍ତୁରାନୁ ଯଦି ତାର ଆୟ ଉପେ କରିବେ ବେଲେ ଫସଲକେ ବେଶିକରି ନୁକସାନୀ କରିନି ପାରନ୍, ଯେନ୍ଟାକି ଗଛଟା ତୁମେ ବର୍କସ ହେଇକରି ବଢ଼ିପାରସି। ହେଲେ ଚାଷୀମାନେ ସବୁବେଳେ ହେଥିଲାଗି ଆଜ୍ଞାକେ ନିଘା ଦେବାର କଥା ଯେ ଗଛଟା ଠିକ୍ ହିସାବରେ ବଢ଼ୁଛେ କିନି, ଫୁଲ କଷିଟା ଠିକ୍ ହିସାବରେ ଲଙ୍ଗୁଛେ କିନି, ଯେତେବେଳେ ବି ଫୁଲଟା ହେଉଛେ ଫଲ ହେଉଛେ କିନି, ଇସବୁକେ ଯଦି ଚାଷୀମାନେ ନିଘା ଦେବେ ଆରୁ ରୋଗ ପୋକ ମୂଲ ହେଲେ କି ସାଙ୍ଗେ ସାଙ୍ଗେ ତାର ଯଦି ଆୟ ଉପାୟ କରିବେ ବେଲେ ଫସଲଟା ନୁକସାନୀ ହେଇନିପାରେ, ଗଛଟା ବର୍କସ ହେଇକରି ବଢ଼ିପାରବା। ମାଖନ କାଙ୍କେର ଇ ଜାତୀୟ ଯଦି ଫସଲ ଚାଷୀମାନେ ଚାଷ କରୁଛନ୍ ବେଲେ ଫୁଲଖିଆ ପୋକ ଫଲବିନ୍ଧା ମାଛି ଇସବୁ ମାନେ ଫସଲକେ ଲାଗିଦେସନ୍, ସେଥିର୍ଲାଗି ବୋଲିକିରି ଫୁଲ ଓ କଷିଟା ଝଡ଼ି ଯାଏସି। ଆର୍ ମିର୍ଚା ଫସଲ ଯଦି ଚାଷୀମାନେ ପ୍ରାୟ ଦେଖିବେ ଯେ ଥ୍ରିପ୍ସ ଆର୍ ଜୋ ପୋକ ଲାଗିକରି ମିର୍ଚା ଗଛକେ ଦୁର୍ବଳ କରିଦେସନ୍, ଯେନ୍ଥିର୍ଲାଗି ବୋଲିକିରି ଫୁଲ ଫଲଟା ଝଡ଼ି ଯାଏସି। ସେଥିର୍ଲାଗି ବୋଲିକି ଚାଷୀମାନେ ମିର୍ଚା ଫସଲ ନ ଯେନ୍ତା ପେନ୍ ବେଶିକି ନେଇ ରହିପାର୍ବା ସେଇଟାକେ ନିଘା ଦେବେ। ପେନ୍ଟା ଯଦି ଜମା ହେଇଯିବା ବେଲେ ଗଛଟା ସରି ଯାଏସି ଆର୍ ଗଛଟା ଠିକ୍ ହିସାବରେ ବଢ଼ିନିପାରେ, କ୍ୟାଚି ହେଇଯାଏସି। ସେଥିର୍ଲାଗି ବୋଲିକିରି ପେନ୍ଟା ଯେନ୍ତା ଜମା ନେଇ ହେବା ସେ ହିସାବରେ ଅନାମାନେ ସାରି ନେଇକରି ପେନ୍ ବଟାବାର ସୁବିଧା କରିବେ। ଏନ୍ତା ହିସାବରେ ଯଦି ଚାଷୀମାନେ ବର୍ଷା ମାସେ ଆମର ଯେନ୍ ପନିପରିବା ଫସଲ କରିଯିବେ, ଫସଲକେ ଯଦି ଠିକ୍ ହିସାବରେ ରୋଗ ବନୁ ଆୟତ କରିକରି ଗଛକେ ବରକସ କରି ବଢ଼େଇ ପାରିବେ, ଆର୍ ଫଲ ଠିକ୍ ହିସାବରେ ଯଦି ଫଲି ପାର୍ବା ବେଲେ କେତେ କେତେ ଫାଇଦା ପାଇପାରିବେ।
1: ଶୁଣିଲେ ଚାଷର ହାଲ, ଆକାଶବାଣୀ ସମ୍ବଲପୁର। ଏଥର ଆଜିର ପ୍ରାତଃ ସୂଚନା।

ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କର କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କର ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525 IFSC କୋଡ୍ ହେଲା SBIN00005 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର, ପିନ୍ 7680001। ଆବେଦନ କରିବାର ଶେଷ ତାରିଖ ହେଲା 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06633241096 ଯୋଗାଯୋଗ କରିପାରିବେ।

ଏ ଥିଲା ଆଜିର ପ୍ରାତଃ ସୂଚନା ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ତଥ୍ୟ ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

ସ୍ୱଭାବ କବିଙ୍କର ତପସ୍ୱିନୀ କାବ୍ୟରେ ସୀତା କେବଳ ରାଜରାଣୀ ସୀତା ନୁହନ୍ତି, ସେ ହୋଇଛନ୍ତି ପ୍ରେମିକା ଶିରୋମଣି। ତାଙ୍କର ପ୍ରତିଭକ୍ତି, ପ୍ରେମର ନିଷ୍ଠା ଏବଂ ଐକାନ୍ତିକ ବିଶ୍ୱାସ ତାହାଙ୍କୁ ତପସ୍ୱିନୀରେ ପରିଣତ କରିଅଛି। ଏହି ପ୍ରେମର ସାଧନା ପାଇଁ ସେ ଅମାପ ଦୁଃଖ ବରଣ କରିଥିଲେ ହେଁ ଦିନେ ହେଲେ ତାଙ୍କ ମନରେ ସାମାନ୍ୟତମ ଗ୍ଲାନି ପୋଷଣ କରିନାହାନ୍ତି। ପ୍ରେମର ସାଧନାରେ ସତୀ ସୀତାଙ୍କର ଉଜ୍ଜଳ ଆତ୍ମତ୍ୟାଗର ଦୃଷ୍ଟାନ୍ତ ଏହି ଜଗତରେ ଦୁର୍ଲଭ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ବିଶିଷ୍ଟ ଗବେଷକ ଆଲୋଚକ ଗୋବିନ୍ଦଚନ୍ଦ୍ର ଉଦ୍ଗାତା ନିଜର ବକ୍ତବ୍ୟ ଉପସ୍ଥାପନ କରି କହିଛନ୍ତି ଯେ ବାସ୍ତବରେ ଗଙ୍ଗାଧର ସୀତାଙ୍କୁ ତପସ୍ୱିନୀ କରି କଳ୍ପନା କଲାବେଳେ ତାଙ୍କୁ ଜଟାବଳକଳ ଧାରିଣୀ କରି ନିରାହାର ଅଗ୍ନିସେବାଦୀ କଠୋର କାର୍ଯ୍ୟରେ ତାଙ୍କ ଅନ୍ତରର ନିଷ୍ଠା ଓ ଧୈର୍ଯ୍ୟ ପରୀକ୍ଷାର ବ୍ୟବସ୍ଥା କରିନାହାନ୍ତି। ଏ ତପସ୍ୱିନୀର ଏକାଗ୍ର ମନର କେନ୍ଦ୍ରରେ ରାମ ଓ ରାମପ୍ରେମ, ସେହି ରାମନିଷ୍ଠା ଏ ରାମବୋଧକୁ କରିଛି ରାମ ତପସ୍ୱିନୀ।

ଘଟଣା ବିହୀନ ଆଶ୍ରମ ଜୀବନରେ କାଳକ୍ଷେପଣ ପାଇଁ ସୀତାଙ୍କର ବା କି ଅବଲମ୍ବନ ଥିଲା? ଥିଲା କେବଳ ତାଙ୍କ ମନ। ସେହି ମନ ନେଇ ସେ କରୁଥିଲେ ଅତୀତ ସ୍ମରଣ। ପ୍ରେମିକ ପତିଙ୍କର ପ୍ରେମର ସତସ୍ମୃତି ବିଜଡ଼ିତ ଅନୁଭବ ସବୁ ମନ ମଧ୍ୟରୁ ଚୟନ କରି ରାମଙ୍କୁ ବିଶ୍ୱସ୍ତ ଭାବେ ବରଣ କରୁଥିଲେ ପ୍ରତିନିୟତ। ତାପସୀ ସଖୀର ପ୍ରଶ୍ନରେ ଉତ୍ସାହର ସହିତ ସେହି ଅନୁଭୂତି ଗୁଡ଼ିକ ବର୍ଣ୍ଣନା କରି କହୁଥିଲେ, ସେହି ସେ ପ୍ରେମମୟ କରୁଣାସାଗର ସ୍ୱାମୀ, ମୋତେ ନିକଟରୁ ଅନ୍ତର କରିବାରେ ସତଧା ବିଦୀର୍ଣ୍ଣ ହେଉଥିବ ତାଙ୍କ ହୃଦୟ। ତଥାପି ଲୋକସେବକ ରାଜା ଲୋକରଞ୍ଜନ ପାଇଁ ତାହା ସ୍ୱୀକାର କରି ଆଜୀବନ ଦୁଃଖ ବରଣ କରିଛନ୍ତି। ଏହି ସ୍ମରଣ ଓ କୀର୍ତ୍ତନ ହିଁ ଥିଲା ତପସ୍ୱିନୀ ସୀତାଙ୍କର ଅନ୍ୟତମ ମୁଖ୍ୟ।

ଶୁଣୁଥିଲେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ତଥ୍ୟ ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ଦେବାଶିଷ ପାଢ଼ୀ, ଖଗେଶ୍ୱର ଓଝା, ପ୍ରଦୀପ୍ତ ଶେଖର ମହାପାତ୍ର ଏବଂ ପ୍ରଭାସ ମହାରଣା। ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସମ୍ବଲପୁରୀ ଗୀତ। ପ୍ରଥମେ ବିଥିକା ଚାଟାର୍ଜୀଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ରାମପ୍ରସାଦ ପୁରୋହିତ।

ଯୁଗେ ଯୁଗେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତିଭାବର ଦ୍ୟୋତକ ଭାବରେ ସଂସାରର ପତିତମାନଙ୍କୁ ଉଦ୍ଧାର କରି ପତିତ ପାବନ ଆଖ୍ୟା ଲାଭ କରିଛନ୍ତି। ଲୀଳାମୟ ପ୍ରଭୁ ବହୁ ଭାବରେ ସକଳ ପାବନର ଅଧିକାରୀ। ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଜଗନ୍ନାଥ ଆଦ୍ୟରୁ ପତିତମାନଙ୍କ ପାବକତ୍ୱର ମହିମାରେ ମହିମାନ୍ୱିତ। ଅନ୍ୟ ଅର୍ଥରେ କହିବାକୁ ଗଲେ ଜଗନ୍ନାଥ ସ୍ୱୟଂ ପତିତ ପାବନ ରୂପରେ ସକଳ ଜୀବଜଗତ ପ୍ରତି କୃପା ପାରବାର ରୂପେ ପ୍ରତିଭାତ। ଭକ୍ତ ଯେତେବେଳେ ସକଳ ଅହଂଭାବକୁ ତ୍ୟାଗ କରି ସେହି ପରମ କାରୁଣିକ ଦାରୁ ବିଗ୍ରହଙ୍କ ନିକଟରେ ନିଜକୁ ସମର୍ପଣ କରିଦିଏ, ସେତେବେଳେ ସେ ପାବନର ମହତୀ ଅଧିକାରୀ ହୁଏ।

ମହାପ୍ରଭୁଙ୍କ ନିକଟରେ ତେଣୁ କେହି ପତିତ ନୁହନ୍ତି, କାରଣ ସେ ସ୍ୱୟଂ ପାବନାବତାରର ପ୍ରତୀକ ଭାବରେ ନୀଳକନ୍ଦରରେ ବିରାଜମାନ। ପୁନଶ୍ଚ ଯୁଗେ ଯୁଗେ ପ୍ରଭୁ ଭକ୍ତକୁ ଉଦ୍ଧାର କରିବା ନିମନ୍ତେ ପାବନର ସ୍ପର୍ଶ ଦେବା ପାଇଁ ସେମାନଙ୍କ ଗହଣକୁ ରତ୍ନ ସିଂହାସନରୁ ଓହ୍ଲେଇ ଆସନ୍ତି। ତାପରେ ପାଳିତ ହୁଏ ନବଦିନାତ୍ମକ ଯାତ୍ରା।

0: ପ୍ରଭୁ ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କୁ ସଙ୍ଗରେ ଧରି ବିରାଜମାନ ହୁଅନ୍ତି ଗୁଣ୍ଡିଚା ମନ୍ଦିରରେ। ସେଠାରେ ମଧ୍ୟ ପାଳିତ ହୁଏ ଅନେକ ପୂଜା, ଉପଚାର, ରୀତି ଆଉ ନୀତି। ସବୁର ମୂଳରେ ସେହି ଗୋଟିଏ ଉଦ୍ଦେଶ୍ୟ, ଭକ୍ତଜନଙ୍କୁ ଦର୍ଶନ ଦେବା, ସେମାନଙ୍କ ଗହଣରେ ଅବସ୍ଥାନ କରି ସେମାନଙ୍କୁ ପାବନସିକ୍ତ କରିବା। ତେଣୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ ହେରା ପଞ୍ଚମୀ ପରେ ଅନ୍ୟ ଏକ ମୁଖ୍ୟ ନୀତିର ପରମ୍ପରା ହେଉଛି ସନ୍ଧ୍ୟା ଦର୍ଶନ। ନବମୀ ଦିନ ସନ୍ଧ୍ୟାରେ ଠାକୁରମାନଙ୍କୁ ସୁବେଶ କରାଯାଏ, ତାପରେ ଆରମ୍ଭ ହୁଏ ସନ୍ଧ୍ୟା ଦର୍ଶନ। ଏହି ଦିନ ଓ ଦର୍ଶନ ନୀତି ପଶ୍ଚାତରେ ଲୋକବିଶ୍ୱାସଟି ହେଉଛି ପରମ ଭକ୍ତ ବିଭୀଷଣ ପ୍ରଭୁଙ୍କୁ ଦର୍ଶନ କରିବାକୁ ଏହି ସନ୍ଧ୍ୟାରେ ଆଗମନ କରିଥାନ୍ତି। ତେଣୁ ଏହିପରି ଏକ ବିଶେଷ ଅବସରର ପୁଙ୍ଖାନୁପୁଙ୍ଖ ଆଲୋଚନା ହେଉଛି ଆଜିର ଆମର ମୁଖ୍ୟ ବିଷୟ। ଏ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ।
1: ସ୍ନାନ ଶ୍ରୀଗୁଣ୍ଡିଚା ବେନି ସ୍ୱୟଂ ଲୀଳା ଯାର ପତିତ ପାବନ ଅର୍ଥେ ପ୍ରାସାଦ ଉବାହାର। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଅଖିଳ ବ୍ରହ୍ମାଣ୍ଡନାଥ, ସେ ସମସ୍ତଙ୍କର ତ୍ରାଣକର୍ତ୍ତା। ତାଙ୍କର ଗୋଟିଏ ବିଶେଷ ନାମ ହେଉଛି ପତିତ ପାବନ। ପତିତ ଜନମାନଙ୍କୁ ଉଦ୍ଧାର କରିବା ପାଇଁ ସେ ତ ବାର ମାସରେ ତେର ଯାତ୍ରାର ଉଦ୍ଭବ କରିଛନ୍ତି, କିନ୍ତୁ ବିଶେଷ କରି ଦୁଇଟି ଯାତ୍ରାରେ ସେ ରତ୍ନସିଂହାସନ ପରିତ୍ୟାଗ କରି ନିଜର ଭକ୍ତମାନଙ୍କ ଗହଣକୁ ଚାଲି ଆସନ୍ତି। ସେହି ଯାତ୍ରାମାନଙ୍କ ମଧ୍ୟରୁ ଗୋଟିଏ ଯାତ୍ରା ହେଉଛି ସ୍ନାନ ଯାତ୍ରା ଏବଂ ଅନ୍ୟ ଯାତ୍ରାଟି ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁମାନେ ତିନି ରଥରେ ଆରୋହଣ କରି ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି ଏବଂ ସେଠାରେ ସାତ ଦିନ ଅବସ୍ଥାନ କରନ୍ତି ଏବଂ ଏହି ଯାତ୍ରାକୁ ନବଦିନାତ୍ମିକା ଯାତ୍ରା ବୋଲି କୁହାଯାଏ। ଏବଂ ଆଷାଢ଼ ଶୁକ୍ଳ ନବମୀ ତିଥିରେ ସନ୍ଧ୍ୟାକାଳରେ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ହେଉଥିବା ଶ୍ରୀଜୀଉମାନଙ୍କର ପବିତ୍ର ଦର୍ଶନକୁ ସନ୍ଧ୍ୟା ଦର୍ଶନ ବୋଲି କୁହାଯାଏ। ଚର୍ମଚକ୍ଷୁରେ ଦର୍ଶନ କରି ଭଗବାନଙ୍କର ଅପାର କରୁଣା ଲାଭ କରିବା ନିମନ୍ତେ ଏହି ଦିନଟି ଏକ ଦୁର୍ଲଭ ଅବସର।

ସନ୍ଧ୍ୟା ଦର୍ଶନ ନିମନ୍ତେ ସ୍ଥାନର ଓ କାଳର ବିଶେଷ ଗୁରୁତ୍ୱ ଆପଣମାନେ ସେଦିନ ଉପଲବ୍ଧି କରିବେ। ସ୍ଥାନ କିଏ? ସ୍ଥାନ ହେଉଛି ଶ୍ରୀ ପୁରୁଷୋତ୍ତମ ଧାମସ୍ଥ ଶ୍ରୀଗୁଣ୍ଡିଚା ମନ୍ଦିରର ପବିତ୍ର ଆଡ଼ପ ମଣ୍ଡପ, ଏବଂ କାଳ ହେଉଛି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ତିଥିର ସନ୍ଧ୍ୟାକାଳ। ଶ୍ରୀ ଭଗବାନଙ୍କୁ ଉପାସନା କରିବାର ସର୍ବୋତ୍କୃଷ୍ଟ କାଳ ହେଉଛି ସନ୍ଧ୍ୟାକାଳ। ବୈଦିକ ପରମ୍ପରାରେ ତ୍ରିକାଳ ସନ୍ଧ୍ୟା ଉପାସନାର ବିଧି ରହିଅଛି। ଭଗବାନ ଶ୍ରୀଜଗନ୍ନାଥ ମହାପ୍ରଭୁ ନବଦିନାତ୍ମକ ଯାତ୍ରା କାଳରେ ଯେଉଁ ସପ୍ତ ଦିବସ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି, ସେହି ସମୟରେ ତୀର୍ଥରାଜ ଇନ୍ଦ୍ରଦୁମ୍ନ ସରୋବରରେ ସ୍ନାନ କରି ଶ୍ରୀ ନୃସିଂହ ମହାପ୍ରଭୁଙ୍କୁ ପ୍ରଣାମ କରି ମହାପ୍ରସାଦ ସେବନ ପୂର୍ବକ ଦାନ ହୋମ ଓ ଜପାଦି କରି ଶ୍ରୀଜୀଉମାନଙ୍କୁ ଦର୍ଶନ କଲେ ଅଖିଳ ପାତକରୁ ମୁକ୍ତି ମିଳିବା ସହ ମହାପ୍ରଭୁଙ୍କର କୃପାଲାଭ ହୋଇଥାଏ। ଆଡ଼ପ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଦିନ ଦର୍ଶନ କରିବା ଯାହା, ନୀଳାଦ୍ରି ମଣ୍ଡପରେ ଦଶ ବର୍ଷ ଦର୍ଶନ କରିବା ସେୟା। ଶାସ୍ତ୍ରକାର କହନ୍ତି, ନୀଳାଦ୍ରୁ ଦଶ ବର୍ଷାଣି ଆଡ଼ପ ମଣ୍ଡପେ ଦିନେ। ସ୍କନ୍ଦ ପୁରାଣରେ କୁହାଯାଇଛି, ସକୃତ ଦୃଷ୍ଟ୍ୱା ଅଭିମୁକ୍ତ ସ୍ୟାତ୍ କିମନ୍ୟୈ ବହୁ ଭାଷଣୈ ନୀଳାଦ୍ରୁ ଦଶ ବର୍ଷାଣି ତ୍ରିକାଳାର୍ଚ୍ଚା ସୁସଂଜତ। ଆଡ଼ପ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦିବସରେ ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ହୋଇଥାଏ, ରାତ୍ରି କାଳରେ ଦର୍ଶନ କଲେ ଦଶଗୁଣ ଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରମାନଙ୍କରେ ଲିଖିତ ଅଛି।

ମହାପ୍ରଭୁଙ୍କର ନବମୀ ସନ୍ଧ୍ୟା ଦର୍ଶନ ଦିନ ସବୁଦିନ ପରି ଦ୍ୱାର ଫିଟା, ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଏ ନୀତି ବଢ଼ିବା ପରେ ପୁଣି ଗୋପାଳ ବଲ୍ଲଭ, ସକାଳ ଧୂପ, ଭୋଗମଣ୍ଡପ, ଭୋଗମଣ୍ଡପ ସରିଲା ପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ଏତିକ ସରିଲା ପରେ ବିଶେଷ ନୀତି ହେଉଛି ଯେତେବେଳେ ମହାପ୍ରଭୁମାନେ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି ସେ ରାହାସ ମଣ୍ଡପକୁ ବିଜେ କରନ୍ତି। ଏହି ନବମୀ ଦିନ ରାହାସ ମଣ୍ଡପକୁ ମଧ୍ୟ ଦିଅଁ ବିଜେ କରିଥାନ୍ତି। ତାପରେ ଚନ୍ଦନ ଲାଗି ବଢ଼େ, ବଡ଼ସିଂହାର ବେଶ ବଢ଼େ, ବଡ଼ସିଂହାର ଭୋଗ, ପହୁଡ଼ ଆରତୀ ପ୍ରଭୁ ନୀତିମାନ ସରିଗଲା ପରେ ବିଶେଷ ନୀତି ହେଉଛି ଏହି ଦିନ ଠାକୁରମାନଙ୍କର ବଡ଼ସିଂହାର ନୀତି ବଢ଼ିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକମାନେ ବାହାରକୁ ଚାଲି ଆସନ୍ତି। ତାପରେ ନୀତି କ'ଣ ହେଉଛି, ସୁଦର୍ଶନକୁ ସିଂହାସନରୁ ଆଣି ବଡ଼ବାଡ଼ର କୋଣରେ ଖଟୁଳି ଉପରେ ବିଜେ କରାଯିବା ପରେ କୋଠସୁଆଁସିଆମାନେ ଚାରମାଳ ବାନ୍ଧିଥାନ୍ତି, ଠାକୁରମାନଙ୍କୁ ଶୁକ୍ଳ ସଜା ଲାଗି କରାଯାଏ, ପରଦିନ ବାହୁଡ଼ା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ବାହୁଡ଼ା ଯାତ୍ରା ନିମନ୍ତେ ସମସ୍ତ ପ୍ରସ୍ତୁତି ପର୍ବ ପୂର୍ବ ରାତ୍ରିରୁ ଅର୍ଥାତ୍ ଆଷାଢ଼ ଶୁକ୍ଳ ନବମୀ ଦିନ ରାତ୍ରିରୁ ଆରମ୍ଭ ହୋଇଥାଏ।

ନୀଳାଦ୍ରି ମହୋଦୟ ଏବଂ ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଗୁଣ୍ଡିଚା ମଣ୍ଡପରେ ଶ୍ରୀଜଗନ୍ନାଥ ଦର୍ଶନର ପୁଣ୍ୟଫଳ ସମ୍ପର୍କରେ ବର୍ଣ୍ଣିତ ଅଛି। ଏହି ଉଭୟ ଗ୍ରନ୍ଥର ମତରେ ଶ୍ରୀଗୁଣ୍ଡିଚା ମଣ୍ଡପ ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥଳ, ଦାରୁ ବିଗ୍ରହମାନଙ୍କ ଜନ୍ମସ୍ଥଳ ହୋଇଥିବାରୁ ଇନ୍ଦ୍ରଦ୍ୟୁମ୍ନ ଏହିଠାରେ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିବାରୁ ଏହି ସ୍ଥାନ ପରମ ପାବନ ସ୍ଥଳ। ପରମ ପବିତ୍ର କ୍ଷେତ୍ର ଗୁଣ୍ଡିଚା ମନ୍ଦିରରେ ତେଣୁ ବିଗ୍ରହମାନଙ୍କ ଦର୍ଶନ ପାଇଁ ଜାତି ବର୍ଣ୍ଣ ମତ ନିର୍ବିଶେଷରେ ଭକ୍ତଜନଙ୍କର ସମାବେଶ ହୋଇଥାଏ।

ଶ୍ରୀମନ୍ଦିରର ଠିକ୍ ସମ୍ମୁଖରେ ବଡ଼ଦାଣ୍ଡର ପୂର୍ବ ପ୍ରାନ୍ତରେ ଛିଡ଼ା ହୋଇ ଦେଖିଲେ ବିପୁଳକାୟ ପୁରୀ ମନ୍ଦିର ଦର୍ଶକକୁ ଅଭିଭୂତ କରେ ତାର ଅନନ୍ୟ ସ୍ଥାପତ୍ୟ ଶୈଳୀ ଓ ବିଶାଳତା ଦ୍ୱାରା। ଆଉ ଏକ ବିଶାଳତା, ଏହି ବିଶାଳତା ସହ ଖାପ ଖାଇଲା ଭଳି ମନ୍ଦିର ସମୀପରେ ଛିଡ଼ା ହୋଇଛି ସୁଉଚ୍ଚ ଓ ସୁଦୃଶ୍ୟ ଅରୁଣ ସ୍ତମ୍ଭଟି। ତେବେ ପ୍ରଶ୍ନ ଉଠେ, ଶ୍ରୀମନ୍ଦିର ବିଷ୍ଣୁଙ୍କ ପୀଠ, ଅଥଚ ଏହି ମନ୍ଦିର ସମ୍ମୁଖରେ କାହିଁକି ରହିଛି ସମୁଚ୍ଚ ଅରୁଣ ସ୍ତମ୍ଭଟିଏ? ଅରୁଣ ତ ବିଷ୍ଣୁଙ୍କ ବାହନ ନୁହନ୍ତି, ସେ ସୂର୍ଯ୍ୟଙ୍କ ସାରଥି। ତେଣୁ ପୁରୀ ମନ୍ଦିର ସାମ୍ନାରେ ଏ ସ୍ତମ୍ଭ ସ୍ଥାପିତ ହେଲା କିପରି? ଐତିହାସିକମାନଙ୍କର ମତ ଯେ ସ୍ତମ୍ଭଟି ପ୍ରକୃତରେ କୋଣାର୍କର ସୂର୍ଯ୍ୟ ମନ୍ଦିରରୁ ହିଁ ଆସିଛି। ଅଷ୍ଟାଦଶ ଶତାବ୍ଦୀରେ ବେଶ କିଛି ବର୍ଷ ପାଇଁ ମରହଟ୍ଟାମାନେ ଓଡ଼ିଶା ଅଧିକାର କରିନେଇଥିଲେ ଏବଂ ସେତିକି ବେଳେ ସେମାନଙ୍କ ଉଦ୍ୟମରେ ଅରୁଣ ସ୍ତମ୍ଭଟି କୋଣାର୍କ ମନ୍ଦିରରୁ ଆଣି ପୁରୀରେ ସ୍ଥାପନ କରାଯାଇଥିଲା। ପୁରୀ ମନ୍ଦିରର ଧାରାବାହିକ ବିବରଣୀ ଲିପିବଦ୍ଧ ହୋଇଥିବା ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି, କୋଣାର୍କ କ୍ଷେତ୍ରରୁ ମୁଗୁନି ପଥର ଖମ୍ବ ଆଣି ସିଂହଦ୍ୱାର ଚକଡ଼ାରେ ରଖାଇଲେ। ଏଣୁ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ପୁରୀ ମନ୍ଦିର ସମୀପରେ ତ୍ରୟୋଦଶ ଶତାବ୍ଦୀର ସ୍ତମ୍ଭଟି ଶୋଭା ପାଉଛି। କଳା ମୁଗୁନି ପଥରରେ ଗଢ଼ା ସୁଉଚ୍ଚ ସ୍ତମ୍ଭଟି ପ୍ରାଚୀନ ଉତ୍କଳୀୟ ସ୍ଥପତିମାନଙ୍କର ବିସ୍ମୟକାରୀ କରାମତିର ଅନ୍ୟତମ ନମୁନା। ସମୁଦାୟ ସ୍ତମ୍ଭଟି ମୁଗୁନି ପଥରରେ ନିର୍ମିତ ହୋଇଥିଲେ ମଧ୍ୟ ନିମ୍ନ ଭାଗରେ ଏହା ଏକ ଭାସ୍କର୍ଯ୍ୟ ଖଚିତ ପୀଠ ସହ ସଂଯୁକ୍ତ। କ୍ଷୁଦ୍ରକାୟ ଅରୁଣମୂର୍ତ୍ତି ଥିବା ସ୍ତମ୍ଭର ଶୀର୍ଷଭାଗଟି ମଧ୍ୟ ଏକ ସ୍ୱତନ୍ତ୍ର କଳା ମୁଗୁନି ପଥରରେ ନିର୍ମିତ ହୋଇ ଯୋଡ଼ାଯାଇଥିବା ମନେ ହୁଏ। ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଦ୍ୱାରଠାରୁ ପ୍ରାୟ 20 ଫୁଟ ଦୂରରେ 33 ଫୁଟ 8 ଇଞ୍ଚ ଉଚ୍ଚର ସ୍ତମ୍ଭଟି ଆରୋପିତ ହୋଇଛି। ଗୋଟିଏ ପଥରରେ ନିର୍ମିତ ପ୍ରକୃତ ସ୍ତମ୍ଭଟିର ଦୈର୍ଘ୍ୟ 25 ଫୁଟ 2 ଇଞ୍ଚ, କିନ୍ତୁ ତଳେ ଅର୍ଥାତ୍ ଭୂମି ଉପରେ ଥିବା ଯେଉଁ ଚତୁଷ୍କୋଣୀ ପଥର ପୀଠ ଏହି ସ୍ତମ୍ଭଟିକୁ ଧରି ରଖିଛି ତାର ଉଚ୍ଚତା 4 ଫୁଟ 3 ଇଞ୍ଚ। ପଦ୍ମବାଖୁଡ଼ା, ଗଜସିଂହ ମୂର୍ତ୍ତି ପ୍ରଭୃତି ମନୋରମ ଭାସ୍କର୍ଯ୍ୟ ଶୋଭିତ ଏହି ଉପଳ କ୍ଷେତ୍ରଟି ସ୍ତମ୍ଭଠାରୁ ଅଧିକତର କଳା ପଥରରେ ନିର୍ମିତ। ମାଟି ଉପରେ ଏହି ଶିଳାକ୍ଷେତ୍ର 4 ଫୁଟ 3 ଇଞ୍ଚ ରହିଥିଲେ ମଧ୍ୟ ମାଟି ତଳେ ଶିଳାଗୁଡ଼ିକ ପ୍ରାୟ 3 ଫୁଟ ପୋତା ଯାଇଥିବା ଗବେଷକମାନଙ୍କର ମତ। ପ୍ରକୃତ ସ୍ତମ୍ଭଟିର ଉଚ୍ଚତା 25 ଫୁଟ 2 ଇଞ୍ଚ ବୋଲି ପୂର୍ବରୁ କୁହାଯାଇଛି। ସ୍ତମ୍ଭଟି ଆକୃତିରେ 16 କୋଣିଆ ବା 16 ପାଲକା ବିଶିଷ୍ଟ। ସ୍ତମ୍ଭର ପରିଧି ବା ଗୋଲେଇ 6 ଫୁଟ 3.5 ଇଞ୍ଚ। ସ୍ତମ୍ଭର ବ୍ୟାସ ପ୍ରାୟ 2 ଫୁଟ। ସ୍ତମ୍ଭ ଶୀର୍ଷରେ ଏକ ଚତୁଷ୍କୋଣୀ ପିଢ଼ ରହିଛି। ଏହା ଅନ୍ୟ ଏକ ପଥରରେ ନିର୍ମିତ ହୋଇଥିବା ଭଳି ମନେ ହେଉଛି। ଏହି ଚତୁଷ୍କୋଣୀ ଶୀର୍ଷାଂଶର ଉଚ୍ଚତା ପ୍ରାୟ 2.5 ଫୁଟ ଏବଂ ସଭା ଉପରେ ରହିଛି ଅରୁଣଙ୍କର ମୂର୍ତ୍ତି। ଅରୁଣ ଭାସ୍କର୍ଯ୍ୟଟି କ୍ଷୁଦ୍ରାବୟବ ପ୍ରଣାମ ମୁଦ୍ରାରେ ଆସୀନ। ଜଗନ୍ନାଥଙ୍କର ଅନେକ ଭକ୍ତ ଅରୁଣ ସ୍ତମ୍ଭ ପଶ୍ଚାତରୁ ମଧ୍ୟ ପ୍ରଭୁଙ୍କ ପାଇଁ ଭକ୍ତି ଅର୍ଘ୍ୟ ଅର୍ପଣ କରିଥାନ୍ତି।

0: ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସୁଗମ ସଙ୍ଗୀତ। ପ୍ରଥମେ ଅନିତା ଜେନାଙ୍କ କଣ୍ଠରେ ଏହି ପଲ୍ଲୀ ଗୀତଟି ଶୁଣନ୍ତୁ। ଗୀତ ରଚନା ଭାସ୍କର ଚନ୍ଦ୍ର ମହାପାତ୍ର।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର ପରେଶ କୁମାର ପାଣିଗ୍ରାହୀଙ୍କ କଣ୍ଠରେ ଏହି ଆଧୁନିକ ଗୀତଟି ଶୁଣନ୍ତୁ। ଗୀତ ରଚନା ଅଶ୍ୱିନୀ କୁମାର ରାୟ।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: କାର୍ଯ୍ୟକ୍ରମ ଶେଷରେ ପୁଲିନ ରାଉତରାୟଙ୍କ କଣ୍ଠରେ ଆଉ ଏକ ଆଧୁନିକ ଗୀତ ଶୁଣନ୍ତୁ। ଗୀତ ରଚନା ଡୋଳାମଣି କନ୍ଧୀର।

ସୁଗମ ସଙ୍ଗୀତରେ ଆଜି ଶୁଣୁଥିଲେ ପଲ୍ଲୀ ଗୀତ ଏବଂ ଆଧୁନିକ ଗୀତ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। ଶ୍ରୋତାବନ୍ଧୁ, କଥାଟିଏ ଗୀତଟିଏ କାର୍ଯ୍ୟକ୍ରମରେ ମୁଁ ଆସି ପହଞ୍ଚିଗଲିଣି ପୁଣି କିଛି ମନଛୁଆଁ ଗୀତ ଏବଂ କଥା ସହିତ। ଆଜି ହେଉଛି ଜାତୀୟ ପ୍ରସାରଣ ଦିବସ। 1927 ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ଦ୍ୱାରା ତତ୍କାଳୀନ ବମ୍ବେ ତଥା ବର୍ତ୍ତମାନର ମୁମ୍ବାଇ ଷ୍ଟେସନରେ ରେଡିଓ ପ୍ରସାରଣ ଆରମ୍ଭ କରାଯାଇଥିଲା ତାକୁ ମନେ ପକାଇ ପ୍ରତିବର୍ଷ ଜୁଲାଇ ମାସର 23 ତାରିଖକୁ ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ ଭାବରେ। ଏହି ଭାରତୀୟ ବ୍ରଡ୍କାଷ୍ଟିଂ କମ୍ପାନୀ ପରେ ପରେ ନାମ ପରିବର୍ତ୍ତନ କରି ରୂପାନ୍ତରିତ ହେଲା ଅଲ୍ ଇଣ୍ଡିଆ ରେଡିଓ ଭାବରେ। 1927 ବହୁଜନ ହିତାୟ ବହୁଜନ ସୁଖାୟ ମୂଳମନ୍ତ୍ରକୁ ନେଇ ଜାରି ରଖିଛି ତାରି ଯାତ୍ରା। ଏହି ଯାତ୍ରାରେ ବର୍ତ୍ତମାନ ଆମେ ପହଞ୍ଚିଯାଇଛୁ ମନୋରଞ୍ଜନ କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ର ଗୀତ ପର୍ଯ୍ୟାୟରେ। ତାହେଲେ ଆସନ୍ତୁ ନା, ଆଉ ଡେରି କାହିଁକି କରିବା। ପ୍ରଥମେ ଜିନେ କି ରା କଥାଚିତ୍ରର ଏହି ସୁନ୍ଦର ଗୀତଟି ଶୁଣିବା। କଣ୍ଠଦାନ କରିଛନ୍ତି ମହମ୍ମଦ ରଫି, ଲତା ମଙ୍ଗେସ୍କର ଏବଂ ସାଥୀ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଶ୍ରୋତା ବନ୍ଧୁ, ଜଗତର ନାଥ ଜଗନ୍ନାଥ ବର୍ତ୍ତମାନ ବସିଛନ୍ତି ଆଡ଼ପ ମଣ୍ଡପରେ ଜନ୍ମବେଦୀରେ। ମନ୍ଦ ମନ୍ଦ ମଧୁର ହସ ସହିତ ଭକ୍ତଙ୍କୁ ଆକର୍ଷିତ କରୁଛନ୍ତି ନିଜ ଆଡ଼କୁ। ଜନ୍ମବେଦୀରେ ଦର୍ଶନ କରି କୋଟି ଜନ୍ମର ପାପରୁ ନିସ୍ତାର ପାଇବାକୁ ବିଶ୍ୱାସ କରାଯାଏ। ଆଡ଼ପ ମଣ୍ଡପରେ ଗୋଟିଏ ଦିନ ଦର୍ଶନ କଲେ ନୀଳକନ୍ଦରରେ 10 ବର୍ଷର ଦର୍ଶନର ଫଳ ମିଳିଥାଏ। ସେହି କରୁଣାମୟ ଠାକୁରଙ୍କୁ ପ୍ରଣାମ ଜଣାଏ। କଥାଚିତ୍ର ପୁକାରର ଏହି ଗୀତଟି ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ସାଥୀ। ଗୀତ ରଚନା ଜାଭେଦ ଅଖତର ଏବଂ ବଜ୍ରୁ ସୁଲତାନପୁରୀ। ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ।

ଜଗନ୍ନାଥଙ୍କ ବାସସ୍ଥାନ ଶ୍ରୀମନ୍ଦିର ବଡ଼ଦେଉଳ, ତାଙ୍କରି ତାଣ୍ଡ ବଡ଼ଦାଣ୍ଡ, ସେହି ଠାକୁରଙ୍କ ପ୍ରସାଦ ହେଉଛି ମହାପ୍ରସାଦ। ତାଙ୍କ ମନ୍ଦିର ଯେଉଁ ଦରିଆକୂଳରେ ଅବସ୍ଥିତ, ସେହି ଦରିଆ ହେଉଛି ମହୁଦଧି। ତାଙ୍କରି ଧାମରେ ସ୍ଥିତ ମଶାଣୀ ଭୂଇଁ ମଧ୍ୟ ସ୍ୱର୍ଗଦ୍ୱାର। ଦୁନିଆଯାକର ବଡ଼ପଣା ଠୁଳ ହୋଇଥିବା ସେହି ବଡ଼ ଠାକୁର ପଡ଼ିଯାଇଥାନ୍ତି ଭକ୍ତର ଭାବରେ ବନ୍ଧା। ଲତା ମଙ୍ଗେସ୍କର ଏବଂ ସାଥୀଙ୍କ କଣ୍ଠରେ କଥାଚିତ୍ର ସତ୍ୟମ ଶିବମ ସୁନ୍ଦରମର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ପଣ୍ଡିତ ନରେନ୍ଦ୍ର ଶର୍ମା, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ସେହି କଳାଶ୍ରୀ ମୁଖ ଯେ ଖାଲି ବଡ଼ପଣ ବହିଛି ସେ କଥା ନୁହଁ। ଶାସ୍ତ୍ର ଅନୁସାରେ ଚାରିଧାମ ମଧ୍ୟରୁ ଯେଉଁ ଧାମରେ ମଣିଷ ମୋକ୍ଷ ପାଏ, ପୂର୍ଣ୍ଣ ହୁଏ ସବୁ ତୀର୍ଥ, ସବୁ କ୍ଷେତ୍ରର ସାର ଶ୍ରୀକ୍ଷେତ୍ର। ସେଇଥିପାଇଁ ତ ସେ ସହରର ନାଁ ହେଲା ପୁରୀ। ଠାକୁରଙ୍କ ଲୀଳାଖେଳା ହେଉଛି ଅତ୍ୟନ୍ତ ବିରଳ, ନିଚ୍ଛକ ମାନବୀୟତା ଭରି ରହିଛି ତାଙ୍କର ପ୍ରତ୍ୟେକ ପର୍ବପର୍ବାଣୀ ନୀତିକାନ୍ତିରେ। ସାରା ପୃଥିବୀରେ କେବଳ ଓଡ଼ିଶାରେ ଏମିତି ମନ୍ଦିର ଦେଖିବାକୁ ମିଳେ ଯେଉଁଠି ଭାଇ ଭଉଣୀ ପୂଜା ପାଆନ୍ତି ଗୋଟିଏ ସ୍ଥାନରେ। ମହମ୍ମଦ ରଫିଙ୍କ କଣ୍ଠରେ କଥାଚିତ୍ର ଗୋପୀର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ରାଜିନ୍ଦର କ୍ରିଶନ, ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ ଆନନ୍ଦଜୀ।

ଠାକୁରଙ୍କ ପ୍ରତି ଖେଳାଳିଲା ଗୋଟିଏ ଗୋଟିଏ ଯାତ୍ରା। ଏଇ ଯେମିତି ବର୍ଷଯାକ ଛିଞ୍ଚା ପାଣିରେ ଗାଧୋଉଥିବା ଠାକୁର ଗରମରେ ଅତିଷ୍ଠ ହୋଇ ଜ୍ୟେଷ୍ଠ ପୂର୍ଣ୍ଣିମାରେ 108 ଗରା ପାଣିରେ ଗାଧୋଇବା ନୀତି ହେଉଛି ସ୍ନାନଯାତ୍ରା। ଜ୍ୱରରୁ ଭଲ ହୋଇ ମାଉସୀ ଘରକୁ ଯିବା ହେଉଛି ଗୁଣ୍ଡିଚା ଯାତ୍ରା। ମାଉସୀ ଘରୁ ବଡ଼ଦେଉଳକୁ ଫେରିବା ହେଉଛି ବାହୁଡ଼ା ଯାତ୍ରା। ଏକାଦଶୀ ତିଥିରେ ଶୋଇବା ହେଉଛି ହରିଶୟନ।

ଏକାଦଶୀ। ଶୋଇ ଶୋଇ ପାର୍ଶ୍ୱ ପରିବର୍ତ୍ତନ କରିବା ହେଉଛି ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ। ଶ୍ରାବଣରେ ଦୋଳି ଝୁଲିବା ହେଉଛି ଝୁଲଣ ଯାତ୍ରା। ଏମିତି ବାର ମାସକୁ ତେର ଯାତ୍ରା ଖଞ୍ଜି ରଖିଛି ସେହି ଫାବର ଠାକୁର। ସୁରେଶ ୱାଡିକର ଏବଂ ସାଥୀଙ୍କ କଣ୍ଠରେ ସନ୍ତ ଜ୍ଞାନେଶ୍ୱର କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ନନ୍ଦୁ ହୁନାଫ।

ଜଗନ୍ନାଥଙ୍କ ଜିତେଯାତ୍ରା ଅଛି। ସବୁଠୁ ମୁଖ୍ୟ ଯାତ୍ରା ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଦିନ ତମାମ ଲାଗି ରହିଥିବା ନୀତିକାନ୍ତି ପରି ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୁଏ ଅନେକ ନୀତି ସହିତ। ଠାକୁରଙ୍କ ଅନେକ ମାନବୀୟ ଲୀଳା ଅନୁଷ୍ଠିତ ହୋଇଥାଏ ଏହି ରଥଯାତ୍ରାରେ। ଅନେକ ମତ ଦିଅନ୍ତି ଜଗନ୍ନାଥ ହେଉଛନ୍ତି ଭାବର ଠାକୁର, ବର୍ଷଯାକ ରତ୍ନବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଥିବା, ଭକ୍ତଙ୍କ ଭାବରେ ଟାଣି ହୋଇ ଚାଲିଆସନ୍ତି, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବାକୁ ସେହି ବଡ଼ଦାଣ୍ଡକୁ। ଭାଇ ଭଉଣୀ ଦୁଇ ଜଣଙ୍କୁ ସାଙ୍ଗରେ ନେଇ ଅଣସରରୁ ବାହାରି ରଥରେ ଚଢ଼ି ବଡ଼ଦାଣ୍ଡ ଦେଇ ଯାଆନ୍ତି ଗୁଣ୍ଡିଚା ମନ୍ଦିରକୁ, ଜନ୍ମବେଦୀକୁ। ମହମ୍ମଦ ରଫି ଏବଂ ସାଥୀଙ୍କ କଣ୍ଠରେ କଥାଚିତ୍ର ଖାନଦାନର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ରାଜିନ୍ଦର କ୍ରିଶନ, ସଙ୍ଗୀତ ନିର୍ଦ୍ଦେଶନା ରବି।

ଏ ଯେମିତି କଥା ହେଉଥିଲେ, ଜଗତର ବିରଳ ଠାକୁର ଜଗନ୍ନାଥଙ୍କ ମାନବୀୟ ଚାଲିଚଳଣୀ ବିଷୟରେ ସ୍ନାନ ପୂର୍ଣ୍ଣିମାରେ ଗାଧୋଇଲା ପରେ ତିନି ଠାକୁରଙ୍କୁ ଜ୍ୱର ହୁଏ ଆଉ ସେବକଙ୍କ ସେବା ପାଇଁ ଚଉଦ ଦିନ ପାଇଁ ଠାକୁର ରୁହନ୍ତି ଅଣସର ଘରେ ଅଲଗା ହୁଏ। ମନେ ପକାନ୍ତୁ ତ, COVID-19 ସମୟରେ କୋଭିଡ୍ ରୋଗୀର କ୍ୱାରେଣ୍ଟାଇନ୍ ପିରିୟଡ୍ ଚଉଦ ଦିନର ସହ ଏହାର ସମାନତା ଅଛି ନା ନାହିଁ। କିନ୍ତୁ ଏ ବ୍ୟବସ୍ଥା ତ କାହିଁ କେତେ କାଳରୁ ଚାଲିଆସିଛି, ସେଇଥିପାଇଁ ବୋଧେ କୁହାଯାଏ, ଯାହା ନାହିଁ ଭାରତେ ତାହା ନାହିଁ ଜଗତେ। ଆହୁରି କେତେଜଣ ମତ ଦିଅନ୍ତି, ଜ୍ୱରରୁ ଅରୁଚି ଦୂର କରିବା ପାଇଁ ଜଗନ୍ନାଥ ଧାଇଁ ଯାଆନ୍ତି ମାଉସୀ ଘରକୁ। ମା'ର ପ୍ରତିରୂପ ସ୍ୱରୂପ ହେଉଛି ମାଉସୀ, ସୁଆଦିଆ ପୋଡ଼ପିଠା ଆଉ ମା' ହାତ ପରସା ଖାଇବାକୁ। ଲୀଲା କଥାଚିତ୍ରର ଏ ଗୀତ ପାଇଁ କଣ୍ଠ ଦେଇଛନ୍ତି ଜଗଜିତ୍ ସିଂ, କେ ଦେବ ଚୌଧୁରୀ ଏବଂ ସାଥୀ। ଗୀତ ରଚନା ଆୱାଜ ଟିରିୱାଲା, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତନୁ ମୈତ୍ର।

ରଥାରୂଢ଼ ଠାକୁରଙ୍କୁ ବାମନ ରୂପରେ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ବୋଲି ଧାର୍ମିକ ବିଶ୍ୱାସ ମଧ୍ୟ ରହିଛି। ମାନବୀୟ ବ୍ୟବହାରରେ ରଥ ଉପରେ ଅନ୍ନଭୋଗ ହୁଏ ନାହିଁ, ବରଂ ସେଇ ଅନ୍ୟ ଜାଗାରେ ସେଠି ଭୋଗ ହୁଏ, ଶୁଖିଲା ଦ୍ରବ୍ୟ ଠାକୁରଙ୍କ ପାଖରେ, ଠିକ୍ ଯେମିତି ସାଧାରଣ ମଣିଷ କରନ୍ତି ଯାତ୍ରା ସମୟରେ। ପଞ୍ଚ

ପଞ୍ଚମୀ ତିଥିରେ ଅନୁଷ୍ଠିତ ହୁଏ ହେରା ପଞ୍ଚମୀ, ଯେଉଁଠି ମାତା ଲକ୍ଷ୍ମୀଙ୍କ ରୋଷର ଶିକାର ହୁଏ ରଥ। ଲକ୍ଷ୍ମୀଙ୍କୁ ଘରେ ଏକା ଛାଡ଼ି ଦେଇଥିବାରୁ ଅଭିମାନରେ ଆସିଥାନ୍ତି ମା ଲକ୍ଷ୍ମୀ ସ୍ୱାମୀଙ୍କ ପାଖକୁ, କିନ୍ତୁ ସାଙ୍ଗରେ ବସିଥିବା ଡେଢ଼ସୁର ବଳଭଦ୍ରଙ୍କୁ ଦେଖି ରଥ ଭାଙ୍ଗି ଫେରିଯାଆନ୍ତି ଗଳି ବାଟ ଦେଇ ଶ୍ରୀମନ୍ଦିରକୁ, ଯାହା ସାଧାରଣ ଦାମ୍ପତ୍ୟ ଜୀବନର ନିଛକ ପ୍ରତିପାଦନ। ଲତା ମଙ୍ଗେସ୍କର ଏବଂ ସାଥୀଙ୍କ କଣ୍ଠରେ ତକଦିର କା ବାଦଶା କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଅଞ୍ଜାନ, ସଙ୍ଗୀତ ନିର୍ଦ୍ଦେଶନା ବପି ଲେହେରୀ।

ଯାତ୍ରାରୁ ଫେରି ରଥ ଉପରେ କଳାପ୍ରେମୀ ଠାକୁର ନିଜକୁ ସୁସଜ୍ଜିତ କରନ୍ତି ମହଣ ମହଣ ସୁନାରେ ସୁନାବେଶରେ। ଏକାଦଶୀ ତିଥି ଦିନ ହୁଏ ସୁନାବେଶ। ତହିଁ ପରଦିନ ଯାତ୍ରା ସମୟରେ କାଳେ ଠାକୁରଙ୍କୁ କୁଦୃଷ୍ଟି ପଡ଼ିଥିବ, ତେଣୁ ଡାଣୀ ଯୋଗିନୀ ସମସ୍ତଙ୍କୁ ଶାନ୍ତ କରିବା ପାଇଁ ଅନୁଷ୍ଠିତ ହୁଏ ଅଧରପଣା। ତହିଁ ଆର ଦିନ ନୀଳାଦ୍ରୀ ବିଜେ ସମୟରେ ଲକ୍ଷ୍ମୀ ଜଗନ୍ନାଥଙ୍କର କଳି ଆଉ ପତ୍ନୀଙ୍କର ରାଗ ଶାନ୍ତି ପାଇଁ ମହାପ୍ରଭୁ ସାଙ୍ଗରେ ଆଣିଥିବା ରସଗୋଲା ହେଉଛି ଅତ୍ୟନ୍ତ ବିରଳ ଏବଂ ମାନବୀୟ ଲୀଳାର ନିଚ୍ଛକ ପ୍ରତୀକ। ସେ ମାନବୀୟ ଭାବର ଠାକୁର ପାଦରେ ସମସ୍ତଙ୍କ ମଙ୍ଗଳ କାମନା କରି କାର୍ଯ୍ୟକ୍ରମର ଶେଷ ଗୀତ ନାସ୍ତିକ କଥାଚିତ୍ରର ଏ ଗୀତ ପାଇଁ କଣ୍ଠ ଦେଇଛନ୍ତି ଅଲକା ୟାଗ୍ନିକ ଏବଂ ସାଧନା ସରଗମ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ ଆନନ୍ଦଜୀ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ହିସାବ ନିକାଶ ସିନେମାର ଇ ଗୀତକେ ଗାଇଛନ୍ ପ୍ରଫୁଲ୍ଲ କର ଦେବାଶିଷ ଆଉ ସାଥୀ। ଗୀତକେ ଲେଖିଛନ୍ ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ପ୍ରଫୁଲ୍ଲ କର।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏହେଦେ ପ୍ରଫୁଲ୍ଲକର ଆଉ ସାଥୀ ଗାଇଥିବା ନୀଳଶୈଳ ସିନେମାର ଇ ଗୀତଟାକେ ଶୁଣୁନ। ପୁରାତନ ଲେଖାତୁ ଇ ଗୀତକେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ପ୍ରଫୁଲ୍ଲକର।
2: ମହିରେ ମହିପତି, ଆରେ ତଳେ ବସୁମତୀ, ଉପରେ ଧର୍ମ ଦେବତୀ, ଆରେ ଅତୁଳ ବଳ ପରାକ୍ରମ ନୃପତିଙ୍କ ନୃପତି ସୁବର୍ଣ୍ଣ ସିଂହାସନରେ ବିଜେ କରିଛନ୍ତି ରେ ପାଇକ।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ପୂଜା ସିନେମାର ଇ ଗୀତକେ ଗାଇଛନ୍ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର ଆଉ ବାଣୀ ଜୟରାମ। ଗୀତକେ ଲେଖିଛନ୍ ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ପ୍ରଫୁଲ୍ଲ କର।

ରାମ ବଲରାମ ସିନାମାର ଇ ଗୀତକେ ଗାଇଛନ୍ ପ୍ରଫୁଲ୍ଲକର ଆଉ ସାଥୀ ଗୀତକେ ଲେଖିଛନ୍ ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ପ୍ରଫୁଲ୍ଲକର।

0: கலியா மென்றா ஓடு ஓடு ரே மகாக்கால சண்டா தே தே முரபரகத்தி கண்ணா ಗರ್ಜನ ಕನಗನ ಬಹೆ ಪವನ ಡಕೆರೆ ಕಾಳ ಸಮನ ಮಗರೆ ಮತೆ ಸರಣ ರಖಿ ಬಿಘಂತ ಗುಣಿ
1: ଶୁଣୁଥିଲେ ଓଡ଼ିଆ ସିନେମାର ଗୀତ ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ହେଲୋ ଡକ୍ଟର କାଲି ଯେନ୍ଟା ପ୍ରସାରିତ ହୋଇଥିଲା ସେଟା ଆର୍ଘା ଶୁଣୁନ୍ ହେଲୋ ଡକ୍ଟରର ପୁନଃ ପ୍ରସାରଣ
2: ଶ୍ରୋତାବନ୍ଧୁ ନମସ୍କାର ସ୍ୱାସ୍ଥ୍ୟ ସମ୍ପର୍କିତ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟରର ସିଧା ପ୍ରସାରଣକୁ ଆପଣମାନଙ୍କୁ ଆମେ ସ୍ୱାଗତ କରୁଛୁ ଶ୍ରୋତାବନ୍ଧୁ ଆଜିର ହେଲୋ ଡକ୍ଟର କାର୍ଯ୍ୟକ୍ରମର ବିଷୟ ଅସ୍ତ୍ରୋପଚାର ପୂର୍ବ ଓ ପରବର୍ତ୍ତୀ ସାବଧାନତା ଏ ସମ୍ପର୍କରେ ଆପଣମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପାଇଁ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ ଯେଉଁ ବୁର୍ଲାରେ ଅଛି ସେଠିକାର ଶଲ୍ୟ ଚିକିତ୍ସା ବିଭାଗର ବିଭାଗୀୟ ମୁଖ୍ୟ ଯିଏକି ଅବସର ନେଇସାରିଲେଣି ଅବସରପ୍ରାପ୍ତ ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ ତେବେ ଶ୍ରୋତାବନ୍ଧୁ ଅସ୍ତ୍ରୋପଚାର ପୂର୍ବ ଓ ପରବର୍ତ୍ତୀ ସାବଧାନତା ସମ୍ପର୍କରେ କିମ୍ବା ସାଧାରଣ ଭାବରେ ଏହି ସର୍ଜରୀ ସମ୍ପର୍କରେ ପ୍ରଶ୍ନ ପଚାରି ଯଦି ଡାକ୍ତରଙ୍କର ପରାମର୍ଶ ନେବା ପାଇଁ ଚାହାନ୍ତି ତେବେ ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2411-231 କିମ୍ବା 0663-2411-240କୁ ଫୋନ୍ କରି ପରାମର୍ଶ ନେଇପାରିବେ ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 0663-2411-231 କିମ୍ବା 0663-2411-240କୁ ଫୋନ୍ କରି ପ୍ରଶ୍ନ ପଚାରିପାରିବେ ତେବେ ଡାକ୍ତର ନାୟକ ନମସ୍କାର
3: ନମସ୍କାର
2: ସ୍ୱାଗତ କରୁଛୁ ସାର୍ ଆଜିର ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ ତ ଶ୍ରୋତାମାନେ ଫୋନ୍ କରିବା ଆରମ୍ଭ କରିଦେଲେଣି ସେମାନଙ୍କର କଲ୍ ଗ୍ରହଣ କରିନେବା ଏବଂ କ'ଣ ସବୁ ପ୍ରଶ୍ନ ରହିଛି ତାଙ୍କର ସେ ଉପରେ ଆପଣ ଦୟାକରି ଉତ୍ତର ରଖିବେ ହ୍ୟାଲୋ ହ୍ୟାଲୋ ହଁ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ କିଏ କହୁଥିଲେ
4: ହଁ
2: ନମସ୍କାର ହଁ ସ୍ୱର୍ଣ୍ଣପ୍ରଭା ମ୍ୟାଡ଼ାମ୍ ଆମର ଏଇ କାର୍ଯ୍ୟକ୍ରମରେ ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ ଉପସ୍ଥିତ ଅଛନ୍ତି କ'ଣ ପ୍ରଶ୍ନ ପଚାରିବା ପାଇଁ ଚାହିଁବେ
4: ନମସ୍କାର
3: ନମସ୍କାର
4: ଆଜ୍ଞା ଆଜି ଯୋଉ ବିଷୟବସ୍ତୁ ଅଛି ତ ସେଇଥିରୁ ବି ମୁଁ ସେଇଥିରୁ ଆରମ୍ଭ କରିବି ମୋର ପ୍ରଶ୍ନଟା ତ ଆମେ ସମସ୍ତେ ଆମର ଯେତେ ହେଲେ ବି ଆମ ଜୀବନରେ ଯାହା ବି ଦୁଃଖ ଆସେ ଏମିତି ଘଟଣା ତ ଆମେ ଅସ୍ତ୍ରୋପଚାର କରୁ ବା ଅପରେସନ୍ ହଉ ତ ସେ ଅସ୍ତ୍ରୋପଚାର ଆଗରୁ ଯୋଉ ପ୍ରସ୍ତୁତି ବର୍ତ୍ତମାନ ଯୋଉ ପ୍ରଶ୍ନ ଅଛି ତ କେମିତି ଆମେ ସବୁ ପ୍ରସ୍ତୁତି କରିପାରିବା ତାପରେ ଅସ୍ତ୍ରୋପଚାର ପରେ ଆପଣଙ୍କର ପ୍ରଶ୍ନର ମୁଁ ସେ ପ୍ରଶ୍ନ କରୁଛି ତ ତାପରେ ଆମେ କେମିତି ସେ ଅସ୍ତ୍ରୋପଚାର ଯେ ହୋଇଥିବା ସେଥିପ୍ରତି ଧ୍ୟାନ ଦେବା କେମିତି ଯତ୍ନ ନେବା ସେଇଟା ହିଁ ଆପଣ କହନ୍ତୁ ପ୍ରଥମେ
3: ଶୁଣନ୍ତୁ ଆଜ୍ଞା ଅସ୍ତ୍ରୋପଚାର ଜେନେରାଲ ଅସ୍ତ୍ରୋପଚାର କହିଲେ ଅଲଗା ଜିନିଷ ତାପରେ ସ୍ପେସିଫିକ ଅସ୍ତ୍ରୋପଚାର କହିଲେ ଅଲଗା ଜିନିଷ ଆପଣଙ୍କର ପୂର୍ବରୁ ଯାହା ମୁଁ କହୁଛି ଦେଖନ୍ତୁ ଅସ୍ତ୍ରୋପଚାର କରିବା ପୂର୍ବରୁ ଜଣେ ରୋଗୀର ସମ୍ପୂର୍ଣ୍ଣ ସେ ତାର ବ୍ଲଡ୍ ପାରାମିଟର ନର୍ମାଲ ଥିବା କଥା ଧରି ନିଅନ୍ତୁ ହିମୋଗ୍ଲୋବିନ୍ ନର୍ମାଲ ଥିବା କଥା ନହେଲେ ଅସ୍ତ୍ରୋପଚାର ସେ କରିପାରିବ ନାହିଁ ମାନେ ସହିପାରିବ ନାହିଁ ତାର ବ୍ଲଡ୍ ପ୍ରେସର ଠିକ୍ ଥିବା କଥା ତାର ହାର୍ଟ ନିଶା ଔଷଧ ଗ୍ରହଣ କରିବା

0: ଯଥେଷ୍ଟ ଠିକ୍ ଥିବା କଥା, ଏବଂ ଅନ୍ୟ ପ୍ରକାର ଶରୀରରେ କୌଣସି ପ୍ରକାର
1: ଜଟିଳ ସମସ୍ୟା,
0: ହଁ ଜଟିଳ ସମସ୍ୟା ନଥିବା କଥା, ଯାହା ପାଇଁ କି ନିଶା ଦେବା ପାଇଁ ସୁବିଧା ହେବ ଏବଂ ସେ ତାପରେ ହିଁ ସର୍ଜରୀ କରାଯାଇପାରିବ।
2: ଆଜ୍ଞା, ମୁଇଁ ଏବେ ମୁଁ ଅପରେସନ୍ ହେଇଥିଲି, ମୋ ନିଜ କଥା, ମୋ ହାତ ଅପରେସନ୍ ହେଇଥିଲି 5-6 ମାସ ଆଗରୁ। ତ ହାତ ଭାଙ୍ଗି ଯାଇଥିଲା, ତ ହାତ ଅପରେସନ୍ ହେଇଥିଲି। ତ ମୋର ଅପରେସନ୍ ଆଗରୁ ସବୁ ଟେଷ୍ଟ ହେଲା, ତ ମୋର ଟିକେ ବ୍ଲଡ୍ ହିମୋଗ୍ଲୋବିନ୍ ଟିକେ କମ୍ ଥିଲା, ତ ସେଥିରେ କିଛି ଅସୁବିଧା ହବ ନାହିଁ କହିଲେ ଡକ୍ଟର। ଆଉ ଅପରେସନ୍ ବି ହେଇଥିଲା।
0: କେତେ କମ୍ ଥିଲା?
2: 8 ପଏଣ୍ଟ ଥିଲା।
0: 8 ପଏଣ୍ଟ ରେ କରିହବ? ଇମର୍ଜେନ୍ସି ଅପରେସନ୍ କରିହେବ 8 ପଏଣ୍ଟ ରେ? ଇମର୍ଜେନ୍ସି ଅପରେସନ୍ ଗୁଡ଼ାକ, ଆପଣ ତ ହାଡ଼ ଭାଙ୍ଗିଥିଲା ମାନେ ଇମର୍ଜେନ୍ସି ଜିନିଷ, ଇମର୍ଜେନ୍ସି କରିହେବ। କିନ୍ତୁ ଯେଉଁଟା ରେଗୁଲାର ଯେଉଁଟା ଅପରେସନ୍ କରିବା କଥା, ସେ ଜାଗାରେ 10ରୁ ଉପରେ ରହିବା ନିହାତି ଜରୁରୀ।
1: ତ ମ୍ୟାଡ଼ାମ୍, କ'ଣ ପ୍ରଶ୍ନ ରହିଛି ଆଉ?
2: ଆଜ୍ଞା, ତାପରେ ଯତ୍ନ, ତାପରେ ମୋର କଥା କହୁଛି, ଅପରେସନ୍ ମୋର ସରିଲା, ତାପରେ ସ୍ଟିଚ୍ ବି ଖୋଲିଲି, ତାପରେ ଡାକ୍ତରଙ୍କ ପରାମର୍ଶ ବି କରିଥିଲି, କିନ୍ତୁ ଏବେ ମୋର ହାତଟା ପୁରା ସିଧା ହେଇନି, ତ ସେଥିପାଇଁ କ'ଣ ଯତ୍ନ ନେବାକୁ ହେବ? ଯାହା ବି ଫିଜିଓଥେରାପି ମୁଁ ମୋ ନିଜ ନିଜ ଅଭ୍ୟାସ ଡକ୍ଟର ଆଜ୍ଞା ବତେଇଥିଲେ, ତ ପୁରା ତଥାପି ସିଧା
0: ନାଇଁ। ଦେଖନ୍ତୁ ଆଜ୍ଞା, ଆପଣଙ୍କର ଅସ୍ଥିର ଅପରେସନ୍ କରାହେଇଯାଇଛି
2: ଆଜ୍ଞା,
0: ହେଲା। ଆପଣ ଯଦି କହୁଛନ୍ତି ମକା ଅଛି, ଆପଣ ଯୋଏ ଆପଣଙ୍କ ଯାହା ପାଖରୁ ଅପରେସନ୍ କରାଇଥିଲେ, ଆପଣ ତାଙ୍କୁ ଯାଇକି ଟିକେ ପଚାରନ୍ତୁ, ଦେଖାନ୍ତୁ, ସେ ଆପଣଙ୍କୁ ଉପଯୁକ୍ତ ଆଡ଼ଭାଇସ୍ ଯେଉଁଟା ଦେବେ ସେ, ହଁ ତାଙ୍କ ପାଖରୁ ହିଁ ଆଡ଼ଭାଇସ୍ ନିଅନ୍ତୁ।
2: ହଁ, ସେ ଆଜ୍ଞା କହିଥିଲେ କି ଆଉ ତ କିଛି ଆସିବା ପାଇଁ ମୋତେ କହିନଥିଲେ, କିନ୍ତୁ ମୁଁ ଯିବା କଥା ତାଙ୍କୁ।
0: ହଁ, ଯିବା କଥା।
1: ତ ଭଲ ହେବ ଆପଣ ତାଙ୍କ ପାଖକୁ ଯାଇକି ତାଙ୍କୁ ଥରେ ଆପଣଙ୍କର କଥାଟା କହିଲେ, ଯାହା ପରାମର୍ଶ ଦେବି ତାକୁ ହିଁ ଆପଣ ଗ୍ରହଣ କରିଲେ ଠିକ୍ ହେବ। ହଁ, ଧନ୍ୟବାଦ ସୁନପ୍ରଭା
2: ମ୍ୟାଡ଼ାମ୍,
1: ନମସ୍କାର। ହଁ, ତ ଯେମିତିକି ସାର୍ ଆମେ ଗୋଟେ ଶବ୍ଦ ଯଦି ଶୁଣିବା, ହଁ ଆଉ ଜଣେ ଶ୍ରୋତା ଫୋନ୍ କରିଲେଣି, ନେଇଯିବା। ହ୍ୟାଲୋ,
3: ନମସ୍କାର।
1: ହ୍ୟାଲୋ
3: ଆଜ୍ଞା, ନମସ୍କାର।
1: ହଁ ନମସ୍କାର, କିଏ କହୁଥିଲେ ଆଜ୍ଞା? ଆଜ୍ଞା, ଆଉ ଥରେ କହିବେ ଦୟାକରି। ହଁ, ନାଁଟା କଣ କହିଲେ କି?
3: ଲକ୍ଷ୍ମୀ ନାରାୟଣ ବାହ।
1: ଆଚ୍ଛା ଲକ୍ଷ୍ମୀ ବାବୁ।
3: ଆଜ୍ଞା,
1: ହଁ ପ୍ରଶ୍ନ କଣ ରହିଛି? ଟପିକଟା ଯେ ଆମର ସର୍ଜରୀ ସମ୍ପର୍କିତ ପ୍ରଶ୍ନ ଯଦି କିଛି ପଚାରିବା ପାଇଁ ଚାହିଁବେ ପଚାରିପାରିବେ। ଅସ୍ତ୍ରୋପଚାର, ତା ପୂର୍ବ ତା ପରବର୍ତ୍ତୀ ସାବଧାନତା କେମିତି ନେବା, ଏବଂ ସେଇ ଅପରେସନ୍ ସମ୍ପର୍କିତ ସର୍ଜରୀ ସାଧାରଣ ଭାବରେ କେମିତି କରାହୁଏ, ସେଇ ଉପରେ ଯଦି ପ୍ରଶ୍ନ ପଚାରିବେ ସାର୍ ଉତ୍ତର ଦେବେ।
3: ଆଜ୍ଞା ନମସ୍କାର ଡକ୍ଟର। ଆଜ୍ଞା,
0: ହଁ ହଁ
1: ପଚାରନ୍ତୁ।
3: ପ୍ରଶ୍ନ ମୋର ହଉଛି ଆଜ୍ଞା,
0: ହଁ
3: ଯଦି ଆମର ଜଣେ
0: ସେଇଟା ତ ଅପରେସନ୍ ଟା ସର୍ଜରୀ କହନ୍ତି ଭାଇ।
3: ଆଜ୍ଞା,
0: ମାନେ ଆସିଯିବ
3: ଆଉ ଯଦି ଆମର କେଉଁ କେଉଁ ଜିନିଷ ସର୍ଜରୀ ହେଇପାରିବ ଆଜ୍ଞା?
0: କୋଉଠି ବୁର୍ଲାରେ ବି ହଉଛି, ବୁର୍ଲାରେ ବି ହବ, ହେଇପାରିବ
3: ଆଜ୍ଞା।
0: କ୍ୟାନ୍ସର ବି ହଉଛି,
3: ସବୁ
0: ସବୁ
1: ଆପଣଙ୍କର କଣ ଅସୁବିଧା ରହିଛି
0: କଣ
1: ସେଇଟା ପଚାରନ୍ତୁ।
0: ସବୁ ହଉଛି,
1: ଠିକ ଠିକ,
0: ହଁ
1: ଠିକ ଅଛି।
0: ଡେଣ୍ଟାଲ ବିଭାଗରେ କାମ ହେବ, ଡେଣ୍ଟିଷ୍ଟ କରିବେ ସେଟା, ଡେଣ୍ଟାଲ ବିଭାଗ ବି ଅଛି।
1: ଧନ୍ୟବାଦ ଲକ୍ଷ୍ମୀ ବାବୁ,
3: ନମସ୍କାର।
1: ନମସ୍କାର। ତ ଯେମିତି ସାର୍ ଆମେ ଗୋଟେ ଶବ୍ଦ ଶୁଣିବା କି ଅପରେସନ୍ କହିଲେ ବେଳେବେଳେ ଡର ମାଡ଼ିଯାଏ ଯେ ଅପରେସନ୍ଟା ହେଇଯିବ କେମିତି କ'ଣ,
0: ସମସ୍ତେ ଡରନ୍ତି,
1: ସମସ୍ତେ ଡରନ୍ତି, କିନ୍ତୁ ବର୍ତ୍ତମାନ ଆଧୁନିକ ଚିକିତ୍ସା ବିଜ୍ଞାନର ଉନ୍ନତି ଯୋଗୁଁ

0: ଶଲ୍ୟ ଚିକିତ୍ସା ସୁରକ୍ଷିତ ଏବଂ କମ୍ ବେଦନାଦାୟକ ବୋଲି ମଧ୍ୟ କୁହାଯାଉଛି, ଏବଂ ଶୀଘ୍ର ଆରୋଗ୍ୟ ମଧ୍ୟ ହୋଇଯାଉଛନ୍ତି ଏକଥା ମଧ୍ୟ କୁହାଯାଉଛି। ଏବଂ ସେ ସମ୍ପର୍କରେ ଯେଉଁ ଶଲ୍ୟ ଚିକିତ୍ସକ ଅଛନ୍ତି ସେ ହିଁ ରୋଗ ନିର୍ଣ୍ଣୟ କରନ୍ତି ଏବଂ ଅପରେସନ୍ ଏବଂ ତା ପରବର୍ତ୍ତୀ କିଭଳି ଭାବରେ ଯତ୍ନ ନିଆହେବ ସେ କଥା ମଧ୍ୟ ପରାମର୍ଶ ଦେଇଥାନ୍ତି। ଆଉ ସାଧାରଣ ଭାବରେ ଆମେ ଯଦି ଦେଖିବା ଯେ ଶଲ୍ୟ ଚିକିତ୍ସାରେ ଯେମିତିକି ହାର୍ନିଆ ଅଛି, ଆପେଣ୍ଡିକ୍ସ ଅଛି, ପିତ୍ତଥଳୀରେ ଯେଉଁ ପଥର ଥାଏ ଯେଉଁ ଗାଲ୍ ବ୍ଲାଡର୍ ବୋଲିକି କୁହାଯାଉଛି, ତାପରେ ବିଭିନ୍ନ ଥାଇରଏଡ଼୍ ଜନିତ ଥାଇରଏଡ଼୍ ସମ୍ପର୍କିତ ଅଛି, ପାଇଲ୍ସ ଅଛି, ଏମିତି ଅନେକ ରୋଗ ମଧ୍ୟ ରହିଛି ଏବଂ ସେଥିରେ ହିଁ ଏହି ଅପରେସନ୍ଟା
1: ସବୁ ରୋଗର ଅପରେସନ୍ ପୂର୍ବର କ'ଣ କ'ଣ ପ୍ରିପାରେସନ୍ ହେବ, ତାପରେ ଅପରେସନ୍ ପରେ କ'ଣ କ'ଣ ପ୍ରିକସନ୍ ନିଆଯିବ ସବୁ ଅଲଗା।
0: ତ ସାର୍ ଏଭଳିଆ ଯଦି ଆମେ ଦେଖିବା ଯେ ଯେଉଁ ପଥର ବେମାରୀ ବୋଲି କହୁଛନ୍ତି ଆମେ ସାଧାରଣ ଭାବରେ ଗଲବ୍ଲାଡର୍ ଷ୍ଟୋନ୍ରେ, ଏହା ପ୍ରାୟତଃ ଦେଖାଯାଏ ଏବଂ ସେଇଟା
1: ଆଜିକାଲି ଗଲବ୍ଲାଡର୍ ଷ୍ଟୋନ୍ ଡିଜିଜ୍ ବହୁତ କମନ୍ ହେଇଗଲାଣି।
0: ଆଜ୍ଞା,
1: ଆମେ ଯେତେବେଳେ କି ପାଠ ପଢ଼ୁଥିଲୁ ଆମ
0: ଆପଣଙ୍କ
1: ସମୟରେ କଥା,
0: ଆଜ୍ଞା,
1: ସେହି ସମୟରେ ଗଲବ୍ଲାଡର୍ ଷ୍ଟୋନ୍ ଏତେ କମନ୍ ନଥିଲା, ଆଜିକାଲି ବହୁତ କମନ୍ ହେଇଗଲାଣି। ଏକ ନମ୍ବର, ଦୁଇ ନମ୍ବର, ସେ ସମୟରେ ଗଲବ୍ଲାଡର୍ ଷ୍ଟୋନ୍ ଚିହ୍ନି ପାରିବା ପାଇଁ ଯେଉଁ ପ୍ରକାର ଇନଭେଷ୍ଟିଗେସନ୍ ଥିଲା ସେ ଇନଭେଷ୍ଟିଗେସନ୍ରେ ବି ଆମେ ବେଶୀ ଚିହ୍ନି ପାରୁନଥିଲି। ଏବେ ଅଲଟ୍ରାସାଉଣ୍ଡ ଯେଉଁଠୁ ଆସିଲା, ଅଲଟ୍ରାସାଉଣ୍ଡରେ ଗଲବ୍ଲାଡର୍ ଷ୍ଟୋନ୍ ଚିହ୍ନିବାଟା ବହୁତ ସହଜ। ଅଲଟ୍ରାସାଉଣ୍ଡ ଆସିଲା ପରେ ମଧ୍ୟ ଗଲବ୍ଲାଡର୍ ଷ୍ଟୋନ୍ ଆମେ ଚିହ୍ନିବାଟା ବେଶୀ କମନ୍ ହେଇଯାଇଛି। ଯାହା ବି ହେଉ, ଏବେ ଆମର ଗଲବ୍ଲାଡର୍ ଷ୍ଟୋନ୍ ଡିଜିଜ୍ ବହୁତ କମନ୍ ହେଇଯାଇଛି।
0: ଯେ ସାର୍, ଆମେ ଯେଉଁ ଆଉ ଜଣେ ଶ୍ରୋତା ଫୋନ୍ କଲେଣି, ଆମେ ନେଇଯିବା, କ'ଣ ପଚାରୁଛନ୍ତି ଦେଖିଦେବା। ହଁ, ହଠାତ୍ ଆମର ଯୋଗାଯୋଗରେ ବିଚ୍ଛିନ୍ନ ହେଲା। ହଁ, ପୁଣି ଆଉ ଜଣେ ଶ୍ରୋତା ଫୋନ୍ କଲେ। ହ୍ୟାଲୋ,
2: ହ୍ୟାଲୋ ଆଜ୍ଞା, ନମସ୍କାର।
0: ନମସ୍କାର,
2: ମୁଁ ବାବୁରି ମିର୍ଦ୍ଧା କୁମାର ଜିଲ୍ଲା ଝାରସୁଗୁଡ଼ାରୁ କହୁଛି।
0: ଆଚ୍ଛା, ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ ଅଛନ୍, ଏଠାନେ କାଣ ପ୍ରଶ୍ନ ଆପଣଙ୍କର ରହିଛି?
2: ଆଜ୍ଞା ଆଜ୍ଞା ଆଜ୍ଞା, ମୁଁ ଗାଡ଼ି ବାଇକ୍ରୁ ଆକ୍ସିଡେଣ୍ଟ ହୋଇଯାଏ, ବ୍ୟାଙ୍କର ତଲେ ଗୋଟେ ତାମାନେ ସ୍ପାଇନାଲ୍ କର୍ଡ଼ ହେଇଯାଇଛି ଆଜ୍ଞା, ମାଡ଼ ହେଇଛି ବ୍ୟାଙ୍କର ତଲେ, ବେଲେ ଅପରେସନ୍ କରାହେଇଛି ଆଜ୍ଞା ଉପରେ 2020 ଆଜ୍ଞା, ବେଲେ ଆମେ ଖଟୁ ଉଠିନି ପାର୍ବା ଆଜ୍ଞା, ଯେନ ସେ ଅପରେସନ୍ କରାହେଇଛି ଆଜ୍ଞା, ସେନୁ ବହୁତ ଆଣ୍ଠୁ ଦରଦ ହଉଛି ଆଜ୍ଞା, ତାର ଉପଚାର କାଣା ଆଜ୍ଞା, ଯେନ୍ ଆମର ବୁଲା ପାଖେ ହେଇପାର୍ବା କି ଆଜ୍ଞା?
1: ଶୁଣ, ଏଟା ସ୍ପାଇନାଲ୍ କର୍ଡ଼ର ଅପରେସନ୍ ଯେନ୍ଟା ହେଇଛି କହୁଛନ୍, କେବେ ହେଇଛି ବୋଇଲେ 2020 କେନ୍ଠାନ କରିଥିଲେ? ଭୁବନେଶ୍ୱରରେ କରିଥିଲେ। ସ୍ପାଇନ୍ ଅପରେସନ୍ କରିଲା ପରେ ଯଦି ଇମ୍ପ୍ରୁଭମେଣ୍ଟ କେତେ, ଆପଣ ଇମ୍ପ୍ରୁଭମେଣ୍ଟ କିଛି ହଉଛି, ଚାଲି ବୁଲି ପାରୁଛନ୍ତି, ଗୋଡ ହାତ ଉଠୁଛି?
2: ନାଇଁ ଆଜ୍ଞା, ଧରିଲା ଚାଲୁଛି ଆଜ୍ଞା, ତାମାନେ ରେଟ୍ ଫେଟ୍ ଆଜ୍ଞା ବୁଝିନି ଗୁଣା ପଡୁଛି ଆଜ୍ଞା।
1: ଆଚ୍ଛା, ସ୍ପାଇନାଲ୍ କର୍ଡ଼ର ଅପରେସନ୍ ହେଲା ଉତାରୁ, ଇଞ୍ଜୁରୀ ହେଲା ଉତାରୁ, ସ୍ପାଇନାଲ୍ କର୍ଡ଼ଟା ଇଞ୍ଜୁରୀ ହେଇଯାଏସି ବୁଝିଲେ, ବେଲେ ସେ ଇଞ୍ଜୁରୀ ହେଇଗଲା ପରେ ରିକଭରି କରିବା ଲାଗି ଟାଇମ୍ ଲାଗ୍ସି
2: ଆଜ୍ଞା।
1: ସେଥିର୍ଲାଗି ଆପଣ ନ୍ୟୁରୋ ସର୍ଜରୀ ବାଲାଙ୍କର ସାଙ୍ଗରେ କଣ୍ଟାକ୍ଟ ରହୁନ୍, ଯେ ସେ ଆପଣଙ୍କୁ ହଁ କହ ଅଛନ୍ ଅଛନ୍, ନ୍ୟୁରୋ ସର୍ଜରୀ ଅଛନ୍, ଡକ୍ଟର ପାଟଜୋଶୀ ଅଛନ୍ ନ୍ୟୁରୋ ସର୍ଜରୀରେ, ତାଙ୍କର ସଙ୍ଗେ କଣ୍ଟାକ୍ଟ କରୁନ୍, ଆଉ ସେ କହିବେ ଆପଣଙ୍କୁ କାଣା କେନ୍ତା ଆସ୍ବାକେ ତ ପଡ଼୍ବା ଆଜ୍ଞା, ସେ ତ ଯାଇ ନା ପାରନ୍ ସବୁ।
0: ଧନ୍ୟବାଦ, ଆପଣ ଆମେ ଆଶା କରୁଛୁ ଡାକ୍ତରଙ୍କର ସଙ୍ଗେ ଆପଣ ଯୋଗାଯୋଗ କରିକିରି ଆପଣଙ୍କର ଅସୁବିଧାଟା କହିବେ। ସାର୍, ଯେନ୍ତାକି ଆମେ ଆଲୋଚନା କରୁଥିଲା ଯେ ଭିନ୍ ଭିନ୍ ଯେନ୍ ପ୍ରକାରର ଅପରେସନ୍ ଅଛେ, ହେଲେ କେନ୍ କେନ୍ ରୋଗର ଲାଗି ମାନେ ଜେନେରାଲ ଯେନ୍ ସର୍ଜନ୍ ରହିଛନ୍ ସେଟା ଚିକିତ୍ସା କରୁଛନ୍?
1: ଆମେ ଜେନେରାଲ ସର୍ଜରୀରେ
0: ଆଗରୁ
1: ଆମର ସମୟର କଥା ମୁଁ କହୁଛି, ଆମେ ସବୁ ଅପରେସନ୍ କରୁଥିଲୁ ଆମେ ଜେନେରାଲ ସର୍ଜରୀରେ, ସବୁ କରୁଥିଲୁ ଆମେ। ଏବେ ଆମେ ପଢ଼ିଲା ବେଳକୁ ଅର୍ଥୋପେଡ଼ିକ ବି ଆମର ବିଭାଗରେ ଥିଲା, ଅର୍ଥୋପେଡ଼ିକ ବି ଅଲଗା ବିଭାଗ ନେଇ ହେଇଥିଲା, କିନ୍ତୁ ଏବେ ସବୁ ଜିନିଷର ଅଲଗା ଅଲଗା ବିଭାଗ ହେଇଯାଉଛି। ବିଭାଗ ହେଇଗଲା ପରେ ସେମାନେ କାମ କଲାବେଳକୁ ଆମେ ସେଟା ଛାଡ଼ି ଦେଇଛୁ। ଅଦରୱାଇଜ୍ ଆମେ ଏବେ ବି ଜେନେରାଲ ସର୍ଜରୀ, ଦେଖନ୍ତୁ ପେଟର ଅପରେସନ୍ ଆପଣ ଯେନ୍ତା କହିଲେ, ହାର୍ନିଆ କହିଲେ, ଆପେଣ୍ଡିକ୍ସ କହିଲେ, ହାଇଡ୍ରୋସିଲ୍, କହିଲେ ପାଇଲ୍ସ ଫିସର ସବୁ।

0: କହିଲେ ଆପଣ,
1: ଆଜ୍ଞା
0: ସେଗୁଡ଼ାକ ସବୁ ଆମେ ଜେନେରାଲ ସର୍ଜରୀ କରୁଛୁ, ଗଲ୍ ବ୍ଲଡ଼ର ଷ୍ଟୋନ୍ ବି କରୁଛୁ, ଥାଇରଏଡ଼୍ ବି କରୁଛୁ, ଆଉ ସେ ଯେମାନେ ସୁପର ସ୍ପେଶାଲିଷ୍ଟ ଅଛନ୍ ସେମାନେ ବି କରୁଛନ୍,
1: ଆଜ୍ଞା ଆଜ୍ଞା,
0: ସେମାନେ ବି କରୁଛନ୍, ଆମେ ଜେନେରାଲ ସର୍ଜନ୍ ବାଲା ବି କରୁଛୁ।
1: ଆଚ୍ଛା ସାର୍, ଯେ ଏନ୍ତା ବି ରୋଗ ଯେନ୍ଟାକି ବିନା ଅସ୍ତ୍ରୋପଚାର କି ବିନା ଅପରେସନ୍ରେ ବି ଠିକ୍ ହେଇପାର୍ବା, ସବୁଟା
0: ହଁ,
1: ଦରକାର କରୁଛି କେଁ?
0: ନାଇଁ ନାଇଁ ନାଇଁ ନାଇଁ ବହୁତ ରୋଗ ଅଛେ ଯେନ୍ଟା ବିନା ଅପରେସନ୍ରେ ବି ଭଲ ହେଇପାର୍ବା, ହଉଛି ସର୍ଜିକାଲ ରୋଗ ଅଛେ ଯେନ୍ଟାକି ବିନା ଅପରେସନ୍ରେ ବି ଭଲ ହେଇପାରୁଛି।
1: ଆଚ୍ଛା, ତ ସାର୍ ଏନ୍ତା ଯେନ୍ ରୋଗମାନଙ୍କର ଅପରେସନ୍ ଦରକାର ପଡ଼୍ସି, ତ ଯାହାର ଦେହେଁ ଯେନ୍ ପ୍ରକାର ରୋଗଟେ ଧରୁନ୍ ଯାହାର ଭିତରେ ଷ୍ଟୋନ୍ଟେ ରହିଲା, ତ କେତେବେଳେ ସେ ପରାମର୍ଶ ନେବା ଡାକ୍ତରଙ୍କର ଅପରେସନ୍ କରିବାର ଭଳିଆ ସ୍ଥିତି ଆସ୍ବା, ଏଇଟା କାଣା କିଛି
0: ଦେଖନ୍ତୁ,
1: ସ୍ପେସିଫିକ୍?
0: ଷ୍ଟୋନ୍ ଯେନ୍ଟା ଆପଣ କହିଲେ ତିନି ଚାରିଟା ଜାଗାରେ ଷ୍ଟୋନ୍ ହେଇପାର୍ବା,
1: ହଁ ହଁ
0: ଗଲ୍ବଡ଼ରେ ଗୋଟେ ହେସି,
1: ଆଜ୍ଞା,
0: ପେଙ୍କ୍ରିଆଜ୍ରେ ହେସି, କିଡ଼ନୀରେ ହେସି, ଏ ତିନିଟା ଜାଗାରେ କମନ୍। ତିନିଟା ଜାଗାରେ ଯେନ୍ ହଉଛେ ଏହାର ଅଲଗା ଅଲଗା ଟାଇପ୍ର ସିମ୍ପଟମ୍ସ ହେବା, ପେସେଣ୍ଟକୁ ଅଲଗା ଟାଇପ୍ର ସିମ୍ପଟମ୍ସ ହେବା, ହେଲେ ଯାହାକୁ ଯେନ୍ ପ୍ରକାର ସିମ୍ପଟମ୍ସ ହେଲା ସେ ସେ ହିସାବରେ ସେନ୍ତା ସର୍ଜନ୍ ପାଖକୁ ଯିବା। ଅର୍ ଜେନେରାଲ ସର୍ଜନ୍ ପାଖକୁ ଆସିଲେ ଜେନେରାଲ ସର୍ଜନ୍ ଦେଖିଲେ ନିଜେ କରିବେ ତ କରିବେ, ଅଦରୱାଇଜ୍ ସେ ସ୍ପେଶାଲିଷ୍ଟ ପାଖକୁ ପଠାଇଦେବେ। ତିନିଟିର ଅଲଗା ଅଲଗା ସିମ୍ପଟମ୍ ହେବା,
1: ଅଲଗା ଅଲଗା ସିମ୍ପଟମ୍।
0: ହଁ,
1: ତ ସାର୍,
0: ସିମ୍ପଟମ୍ ହେଲେ ଯାଇକି ସେ ଆସିବେ, ନହେଲେ ଆସିବେ କେ।
1: ଆଚ୍ଛା, ତ ଧରୁନ୍ ଗଲ୍ବଡ଼ରେ ଷ୍ଟୋନ୍ ହେଲା, କେନ୍ତା ସିମ୍ପଟମ୍ କାଣା ଦେଖାବା?
0: ତାର ଉପର ପେଟ ପେନ୍ ହେବା
1: ସାର୍
0: ହେଲା, ଏସିଡ୍ ହେବା, ବାନ୍ତି ବି ହେଇପାରେ, ପିଠି ଆଡ଼େ ପେନ୍ ହେସି, ପିଠି ଆଡ଼େ ବି ପେନ୍ ହେଇପାରେ, ବେଶୀ କମ୍ପ୍ଲିକେସନ୍ ହେଲେ ଜଣ୍ଡିସ୍ ବି ହେଇପାରେ, ବୋଲେ ଏସବୁ ଜିନିଷ ଗୁଡ଼ାକ ହେଇପାର୍ବା, କିନ୍ତୁ ମୋଷ୍ଟଲି ପେନ୍
1: ବେଶିକିରି ହେନୁ ଷ୍ଟାର୍ଟ
0: ହଁ
1: ହେବା,
0: ଅପର ସାଇଡ଼୍ରେ ପେଟର ଡାହାଣ ପଟ ଉପର ଉପର ଜାଗାରେ ପେନ୍ ହେବା, ସେ ପେନ୍ ହେଲେ ଜଣାପଡ଼ବା ଗଲ୍ବଡ଼ ଷ୍ଟୋନ୍ ହେଇଥିବାର ଚାନ୍ସ ଅଛି,
1: ଚାନ୍ସ ଅଛି। ତ ଆଉ ଜଣେ ଶ୍ରୋତା ଫୋନ୍ କଲେନ, ନେଇଯିମା। ହ୍ୟାଲୋ,
2: ହ୍ୟାଲୋ,
1: ହଁ ହ୍ୟାଲୋ, କିଏ କହୁଥିଲେ କହିବେ?
2: ଆଜ୍ଞା
1: ଆଜ୍ଞା,
2: ନମସ୍କାର,
1: ନମସ୍କାର, କହୁନ୍, କିଏ କହୁଥିଲେ?
2: ମୁଁ ସୁବଲ କୁମାର ସାର୍ କହୁଥିଲି, ଗ୍ରାମପୋଷ୍ଟ ପଣ୍ଡି ଭାଇଆ ବିଏପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା,
1: ହଁ ସୁବଲ ବାବୁ, କାଣା ପ୍ରଶ୍ନ ରହିଛି? ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ ଅଛନ୍ ଏଠାନ।
2: ହଁ ନାୟକ ଆଜ୍ଞା, ନମସ୍କାର ଆଜ୍ଞା,
0: ନମସ୍କାର ନମସ୍କାର,
1: ପଚାରୁନ୍ ଆପଣ
2: ଆଜ୍ଞା।
1: ପ୍ରଶ୍ନ
2: ମୋର ପ୍ରଶ୍ନ ଅଛି, ଯେନ୍ ଆମର ପାରାଲିସିସ ବା ଯେନ୍ ପକ୍ଷାଘାତ ରୋଗଟା ନି ଅଛି ଆଜ୍ଞା,
0: ହଁ ହଁ,
2: ଇ ରୋଗଟା କେନ୍ କାରଣରୁ ହେଇଥିସି, ଆଉ ତାର ମାନେ ତାର ପ୍ରତିକାର ବିଷୟରେ ଟିକେ ମୋତେ କହିଦେଲେ ଭଲ ହେତା ଆଜ୍ଞା।
0: ଏବେ ପକ୍ଷାଘାତ ଦୁଇ ଗୋଡ କି ଗୋଟେ ଗୋଡ,
2: ମାନେ ଆମର ମେଲ୍ ଫିମେଲ୍ ଦୁଇ ରକମ ତାର ଡିଜିଜଟା କହୁନ ଆଜ୍ଞା,
0: ମେଲ୍ ଫିମେଲ୍
2: ମୋର ଭାଇ ଗୋଟେ ଅଛନ୍ ଚୈତନ୍ୟ ପଟେଲ, ତାଙ୍କର ମାନେ ଡାହାଣ ସେଟା ଆଜ୍ଞା ଗୋଡ ହାତଟା ପୋଡିଯାଇକିରି ସେ ଜିଭଟା ଘିଚି ଦେଇକି ସେ କଥା କହି ନେଇ ପାର୍ବା, ମାନେ ଦୁଇ ମାସ ଉପରେ ହେଲାନ ଟ୍ରିଟମେଣ୍ଟ ଚାଲିଛେ ଫୁଲମାଲ ଭୁଲ୍ରେ, ଆର୍ ଏବେ ଘରେ ମେଡିସିନ ଖାଇକି ରହୁଛନ୍, ସେଟା ଟିକେ କ୍ୟୁର୍ ନେଇ ହେବାର, ବାକି କଥା କହି ନେଇ ପାର୍ବା, ସେଟା କେନ୍ତା କଣ ହେବା?
0: ଶୁଣ ମୁଁ କହୁଛେ, ଶୁଣ, ଏଇଟା କହେସନ୍ ହେମିପ୍ଲେଜିଆ
2: ଆଜ୍ଞା,
0: ବୁଝିଲେ? ହେମିପ୍ଲେଜିଆ ଆମର ଡାହାଣ ହାତ, ଡାହାଣ ବାଁ ହାତ ଯେନ୍ ଅଛେ, ଡାହାଣ ହାତକୁ ଆମକୁ କଣ୍ଟ୍ରୋଲ କରୁଛେ ଆମର ବ୍ରେନ୍ର ଲେଫ୍ଟ ସାଇଡ୍, ବୁଝିଲେ? ଆଉ ଲେଫ୍ଟ ହାତକୁ କଣ୍ଟ୍ରୋଲ କରୁଛେ ବ୍ରେନ୍ର ରାଇଟ୍ ସାଇଡ଼୍। ଯଦି ସେ ବ୍ରେନ୍ ଭିତରେ ବ୍ଲଡ଼ ଭେସଲ୍ ଫାଟି ଯାଇକିରି ବ୍ଲିଡ଼ିଂ ହୁଏ, ହେଲେ ସେ ଆଡ଼ ବ୍ରେନ୍ ଡ୍ୟାମେଜ୍ ହେଇଯାଏସି ଆଉ ହେମିପ୍ଲେଜିଆ ହେଇଯାଏସି। କିନ୍ତୁ ଆମର କଥା କହିବାର ଯେନ୍ ଶକ୍ତି ଅଛେ ଆମର ବ୍ରେନ୍ରେ, ଯେନ୍ ତାର ସେଣ୍ଟର ଅଛେ, ସେ ସେଣ୍ଟରଟା ଲେଫ୍ଟ ସାଇଡ଼୍ରେ ଅଛେ, ବୁଝିଲେ? ବୋଲେ ଲେଫ୍ଟ ସାଇଡ଼୍ରେ ଯେତେ ଲୋକ ବ୍ଲିଡ଼ିଂ ହେଇଛେ, ରାଇଟ୍ ସାଇଡ଼୍ରେ ହିମୋପ୍ଲେଜିଆ ହେଇଛେ, ରାଇଟ୍ ସାଇଡ଼୍ ହିମୋପ୍ଲେଜିଆ ହେଲେ କଥା କହିବାର କମିଯାଏସି, ନାଇଁ ହେଇପାରେ। ଲେଫ୍ଟ ସାଇଡ଼୍ରେ ହିମୋପ୍ଲେଜିଆ ହେଲେ କଥାବାର୍ତ୍ତା କହିପାରସନ୍, ହେଲା? ବୋଲେ ଆପଣ ଏ ବିଷୟରେ ଆପଣ ନ୍ୟୁରୋଲୋଜି ଦେଖନ୍ତୁ, ହଁ, ନ୍ୟୁରୋର ଦୁଇଟା ବିଭାଗ ଅଛେ, ନ୍ୟୁରୋ ସର୍ଜରୀ ଅଛେ, ଗୋଟେ ନ୍ୟୁରୋଲୋଜି ଅଛି, ଯେନ୍ଟାକି ମେଡିସିନ୍ ସାଇଡ଼୍ଟା। ଆପଣ ନ୍ୟୁରୋଲୋଜି ବିଭାଗରେ ବୁର୍ଲାରେ ଅଛେ, ନ୍ୟୁରୋଲୋଜି ବିଭାଗରେ ଆପଣ ସେଠି କଥାବାର୍ତ୍ତା କରୁନ୍, ହେବା, ଇମ୍ପ୍ରୁଭମେଣ୍ଟ ହେବା, ଧୀରେ ଧୀରେ ଆସ୍ବା, ଆସୁଛେ ଲୋକ।
1: ଧନ୍ୟବାଦ ଆପଣଙ୍କର ପ୍ରଶ୍ନ ଲାଗି। ହଁ, ତ ସାର୍, ଯେନ୍ କଥା ଟିକେ ଆଗରୁ ବି ଆମେ ଆଲୋଚନା କରୁଥିଲା, ଯେ ଜେନେରାଲ ସର୍ଜରୀର କଥା, ଯେନ୍ତା ଗଲ୍ବଡ଼ର ଷ୍ଟୋନ୍ ହେଲା କି ଆପେଣ୍ଡିସାଇଟିସ୍ର କଥା କହୁଥିଲେ, ଗଲ୍ବଡ଼ର ଯଦି ହେଇଥିବା ବେଲେ ତ ପେନ୍ ହେବା, ଆଉ ଯେନ୍ ବିଭିନ୍ନ ପ୍ରକାର

0: ଯେନ୍ ଷ୍ଟୋନ୍ କେନ୍ କେନ୍ ଜାଗାରେ ରହୁଛେ ତିନିଟା କଥା କହିଲେ, ଆଉ ଯଦି ହେନ୍ତା ଯଦି ଆପେଣ୍ଡିସାଇଟିସ୍ର କଥା ଆମେ ଚିନ୍ତା କର୍ମା ବୋଲେ ସେଥିରେ ଯେନ୍ ଅପରେସନ୍ କର୍ବାର୍ ପୂର୍ବରୁ କେନ୍ତା ଲକ୍ଷଣ ସେଟା ଆଏସି?
1: ଆପେଣ୍ଡିସାଇଟିସ୍ରେ ବି ପେନ୍ ହେବା, ସିଭିୟର୍ ପେନ୍ ହେବା। ଆପେଣ୍ଡିସାଇଟିସ୍ କାଣା ହେସି, ପହେଲା ପେନ୍ ହେବା ନାଭି ପାଖେ, ନାଭି ପାଖେ ପେନ୍ ହେବା, ନାଭି ଉପରେ ପେନ୍ ହେବା, ଆଉ ବାନ୍ତି ଲାଗ୍ବା। ଦୁଇ ତିନି ଘଣ୍ଟା ଗଲା ପରେ ସେ ପେନ୍ଟାକୁ ପେଟକୁ ପଳେଇ ଆସ୍ବା। ପହେଲାରୁ ପେଟରେ ପେନ୍ ନାଇଁ ହୁଏ, ପହେଲା ପହେଲା ନେଭ ନାଭି ପାଖରେ ହେବା, ପରେ ରାଇଟ୍ ସାଇଡ଼୍କୁ ପଳେଇ ଆସ୍ବା। ବୋଲେ ଆପେଣ୍ଡିସାଇଟିସ୍ର ପେନ୍ଟା ପେଟର ତଳ ଭାଗେ ଆସି, ଗଲବଡ଼ର ପେନ୍ଟା ପେଟର ଉପର ଭାଗରେ ଆସି।
0: ତ ସାର୍, ଇ ବିଭିନ୍ନ ପ୍ରକାର ଯେନ୍ ରହୁଛେ ଯେନ୍ତା ହାର୍ନିଆର, ସେଟା କେନ୍ତା?
1: ହାର୍ନିଆ ସେଟା କାଣା ହଉଛେ, ଆମର ଯେନ୍ ପେଟଟା ଅଛେ, ଆମର ପେଟଟା ଗୋଟେ ଗୋଟେ କେଭିଟି ଏ ଗୋଟେ ୱାଲ୍ ଅଛେ ତାର ସବୁ।
0: ଆଜ୍ଞା ଆଜ୍ଞା।
1: ବୋଲେ ଡାହାଣ ପଟରେ ସାମ୍ନା ପଟେ ବି ସେ ୱାଲ୍ ଅଛେ, କିନ୍ତୁ ସେ ୱାଲ୍ ବାଟରେ ଆମର ଇମ୍ପୋର୍ଟାଣ୍ଟ ଜିନିଷ ହଉଛେ ଭାସ୍ ଡିଫରେନ୍ସ, ସେ ଯେନ୍ଟାକି ମାନେ ସ୍ପର୍ମ ଯେନ୍ ବାଟେ ଜାନା ଆନା କରସି, ସେ ଫାର୍ମ ଡିଫରେନ୍ସଟା ତଳକୁ ଆସ୍ବା ହିଁ ଆସ୍ବା ଟେଷ୍ଟିସ୍ ପାଖକୁ।
0: ଆଜ୍ଞା।
1: ସେ ଭାସ୍ ଡିଫରେନ୍ସ ଆସ୍ଲା ବେଳକୁ ବାଟ ସେ ନେଚର ତାର ବାଟ ତିଆରି କରିକି ରଖିଛେ, ହେଲେ ସେଇ ବାଟ ଯେନ୍ଟା ଅଛେ ତାକୁ ବନ୍ଦ କରବାର୍ ଲାଗି, ତାକୁ ଠିକ୍ କରବାର୍ ଲାଗି ମସଲ ଅଛେ। କିନ୍ତୁ ବାଇଚାନ୍ସ କୌଣସି କାରଣରୁ ଯଦି ସେ ମସଲ ୱିକ୍ ହେଇଗଲା, ଯଥା ବୟସ ବେଶୀ ହେଲେ, ବେଶୀ କୁଥାକୁଥି କଲେ, ଅର୍ ତଳର ପାରାଲିସିସ୍ ହେଇଯାଇଛି, ମସଲର ୱିକ୍ ହେଇଗଲା, ହେଲେ ସେ ବାଟରେ ଦେଇକିରି ପେଟର ପୁଟା ଗୁଡ଼ାକ ବାହାରି ପଡ଼୍ବା, ସେଇଟା ବାହାରି ପଡ଼ିଲେ ତାକୁ କୁହାଯାଏସି ହାର୍ନିଆ। ଛୋଟ ଛୁଆମାନଙ୍କର ହେସି, ଛୋଟ ଛୁଆମାନଙ୍କୁ ହେସି, କାହିଁତିର୍ ଲାଗି ନା ସେ ଯେନ୍ ବାଟ ଅଛି ସେ ବାଟ ଭିତରେ ପେରିଟୋନିୟମ୍ର ଗୋଟେ ସେକ୍ଟ ଛୁଆଦିନୁ ରହିଯାଇଥିସି ଜନ୍ମରୁ, ହେଥିର୍ଲାଗି ସେ ଛୋଟ ଛୁଆମାନଙ୍କର ଜନ୍ମ ହେଲା ଛୁଆ ଛଅ ମାସର ବର୍ଷକର ଦୁଇ ବର୍ଷର ଛୁଆର ବି ହାର୍ନିଆ ହେସି, ହେଲେ ସେ ସେକ୍ଟାକୁ ବାହାର କରିକି କାଟିଦେଲେ ଠିକ୍ ହେଲା, ତାର ୱିକ୍ନେସ୍ ନାଇଁ ଥାଏ।
0: ଆଚ୍ଛା। ତ ସାର୍, ଇ ଯେନ୍ ସବୁ ଅପରେସନ୍ର କଥା କହୁଛୁ ଆର୍ ଯେନ୍ ଯେନ୍ ମାନେ ରୋଗର କଥା ଆମେ କହୁଛୁ, ସେଟା ଅପରେସନ୍ ଦ୍ୱାରା ହିଁ ଖାଲି ଭଲ ହେଇପାର୍ବା କିମ୍ବା ତାର ମେଡିସିନ୍ରେ ବି ଭଲ ହେବାର ସମ୍ଭାବନା ରହୁଛି?
1: ଏଗୁଡ଼ାକ ହାର୍ନିଆ ହେଲା, ଆପେଣ୍ଡିସାଇଟିସ୍ ହେଲା, ଗଲବଡ଼ ଷ୍ଟୋନ୍ ହେଲା, ଏଗୁଡ଼ାକ ଅପରେସନ୍ ଛଡ଼ା ଅନ୍ୟ କେନ୍ସିରେ ଭଲ ହେଇପାରେ।
0: ବେଲେ ସାର୍, ତାର ପୂର୍ବରୁ ତ ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍, ନେଇଯିମା ଫୋନ୍ଟେ। ହ୍ୟାଲୋ
2: ହ୍ୟାଲୋ ନମସ୍କାର।
0: ନମସ୍କାର। ହଁ ଗରିବ ଆଜ୍ଞା, କହୁନ୍ କାଣା ପ୍ରଶ୍ନ ଆପଣଙ୍କର ରହିଛେ?
2: ଆଜି ମୋର ଟିକେ ଖରାପ ହେଇଛି, ବିଷୟବସ୍ତୁ କାଣା ଅଛି କି?
0: ନା, ବିଷୟବସ୍ତୁ ଆମେ ଅନେକ ଥର କହିଛୁ ଯେ ଆମେ ଅପରେସନ୍ ବେଲ୍କେ ଯେନ୍ ଆମେ ଅସ୍ତ୍ରୋପଚାର କରୁଛୁ, ସେତ୍କି ବେଲ୍କେ ଆମେ କାଣା ସବୁ ସାବଧାନତା ମାନେ ଅବଲମ୍ବନ କରବାର କଥା ସେ ଉପରେ ଆଏ, କାଣା ଜାଣବା ଲାଗି ଚାହିଁବେ? ତାର ସାବଧାନତା ତ ତାର ପୂର୍ବରୁ ଆପଣଙ୍କର ମାନେ ପ୍ରଶ୍ନ ଟିକେ ବୁଝି ନାଇଁ ହେଲା, ଫିର୍ ବି ସାର୍ଙ୍କୁ ଅନୁରୋଧ କର୍ମା ଯେ ଅପରେସନ୍ କରବାର ପୂର୍ବରୁ ଗୋଟେ ରୋଗୀ ର କେନ୍ କେନ୍ ପ୍ରକାର ପରୀକ୍ଷା ହେସି ସେଟା ସାଧାରଣ ଭାବରେ ଟିକେ କହିଦେବେ ଆଉଥରେ ସାର୍।
1: ଦେଖନ୍ତୁ, ପ୍ରଥମ ଜିନିଷ ତ ହେଲା ତାର ବ୍ଲଡ଼ ଟେଷ୍ଟ ହେବା। ବ୍ଲଡ଼ ଟେଷ୍ଟରେ ମାନେ ହିମୋଗ୍ଲୋବିନ୍ ଠିକ୍ ଥିବାର କଥା, ସୁଗର ନାଇଁ ଥିବାର କଥା, କିଡ଼ନୀ ଫଙ୍କସନ୍ ଠିକ୍ ଥିବାର କଥା, ତାପରେ ଅନ୍ୟ କୌଣସି ପ୍ରକାରର ମାନେ ରକ୍ତରେ କୌଣସି ପ୍ରକାର ଅନିୟମିତତା
0: ନାଇଁଥିବାର
1: କଥା ଗଲା। ରକ୍ତ ପରୀକ୍ଷା ସରିଲା ପରେ ତାର ହାର୍ଟର ଚେକ୍ ହେବା, କାର୍ଡ଼ିଓଲୋଜି। କାର୍ଡ଼ିଓଲୋଜିରେ ହାର୍ଟର କୌଣସି ପ୍ରକାର ଅସୁବିଧା ନାଇଁଥିବା କଥା, ତାପରେ ରେସ୍ପିରେସନ୍ ବିଷୟରେ ନେଇକିରି ଲଙ୍ଗସ୍ରେ ବି ନିଶା ତ ଲଙ୍ଗସ୍ ବାଟେ ଦିଆଯାଏସି,
0: ଆଜ୍ଞା ଆଜ୍ଞା,
1: ହେଲେ ସେ ଲଙ୍ଗସ୍ରେ ବି ଠିକ୍ଠାକ୍ ଥିବାର କଥା, ହେଲେ ଏଇସବୁ ଜିନିଷ ଗୁଡ଼ାକ ଦେଖିବାର ନିହାତି ଜରୁରୀ ହେ
0: ନିଶ୍ଚିତ ଭାବେ। ତ ସାର୍, ଯେନ୍ତାକି କହିଲେ ଯେ ସୁଗର ନାଇଁ ଥିବାର କଥା, କି କେତେ ପରିମାଣରେ ଥିଲେ ଆମେ କରିପାରମା, କି ବ୍ଲଡ଼ ପ୍ରେସର କେତେ ହିସାବରେ ଥିଲେ ମାନେ ଗୋଟେ ଅପରେସନ୍ କରାଯାଇପାରେ, ହେନ୍ତା ତ ସାର୍ ଆଜିକାଲି ଦେଖମା ବେଲେ ପ୍ରାୟ ଲୋକର ମାନେ ବ୍ଲଡ଼ ପ୍ରେସର ରହୁଛେ, ସୁଗର ବି ରହୁଛେ,
1: ସୁଗର
0: ଅପରେସନ୍ ଦରକାର ପଡ଼ୁଛେ।
1: ସୁଗର ଯାହାର ଅଛି ଯଦି କଣ୍ଟ୍ରୋଲ ଅଛି,
0: ଆଜ୍ଞା,
1: ଡାଇବେଟିସ୍ ପେସେଣ୍ଟକୁ ଅପରେସନ୍ ନାଇଁ କରାଯାଇପାରେ ହେନ୍ତା ମାନେ ନାହିଁ, ଡାଇବେଟିସ୍ ପେସେଣ୍ଟ ଅପରେସନ୍ ହେଇପାରିବେ, କିନ୍ତୁ ତାଙ୍କର ସୁଗରଟା କଣ୍ଟ୍ରୋଲ ରହିବାର ଦରକାର।
0: ଆଚ୍ଛା। ତ ଯଦି ଅଛି ସାର୍ ଆଉ କଣ୍ଟ୍ରୋଲ ର ବାହାରେ ଅଛି,
1: ଯଦି
0: ତାକେ କଣ୍ଟ୍ରୋଲ କରିକିରି କରାଯାଇପାରବା,
1: କଣ୍ଟ୍ରୋଲ କରିକିରି କରାଯିବା।
0: ତ ସେଟା
1: ଯଦି ଇମର୍ଜେନ୍ସି କେସ୍ ହେଇଥିବା।

0: ବହୁତ ଇମର୍ଜେନ୍ସି ହିସାବରେ ବ୍ଲଡ୍ ସୁଗର କଣ୍ଟ୍ରୋଲ କରାହେବା।
1: ଆଚ୍ଛା
0: ଯଦି ଆପଣଙ୍କର ରେଗୁଲାର ପେସେଣ୍ଟ ଅଛି ତାକୁ ବ୍ଲଡ୍ ସୁଗର କଣ୍ଟ୍ରୋଲ କରିକି ତୁ ଫେର୍ ଆସିବୁ ଅପରେସନ୍ ବୋଲିକି କୁହାଯିବା
1: କୁହାଯିବା। ଆଉ ଅପରେସନ୍ଟା ଯଦି ହେନ୍ତା ହିଁ ଜରୁରୀ ହେଇଯାଉଥିବା ଆର୍ ତାର ସେ ପ୍ରକାର ଥିଲେ ଇମର୍ଜେନ୍ସି ତ କିଛି ଅସୁବିଧା ହେବାର ସମ୍ଭାବନା ବି
0: ନାଇଁ। ବ୍ଲଡ୍ ସୁଗର ବେଶି ଥିଲେ ଅସୁବିଧା ହେବ ଯେ ଇମର୍ଜେନ୍ସିରେ ସୁଗର କମାବାର ବ୍ୟବସ୍ଥା ଅଛି
1: ସାର୍ ସାର୍ ସାର୍
0: ସେଟା ବି କରାଯିବା।
1: ହଁ ହଁ ହଁ ତାପରେ ସାର୍ ଆଉ ଗୋଟେ ବଢ଼େଇଟେ କଥା ହେଲା ଯେ କେନ୍ସି ବି ଅପରେସନ୍ଟା ହେଇଗଲା ପରେ ମେଡିସିନ୍ ନେବେ କି ଯେନ୍ ପ୍ରକାର ଡାକ୍ତର ପରାମର୍ଶ ଦେଇଥିବେ ତ କରିବେ, କିନ୍ତୁ ଖାଇବାର ପିଇବାଟା କେନ୍ତା କାଣା କରିବାର ପଡ଼ୁଛି ସେତିକି
0: ସବୁ ଅପରେସନ୍ ଉପରେ କଥା ପଡ଼ିଛି।
1: ଆଜ୍ଞା ଆଜ୍ଞା
0: ଧରି ନଉନ୍ ଜଣଙ୍କର ଗୋଡ଼ର ଅପରେସନ୍ ହେଇଛି, ତାକୁ ଖାଇବାର ପିଇବାରେ କିଛି ଅସୁବିଧା ନାହିଁ।
1: ହଁ ହଁ ହଁ
0: ଯାହାର ଜଣଙ୍କର ପେଟର ଅପରେସନ୍ ହେଇଛି, ପେଟର ଅପରେସନ୍ ହେଲେ ତାର ପେଟର ଇଣ୍ଟେଷ୍ଟାଇନ୍ର ମୁଭମେଣ୍ଟ ନାଇଁ ଆସବାର ତକ ତ ଖାଇ ନା ପାରୁନା।
1: ଆଜ୍ଞା
0: ବେଲେ ଆମେ ସେ ଇଣ୍ଟେଷ୍ଟାଇନ୍ର ମୁଭମେଣ୍ଟ ଆସବାର ଲାଗି ଯେନ୍ 2-3 ଦିନ ଲାଗ୍ବା ସେ 2-3 ଦିନ ତକ ଅପେକ୍ଷା କରିବାକୁ ପଡ଼୍ବା।
1: ଆଚ୍ଛା
0: ସେତିଦିନ ସେଲେନ୍ ଦେବାକୁ ପଡ଼୍ବା।
1: ଆଜ୍ଞା ଆଜ୍ଞା
0: ଥରେ ଇଣ୍ଟେଷ୍ଟାଇନ୍ ମୁଭମେଣ୍ଟ ହେଇଗଲା ସେଥିଲାଗି ଆମେ ଯେତିକି ପେଟ ଅପରେସନ୍ ହେଇଥିସନ୍ ଆମେ ସମସ୍ତଙ୍କୁ ପ୍ରଥମ ଜିନିଷ ପଚାରସୁଁ, ବାବୁ ତୁ ପବନ ଗଲା କେ? ହେଟା ପ୍ରଥମ ଜିନିଷ। ଯେନ୍ ଦିନ ଆମେ ପେସେଣ୍ଟ କହିଲା ଯେ ଆଜ୍ଞା ହଁ ଆଜି ମୋର ପବନ ଗଲା, ଆମର ଟେନସନ୍ କମିଯାଏସି ସର୍ଜନ ମାନଙ୍କର, ବୁଝିଲେ? ହେଲେ ଥରେ ତାଙ୍କର ଯଦି ପବନ ଗଲା ମାନେ ଇଣ୍ଟେଷ୍ଟାଇନ୍ ମୁଭମେଣ୍ଟ କଲା।
1: ଆଚ୍ଛା ହଁ
0: ହେଲେ ତାରପରେ ସେ ଧୀରେ ଧୀରେ କରି ଖାଇବାଟାକୁ ଆମେ ପହିଲା ଲିକ୍ୱିଡ୍ ଡାଏଟ୍ ଦେମୁ, ତାରପରେ ସେମି ସଲିଡ୍ ଦେମୁ, ତାରପରେ ଧୀରେ ଧୀରେ ସଲିଡ୍ ଦେମୁ। ଏଇଟା ଯଦି ପେଟର ଅପରେସନ୍ ହେଇଛି।
1: ଆଜ୍ଞା
0: ଆଉ ଯଦି ବାହାରର ଅପରେସନ୍ ଯେନ୍ତା ମୁଁ କହିଲି ଆପଣଙ୍କୁ,
1: ହଁ
0: ଗୋଡ଼ ଅପରେସନ୍ ହେଇଛି କି ହାତର ଅପରେସନ୍ ହେଇଛି
1: ବାହାରୁ ଦିଶୁଛି
0: ଯାହାକୁ ପେଟ ସଙ୍ଗରେ ଖାଇବା ସଙ୍ଗେ ସମ୍ପର୍କ ନାଇଁନ,
1: ଆଜ୍ଞା ଆଜ୍ଞା
0: ସବୁଦିନ ଖାଇପାରିବା, ସେ ନିଶାରୁ ଉଠିଲା ପରେ ଖାଇପାରିବା।
1: ହଁ କିନ୍ତୁ କେତେଟା ଜିନିଷ ବି ତାଙ୍କୁ ଏନ୍ତା ବାରଣ କରାଯାଇସି କି ଯେମିତିକି ସେଟା ସେପ୍ଟିକ ନାଇଁ ହେବା କି
0: ସେଟା ନାହିଁ? ସୁଗର ଥିବା ଯଦି ହେଲେ ଚିନି ଜିନିଷ ଦିଆ ନାଇଁ ଯାଏ ସୁଗର କଣ୍ଟ୍ରୋଲ କରିବା ଲାଗି। ଆଉ ଯେନ୍ ଲୋକମାନଙ୍କ ଧାରଣା ଖଟା ଖାଇଦେଲେ ପାଚି ଯିବା, ମିଠା ଖାଇଦେଲେ, ହେଟା ବେକାର କଥା।
1: ଆଚ୍ଛା
0: ଗୋଟେ ଲୋକ ଯଦି ଡାଇବେଟିସ୍ ନାଇଁନ ମିଠା ଖାଇଲେ କିଛି ନାଇଁ ହୁଏ, ଆଉ ଖଟା ଖାଇଲେ ନାଇଁ ପାଚେ।
1: ଆଚ୍ଛା ହଁ ହଁ
0: ଲୋକମାନଙ୍କର ବହୁତ
1: ଧାରଣା ଆମେ ମାନେ ସାଧାରଣ ଭାବରେ ଆମେ ଏନ୍ତା ହିଁ ଭାବସୁଁ ଟିକେ,
0: ହେତାର କିଛି ନାଇଁ।
1: ନାଇଁ ନ ନାଇଁ ନ ଠିକ୍ ଅଛି ସାର୍, ଜଣେ ଶ୍ରୋତା ଫୋନ୍ କରିଛନ୍ ନେଇଯିମା। ହ୍ୟାଲୋ
2: ହ୍ୟାଲୋ
1: ହଁ ହ୍ୟାଲୋ କିଏ କହୁଥିଲେ ଆଜ୍ଞା?
2: ହଁ ସାର୍ ନମସ୍କାର।
1: ନମସ୍କାର
2: ନମସ୍କାର ଆଜ୍ଞା।
1: ହଁ ନମସ୍କାର ନମସ୍କାର,
2: ମୁଇଁ ଲେସର ବଢ଼ି କହୁଥିଲି।
1: ହଁ ଡିଲେସର ବଢ଼ି।
2: ହ୍ୟାଲୋ
1: ହଁ ହ୍ୟାଲୋ କହୁନ୍, କେନୁ କହୁଥିଲେ?
2: ତୁମେ ସିଙ୍ଗର ଲେସର ବଢ଼ି କହୁଛି, ଗୋଟେ ଅପରେସନ୍ ଦେଇଥିଲି, ଗୋଟେ ଛୋଟିଆ ଅପରେସନ୍ ଟେ।
1: ହଁ ଡାକ୍ତର
2: ସେ ମୋର ଝାଡା ନାଳି ବର୍ତ୍ତମାନ ସେଟା ଖୁଜଉଛି।
0: ଛୁଟିଆ ଅପରେସନ ଯେ କାଇଁ ଅପରେସନ ହେଇଥିଲା?
1: କାଇଁ ଅପରେସନ ହେଇଥିଲା?
2: ଅପରେସନ ଯେନ୍ ଜାଗା ହେଇଛି ସେ ଜାଗା ଖୁଜଉଛି।
0: ନାଇଁ ନାଇଁ କାଇଁ ଅପରେସନ ହେଇଥିଲା କହ।
2: ଏଟା ମୋର ଅନ୍ତନଳାଟା ଉଲ୍ଟି ଯାଇଥିଲା, ଗ୍ୟାଷ୍ଟିକ ଗ୍ୟାଷ୍ଟିକ ବୋଇଲି ଆଉ।
0: ହଁ ଯେ ଅନ୍ତନଳୀ ଯଦି ଉଲ୍ଟି ଯାଇଥିଲା ତାହେଲେ ତ ଛୋଟିଆ ଅପରେସନ ନୁହେଁ ବାବା, ଏଟା ତ ବଡ଼ ଅପରେସନ
2: ଖୁଜଉଛି ଆଜ୍ଞା।
0: ନାଇଁ
2: ଅପରେସନ ଜାଗାଟା।
0: ଆଚ୍ଛା ଠିକ୍ ଅଛି, ଯିଏ ଅପରେସନ କଲେ ତାଙ୍କୁ ଯାଇକି ଦେଖାଲ କେ? ଅନ୍ତ ଉଲ୍ଟି ଯାଇଥିଲା, ହେଟା ଗୋଟେ ବେମାରୀ କିଛି ନୁହେଁ ଆଜ୍ଞା। ଆପଣ ବେମାରଟାକୁ କହିବେ ହେଲେ ସେଟା କାଇଁ ଅପରେସନ ମୁଁ କହିପାରିବି। ଆପଣ କାଣା ପ୍ରୋଲାପ୍ସ ହେଇଥିଲା କି ପାଇଲ୍ସ ହେଇଥିଲା କି କାଣା ହେଇଥିଲା? କାଣା ଉଲ୍ଟି ହେଇଥିଲା?
2: ଅନ୍ତନାଳୀ ଉଲ୍ଟି ହେଇଥିଲା।
0: ଅନ୍ତନାଳୀ ଉଲ୍ଟି ଯିବାଟା ତ ବେମାର ତ ଆଏ ନିଶ୍ଚୟ, ହେଟା କେନ୍ ଅନ୍ତନାଳୀ ହେଲା ଉଠିଲା କାଣା? ଆପଣ ଟିକେ ସର୍ଜରୀ ଗୋଟେ ଦେଖାନ୍ତୁ, ନହେଲେ ଆପଣ ଆସିବେ ଯଦି ଆସିକି ବୁର୍ଲାରେ ଦେଖେଇ ଦିଅନ୍ତୁ, ତାପରେ ଯାଇକି ଜଣା ପଡ଼ବା। ଆକ୍ଚୁଆଲି ଆପଣ କିଛି କହି ନାଇଁ ଜାଣବାର ଠିକ୍ ହିସାବରେ,
1: ଆପଣଙ୍କର କାଣା ପ୍ରୋବ୍ଲେମ୍ ରହିଛି ସେଟା କହିଲେ ସିନା ଡାକ୍ତର କିଛି ପରାମର୍ଶ ଦେବେ। ତଥାପି ଧନ୍ୟବାଦ ଆପଣଙ୍କୁ, ଆପଣ ଯେହେତୁ ଅପରେସନ୍ କରିଛନ୍।
2: ହଁ
1: ସେ ଆଜ୍ଞାଙ୍କର ନେଇକି ଯାଇକିରି ଟିକେ ଆଉଥରେ ଆପଣଙ୍କର ଏଇ ଅସୁବିଧାଟାକୁ କହିଦେବେ। ହଁ ଧନ୍ୟବାଦ ଆପଣ ଫୋନ୍ କରିଥିବାର ଲାଗି ବୋଲିକିରି। ହଁ ହଁ ଠିକ୍ ଅଛେ। ତ ସାର୍ ଯେନ୍ କଥା ଆଲୋଚନା କରୁଥିଲେ ଲେପ୍ରୋସ୍କୋପି ବାବଦ ଟିକେ ଖାଲି
0: ଲେପ୍ରୋସ୍କୋପି ବୋଲେ ଗୋଟେ ସ୍କୋପ, ସ୍କୋପ ମାନେ ଗୋଟେ କ୍ୟାମେରା, ଟେଲିସ୍କୋପ ଆମେ ଯେନ୍ ଟେଲିସ୍କୋପ ବ୍ୟବହାର କରୁଥିଲୁ ସେମିତି ଟେଲିସ୍କୋପ ଗୋଟେ ପେଟ ଭିତରେ ପୁରା ଯାଏସି, ହେଲା ପେଟ ଭିତରେ ଟେଲିସ୍କୋପଟା ପୁରେଇକିରି ଟେଲିସ୍କୋପରେ ସବୁ ଏଟା ପେଟ ଭିତରେ ଦେଖାଯାଏସି କାଣା ଅଛି ବେମାରୀ ସେମାରୀ। ଆଚ୍ଛା ସେଟା ଦେଖ୍ବାର୍ ଲାଗି କାଣା ହେଲା, ଆମର ପେଟ ତ ଏନ୍ତା ଚୁପା ହେଇକି ରହିଛେ, ହେଲେ ପେଟଟାକୁ ଆପଣ ଦେଖିବେ କେମିତି କରି? ପେଟଟାକୁ ଫୁଲାବାକୁ ପଡ଼ବ, ହେଲେ ସେଥିର୍ଲାଗି ପେଟଟାକୁ ଫୁଲା ଯାଏସି କାର୍ବନ୍ ଡାଇଅକ୍ସାଇଡ୍ କି କୌଣସି ଗ୍ୟାସ୍ ଦେଇକିରି, କାର୍ବନ୍ ଡାଇଅକ୍ସାଇଡ୍ ଦିଆହେଉଛି ଆଜିକାଲି, ଦେଇକିରି ପେଟ ଫୁଲେଇ ଦିଆଯିବା। ଫୁଲେଇ ଦେଲା ପରେ ସେ ସ୍କୋପରେ ଆପଣ ଗଲା ପରେ ଆପଣ ସବୁ ଦେଖିବେ,
1: ହଁ ସେଟା ଦେଖିକିରି
0: ଯେନ୍ଟା ବେମାର ହେଇଥିବ

0: ସେ ହିସାବରେ ଫେର୍ ଆହୁରି ଅପରେଟିଂ ଇନ୍ଷ୍ଟ୍ରୁମେଣ୍ଟ ସବୁ ପୁରା ଯିବ। ଗଲ୍ ବର୍ଡର୍ ହେଲେ ତାର ଅଲଗା ଜାଗାରେ ପୁରା ହବା, ଆପେଣ୍ଡିକ୍ସ ହେଲେ ଅଲଗା ଜାଗାରେ ପୁରା ହବା, ଅଲଗା ବେମାରୀରେ ଅଲଗା ଜାଗା ପୁରା,
1: ମାନେ ବିଶେଷ କରି କଟବାର ଲାଗି ନାଇଁ ପଡ଼େ। ହଁ ତ ଧନ୍ୟବାଦ ସାର୍, ଆଉ ଆମର ପାଖେ ତ ସମୟ କମିଗଲାନ, ତ ଆପଣ ଆସିଲେ ଆଉ ଆଜି ଅସ୍ତ୍ରୋପଚାର ପୂର୍ବ ଆର୍ ତା ପରବର୍ତ୍ତୀ କେନ୍ତା ଯତ୍ନ ନେବା ଆର୍ କେନ୍ତା କିରି ଡାକ୍ତରମାନଙ୍କ ସଙ୍ଗେ ପରାମର୍ଶ ନେବା ତାକି ଆମେ ଠିକ୍ ହିସାବରେ ରହିପାରମା, ସେ ବାବଦେ ଅନେକ କଥା କହିଲେ। ଆପଣଙ୍କୁ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରି ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଇଥର ଶୁଣିପାରବେ ପଦ୍ମିନୀ ଦୋରାଙ୍କର କଣ୍ଠରେ ଗୀତଟେ। ଗୀତ ଲେଖିଛନ୍ ବାବ୍ଲୁ ବାଘ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତ ଶୁନମା ମୋହନ ସେଠଙ୍କ କଣ୍ଠତି। ଗୀତ ଲେଖିଛନ୍ ଡୋଳ ଗୋବିନ୍ଦ ବିସି।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖନ୍ତୁ। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖିବେ। ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241961। ସୂଚନାଟି ଏତିକିରେ ଶେଷ ହେଲା।
1: শ্রোতা বন্ধুমানে, মানসিক চাপ অনুভব করবার সময়ের গভীর আর ধীরে ধীরে নিঃশ্বাস প্রশ্বাস নেবারকে চেষ্টা করুন। 5 মিনিট লাগি ই অভ্যাস কলে মন হালকা হেসি আর মানসিক চাপ বি কমসি। আসুন শুনবা বাজিগর সিনেমার ই গীতটা। গীত গাইছন আশা ভোসলে আর বিনোদ রাথোড়, সঙ্গীত দেইছন অনু মলিক, গীত রচনা করিছন জাফর গোরখপুরী।

ପ୍ରିୟ ଶ୍ରୋତାବନ୍ଧୁ, ପ୍ରକୃତି ହେଉଛି ଆମ ଜୀବନର ସର୍ବଶ୍ରେଷ୍ଠ ଆଶ୍ରୟ। ବାୟୁ, ଜଳ, ବୃକ୍ଷ, ପର୍ବତ, ନଦୀ ଓ ପକ୍ଷୀମାନେ ମିଶି ଏକ ସୁନ୍ଦର ପୃଥିବୀ ଗଢ଼ିଛନ୍ତି। ପ୍ରକୃତିକୁ ଭଲ ପାଇବା ଓ ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆସନ୍ତୁ ଶୁଣିବା ସୁର ଚଳଚ୍ଚିତ୍ରରୁ ଆମ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଗୀତଟିକୁ ଗାଇଛନ୍ତି ସୁନିଧି ଚୌହାନ, ସଙ୍ଗୀତ ଦେଇଛନ୍ତି MM କିରାବନୀ, ଗୀତ ରଚନା ନିଦା ଫଜିଲି।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତା ବନ୍ଧୁଗଣ, ପ୍ରକୃତି ଆମକୁ ଜୀବନ ପାଇଁ ଆବଶ୍ୟକ ବାୟୁ ଜଳ ଖାଦ୍ୟ ଓ ଔଷଧ ଯୋଗାଇଥାଏ। ବୃକ୍ଷଲତା ଆମକୁ ଅମ୍ଳଜାନ ଯୋଗାଇ ପରିବେଶକୁ ସୁସ୍ଥ ରଖନ୍ତି। ତେଣୁ ଅଧିକ ବୃକ୍ଷରୋପଣ କରି ପ୍ରକୃତିର ସନ୍ତୁଳନ ରକ୍ଷା କରିବା ନିତାନ୍ତ ଆବଶ୍ୟକ। ତେବେ ଏଥର ଶୁଣନ୍ତୁ ୟେସ୍ ବସ୍ ସିନେମାରୁ ଏହି ଗୀତଟି। ଗୀତଟିକୁ ଗାଇଛନ୍ତି କୁମାର ସାନୁ ଆଉ ଅଲକା ୟାଗ୍ନିକ। ସଙ୍ଗୀତ ଦେଇଛନ୍ତି ଯତୀନ ଲଲିତ। ଗୀତ ରଚନା କରିଛନ୍ତି ଜାଭେଦ ଅଖ୍ତର।

ପ୍ରକୃତି ସହ ସମୟ ବିତାଇଲେ ମନ ଶାନ୍ତ ହୁଏ, ଚିନ୍ତା କମିଯାଏ ଓ ଶରୀର ସୁସ୍ଥ ରହେ। ସବୁଜ ପରିବେଶ ଆମ ମନରେ ସକାରାତ୍ମକ ଚିନ୍ତା ଓ ନୂଆ ଉତ୍ସାହ ଆଣିଥାଏ। ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି ସାଜନ ସିନେମାରୁ। କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ, ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ନଦୀମ ଶ୍ରବଣ, ଗୀତ ରଚନା ସମୀର।

ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ଅତି କମ୍ରେ ଗୋଟିଏ ଗଛ ଲଗାଇବା, ପାଣିର ଅପଚୟ ବନ୍ଦ କରିବା ଓ ପରିବେଶ ସଫା ରଖିବାର ସଂକଳ୍ପ ନେବା ଉଚିତ। ଛୋଟ ଛୋଟ ପଦକ୍ଷେପ ମିଶି ପ୍ରକୃତିର ସୁରକ୍ଷାର ବଡ଼ ଅଭିଯାନ ସଫଳ କରିପାରିବ। ଆସନ୍ତୁ ଶୁଣିବା ଦିଲ୍ ହେ କି ମାନତା ନାହିଁ ସିନେମାରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ, ଗୀତ ରଚନା ସମୀର।

ପ୍ରକୃତି ଆମର ମା, ତାହାର ସୁରକ୍ଷା ଆମର ଦାୟିତ୍ୱ। ଆସନ୍ତୁ ପ୍ରକୃତିକୁ ଭଲ ପାଇବା, ସଂରକ୍ଷଣ କରିବା ଓ ଆଗାମୀ ପିଢ଼ି ପାଇଁ ଏକ ସବୁଜ, ସୁନ୍ଦର ଓ ସୁସ୍ଥ ପୃଥିବୀ ଗଢ଼ି ତୋଳିବା।

0: ଆକାଶବାଣୀ ସମ୍ବଲପୁର ଚାଲନ୍ତୁ ଶୁଣିବା ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410961। ସୂଚନାଟି ଏତିକିରେ ଶେଷ ହେଲା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ସମ୍ବଲପୁର, ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। କଣ୍ଠଦାନ କରିଛନ୍ତି ରସିକ ଭୋଇ। ଗୀତ ରଚନା ନରେନ୍ଦ୍ର କୁମାର ଦାସ।

ଶ୍ରୋତା ଭଉଣୀମାନେ, ଆସନ୍ତୁ ଶୁଣିବା ଗୀତଟିଏ। ଗୀତଟିକୁ ଗାଇଛନ୍ତି ମୃଦୁଳା ଘୋଷ, ଆଉ ଲେଖିଛନ୍ତି ଯତୀନ୍ଦ୍ର ପ୍ରଧାନ।

0: ଭାଇ ଭଉଣୀର ସମ୍ପର୍କ ଏମିତି ଏକ ବ୍ୟାଙ୍କ ଆକାଉଣ୍ଟ ଯେତେ ଝଗଡ଼ା ହେଲେ ବି ସୁଧ କମିନି। ତ ଶ୍ରୋତା ବନ୍ଧୁମାନେ, ଏଇ ପରିବାର ବଗିଚାକୁ ପାଣି ଦିଏ କିଏ? ଭଲ ପାଇବାର ପାଣି ଯଦି ଏହି ବଗିଚାକୁ ଦିଆଯିବ, ତାହେଲେ ଗଛଗୁଡ଼ିକ ଫୁଲଫଲରେ ସୁନ୍ଦର ଦେଖାଯିବ। ତାହେଲେ ଏଇ ବଗିଚାର ଖତ କ'ଣ? ବିଶ୍ୱାସରୂପକ ଖତରୁ ଦେଲେ ଗଛଗୁଡ଼ିକ ସୁନ୍ଦର ଭାବରେ ବଢ଼ିଥାଏ। ହେଲେ ବଗିଚାର ଘାସ ବାଛି କିଏ? କ୍ଷମାର କୋଦାଳରେ ଯଦି ଏହି ବଗିଚାର ଘାସ ବଛାଯାଏ ନା, ବଗିଚାଟା ବହୁତ ସୁନ୍ଦର ଦେଖାଯାଏ। ପରିବାରରେ ସମସ୍ତଙ୍କ ମନଗୁଡ଼ାକ ଯଦି ଏକାଠି ରୁହେ, ପରସ୍ପର ମଧ୍ୟରେ ଯଦି ଭଲ ପାଇବା ଥାଏ, ତାହେଲେ ସେହି ପରିବାର ସ୍ୱର୍ଗ ପାଲଟିଯାଏ। ହେଲେ ବନ୍ଧୁମାନେ, ଆଜି ଏହି ବଗିଚାରେ ରୋଗ ଲାଗିଗଲାଣି। ସେହି ରୋଗଗୁଡ଼ିକ ଭିତରୁ ପ୍ରଥମ ରୋଗ ହେଲା ମୋବାଇଲର ବାୟା। ଆଗରୁ ରାତିରେ ଖାଇବା ବେଳେ ସମସ୍ତେ ଗପୁଥିଲେ, ହେଲେ ଏବେ ବାପା ଟିଭି ଦେଖୁଛନ୍ତି, ମା ୟୁଟ୍ୟୁବରେ ରୋଷେଇ କରୁଛନ୍ତି, ତ ପୁଅ ପିୟୁବିଜି ଖେଳୁଛି, ଆଉ ଝିଅ ରିଲ୍ କରୁଛି। ସମସ୍ତେ ଗୋଟିଏ ଟେବୁଲରେ, ହେଲେ ଚାରିଟା ଚାରିଟା ଦୁନିଆରେ ରହୁଛନ୍ତି। ଏହି ରୋଗର ଚିକିତ୍ସା ହେଲା ନୋ ଫୋନ୍। ସନ୍ଧ୍ୟା 7ରୁ 9ଟା ଘରେ କେହି ଫୋନ୍ ଧରିବେନି, ଖାଲି କଥା, ଖାଲି ହସ। ପ୍ରଥମେ କଷ୍ଟ ଲାଗିବ, 7 ଦିନ ପରେ ଦେଖିବେ ଘରଟା ପୁଣି ଘର ଲାଗିବ। ଦ୍ୱିତୀୟ ରୋଗ ହେଲା ଇଗୋ ଭାଇରସ୍। ସ୍ୱାମୀ ସ୍ତ୍ରୀ ଭିତରେ ଛୋଟ ଛୋଟ କଥାରୁ ଝଗଡ଼ା, ତାପରେ କେହି କାହାକୁ ସରି କହିବାକୁ ରାଜି ନୁହନ୍ତି, ଫଳରେ ହେଉଛି ଛାଡ଼ପତ୍ର। ମନେ ରଖନ୍ତୁ, ସମ୍ପର୍କରେ ଜିତିବା ଠାରୁ ସମ୍ପର୍କ ବଞ୍ଚେଇବା ବଡ଼, ସରି କହିବା ପାଇଁ ବଡ଼ ହୃଦୟ ଦରକାର। ତେଣୁ ଝଗଡ଼ା ହେଲେ ଯିଏ ସରି କହିବ ସେ ହିଁ ବଡ଼। ପରିବାର ରୂପକ ବଗିଚାର ତୃତୀୟ ରୋଗ ହେଲା ତୁଳନାର ତାତି। ବାପା କହୁଛନ୍ତି ପୁଅକୁ, ଦେଖ ଶର୍ମାଙ୍କ ପୁଅ 1 ଲକ୍ଷ ଦରମା ପାଉଛି, ତୁ କ'ଣ କରୁଛୁ? ବାପାଙ୍କ ଏଇ ଗୋଟେ କଥା ପୁଅ ମନରେ ଘର ପ୍ରତି ବିଷ ଭରିଦିଏ। ଏହାର ଚିକିତ୍ସା ହେଲା ପ୍ରଶଂସାର ପାଣି। ଦିନକୁ ଥରେ ଘର ଲୋକଙ୍କୁ ପ୍ରଶଂସା କରନ୍ତୁ, ଆଜି ତୋର ରାନ୍ଧିବା ବଢ଼ିଆ ହୋଇଛି ମା, ବାପା ଆପଣ ଥିବାରୁ ମୁଁ ପୁରା ନିର୍ଭୟରେ ଅଛି। ଏହିପରି ପ୍ରଶଂସାର ଯେଉଁ ଗଛ ବଢ଼ିଏ, ତାକୁ କେବେ ତୁଳନାର ତାତି ମାରିପାରିନି। ଚତୁର୍ଥ ରୋଗ ହେଲା ବୁଢ଼ାବୁଢ଼ୀ ଏକୁଟିଆ ରହିବା। ବର୍ତ୍ତମାନ ପୁଅ ବୋହୂ ସବୁବେଳେ ଏକୁଟିଆ ରହିବା ପାଇଁ ଚାହୁଁଛନ୍ତି। ବୁଢ଼ା ବାପା ମାଆର ସେବା ଯତ୍ନ କରିବାକୁ ନିଜ ମୁଣ୍ଡ ଉପରେ ବୋଝ ବୋଲି ଭାବୁଛନ୍ତି। ଏବେ ଦୁହେଁ ଚାକିରି ପାଇଁ ବାହାରେ ରହୁଛନ୍ତି, ମା ବାପାଙ୍କ ସାଥିରେ ରହୁନାହାନ୍ତି, ଯାହାଫଳରେ ଘରେ ବୁଢ଼ାବୁଢ଼ୀ ଏକା ଦିନସାରା କବାଟ ଝରକାକୁ ଅନାଇ ବସିଥାନ୍ତି। ବୁଢ଼ା ବାପା ମାଆଙ୍କ ସ୍ୱପ୍ନ ହେଉଛୁ ଆମେ, ତାଙ୍କ ଆଖିର ଲୁହ ଆମକୁ ଅବନତି ଆଡ଼କୁ ନେଇଯିବ, ସେମାନେ ଆମ ପାଇଁ ଚଳନ୍ତା ଠାକୁର। ତେଣୁ ଆମେ ତାଙ୍କ ଶେଷ ସମୟରେ ତାଙ୍କ ପାଖେ ରହି ତାଙ୍କ ସେବା କରିବା ଆମର କର୍ତ୍ତବ୍ୟ। ତାଙ୍କୁ ଖୁସିରେ ରଖିଲେ ଆମ ଭବିଷ୍ୟତ ସୁନ୍ଦର ହେବ। ବନ୍ଧୁମାନେ, ଡାକ୍ତର କୁହନ୍ତି ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍। ପରିବାର ରୋଗ ପାଇଁ ବି ସେଇ କଥା। ଝଗଡ଼ା ହେବା ଆଗରୁ କଥା ହୁଅନ୍ତୁ, ମତାନ୍ତର ହେବା ଆଗରୁ କୁଣ୍ଡେଇ ପକାନ୍ତୁ। ତେବେ ଶ୍ରୋତା ବନ୍ଧୁମାନେ, ଏବେ ଆମେ କଥା ହେବା ଆମ ଘର ଭିତରର ସମ୍ପର୍କ ବିଷୟରେ। ପ୍ରଥମେ କଥା ହେବା ଶାଶୁ ବୋହୂର ସମ୍ପର୍କ ବିଷୟରେ। ବର୍ତ୍ତମାନ ସମାଜରେ ଶାଶୁ ବୋହୂର ସମ୍ପର୍କ ସାପ ନେଉଳ ପରି ଦେଖାଯାଉଛି। ଏ ସମ୍ପର୍କରେ ଏତେ ତିକ୍ତତା କାହିଁକି? କାରଣ ଦୁଇଜଣ ଯାକ ଗୋଟିଏ ପୁଅକୁ ମୋର ବୋଲି ଭାବୁଛନ୍ତି। ଶାଶୁ ଭାବନ୍ତି ମୁଁ 25 ବର୍ଷ ପାଳିଲି, ଏବେ ତ ଆସି ମାଲିକାଣୀ ହେଇଗଲା। ବୋହୂ ଭାବେ ଏଇଟା ମୋ ସଂସାର, ମୁଁ ଯେମିତି ଚାହିଁବି ସେମିତି ଚଳାଇବି। ତାହେଲେ ଶାଶୁ ବୋହୂର ଏ ସମ୍ପର୍କରେ ପରିବାରରେ ଅଶାନ୍ତିର ଝଡ଼ ସୃଷ୍ଟି ହେବ। ଶାଶୁ ବୋହୂର ସମ୍ପର୍କରେ ମା ଝିଅ ପରି ହେବା ଉଚିତ। ଯେତେବେଳେ ମୋର ତୋରରୁ ଆମର ହେଇଯିବ ନା, ସେତେବେଳେ ଶାଶୁ ବି ମା ଲାଗିବ। ବାପ ପୁଅ ସମ୍ପର୍କ ଦୁଇ ବନ୍ଧୁ ପରି ହେବା ଉଚିତ। ମାସକୁ ଥରେ ବାପ ପୁଅ ଏକାଠି ଚା ଦୋକାନକୁ ଯାଆନ୍ତୁ। ପୁଅ ବାପାଙ୍କୁ ପଚାରନ୍ତୁ, ବାପା ଆପଣ ଯୁବ ଥିଲାବେଳେ କ'ଣ ସ୍ୱପ୍ନ ଦେଖୁଥିଲେ? ବାପା ପୁଅକୁ କୁହନ୍ତୁ, ତୋ ସମୟରେ ସବୁଠୁ ବଡ଼ ଚ୍ୟାଲେଞ୍ଜ କ'ଣ? ଯେତେବେଳେ ଦୁଇ ପିଢ଼ି ପରସ୍ପରକୁ ଶୁଣିବେ ସେତେବେଳେ ଜେନେରେସନ୍ ଗ୍ୟାପ୍ ନୁହେଁ, ଜେନେରେସନ୍ ବ୍ରିଜ୍ ତିଆରି ହେବ। ସ୍ୱାମୀ ସ୍ତ୍ରୀ ସମ୍ପର୍କ ମାଲିକ ଚାକରାଣୀ ପରି ନୁହେଁ, ଗାଡ଼ିର ଦୁଇ ଚକ ପରି ସ୍ୱାମୀ ସ୍ତ୍ରୀର ସମ୍ପର୍କ ରହିଥାଏ। ଗାଡ଼ି ଚାଳିବାକୁ ଦୁଇଟା ଚକ ଦରକାର, ଗୋଟିଏ ପମ୍ପଚର ହେଲେ ଗାଡ଼ି ଅଟକିଯିବ। ଯେମିତି ସଂସାର ରଥ ଚଳାଇବାକୁ ସ୍ୱାମୀ ସ୍ତ୍ରୀ ଦୁଇଟା ଚକ ହେଲେ ଆଜି କ'ଣ ହେଉଛି? ସ୍ୱାମୀ ଭାବୁଛି ମୁଁ ରୋଜଗାର କରୁଛି, ମୁଁ ହିଁ ରାଜା। ସ୍ତ୍ରୀ ଭାବୁଛି ମୁଁ ସାରାଦିନ ଘର ସମ୍ଭାଳୁଛି, ମୋର କେଉଁ ମୂଲ୍ୟ ନାହିଁ। ଫଳରେ ଦୁଇ ଚକ ଅଲଗା ଅଲଗା ଦିଗରେ ଗଡ଼ୁଛି। ତେଣୁ ସ୍ୱାମୀ ସ୍ତ୍ରୀଙ୍କ ବୁଝାମଣା ଠିକ୍ ହେଲେ ସଂସାର ରଥ ଠିକ୍ ଭାବରେ ଗଡ଼ିଥାଏ। ତେବେ ଶ୍ରୋତା ବନ୍ଧୁମାନେ ଚାଲନ୍ତୁ ଶୁଣିବା ସୁଖୀ ସଂସାରର ସାତଟି ସୁନା ମନ୍ତ୍ର କ'ଣ। ଏଇଟାକୁ କାଗଜରେ ଲେଖି ଘରର କାନ୍ଥରେ ଲଗାଇ ଦିଅନ୍ତୁ। ପ୍ରଥମ ମନ୍ତ୍ର ହେଲା କ୍ଷମା ମନ୍ତ୍ର। ରାତିର ଶୋଇବା ଆଗରୁ ଦିନର ସବୁ ଝଗଡ଼ାକୁ ଡିଲିଟ୍ କରିଦିଅନ୍ତୁ, କାରଣ କାଲିର ସୂର୍ଯ୍ୟ ନୂଆ ଦିନ ନେଇ ଆସିବ, ପୁରୁଣା ରାଗ ନୁହେଁ। ଯେଉଁ ଘର ସୂର୍ଯ୍ୟ ଅସ୍ତ ହେବା ଆଗରୁ ଝଗଡ଼ା ସରିଯାଏ ସେହି ଘର କେବେ ଅନ୍ଧାର ହୁଏନି। ଦ୍ୱିତୀୟ ମନ୍ତ୍ର ହେଲା ସମୟ ମନ୍ତ୍ର। ଦିନକୁ ଏକ ଘଣ୍ଟା ଫ୍ୟାମିଲି ଟାଇମ୍, ଟିଭି ବନ୍ଦ, ଫୋନ୍ ସାଇଲେଣ୍ଟ, ଖାଲି ଗପ, ଲୁଡ଼ୁ ବା ପୁରୁଣା ଫଟୋ ଆଲବମ୍ ଦେଖା। ତୃତୀୟ ମନ୍ତ୍ର ହେଲା ସେବା ମନ୍ତ୍ର। ଘରେ ଥିବା ବୃଦ୍ଧ ଲୋକ ଅସୁସ୍ଥ ଲୋକଙ୍କ ସେବା କରନ୍ତୁ, ବାପାଙ୍କ ଗୋଡ଼ ହାତ ଦବାଇ ଦିଅନ୍ତୁ, ମାଆର ଔଷଧ ମନେ ପକାଇ ଦିଅନ୍ତୁ, କାରଣ ଶାସ୍ତ୍ର କୁହେ ପିତୃଦେବ ଭବ ମାତୃଦେବ ଭବ, ମା ବାପା ହିଁ ଘରର ଜୀବନ୍ତ ଠାକୁର। ଚତୁର୍ଥ ମନ୍ତ୍ର ହେଲା ବୁଝିବା ମନ୍ତ୍ର। କେହି ରାଗିଲେ ପ୍ରଥମେ ପଚାରନ୍ତୁ ତୁମର କ'ଣ ଅସୁବିଧା ହେଉଛି, ଉତ୍ତର ଦେବା ଆଗରୁ ଶୁଣନ୍ତୁ, କାରଣ ଅଧିକାଂଶ ଝଗଡ଼ା ନ ବୁଝିବାରୁ ହୁଏ, ନ ମାନିବାରୁ ହୁଏ। ପଞ୍ଚମ ମନ୍ତ୍ର ହେଲା ଏକାଠି ଖାଇବା ମନ୍ତ୍ର। ସପ୍ତାହକୁ ଅନ୍ତତଃ ଚାରି ଦିନ ପୁରା ପରିବାର ଏକାଠି ବସି ଖାଆନ୍ତୁ। ଆମ ପୁରୁଣା ଲୋକ କୁହନ୍ତି ଯେଉଁ ଘରେ ଚୁଲି ଗୋଟେ ମନ ବି ଗୋଟେ, ଏକାଠି ଖାଇଲେ ଖାଇବାର ସ୍ୱାଦ ବଢ଼େ, ସମ୍ପର୍କର ମଧୁରତା ବି ବଢ଼େ। ଷଷ୍ଠ ମନ୍ତ୍ର ହେଲା ପଇସାର ମନ୍ତ୍ର। ଘରର ରୋଜଗାର ଓ ଖର୍ଚ୍ଚ ବିଷୟରେ ସ୍ୱାମୀ ସ୍ତ୍ରୀ ଦୁହେଁ ଜାଣିବା ଦରକାର, ଗୋପନ କିଛି ନ ରହୁ। ଟଙ୍କା ପାଇଁ ଘର ଭାଙ୍ଗେ ହେଲେ ଟଙ୍କାରେ ଘର ଯୋଡ଼ା ହୁଏନି, ତେଣୁ ଆମ ଟଙ୍କା ବୋଲି ଭାବନ୍ତୁ, ମୋ ଦରମା ନୁହେଁ। ସପ୍ତମ ମନ୍ତ୍ର ହେଲା ହସ ମନ୍ତ୍ର। ଦିନକୁ ଥରେ ପୁରା ପରିବାର ଏକାଠି ହୁଅନ୍ତୁ, ଥଟ୍ଟା ମଜା କରନ୍ତୁ, ଅନ୍ତାକ୍ଷରୀ ଖେଳନ୍ତୁ, ପୁରୁଣା ଗପ କୁହନ୍ତୁ। ଯେଉଁ ଘର ହସର ଶବ୍ଦ ଶୁଭେ ସେହି ଘରକୁ ଦୁଃଖର ବାଟ ମିଳେନି। ବନ୍ଧୁମାନେ, ଶେଷରେ ମୁଁ ଗୋଟେ ଗପ କହିବି। ଥରେ ଜଣେ ସନ୍ନ୍ୟାସୀକୁ ପଚରାଗଲା ସ୍ୱର୍ଗ କେଉଁଠି। ସନ୍ନ୍ୟାସୀ ହସି କହିଲେ, ଯେଉଁ ଘରେ ସ୍ୱାମୀ ସ୍ତ୍ରୀ ପରସ୍ପରର ସମ୍ମାନ କରନ୍ତି, ଯେଉଁ ଘରେ ବାପା ମାଆଙ୍କୁ ଭଗବାନ ଭଳି ପୂଜା କରାଯାଏ, ଯେଉଁ ଘରେ ଭାଇ ଭଉଣୀ ପରସ୍ପର ପାଇଁ ଜୀବନ ଦେଇ ଦିଅନ୍ତି, ସେଇ ଘର ହିଁ ସ୍ୱର୍ଗ। ତେଣୁ ଆଜି ହିଁ ଶପଥ କରନ୍ତୁ, ମୁଁ ମୋ ଘରକୁ ଚାରିକାନ୍ଥର ବିଲ୍ଡିଂ ନୁହେଁ, ଚାରିଜଣଙ୍କ ହୃଦୟର ମନ୍ଦିର ବନେଇବି, କାରଣ ଘର ସଂସାର ହିଁ ସ୍ୱର୍ଗଦ୍ୱାର। ଏଇ ଦ୍ୱାର ଡେଇଁଲେ ହିଁ ଆମେ ଭଗବାନଙ୍କୁ ପାଇବା। ଆପଣଙ୍କ ପରିବାର ସବୁବେଳେ ହସୁଥାଉ, ଯୋଡ଼ି ହୋଇ ରହିଥାଉ, ଏତିକି କାମନା କରି ମୁଁ ଆଜିର ମୋ ଏହି କାର୍ଯ୍ୟକ୍ରମକୁ ସମାପ୍ତ କରୁଛି।
1: ଶୁଣିଲେ ଏକ ଜରୁରୀ ଆଲୋଚନା। ଆଲୋଚନା କଲେ ସୁଶ୍ରୀ ରାଣୀ ବଡ଼ପଣ୍ଡା। ଶ୍ରୋତା ଭଉଣୀମାନେ, ଆସନ୍ତୁ ଶୁଣିବା ଆଉ ଏକ ଗୀତ। ଗୀତଟିକୁ ଗାଇଛନ୍ତି ମୀରା ମିଶ୍ର, ଗୀତ ରଚନା ପରଶୁରାମ ନାଥ।

0: ଆପଣ ମାନେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ହିନ୍ଦୀ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଯୋଗୁଁ ସଂସଦର କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ତ୍ୱରିତ ବିଚାର ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ଥାପନ କରାଯିବ ଫାଷ୍ଟ୍ରାକ୍ ଅଦାଲତ, ପ୍ରଧାନମନ୍ତ୍ରୀଙ୍କ ଘୋଷଣା। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ରୋମାନିଆରେ ପହଞ୍ଚିବେ ରାଷ୍ଟ୍ରପତି। ନୂଆଦିଲ୍ଲୀ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଖଣ୍ଡନ କଲା ଭାରତ।

0: ଏବଂ ଭାରତ ଜିମ୍ବାୱେ ପ୍ରଥମ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ହରାରେଠାରେ। ସଂସଦରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ ଜାରି ରହିବାରୁ ଉଭୟ ଗୃହ କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭା କାର୍ଯ୍ୟ ଆଜି ପୂର୍ବାହ୍ନ 11 ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାର ଚେଷ୍ଟା କରିଥିଲେ, ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ବାଚସ୍କତି ସେମାନଙ୍କୁ ଏଥିରୁ ନିବୃତ୍ତ ରହି ପ୍ରଶ୍ନକାଳରେ ସହଯୋଗ କରିବା ଲାଗି ଅନୁରୋଧ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ଗୃହକୁ ପ୍ରଥମେ ପୂର୍ବାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। 12 ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଦେଶର ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୃହରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଆଲୋଚନାରେ ସହଯୋଗ କରିବା ଲାଗି କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳକୁ ନିବେଦନ କରିଥିଲେ। ଏଥିଲାଗି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପୂର୍ବରୁ ଦାବି କରାଯାଇଥିଲା ଏବଂ ସରକାର ଏଥିଲାଗି ପ୍ରସ୍ତୁତ ଥିବା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ସରକାର ପେପର ଲିକ୍ ଜିତନା କଦମ ଉଠାୟା ରି ଏଗ୍ଜାମ କରା କରକେ ଔର ବିନା ବିଳମ୍ବ ବିନା ଦେରି କା ରିଜଲ୍ଟ ଡିକ୍ଲେୟାର କରାକେ ଔର ଭବିଷ୍ୟ ମେ ଐସା ନା ହୋ ଉସକୋ ଭି ବିସ୍ତାର ସେ ସଦନ ମେ ଦେଶ କେ ସାମନେ ମେ ବତାନା ଜରୁରୀ ସମଝା ହୈ। ତ ଆଜ ଫିର ହମନେ ଦେଖା ତୋ ଅପୋଜିସନ ପାର୍ଟି ତୋ ଫିର ସେ ହଙ୍ଗାମା କରକେ ଚର୍ଚ୍ଚା ସେ ଭାଗ ରହେ ହୈଁ। ୟେ ଠିକ୍ ନହିଁ ହୈ। ୟେ ଚୌଥା ଦିନ ହୋ ଗୟା ହୈ ଔର ପାର୍ଲିଆମେଣ୍ଟ କା ବାକି ବିଜନେସ ଛୋଡ କେ ହମ ପହଲା ନିଟ ପେପର ଲିକ୍ ପେ ଚର୍ଚ୍ଚା କେ ଲିଏ ପୁରା ତୟାର ହୋ ଗୟେ ହୈଁ, ଫିର କ୍ୟୁଁ ଭାଗ ରହେ ହୈଁ ଚର୍ଚ୍ଚା ସେ।
0: ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଦେଇଥିଲା। ଗୃହକୁ ପ୍ରଥମେ ପୂର୍ବାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଶ୍ନପତ୍ର ପ୍ରସଙ୍ଗରେ ଗୃହରେ ସରକାର ଆଲୋଚନା ଲାଗି ପ୍ରସ୍ତୁତ ଥିବାବେଳେ ବିରୋଧୀ ଦଳଗୁଡ଼ିକର ଏପରି ଆଚରଣକୁ ଗୃହର ନେତା ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଦାୟିତ୍ୱହୀନତାର ପରିଚୟ ବୋଲି ଅଭିହିତ କରିଛନ୍ତି। ପୂର୍ବରୁ ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରବଳ ବର୍ଷା, ଭୂସ୍କଳନ, ବନ୍ୟା, ବଜ୍ରପାତ ଭଳି ବିପର୍ଯ୍ୟୟରେ ଅନେକ ଜୀବନ ହାନି ହୋଇଥିବାରୁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଗୃହ ପକ୍ଷରୁ ଦୁଃଖ ପ୍ରକାଶ କରିଥିଲେ। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଏହାର ତ୍ୱରିତ ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଦେଶର ଯୁବବର୍ଗଙ୍କର ଏକ ସୁରକ୍ଷିତ ଭବିଷ୍ୟତ ତଥା କଲ୍ୟାଣ ପ୍ରସଙ୍ଗ ତାଙ୍କ ସରକାରଙ୍କ ନିକଟରେ ଅନେକ ଗୁରୁତ୍ୱ ରଖିଥାଏ। ଏହି ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ କ୍ଷତି ପହଞ୍ଚାଇବା ଲାଗି ଯେଉଁମାନେ ଚେଷ୍ଟା କରିଛନ୍ତି ସେମାନଙ୍କୁ ସରକାର କଦାପି ବରଦାସ୍ତ କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଏହି ପୋଷ୍ଟରେ ସୁନିଶ୍ଚିତ କରିଛନ୍ତି। ଦେଶର ଯୁବବର୍ଗ ତଥା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସୁରକ୍ଷିତ ରଖିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିଷ୍ପଭିକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଛନ୍ତି। ପ୍ରଶ୍ନପତ୍ର ବିଭ୍ରାଟ ସମେତ ବିଭିନ୍ନ ପ୍ରସଙ୍ଗରେ ଦେଶର ଯୁବବର୍ଗଙ୍କ ଭବିଷ୍ୟତ ସହିତ ଖେଳିବାର ଦୁଃସାହସ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୁଦ୍ଧରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ନିଷ୍ପଭି ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି। ଏନ୍ଡିଏ ଏବଂ ବିରୋଧୀ ଦଳ ସାଂସଦମାନଙ୍କ ପକ୍ଷରୁ ଆଜି ସଂସଦ ପରିସରର ମକରଦ୍ୱାର ନିକଟରେ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ କରାଯାଇଛି। ବିଶେଷକରି ଏନ୍ଡିଏ ସାଂସଦମାନେ ଗୃହରେ ନିଟ୍ ପ୍ରଶ୍ନପତ୍ର ପ୍ରସଙ୍ଗରେ ଆଲୋଚନା କରିବା ଉପରେ ଗୁରୁତ୍ୱ ଦେଇଥିବାବେଳେ ବିରୋଧୀ ସାଂସଦମାନେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପତ୍ର ଦାବି କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ନୀତିନ ନବୀନ କହିଛନ୍ତି ଦେଶର ଯୁବବର୍ଗ ବିଶେଷକରି ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ଏନ୍ଡିଏ ସରକାର ଗୃହରେ ସମସ୍ତ ପ୍ରକାର ଆଲୋଚନା ଲାଗି ପ୍ରସ୍ତୁତ ରହିଛନ୍ତି। ତେବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ବିରୋଧୀ ଦଳ ଗୃହରେ ଏ ସମ୍ପର୍କରେ ଆଲୋଚନା ପ୍ରସଙ୍ଗରୁ ଦୂରେଇ ଯାଉଛନ୍ତି ବୋଲି ସେ କହିଛନ୍ତି। ଭାରତ ପ୍ରଶ୍ନପତ୍ର ବିଭ୍ରାଟ ପ୍ରସଙ୍ଗରେ ଅଭିଯୁକ୍ତଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ ମନ୍ତବ୍ୟ ଦେଇ ବିଜେପିର ସାଧାରଣ ସମ୍ପାଦକ ତଥା ସାଂସଦ ତରୁଣ ଜୁବ୍ କହିଛନ୍ତି, ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ଜଳ କରିବା ସହିତ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଦିଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ରୋମାନିଆର ବୁଖାରେଷ୍ଟରେ ପହଞ୍ଚିବେ। ଏହି ଗସ୍ତ ଅବସରରେ ଶ୍ରୀମତୀ ମୁର୍ମୁ ତାଙ୍କର ରୋମାନିଆ ପ୍ରତିପକ୍ଷ ନିକୁସ ଡାନ୍ଙ୍କ ସହିତ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ଫୋରମ୍କୁ ସମ୍ବୋଧିତ କରିବେ। ଏହାଛଡ଼ା ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ସେ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ୟୁରୋପୀୟ ୟୁନିୟନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ରୋମାନିଆକୁ ୟୁରୋପୀୟ ୟୁନିୟନ୍ରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ବିବେଚିତ କରାଯାଏ। ସିନ୍ଧୁ ନଦୀ ଚୁକ୍ତିକୁ ସାମୟିକ ସ୍ଥଗିତ ରଖି ନୂଆଦିଲ୍ଲୀ ପାକିସ୍ତାନ ବିପକ୍ଷରେ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି ବୋଲି ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଭାରତ ଅଗ୍ରାହ୍ୟ କରିଛି। ଗତକାଲି ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଏକ ଆଲୋଚନାରେ ଭାଗ ନେଇ ସେଠାରେ ଭାରତର ସ୍ଥାୟୀ ପ୍ରତିନିଧି ପ୍ରଭାଥାନାନୀ ହରିଶ ଏହି ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଇସ୍ଲାମାବାଦ ସୀମାବାଦ ଆତଙ୍କବାଦ କାର୍ଯ୍ୟକଳାପକୁ ନିଜର ରାଷ୍ଟ୍ରୀୟ ନୀତିର ଏକ ଅଂଶ ଭାବେ ବ୍ୟବହାର କରୁଥିବାରୁ ଭାରତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଜାମ୍ମୁ କାଶ୍ମୀର ଭାରତ ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା, ରହିଛି ଓ ସବୁଦିନ ଲାଗି ରହିଥିବ ବୋଲି ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଦେଶର ମତ ରଖି ଶ୍ରୀ ହରିଶ ଏହି ମନ୍ତବ୍ୟ ଦେଇଛନ୍ତି। ଜାତୀୟ ପ୍ରସାରଣ ଦିବସ ଆଜି ପାଳନ କରାଯାଉଛି। 1927 ମସିହା ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ମସିହା ଜୁନ୍ 8 ଭାରତୀୟ ପ୍ରସାରଣ କମ୍ପାନୀ ଅଲ୍ ଇଣ୍ଡିଆ ରେଡିଓରେ ପରିବର୍ତ୍ତନ ହୋଇଥିଲା। ଏହାର ପ୍ରତିଷ୍ଠା ଦିବସ ଭାବେ ପ୍ରତ୍ୟେକ ବର୍ଷ ଜୁଲାଇ 23 ତାରିଖକୁ ପାଳନ କରାଯାଇଥାଏ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସୂଚନା ପ୍ରଦାନ କ୍ଷେତ୍ରରେ ରେଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ସ୍ୱାଧୀନତା ପରବର୍ତ୍ତୀ ସମୟରେ କୃଷି, ସ୍ୱାସ୍ଥ୍ୟ ଏବଂ ସାକ୍ଷରତା ଭଳି ପ୍ରସଙ୍ଗଗୁଡ଼ିକରେ ବିଶେଷକରି ଗ୍ରାମାଞ୍ଚଳର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। 1927 ମସିହାଠାରୁ ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ଆସିଆନ୍ ଆଞ୍ଚଳିକ ଫୋରମ୍ ବୈଠକ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ତାଙ୍କର ବ୍ରୁନେଇ ପ୍ରତିପକ୍ଷ ପ୍ରିନ୍ସ ଅବଦୁଲ ମାର୍ଟିନ୍ଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ବିଶେଷକରି କୃତ୍ରିମ ବୁଦ୍ଧିମତା, ଡ୍ରୋନ୍ ଏବଂ ଡିଜିଟାଲ ନବସୃଜନ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଛି। ଏହାଛଡ଼ା ଭାରତର ଆକ୍ଟ ଇଷ୍ଟ ନୀତି ଅନୁଯାୟୀ ଭାରତ ଓ ବ୍ରୁନେଇ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସଶକ୍ତ କରିବା ଏବଂ ଆସିଆନ୍ କାର୍ଯ୍ୟଖସଡ଼ା ଅଧୀନରେ ବହୁବିଧ କ୍ଷେତ୍ରର ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ମଧ୍ୟ ଦୁଇ ଦେଶ ସମ୍ମତି ପ୍ରଦାନ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ପପୁଆ ନ୍ୟୁଗିନିଆ ପ୍ରତିପକ୍ଷ ଜଷ୍ଟିନ୍ ଡବ୍ଲ୍ୟୁ କାଚେଙ୍କାଙ୍କ ସହିତ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କ୍ରିକେଟ୍। ଭାରତ ଜିମ୍ବାୱେ ମଧ୍ୟରେ ଆଜି ହରାରେଠାରେ 3 ମ୍ୟାଚ୍ ବିଶିଷ୍ଟ ପ୍ରଥମ T20 ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 4:30 ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ଶନିବାର ଦ୍ୱିତୀୟ T20 ଏବଂ ରବିବାର ଦିନ ତୃତୀୟ T20 ହରାରେଠାରେ ଖେଳିବ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଯୋଗୁଁ ସଂସଦର କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ତ୍ୱରିତ ବିଚାର ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ଥାପନ କରାଯିବ ଫାଷ୍ଟ୍ରାକ୍ ଅଦାଲତ, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଏବଂ ନୂଆଦିଲ୍ଲୀ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଖଣ୍ଡନ କଲା ଭାରତ। ସମ୍ବାଦ ଶେଷ ହେଲା।
2: This is Akashvani and I am Valsa Williams with the midday news. The headlines. Centre to set up fast-track courts to ensure swift and stringent punishment for persons involved in paper leaks. Prime Minister Narendra Modi assures that protecting students' future remains government's top priority. Government ready to discuss any issue, including any ET in Parliament, says Parliamentary Affairs Minister Kiran Rijiju. India calls for zero tolerance against terrorism.

0: संस्कृति मूल्यबोध एवं परंपरार एकनिष्ठ प्रवक्ता आकाशवाणी
1: नमस्कार आकाशवाणी कटक आंचलिक संवाद पढ़ुछंति रश्मिता दास मुख्य संवाद विभिन्न प्रसंगरे हट्टगोल जोगु संसदर गृह कार्य बाधाप्राप्त परीक्षा प्रश्नपत्र प्रघट मामलार त्वरित विचार लागि फास्ट ट्रैक अदालत स्थापन करिवे केन्द्र सरकार छात्र छात्री भविष्यत को सुरक्षित रखा सरकार सर्वोच्च प्राथमिकता कहिले प्रधानमंत्री देशर शिक्षा संस्कृति और विकास में प्रसारण क्षेत्र गुरुत्व को स्मरण कर आज पालन जातीय प्रसारण दिवस जन्मवेदी में श्रद्धा को दर्शन देउछंती श्रीजीव एवं स्कॉटलैंड ग्लास्कोठारे आज आरंभ हो राज्यगोष्ठी क्रीड़ा प्रतियोगिता ओडिशा अंशग्रहण कर चार क्रीड़ाविद संसदरे विरोधी दलगुडिक पक्षरु विभिन्न प्रसंगरे प्रतिवाद जारी रहिबारु उभय गृहकार्य बाधाप्राप्त होइछि लोकसभा गृहकार्यकु आसंताकाली पर्यंत मुलतवी रखाजाइछि आज पूर्वाह्न 11टारे लोकसभा गृहकार्य आरंभ हेबा परे बाचस्पति ओम बिर्ला प्रश्नकाल आरंभ करिबार चेष्टा करिथिले मात्र विरोधीक हट्टगोल जारी रहिबारु गृहकार्य बाधाप्राप्त होइथिला राज्यसभा मध्य अनुरूप परिस्थिति देखा पूर्वाह्न 11टारे गृहकार्य आरंभ हेबा परे देशर विभिन्न स्थान में होइथिबा प्रबल वर्षा भूस्खलन बन्या वज्रपात भली विपर्यय अनेक जीवनहानि होइथिबारु अध्यक्ष सीपी राधाकृष्णन गृह पक्षरु दुख प्रकाश करिथिले विरोधी हट्टगोल जारी रहिबारु राज्यसभा गृहकार्यकु अपराह्न 3टा पर्यंत मुलतवी रखाजाइछि परीक्षा प्रश्नपत्र प्रघट मामलें संप्रक्त दोषी विरूद्व सरकार दृढ़ कार्यानुष्ठान सहित यार त्वरित विचार लगी फास्ट ट्रैक अदालत स्थापन करिवे प्रधानमंत्री नरेन्द्र मोदी सामाजिक गणमाध्यम पोस्टरे एही घोषणा करिछन्ते देशर छात्र छात्री मानंकर भविष्यत को सुरक्षित रखा सरकार सर्वोच्च प्राथमिकता श्री मोदी कहिछन्ते प्रश्नपत्र प्रघट घटन आवश्यक कार्यानुष्ठान नेबा लागि संप्रक्त कर्तृपक्ष एवं अधिकारी मानंकु निर्देश दियाजाइछि छात्र छात्री मानंकु स्वार्थ को दृष्टि रखि सरकार ए दिगरे अनेक पदक्षेप ग्रहण करिसछन्ते बोली प्रधानमंत्री कहिछन्ते राज्य सरकार 5% महंगा भत्ता वृद्धि करिछन्ते एहाद्वारा सरकारी कर्मचारी समुदाय महंगा भत्ता 257% रु 262% को वृद्धि पाइछि एहा पिछिला भाबे जानुअरी मासरु लागू करा जिवो वर्धित महंगा भत्ता जुलाई मासर दरमा सहित मिलिबो बोली जाना पडिछि फलरे समस्त सरकारी कर्मचारी और पेंशनधारी माने उपकृत हेबे राज्यरे सहरांचल विकास प्रक्रिया को त्वरान्वित सरल एवं पौरांचल गुड़िकरे शासन व्यवस्था रे सुधार आणिबा लक्ष्य ने राज्य सरकार पौर संस्था एवं स्मार्ट सिटी लिमिटेड गुड़िकर आर्थिक क्षमता परिसर को संशोधित करिछन्ति एनै नगर उन्नयन विभाग पक्षरु विज्ञप्ति प्रकाश पाइछे संशोधित क्षमता अनुजाई भुवनेश्वर स्मार्ट सिटी लिमिटेड एवं राउरकेला स्मार्ट सिटी लिमिटेड रो एमडी को आर्थिक क्षमता को महानगर निगम रो कमिश्नर सहित समान रखा जाइछे महानगर निगम आनुषंगिक खर्च मंजूरी कमिशनर मानंक आर्थिक सीमा को 1 कोटी टंका को वृद्धि सहित विभिन्न कार्य और प्रकल्प पर प्रशासनिक अनुमोदन सीमा को 3 कोटी टंका को वृद्धि करा जाइछे पौरपालिका एवं विज्ञापित अंचल परिषद पर निर्वाही अधिकारी आर्थिक क्षमता को 20 लाख टंका को वृद्धि सहित प्रकल्पगुड़िकर प्रशासनिक अनुमोदन सीमा को 3 कोटी टंका को वृद्धि करा जाइछे एहाद्वारा राज्यर सहरांचल गुड़िकर नागरिक भित्तिभूमि और जनकल्याणकारी योजना गुड़िकर समय सीमा मध्यरे कार्यकारिता सुनिश्चित होइपरिबो आपण माने आंचलिक संवाद सुनुछन्ति आकाशवाणी कटक केन्द्ररु देशरे विकास शिक्षागत प्रसार एवं सांस्कृतिक संरक्षण रे प्रसारण क्षेत्र गुरुत्वपूर्ण भूमिका को स्मरण कर आज समग्र देश में जातीय प्रसारण दिवस पालन करा सुनंतु ए संपर्कित एक रिपोर्ट
2: 1937 आज दिन में भारतीय प्रसारण कंपानी अधीन बॉम्बे स्टेशन देशर प्रथम रेडियो प्रसारण आरंभ हो 1936 जून मास 8 तारीख में भारतीय राज्य प्रसारण सेवार नाम ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ଭନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। ଦେଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ଗଣମାଧ୍ୟମ ଯୋଗାଯୋଗ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷକୁ ଏହି ଅବସରରେ ସମ୍ମାନିତ କରାଯାଇଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
1: ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉମାନେ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାରୁ ଆଜି ସନ୍ଧ୍ୟା ଦର୍ଶନ 6 ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦର୍ଶନ ବନ୍ଦ ପରେ ସନ୍ଧ୍ୟା ଧୂପ ଆଳତି ନୀତି କରାଯିବ। ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତି ନୀତି ଅନୁଷ୍ଠିତ ହେବ। ବାହୁଡ଼ା ଯାତ୍ରାର ସୁପରିଚାଳନା ନେଇ 205 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ସନ୍ଧ୍ୟାରୁ ଲାଗୁ କରାଯିବା ଥିବାବେଳେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
3: ଆଡ଼ପ ମଣ୍ଡପରେ ଭକ୍ତ ଶ୍ରଦ୍ଧାଳୁମାନେ ଆଜି ସକାଳୁ ବଡ଼ି ଭୋରରୁ ଦର୍ଶନ କରୁଛନ୍ତି ଏବଂ ଆଜି ସମସ୍ତ ସେବାୟତମାନଙ୍କ ସହଯୋଗରେ ସମନ୍ୱତମ ସମନ୍ୱୟରେ ନୀତିକାନ୍ତି ମଧ୍ୟ ଠିକ୍ ହିସାବରେ ସମାପିତ ହୋଇଛି ଏବଂ ଆମେ ଆଶା କରୁଛୁ ବାକି ଯାହା ବି ନୀତି ଅଛି ଠିକ୍ ହିସାବରେ ରହିବ। କାରଣ ସନ୍ଧ୍ୟା ଦର୍ଶନରେ ଦର୍ଶନ ବନ୍ଦ ହେଲା ପରେ ଶୋଧ କରାଯିବ ଏବଂ ତାପରେ ସେନାପଟା ଲାଗି ପାଇଁ ବାକି ଅନ୍ୟାନ୍ୟ ଯାହା ବି ନୀତି ଅଛି ଗୁପ୍ତ ନୀତି ରହିତା ସେବକ ଏବଂ ଅନ୍ୟାନ୍ୟ ସେବକମାନେ ଯାହା କରିବେ। ଗତ ରାତିରେ ଶ୍ରୀଜୀଉମାନେ ପହୁଡ଼ ମଧ୍ୟ ଯାଇଛନ୍ତି ତେଣୁ ଆମେ ଆଶା କରିବା ବାକି ଯାହା ବି ଦେବନୀତି ରହିଛି ଠିକ୍ ହିସାବରେ ସମ୍ପାଦିତ ହେବ।
1: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଛାଟିଆଠାରେ ଆଜି ଭୋରରୁ ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ଭଦ୍ରକ ଜିଲ୍ଲା ଜାତୀୟ ରାଜପଥ 16 ଯଶଟିକିରାଠାରେ ସଡ଼କ ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରଙ୍ଗ ଗାଁ ଭାଗିରଥିପୁରଠାରେ ବସ୍ ଓ ହାଇୱା ଦୁର୍ଘଟଣାରେ 5 ଜଣ ଆହତ ହୋଇଛନ୍ତି। ନୂଆପଡ଼ା 353 ନମ୍ଘର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁ ନିକଟରେ ଭାରସାମ୍ୟ ହରାଇ ବସ୍ଟି ବିଲକୁ ଖସିପଡ଼ିବାରୁ 15 ଜଣ ଯାତ୍ରୀ ଆହତ ହୋଇଛନ୍ତି। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ପର୍ଯ୍ୟବେକ୍ଷକ ଅରବିନ୍ଦ ଅଗ୍ରୱାଲ ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା କକ୍ଷରେ ସମୀକ୍ଷା କରିଛନ୍ତି। ଶ୍ରୀ ଅଗ୍ରୱାଲ ପରିଗଣନା ଫର୍ମ ସଂଗ୍ରହ, ଯାଞ୍ଚ, ଡିଜିଟାଇଜେସନ ପ୍ରକ୍ରିୟା, ଦାବି ଓ ଆପତ୍ତି ଗ୍ରହଣ ଆଦି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ଏହି 10-ଦିନିଆ ପ୍ରତିଯୋଗିତାରେ 74 ଦେଶର 3000ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି। ସେଥିମଧ୍ୟରୁ ଭାରତରୁ 125 ଜଣ ପ୍ରତିଯୋଗୀ ରହିଥିବା ବେଳେ ଓଡ଼ିଶାରୁ 4 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଧାବକ ଅନିମେଶ କୁଜରୁ, ଜିମ୍ନାଷ୍ଟ ତପନ ମହାନ୍ତି, ତପେଶ୍ୱରନାଥ ଦାସ ଓ ପ୍ରଣତି ନାୟକ ଭାଗ ନେଉଛନ୍ତି। ଭାରତ ପକ୍ଷରୁ ଅଲମ୍ପିକ୍ସ ପଦକ ବିଜେତା ନିରଜ ଚୋପ୍ରା, ମୀରାବାଇ ଚାନୁ ଏବଂ ଲଭ୍ଲିନା ବରୋଗୋଏନ୍ ପ୍ରତିନିଧିତ୍ୱ କରିବେ। ଚଳିତଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 10 ପ୍ରମୁଖ କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଗୁଡ଼ିକ ହେଉଛି ଆଥଲେଟିକ୍ସ, ସନ୍ତରଣ, ବାସ୍କେଟ୍ବଲ୍, ଟ୍ରାକ୍ ସାଇକ୍ଲିଂ, ୱେଟ୍ ଲିଫ୍ଟିଂ, ବାଉଲ୍ସ, ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ, ନେଟ୍ବଲ୍, ବକ୍ସିଂ। ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡ଼ା ମହାସମର ଜାରି ରହିବ। ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବ ଭାରତୀୟ ସମୟ ଅନୁସାରେ ଆସନ୍ତାକାଲି 12:30 ପ୍ରସାରିତ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର 1-2 ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 614.43 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 3,09,286 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 16 ଗେଟ୍ ଦେଇ 2,77,285 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ କରିବେ କେନ୍ଦ୍ର ସରକାର। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା କହିଲେ ପ୍ରଧାନମନ୍ତ୍ରୀ। ଦେଶର ଶିକ୍ଷା, ସଂସ୍କୃତି ଓ ବିକାଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ ଏବଂ ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା। ଓଡ଼ିଶାରୁ ଅଂଶଗ୍ରହଣ କରୁଛନ୍ତି 4 କ୍ରୀଡ଼ାବିତ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆସନ୍ତୁ ଶୁଣିବା ହିନ୍ଦୀ କଥାଚିତ୍ରରୁ କେତୋଟି ଗୀତ। ପ୍ରଥମ ଗୀତଟି ଆସିଛି ମଞ୍ଜିଲ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି କିଶୋର କୁମାର, ସଙ୍ଗୀତ ଦେଇଛନ୍ତି ଆର୍ ଡି ବର୍ମନ, ଗୀତ ରଚନା ଯୋଗେଶ।

0: ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ମେଲାରୁ କଣ୍ଠଦାନ କରିଛନ୍ତି ଶମଶାଦ ବେଗମ ଓ ମୁକେଶ। ସଙ୍ଗୀତ ଦେଇଛନ୍ତି ନୌସାଦ। ଗୀତ ରଚନା କରିଛନ୍ତି ଶକିଲ ବଦିୟୁନି।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖନ୍ତୁ। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖିବେ। ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
0: ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ମେଲାରୁ କଣ୍ଠଦାନ କରିଛନ୍ତି ଶମଶାଦ ବେଗମ ଓ ମୁକେଶ। ସଙ୍ଗୀତ ଦେଇଛନ୍ତି ନୌସାଦ। ଗୀତ ରଚନା କରିଛନ୍ତି ଶକିଲ ବଦାୟୁନୀ।

ଏଥର ଆପଣମାନେ ଶୁଣିପାରିବେ ସାୱନ୍ କେ ଘଟା କଥାଚିତ୍ରରୁ ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ସଙ୍ଗୀତ ଦେଇଛନ୍ତି ଓପି ନାୟର, ଗୀତ ରଚନା କରିଛନ୍ତି ଏସ୍ଏଚ୍ ବିହାରୀ।

ଶ୍ରୋତା ବନ୍ଧୁଗଣ, ଶୁଣିଲେ ହିନ୍ଦୀ ସିନେମାର କେତୋଟି ଗୀତ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା।

0: ମକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଏମ୍ହେ ଜୁହାର। ପ୍ରକୃତିରେ ଏର ଥାଲେ ନାମ ଇଜେନ୍ ସମାଜ ନୁ ଆତଲ ଦାତ ନାମେ ସାଙ୍ଗେ ସାଥୀ ନାମେ ମା ବୁଆ ପରିବାର ନେଇକିରି ନାମ ବସବାସ ନାନାଲ ଦାତ ଆଉ ନାମେ ଜିଆ ବୋଧ ନେଇକିରି ଆଗଲି ଆଗଲି କାଲି ଆଉ ହନେ ଆଗଲି କାନାନ୍ତି ଏରା ଖାତରାଲି ଯେ ସାମିଆଧି ଆଗଲି ଆଗରି ବୁଙ୍ଗାଲି ନାମ ଯଦି ସାମିଆ ସାଙ୍ଗନ ଠିକ୍ ଖାପ ମାମ ମହତାକା ଥାଲେ ନାମ ହୁଏତ ପାଛିଲି ରତ କତ ବାଗିର ଘା ଘା ଲାଗି ହେଲେ କଥା ମାଞ୍ଜା ଯେ ସାମିଆ ସାଙ୍ଗେ ତା ନାମ କା ଲାଗେ ଖାତର ନେ ଯଦି ସାମିଆ ସାଙ୍ଗେ ମା କେରାର ହେଲେ ତାଙ୍କେ ଜିଆବଧ ହୁସାନିନ୍ ର କ ତା କଥା ମାଞ୍ଜା ଯେ ସାମିଆ ସାଙ୍ଗେ ନାମା ଆଗଲି କା ଲାଗେ ଖାତର ଆଉ ସାମିଆ ଦାଘଲି ଆଗଲି ହନେ ବୁଙ୍ଗାଲ କିରତ ଆଉ ସାମିଆ ଯଦି ଆଗଲି ମା କେରା ହେଲେ ନାମେ ଇ ଜୀବନ ଜୀବିକା କାନେମେ ରହନ ସହନ ଗେ ଇ ଯେନ୍ ନାମ ଜିଆନ୍ ନାମ ଯେନ୍ ଉଜ୍ଜାଲ ଦାତ ବାଲ ଦାତ ଆଦକେ ମଜା କିଛି ନାମ ଭି ପଲଦା ଥାକ୍ଖା ତା ସାମିଆ ସାଙ୍ଗେ ନାମାନ ସାମିଲ ମାନାଗେ ଖାତର ଆଉ ହନେ ଏର ଥିଲେ ସାମିଆ ଜାନିକିରି ଇ ପୃଥିଧି ବଦଲାରାଲି ଯେତିରିକି ରହନ ସହନ ତମେ ପିନ୍ଧନ ଉଢନ ଆଉ ଯେନ୍ ପ୍ରକାର ସ୍ଥିତି ଆତିଲି ସାମାଜିକ ଆଦାଧି ବଦଲାରାଲି ଆରୁ ନାମେ ଇ ଦେଶନୁ ଯେନ୍ ବି ସରକାର ଆତିଲି ଆ ଗଣତାନ୍ତ୍ରିକ ପଦ୍ଧତିନୁ ନାମ ଅଣ୍ଟା ସରକାର ବନ ନାମ ଚାହାଜାଲ ଦାତ ଆରୁ ସରକାରକେ ଅଣ୍ଟା ଦାୟିତ୍ୱ ଆତିଲି ଯେ ନିଜର ଦେଶ ତା ଆଲାର୍ଗି ଏକାନିକିରି ଭଲ ମାନ ତମେ ଏକାନିକିରି ଉନ୍ନତି ମାନ ତମେ ଏକାନିକିରି ଠିକ୍ ହିସାବନୁ ରର ଆ କଥା ଚିନ୍ତା ନାନାଗି ଲାଗାନ ହିଁ ଆ ସରକାର ଆତିଲି ଆର ସରକାର ନାମ ହେ ବୋଧ ଆ ସରକାର ନାମ ଆଦାନ ସରକାର ବନ ନାମ ବି ବଢ଼ଦାତ ଇଦାତ ନାମ ଆକ୍କା ଦାତ ହେଲେ ଆଦ ନାମାଗି ଲାଗାନ ଯେନ୍ ସବୁ ଯୋଜନା ନାଞ୍ଜିକିଛି କା ନାମେ ଉନ୍ନତିକି ଲାଗାନ ଯାହା ସବୁ ପଦକ୍ଷେପ ହୁଆଲି ଆଦାନ ନିଶ୍ଚିତ ଭାବେ ନାମ ଆହ୍ନା କଥା ଆଦାନ ଯଦି ନାମ ବାଲ୍ୟ ଥିଲେ ନାମେ ଲାଗାନ ଏନେ ବ୍ୟବସ୍ଥା ଥିଲି ଆଦିକେ ଫାଇଦା ନାମ ପଲ୍ଦା ଥୁଆ ତା କଥା ମାଞ୍ଜା ଯେ ଇ ଆଲାର ଗେମ୍ଟା ଏକାନିକିରି ଆର୍ଥିକ ସାମାଜିକ ସାଂସ୍କୃତିକ ଅଣ୍ଟା ବିକାଶ ମାନ ଆଦିକି ଲାଗାନ ସରକାରକେ ହିଁ ଅଣ୍ଟା ଦାୟିତ୍ୱ ଆତିଲି ଆରୁ ନାମେ ବି ଅଣ୍ଟା କର୍ତ୍ତବ୍ୟ ଆତିଲି ତା ଇନୁ ନାମାନ ସାମିଲ ମାନାଗି ଖାତର ଆଉ ନାମ ଧୀରେ ଧୀରେ ନାମେ ଜାଣତରେ ହେଉ କି ଅଜାଣତରେ ହେଉ ସାମିଲ ମାନାଲ ଦାତ ଆରୁ ସାମିଆ ଗାନେ ନାମ ହିଁ ହନେ ଆଗଲି ଆଗଲି କାଲ ଦାତ ହେଲେ ଇନ୍ନେ କାନା ବାକେନ୍ ଧୀରେ ଧୀରେ ହେଇକିରି ନାମେ ପରିବର୍ତ୍ତନ ମାନାଲି ଯେତେ ତାତି ନାମେ ପରିବର୍ତ୍ତନ ହିଁ ମାନାଲି ଆଉ ନାମେ ସାମାଜିକ ରୀତିନୀତି ଚାଲିଚଳନ ପରିବର୍ତ୍ତନ ମାନତେ ମାନତେ ଇ ଯେନ୍ ଆଧୁନିକ ସଭ୍ୟତା ଗି ଆଗଲି ଆଗଲି ନାମ ଯେନ୍ କାଲ ଦାତ କା ଆଧୁନିକ ସଭ୍ୟତା ତାର ନାମ ଯେନ୍ କାଲ ଦାତ ନିଜକେ ନିଜେ ନାମ ଯେନ୍ ଭାବାଲ ଦାତ ଯେ ନାମ ବହୁତ ଉନ୍ନତି ନାଞ୍ଜିକାତି ନାମେ ଯେତେ ତାର୍ତି ଅଣ୍ଟା ଅଣ୍ଟା ଡେଭଲପମେଣ୍ଟ ମାଞ୍ଚିକିଛି ବୋଲିକିରି ନାମ ଯେନ୍ ଭାବାଲ ଦାତ ଆଦାତ ପ୍ରକୃତିରେ ନାମେ ଯେନ୍ ବୁନିଆଦୀ ନାମେ ଯେନ୍ ପ୍ରକୃତ ମୂଲି ଆତିଲି ନାମେ ସମାଜକେ ଯେନ୍ ସଂସ୍କୃତି ଯେନ୍ ପରମ୍ପରା ଯେନ୍ ଭାଷା ଆଦକେ ମିଆଁ ଏନ୍ଦିର ପ୍ରଭାବ ଖାତିର କିଛି କା ଏନ୍ଦିର ପ୍ରଭାବ ଲେବଡ଼ାଲି ନାମ ଇଅ ଆଗଲି କେର୍କା ଦାତ ଆରୁ ଇଅ ପାଛିଲି ଆତିଲ ଦାତ ଏକାବନ ଆମ୍ବକା ଦାତ ଆରୁ ଏକାବନ ଅପନାବାଚକା ଦାତ ଇଦକେ ଦ୍ୱାରା ନାମେ ଜୀବନ ଧାରଣ ଯେନ୍ ପଦ୍ଧତି ଆତିଲି ଆଦାତ ଏକାନିକିରି ପ୍ରଭାବିତ ମାଞ୍ଜିକିଛି ଆ କଥାନ୍ ଇନ୍ନା ଆଲୋଚନା ନାଗେ ଲାଗାନ୍ ବାର୍ଚକାନାର ଆଜ୍ଞା ଆଘାର ଆର୍ ମାନାଲାର ଦେବାର୍ଚନ୍ କିଷାନ ତମେ ନାମେ ଆଉ ତମେ ପଦ୍ମା ମାନାଲି ନାମେ ଇ କୁଚିଣ୍ଡା ଚାହାନ୍ତା ଭାଲୁ ବାହାଲ ଆରୁ ପହଲେ ଭି ତମ ବାର୍ଚକାଚାର ଆରୁ ହୁ ବାକେ ଭି ଏମ୍ ତେଙ୍କାଚ କାମ ଯେ ତମେ ଆରୁଟା ପରିଚୟ ଯେ ସୁବନପାଲି ଯେନ୍ ହାଇସ୍କୁଲ ଆତିଲି ଆସାନ୍ ତମ ଟିଚରସିପ୍ ଭି କମାଲନାର ତା ଇଦା ତଣ୍ଟା ବଡ଼ିଟେ ସୁଯୋଗ ଆର୍ ଥରେ ତମ ଚିଚାର ନାମେ ଇ ଆକାଶବାଣୀକେ ଲାଗାନ୍ ଆରୁ ଇ ଯେନ୍ ଆଧୁନିକୀକରଣ ବୋଧ ଏକାନିକିରି ନାମେ କୁଣା ସମ୍ପ୍ରଦାୟରେ ନାମେ ମିଆଁ ଏକାନିକିରି ପ୍ରଭାବ ଲେବଡ଼ିକିଛି ଅର୍ଥାତ୍ ଶିକ୍ଷା ମାନ୍ନା ସଂସ୍କୃତି ମାନ୍ନା ସ୍ୱାସ୍ଥ୍ୟ ମାନ୍ନା ଗମନାଗମନ ମାନ୍ନା କା ଯାହା ବି ନାମେ ଜିଆନୁ ନାମ ଆଦାନ ସାମ୍ନା କାମାଲ ଦାତ ଆଦାତ ଏକାନିକିରି ପ୍ରଭାବ ଲେବଡ଼ିକିଛି ଆରୁ ଆଦାତ ଆଜ୍ଞା ଦ୍ୱାରା ନାମେ ଏନ୍ଦିର ଭଲ ମାନାଲି କା ଏନ୍ଦିର କ୍ଷତି ମାନାଲି ଏକାନିକାମକୁନ୍ ନାମ ଇ ଆଧୁନିକୀକରଣ ଯେନ୍ ମାନାଲି କା ଯେନ୍ ଡେଭଲପମେଣ୍ଟ ବାଲ୍ ଦାତ କା ଯେନ୍ ବିକାଶ ବାଲ୍ ଦାତ ଆଦିକେ ସାଙ୍ଗେ ସାଙ୍ଗେ ନାମା ଯେତେରେ ଗଲା ଭଲ ମାନ ଆ କଥା ହବନ୍ ଇନ୍ନା ଆଲୋଚନା କାମର ତା ବାରା ତମେ ଗାନେ ଦ୍ୱିପଦ କାଚେ ନେଖର ତା ଦେବାର୍ଚନ୍ କିଷାନ ଆଜ୍ଞା ନିମାନ ସ୍ୱାଗତ ନାନାଲ ଦାମ ଜୁହାର।
1: ଜୁହାର ଆଜ୍ଞା ଜୁହାର ସାଫାରିନ୍ ଏହେଁ ଯେତ୍କି ମକ୍କା ମୁପୁ ମିନୁର ସୂତା ବନ୍ଧୁ ଆତେଲନାର ଆମେ ଭାଇ ବନ୍ଦୀ ଗୁଟିଆର ଆତେଲନାର ସାଫାରିନ୍ ଏହେଁ ତାର୍ତି ଜୁହାର ଜୟ ଧର୍ମୀ ବେଲାଏ
0: ଜୟ ଧର୍ମ ବେଲାୟ ବଢ଼ିଆ ତାଙ୍କର ଜୟ ଧର୍ମ ବେଲାୟ ବୋଲିକିରି ଆଉ ହନେ ଯଦି ବଧ ହେଲେ ତା ତମେ ଆଶୀର୍ବାଦ ଅତି ବୋଲିକିରି ନା ଇନ୍ନା ଇସାନ ଭି ଅକାଦା
1: ଅକାଦା
0: ଫିର ଖାଇନା ଯୁଗା ଯୁକ୍ତି ମାନକି ଜିସନ
1: ହଇ ହଇ ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆ ଧର୍ମ ବେଲା ସେ ଲାଗାନ ଦୁଇପଦ

0: ସାଫାର୍ ଅଣ୍ଟା ବିକାଶ ଲାଲଖୁଣ୍ଟା ନାମେ କୁଣାର୍ଗେ ଲଗା ନାମ ନାନତ ଆଉ ଆଗ୍ଲି ନାମେ ସମାଜ ବନ ଏକାନେ ସମାଜ ବନ ଏକାନେ ବିକାଶ ପାବୁନୁ ନାମ ହତ ଆବନ ଚିନ୍ତା ନନତ ଠିକ ଥିଲି ଆଜ୍ଞା ଯେହେତୁ ବାର୍ଚିକା ଦାନ ଦ୍ୱିପଦ ନିହାତି ଭାବେ ପାଡ଼ତ ମେନତ ଗୁଛା
1: ହଁ ନିଶ୍ଚିତ ଭାବେ ମେନତ।

ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକାଝକା। ଶୁଣିଲେ କିଷାନ ସଂସ୍କୃତିରେ ଆଧୁନିକତାର ଛାପ, କହିଲେ ଦେବାର୍ଚ୍ଚନା କିଷାନ। ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଙ୍ଗ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶ୍ରୋତାଗଣ ଶୁଣିପାରିବେ ଆମର ଆଜିର କାର୍ଯ୍ୟକ୍ରମ ବିଷୟରେ ସୂଚନା। ଅପରାହ୍ନ 3:30 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ, 4:00 ଶୁଣିବେ ସନ୍ଦେଶ ଟୁ ସୋଲଜର୍ସ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସନ୍ଧ୍ୟା 5:02 ଲୋକଗୀତ ସମ୍ପର୍ଦ୍ଧା ପରିବେଷଣ କରିବେ ମକତାରୀ ପ୍ରଧାନ ଓ ସାଥୀ। 5:30 ଶୁଣିପାରିବେ ଯୁବବାଣୀ, 6:10 ପ୍ରଚାର କରିବୁ ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ, 6:30 ଶୁଣିପାରିବେ ବିକାଶ ମନ୍ତ୍ର, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶ୍ରୋତାବନ୍ଧୁ ଶୁଣିପାରିବେ କୃଷି ସଂସାର, 8:00 ଶୁଣିପାରିବେ ସଂସଦ ସମୀକ୍ଷା, ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 8:15 ଶୁଣିପାରିବେ ଆଲୋଚନା, ପଶ୍ଚିମ ଓଡ଼ିଶାର ଲୋକଗୀତରେ କୃଷି ଓ କୃଷକ ସମ୍ପର୍କରେ କହିବେ ଡକ୍ଟର ସିଦ୍ଧାର୍ଥ ପଣ୍ଡା। 8:30 ଶୁଣିପାରିବେ ଶାସ୍ତ୍ରୀୟ ସଙ୍ଗୀତ, 9:15 ଶୁଣିପାରିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ସାୱନ କୋ ଆନେ ଦୋରୁ। ଗୀତଟି ପାଇଁ ଶ୍ରୋତାବନ୍ଧୁ ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ସାୱନ କୋ ଆନେ ଦୋରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଯଶପାଲ ସିଂ ଓ କଲ୍ୟାଣୀ ମିତ୍ର, ସଙ୍ଗୀତ ଦେଇଛନ୍ତି ରାଜକମଲ, ଗୀତ ରଚନା କରିଛନ୍ତି ଗୌହର କାନପୁରୀ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଲଗାନ କଥଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ, ଉଦିତ ନାରାୟଣ, ସୁଖବିନ୍ଦର ସିଂ ଓ ଶଙ୍କର। ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଗୀତ ରଚନା ଜାଭେଦ ଅଖ୍ତର।

0: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ସ୍ୱଦେଶରୁ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ, ହରିହରନ ଓ କୈଳାଶ ଖେର। ସଙ୍ଗୀତ ଦେଇଛନ୍ତି ଏ ଆର୍ ରହମାନ। ଗୀତ ରଚନା କରିଛନ୍ତି ଜାଭେଦ ଅଖତର।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଏବଂ ଶତକଡ଼ା 18% GST ସହ ମୋଟ 266 କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257, IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257, IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663241091। ସୂଚନାଟି ଏତିକିରେ ଶେଷ ହେଲା।
0: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ସ୍ୱଦେଶରୁ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ, ହରିହରନ ଓ କୈଳାଶ ଖେର। ସଙ୍ଗୀତ ଦେଇଛନ୍ତି ଏ ଆର୍ ରହମାନ। ଗୀତ ରଚନା କରିଛନ୍ତି ଜାଭେଦ ଅଖତର।

ଏଥର ଶୁଣନ୍ତୁ ରଙ୍ଗ ଦେ ବସନ୍ତୀ କଥାଚିତ୍ରରୁ ଗୀତଟିଏ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଦଲେର ମେହେନ୍ଦି ଓ ଚିତ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ ଆର୍ ରହମାନ। ଗୀତ ରଚନା କରିଛନ୍ତି ପ୍ରସୂନ ଯୋଶୀ।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସନ୍ଧ୍ୟା 5ଟା ହେବାକୁ ଯାଉଛି। ପ୍ରଚାର କରୁଛୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଁ ସମ୍ପା ରାୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଦେଶ ଗସ୍ତରେ ପହଞ୍ଚିବେ ରୋମାନିଆର ରାଜଧାନୀ ବୁକାରେଷ୍ଟ। ରୋମାନିଆ ରାଷ୍ଟ୍ରପତି ଅନ୍ତରୀଣ ପ୍ରଧାନମନ୍ତ୍ରୀ ଆଉ ସିନେଟ୍ ଅଧ୍ୟକ୍ଷଙ୍କ ସାଙ୍ଗେ ସାକ୍ଷାତ ଆଉ କରିବେ ଆଲୋଚନା। ରାଜ୍ୟ ସରକାର ଏଆଇ ଡାଟା ସେଣ୍ଟର ପାର୍କ ଆଉ ବିଶ୍ୱ ବିକାଶ କେନ୍ଦ୍ର ସ୍ଥାପନା ଲାଗି ଆଇବାକାଲ ଏସ୍ସିଏଲ୍ ଟେକ୍ ସାଙ୍ଗେ କରିବେ ବୁଝାମଣା ପତ୍ର ସ୍ୱାକ୍ଷର। ସଂସଦର ମୌସୁମୀ ଅଧିବେଶନର ଆଜି 4 ନମ୍ବର ଦିନେ ବିରୋଧୀ ସଦସ୍ୟମାନଙ୍କର ହୋହଲ୍ଲା ଲାଗି ଦୁଇ ଗୃହକେ ଦିନର 2 ବଜେ ତକ କରାଗଲା ମୁଲତବୀ। ତା ଋତୁରୁ ରାଜ୍ୟସଭାକେ ଆଇବାକାଲ ସକାଳର 11 ବଜେ ତକ କରାଯାଇଛେ ମୁଲତବୀ। ମହାନ ସ୍ୱାଧୀନତା ସଂଗ୍ରାମୀ ବିଶିଷ୍ଟ ସମାଜ ସଂସ୍କାରକ ଆଉ ରାଷ୍ଟ୍ରନାୟକ ଲୋକମାନ୍ୟ ଗଙ୍ଗାଧର ତିଲକଙ୍କର ଜୟନ୍ତୀଥି ସାରା ଦେଶ ଆଜି ଜନଉଛେ ଶ୍ରଦ୍ଧାଞ୍ଜଳି। ଦେଶର ପହିଲା ରେଡିଓ ପ୍ରସାରଣ 1927 ଆଜିର ଦିନେ ବମ୍ବେ ଷ୍ଟେସନ୍ରୁ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନଥି ମୂଲ ହୋଇଥିବାରୁ ଆଜି ସାରା ଦେଶେ ପାଳନ କରାଯାଉଛେ ଜାତୀୟ ପ୍ରସାରଣ ଦିବସ। ଶ୍ରୀକ୍ଷେତ୍ର ପୁରୀନ ଆଇବାକାଲ ମହାପୁରୁମାନଙ୍କର ହେବା ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ା ଯାତ୍ରା। ଅନୁସୂଚିତ ଜାତି ଆଉ ଜନଜାତି ବର୍ଗଙ୍କୁ ତୁର୍ତ୍ତି ନ୍ୟାୟ ଦେବାର ଲାଗି ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର 6ଟା ଜାଗାନ ଅତ୍ୟାଚାର 1999 ଆଇନ ଅଧୀନଥି ସ୍ୱତନ୍ତ୍ର କୋର୍ଟ ଗଠନ କରିବାର ଲାଗି ବାହାରିଛେ ବିଜ୍ଞପ୍ତି। ନୂଆପଡ଼ା ଜିଲ୍ଲା ପୁଲିସ୍ ଆରକ୍ଷୀ ଅଧୀକ୍ଷକଙ୍କର ସମ୍ମିଳନୀ କକ୍ଷନ ଶିଶୁ ଶ୍ରମିକ ଉଦ୍ଧାର ଆଉ ଥଇଥାନ୍ଥି ଶ୍ରମ ଆଉ ପୁଲିସ୍ ବିଭାଗର ମିଳିତ ଉଦ୍ୟମଥି ଭିନ୍ ଭିନ୍ ଦିଗ ଉପରେ ସଚେତନତା ଶିବିର ହୋଇଛି ଅନୁଷ୍ଠିତ। କଳାହାଣ୍ଡି ଜିଲ୍ଲାକେ 2 ଦିନିଆ ଗସ୍ତର 2 ନମ୍ବର ଦିନେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭବାନୀପାଟଣାଠାରେ ଅଙ୍ଗନବାଡ଼ି କର୍ମୀମାନଙ୍କ ସାଙ୍ଗେ ସିଧାସଳଖ କରିଛନ୍ ଆଲୋଚନା। କହିଲେ ଅଙ୍ଗନବାଡ଼ି ଦିଦିମାନେ ହେଉଛନ୍ ସରକାରୀ ଯୋଜନାର ଲାଷ୍ଟ ମାଇଲ୍ ଡେଲିଭରି ସିଷ୍ଟମ। ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋ ନଗରୀଠାରେ ମୂଲ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା। 9 ଦିନ ଧରିକରି ଚାଲବାର୍କେ ଥିବାର ଏହି ପ୍ରତିଯୋଗିତାଟି 74ଟା ରାଜ୍ୟଗୋଷ୍ଠୀ ସଦସ୍ୟ ରାଷ୍ଟ୍ରମାନଙ୍କର 3000ରୁ ଏତକା ଖେଳାଳି ନେବେ ଭାଗ। T20 କ୍ରିକେଟ୍ଥି 3 ନମ୍ବର ରାଉଣ୍ଡର ପହିଲା ମ୍ୟାଚ୍ଟି ଆଜି ଜିମ୍ବାୱେ ଆଉ ଭାରତ ଭିତରେ ହରାରେ ଷ୍ଟାଡିୟମ୍ର ମୂଲ ହେଉଛି ମ୍ୟାଚ୍ ଭାରତୀୟ ସମୟ 4:30 ବଜେ। ଆଇବା 24 ଘଣ୍ଟା ଭିତରେ 14ଟା ଜିଲ୍ଲାକେ ଚଡ଼କ ମାରିକରି ବର୍ଷା ହେବାର ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏସ୍ଏନ୍ଏର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଶୁଣିଲେ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସମ୍ପ୍ରଦା ପରିବେଷଣ କରୁଛନ୍ତି ମକ୍ତିରି ପ୍ରଧାନ ଏବଂ ସାଥୀ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ

ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖନ୍ତୁ। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖିବେ। ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-241-0961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-241-0961। ସୂଚନାଟି ଏତିକିରେ ଶେଷ।

ଶୁଣୁଥିଲେ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ସମ୍ପ୍ରଦା, ପରିବେଷଣ କଲେ ମକ୍ତିରି ପ୍ରଧାନ ଏବଂ ସାଥୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଯୁବବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ।

0: ଲାଗିହି ପଡ଼୍ସି।
1: ନିହାତି ଭାବେ ଆପଣ ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ପାଇଥିଲେ, କଣ
0: ହଁ,
1: କେମିତି ଥିଲା ସେ ଯାତ୍ରା?
0: ସେ ଯାତ୍ରା ତ ବହୁତ କଷ୍ଟ ଥିଲା, କାହିଁକି ମୁଁ 3 ଇୟର୍ସ ମାନେ କ୍ଲାସ୍ 10th ପରେ ମୁଁ 3 ଇୟର୍ସ ଗ୍ୟାପ୍ ନେଇ ଯାଇଥିଲି। ତ ସେଇ ଟାଇମ୍ରେ ମୁଁ ଆଉ ଥରେ ସୁଇମିଂ ଷ୍ଟାର୍ଟ କଲି। ତ

ଥିଲା ସିନିୟର ଲେଭେଲରେ, ଜୁନିୟର ସବ୍ ଜୁନିୟରରେ ମେଡ଼ାଲ ଥିଲା। ତ ସେ ସିନିୟରଟା ବହୁତ ଟଫ୍, କାହିଁକିନା ସିନିୟର ମାନେ ଆସନ୍ତି ସେଇଥିରେ, ତ ସେଇଟା ଟଫ୍ ଥାଏ। ତ 3 ଇୟର୍ସ ଛାଡ଼ି ଦେଇଥିଲି, ତାପରେ ଏମିତି ମୁଁ ଆସିଥିଲି ଘରକୁ, ମାନେ ମୁଁ ବାହାରେ ରହୁଥିଲି, ବାହାରେ ରହିକି ପଢ଼ାପଢ଼ି କରୁଥିଲି। ତ ସେଇ ଟାଇମ୍ରେ ତ ମୁଁ ଆସିଥିଲି ଜଷ୍ଟ ଘରକୁ।

0: तो 3 मंथ जो ट्रेनिंग कली से भीतरे मोर इंजुरी हेगला। इंजुरी हेला परे जो बैक आउ थरे परफॉर्म कली तो से फर्स्ट नेशनल ले 6 मंथ परे जो कंपटीशन हला सेथरे आमर अवश्य मेडल आसी नथिला, किंतु पाखापाखि मेडल पाखापाखि आमे पहुंचे जाइथिलु। किंतु 2 मंथ्स परे जो कंपटीशन ता हला जो 37 नेशनल गेम्स ता, तो सेथरे आमर ब्रोंज मेडल आसतिला। सेटा गोल्ड तो 2024 आसतिला, जो 37 नेशनल गेम्स रे जो आमर जो आसीथिला ब्रोंज ता, तो ना गोल्ड मेडल ठु भी बहुत खुशी थिला। तो सेटा ही गोटे मोर अनुभूति जे मने 3 इयर्स नथिला सीनियर लेवल रे, जूनियर सब जूनियर रे मेडल थिला। तो से सीनियर टा बहुत टफ, कहीं ना सीनियर माने आसंती से थिरे तो सेटा टफ थाए। तो 3 इयर्स छाड़ी दे थिली। तापरे एमती मो आसतिली घर को, माने मु बाहरे रहुथिली, बाहरे रही के पढ़ापढ़ी करथिली। तो से टाइम रे तो मु आसतिली जस्ट घर को माने मु बाहरे रहुथिली, बाहरे रही के पढ़ापढ़ी करथिली। तो से टाइम रे तो मु आसतिली जस्ट घर को मो इच्छा हुए खेलिया पे।
1: ଆଚ୍ଛା ସୋନିଆ, ଆମ କାର୍ଯ୍ୟକ୍ରମକୁ ଆପଣ ଆସିଲେ, ଆପଣଙ୍କର ଯାତ୍ରା ସମ୍ପର୍କରେ ଅନେକ କଥା କହିଲେ, ଆମ କାର୍ଯ୍ୟକ୍ରମକୁ ଆସି ଆପଣଙ୍କୁ କେମିତି ଲାଗିଲା?
0: ବହୁତ ଭଲ ଲାଗିଲା, ଆଉ ସମସ୍ତେ ଫ୍ରେଣ୍ଡଲି ଅଛନ୍ତି ଏଇଠି, ତ ଏତେ କିଛି ଲାଗି ହିଁ ନାହିଁ ମୋତେ। ବହୁତ ବହୁତ ଧନ୍ୟବାଦ ମୋତେ ଆପଣ ଏଇଠି ଡାକିଛନ୍ତି ଇଣ୍ଟରଭ୍ୟୁ ପାଇଁ।
1: ଆମ ଯୁବ ଶ୍ରୋତାଙ୍କ ପାଇଁ ଆପଣଙ୍କର କ'ଣ ବାର୍ତ୍ତା ରହିବ?
0: ମୁଁ ଏହା କହିବି ସମସ୍ତଙ୍କୁ କି ଆପଣମାନେ ସମସ୍ତେ ହାର୍ଡ଼ୱାର୍କ କରନ୍ତୁ, ଆଉ ହାର୍ଡ଼ୱାର୍କର ଯେଉଁ ଫଳଟା ଆପଣଙ୍କୁ ନିଶ୍ଚିନ୍ତ ଦିନେ ମିଳିବ। ହଁ, ଲେଟ୍ ହେବ, କିନ୍ତୁ ଆପଣଙ୍କୁ ସେଇଟା ହାର୍ଡ଼ୱାର୍କର ସେଇଟା ମିଳିଯିବ ଫଳଟା,
1: ନିହାତି ଭାବେ ପରିଶ୍ରମର ଫଳ ମିଠା ହେଇଥାଏ
0: ମିଠା
1: ସର୍ବଦା।
0: ହେଇଥାଏ।
1: ସୋନିଆ, ଆମ କାର୍ଯ୍ୟକ୍ରମକୁ ଆପଣ ଆସିଲେ ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ, ନମସ୍କାର।
2: ସାକ୍ଷାତକାରଟି ତ ଶୁଣିଲେ ଶ୍ରୋତା ବନ୍ଧୁ, ଆଶା କରୁଛି ଆପଣଙ୍କ ପାଇଁ ଉପଯୋଗୀ ହୋଇଥିବ। ତାହେଲେ ବର୍ତ୍ତମାନ ଆସନ୍ତୁ ଆପଣଙ୍କର ମନୋରଞ୍ଜନ ପାଇଁ ଅନ୍ୟ ଏକ ଗୀତ ଶୁଣିବା। କଥାଚିତ୍ର କଟି ପତଙ୍ଗ, କଣ୍ଠଶିଳ୍ପୀ କିଶୋର କୁମାର, ସଙ୍ଗୀତ ରାହୁଲ ଦେବ ବର୍ମନ, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି।

ଆଜି ସନ୍ଧ୍ୟା 6ଟା ବଜେ 10 ମିନିଟରେ ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ସନ୍ଧ୍ୟା 6ଟା ବଜେ 30 ମିନିଟ୍ ପ୍ରଚାର କରିବେ ବିକାଶ ମନ୍ତ୍ର ରିଲେ କରିବାକୁ ଶୁଣି କଟକ କେନ୍ଦ୍ରରୁ। ରାତି 7ଟା ବଜେ 2 ମିନିଟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ରାତି 7ଟା ବଜେ 25 ମିନିଟରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ଆଜି ଏଥିରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7ଟା ବଜେ 30 ମିନିଟରେ ଶୁଣିପାରିବେ କୃଷି ସଂସାର କାର୍ଯ୍ୟକ୍ରମ। ଆଜିର ବିଷୟ ରହିଛି ପାଣିପାଗ ପରିବର୍ତ୍ତନ ସମୟରେ ଉପଯୁକ୍ତ ଫସଲ ଚୟନ। ଏ ସମ୍ପର୍କରେ ଆଲୋଚନା କରିବେ ଲଲାଟେନ୍ଦୁ ନାୟକ। ସଂସଦ ସମୀକ୍ଷା ରାତି 8ଟାରେ ଶୁଣିପାରିବେ ରିଲେ କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 8ଟା ବଜେ 15 ମିନିଟରେ ଶୁଣିବେ ଆଲୋଚନା ପଶ୍ଚିମ ଓଡ଼ିଶାର ଲୋକଗୀତର କୃଷି ଓ କୃଷକ। ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ସିଦ୍ଧାର୍ଥ ପଣ୍ଡା। ରାତି 8ଟା ବଜେ 30 ମିନିଟ୍ ଶୁଣିପାରିବେ ସ୍ୱାସ୍ଥ୍ୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସନ୍ତୁର ବାଦନ ପରିବେଷଣ କରିବେ ପଣ୍ଡିତ ଭଜନ ସାପୁରୀ ରାଗ ମିଶ୍ର ପିଲୁ। ରାତି 9ଟା ବଜେ 15 ମିନିଟ୍ ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9ଟା ବଜେ 30 ମିନିଟ୍ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପରିବେଷଣ କରିବେ ଉସ୍ତାଦ ବିଲାୟତ ହୁସେନ ଖାଁ ରାଗ ବାଗେଶ୍ରୀ ବହାର। ରାତି 10ଟାରେ ଶୁଣିପାରିବେ ଗୀତିନାଟ୍ୟ କୃଷ୍ଣ ସୁଦାମା। ମୂଳ ରଚନା ବାଳକୃଷ୍ଣ ମହାନ୍ତି ବେତାର ରୂପାନ୍ତର ନାରାୟଣ ସିଂ ପ୍ରଯୋଜନା ରମାପଦ ନନ୍ଦ ସଙ୍ଗୀତ ପରିଚାଳନା ରାକାଳ ଚନ୍ଦ୍ର ମହାନ୍ତି। କାର୍ଯ୍ୟକ୍ରମଟିକୁ ରିଲେ କରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଏ ଥିଲା ଚଳିତ ଅଧିବେଶନ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଲଘୁ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ। ଗୀତ ରଚନା ସଙ୍ଗୀତ ପରିଚାଳନା ତଥା କଣ୍ଠଦାନ କରିଛନ୍ତି ଦେବୀତୋଷ ଆଚାର୍ଯ୍ୟ।

0: ସିଲେକ୍ସନ୍ କରିଛି 175 ଜଣରୁ 72 ଜଣଙ୍କୁ ଆମେ ୱାର୍କ ଅର୍ଡର୍ ଅଲରେଡି ଦେଇସାରିଲୁଣୁ। ମୁଁ ଏତିକି କହିବି ଭବାନୀପାଟଣା ମ୍ୟୁନିସିପାଲିଟି ଅର୍ବନରେ ଯେତିକି ଭୂମିହୀନ ବାସହୀନ ଲୋକ ଅଛନ୍ତି ଯଥାଶୀଘ୍ର ମ୍ୟୁନିସିପାଲିଟିରେ ଆମର ଗୋଟେ PMAY ସେକ୍ସନ୍ ଅଛି, ଆମର CLTC ଯେଉଁଥିରେ ଅଛନ୍ତି ତାଙ୍କ ସହିତ ଆସି ଯୋଗାଯୋଗ କରନ୍ତୁ ଏବଂ ଘର ପାଇବା ପାଇଁ ଯଥାଶୀଘ୍ର ଚେଷ୍ଟା କରନ୍ତୁ।
1: ହଁ ଶ୍ରୋତା ବନ୍ଧୁ, ମଧ୍ୟବର୍ଗୀୟ ପରିବାରମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା 2.0 2024 ଡିସେମ୍ବର ମାସ 17 ତାରିଖରେ ଆରମ୍ଭ କରାଯାଇଥିଲା। ଏଥିରେ ଅନେକ ଗରିବ, ମଧ୍ୟବର୍ଗୀୟ, ନିମ୍ନବର୍ଗୀୟ ଏବଂ ଅଳ୍ପ ସଂଖ୍ୟକ ଲୋକେ ଘରଟିଏ ତିଆରି କରିବା ପାଇଁ କିମ୍ବା ଘରଟିଏ କିଣିବା ପାଇଁ ସରକାରୀ ସହାୟତା ପାଇଛନ୍ତି ଏବଂ ବର୍ତ୍ତମାନ ସେମାନେ ଖୁସିରେ ଅଛନ୍ତି, ନିଜର ଜୀବିକା ସହିତ ଜୀବନ ବିତାଉଛନ୍ତି। ଆସନ୍ତୁ ଆମେ ସଚେତନ ହେବା, ସରକାରୀ ଯୋଜନା ବିଷୟରେ ଜାଣିବା, ସରକାରୀ ଯୋଜନାର ଲାଭ ଉଠାଇବା, ନିଜେ ଉପାର୍ଜିତ ହୋଇ ଦେଶର ପ୍ରଗତିରେ ସହଯୋଗ କରିବା। ଆଜି ପାଇଁ ଏତିକି, ରହୁଛୁ, ନମସ୍କାର।
2: ଶୁଣିଲି ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ଉପସ୍ଥାପନା ଏବଂ ପ୍ରଯୋଜନା ସଚିଦାନନ୍ଦ ମଲ୍ଲିକ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsurjaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ସ୍ଥାପନ ହେବ ଫାଷ୍ଟ ଟ୍ରାକ୍ କୋର୍ଟ। ବାହୁଡ଼ା ଯାତ୍ରାରେ ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସରକାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଆସନ୍ତା ମାସ 21 ତାରିଖରେ ହେବ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି। ବିସ୍ତୃତ ସମ୍ବାଦ, ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଏହି ମାମଲାରେ ଆନ୍ଦୋଳନ କରୁଥିବା ଛାତ୍ର ପ୍ରତିନିଧିମାନଙ୍କ ସହ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ ଅଛନ୍ତି ବୋଲି केंद्रमंत्री डॉक्टर जितेंद्र सिंह कहिछन्ति।
1: सरकार की ओर से क्या के लिए हम हर समय तैयार हैं। सरकार के दरवाजे खुले हैं। दिस इज अ स्टैंडिंग इनविटेशन टू ऑल आवर यूथ फ्रेंड्स। आप इसी समय भी कभी भी चर्चा करना चाहे, आपकी सुविधा अनुसार हम चर्चा के लिए तैयार हैं। प्रत्येक विषय को लेकर, आंदोलन के विषय को लेकर के और उसके साथ साथ जुड़े अन्य विषयों को लेकर के भी चर्चा के लिए सरकार तैयार रहेगी और जितना समय चर्चा के लिए लाजिम होगा उतना हम देने को भी तैयार हैं।
0: ପୁରୀରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉମାନେ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଜନ୍ମବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ସନ୍ଧ୍ୟା ଦର୍ଶନ ପରେ ସନ୍ଧ୍ୟା ଧୂପ ଓ ଆଳତୀ ନୀତି କରାଯିବ। ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ ନୀତି ଅନୁଷ୍ଠିତ ହେବ। ବାହୁଡ଼ା ଯାତ୍ରାର ସୁପରିଚାଳନା ନେଇ 205 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ସନ୍ଧ୍ୟାରୁ ଲାଗୁ କରାଯିବାକୁ ଥିବାବେଳେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
2: ଆସନ୍ତାକାଲି ନୀତି ବହୁଳତା ସତ୍ତ୍ୱେ ରଥଯାତ୍ରା ଠିକ୍ ହିସାବରେ ପହଞ୍ଚିବ ବୋଲି ଆମେ ପ୍ରାର୍ଥନା କରୁଛୁ। ଗଲାବେଳକୁ ମାଉସୀ ମା ମନ୍ଦିରରେ ପୋଡ଼ପିଠା ଖାଇବେ ଏବଂ ତାପରେ ଶ୍ରୀନଗର ଆଗରେ ଲକ୍ଷ୍ମୀନାରାୟଣ ଭେଟ ମଧ୍ୟ ଅନୁଷ୍ଠିତ ହେବ। ତେଣୁ ସବୁ ନୀତିକୁ ଆଖି ଆଗରେ ରଖି ଆମେ ବ୍ୟବସ୍ଥା କରୁଛୁ।
0: ବାହୁଡ଼ା ଯାତ୍ରା ପାଇଁ ଆସନ୍ତାକାଲି ଭୋର 4ଟାରେ ଶ୍ରୀଜୀଉମାନଙ୍କର ମଙ୍ଗଳ ଆଳତୀ ପରେ ମୈଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦରପାଳ ପୂଜା କରାଯାଇ ଭୋର 5ଟା ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12ଟାରୁ 2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4ଟାରେ ଚାରମୂଳ ଫିଟା ଓ ଘୋଡ଼ା ଲାଗି ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ଟ୍ରେଡ୍ମାର୍କ ପଞ୍ଜୀକରଣର ଦ୍ୱିତୀୟ ପର୍ଯ୍ୟାୟରେ 5ଟି ଟ୍ରେଡ୍ମାର୍କକୁ ଅନୁମୋଦନ କରାଯାଇଛି। ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଓ କୋଇଲି ବୈକୁଣ୍ଠ ନାମର ଅନଧିକୃତ ବ୍ୟବହାର ଓ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା ଦିଗରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 21 ତାରିଖରେ ହେବ ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଟ୍ରିବ୍ୟୁନାଲରେ ଆଜି ହୋଇଥିବା ଶୁଣାଣି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଆଗାମୀ 2 ମାସ ମଧ୍ୟରେ ଜଳ ବିବାଦ ସମ୍ପର୍କରେ ସମାଧାନର ସୂତ୍ର ବାହାରିବାର ସମ୍ଭାବନା ରହିଛି। ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆପୋଷ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଜଳ ଆୟୋଗ ଏବଂ ଜଳଶକ୍ତି ମନ୍ତ୍ରଣାଳୟକୁ ଏଥିରେ ମଧ୍ୟସ୍ଥତା କରିବାକୁ କୁହାଯାଇଥିବା ନେଇ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏଆଇ ଡାଟା ସେଣ୍ଟର ପାର୍କ ବିଶ୍ୱସ୍ତରୀୟ ଯୋଗାଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏଚ୍ସିଏଲ୍ ଟେକ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। 730 କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟରେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ସହଭାଗିତା ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରାଜ୍ୟର କ୍ଷମତାକୁ ସୁଦୃଢ଼ କରିବ। ପ୍ରଗତିଶୀଳ ନୀତି, ଦୃଢ଼ ଭିତ୍ତିଭୂମି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିଭାଙ୍କ ଦ୍ୱାରା ସମର୍ଥିତ ରାଜ୍ୟର ଅର୍ଥବ୍ୟବସ୍ଥା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଡିଜିଟାଲ ଇକୋସିଷ୍ଟମ ନିର୍ମାଣ କରୁଛି। ନୀତି ଆୟୋଗ ଦ୍ୱାରା ପ୍ରକାଶିତ ନିବେଶ ଅନୁକୂଳ ସୂଚକାଙ୍କ 2026ରେ ଓଡ଼ିଶା ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ନୀତି ଆୟୋଗ ଏହି ମାନ୍ୟତା ରାଜ୍ୟ ପାଇଁ ଖୁବ୍ ଉତ୍ସାହଜନକ। କେବଳ ଶିଳ୍ପ କ୍ଷେତ୍ରରେ ନୁହେଁ, ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ମାଝି କହିଛନ୍ତି। ରାଜ୍ୟ ଗତ 2 ବର୍ଷ ମଧ୍ୟରେ 3 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ଶିଳ୍ପପତି ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟରେ 2026-27 ଶିକ୍ଷାବର୍ଷରେ ଯୁକ୍ତ 2ରେ ନାମ ଲେଖାଇବା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ 46,570 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। କଳାରେ ସର୍ବାଧିକ 32,722 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଗସ୍ତରେ ଯାଇ ହିତାଧିକାରୀମାନଙ୍କୁ ରାସନ କାର୍ଡ ବଣ୍ଟନ କରିବା ସହ ଖାଦ୍ୟ ସୁରକ୍ଷା, ଖାଉଟି କଲ୍ୟାଣ ଏବଂ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟ ସରକାର ଖାଦ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର କୌଣସି ଲୋକ ଯେପରି ଭୋକିଲା ନ ରୁହନ୍ତି ସେଥିପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି। ଭୋକମୁକ୍ତ ଓ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ କରିବା ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ହସ୍ତତନ୍ତ ଓ ବୟନଶିଳ୍ପର ସାମଗ୍ରିକ ବିକାଶ, ବୁଣାକାରଙ୍କର ଆୟ ବୃଦ୍ଧି ଏବଂ ସେମାନଙ୍କ ଉତ୍ପାଦ ନିମନ୍ତେ ଅଧିକ ବଜାର ସୁବିଧା ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଭୋଟର ତାଲିକା ପର୍ଯ୍ୟବେକ୍ଷକ ଡକ୍ଟର ପ୍ରଶାନ୍ତ କୁମାର ରେଡ୍ଡିଙ୍କ ସହ ଅନ୍ୟ ଅଧିକାରୀମାନେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଅଧିକାରୀମାନେ ରାୟଗଡ଼ା ବ୍ଲକ କାର୍ଯ୍ୟାଳୟ ଏବଂ ପୌରାଞ୍ଚଳରେ ଥିବା ବିଭିନ୍ନ ଜନଶୁଣାଣି କେନ୍ଦ୍ରଗୁଡ଼ିକୁ ବୁଲି ଦେଖିଥିଲେ। ନୂଆପଡ଼ା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷରେ ଶିଶୁ ଶ୍ରମିକଙ୍କ ଉଦ୍ଧାର ଓ ଥଇଥାନ ନିମନ୍ତେ ଶ୍ରମ ଏବଂ ପୁଲିସ୍ ବିଭାଗର ମିଳିତ ଉଦ୍ୟମରେ ଏକ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଶ୍ରମ ଉପକମିଶନର ରବୀନ୍ଦ୍ର କୁମାର ବାର୍ଲା ଯୋଗଦେଇ ଶିଶୁ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ, ସେମାନଙ୍କର ଉଦ୍ଧାର ଏବଂ ଥଇଥାନ ଉପରେ ଗୁରୁତ୍ୱାରୋପ କରିଥିଲେ। ରାୟଗଡ଼ା ଜିଲ୍ଲାର ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ପରିଷଦ ପକ୍ଷରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ସହଯୋଗରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 300ରୁ ଉର୍ଦ୍ଧ୍ୱ ହିତାଧିକାରୀ ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍କରଣ କରି ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। 1927 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ 8 ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ସ୍ଥାପନ ହେବ ଫାଷ୍ଟ ଟ୍ରାକ୍ କୋର୍ଟ। ବାହୁଡ଼ା ଯାତ୍ରାରେ ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସରକାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଆସନ୍ତା ମାସ 21 ତାରିଖରେ ହେବ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
3: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ। ରଚନା ଏବଂ ଉପସ୍ଥାପନା ଡକ୍ଟର ସତ୍ୟରଞ୍ଜନ ପଟ୍ଟନାୟକ।

0: ଆଜିର ପ୍ରସଙ୍ଗ ସୂଚନା ସଂସ୍କୃତି ଓ ଗଣତନ୍ତ୍ରର ପ୍ରତୀକ ଜାତୀୟ ପ୍ରସାରଣ ଦିବସ ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର ଭାରତୀୟ ଗଣମାଧ୍ୟମ ଏବଂ ପ୍ରସାରଣ ଇତିହାସରେ ଆଜି ହେଉଛି ଏକ ସ୍ମରଣୀୟ ଦିବସ। 1927 ଜୁଲାଇ ମାସ 23 ତାରିଖରେ ତତ୍କାଳୀନ ବମ୍ବେଠାରେ ବେସରକାରୀ ସଂସ୍ଥା ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ଆଇବିସି ଦ୍ୱାରା ଦେଶର ପ୍ରଥମ ବେତାର ପ୍ରସାରଣ ଆରମ୍ଭ କରାଯାଇଥିଲା। ଏହି ଐତିହାସିକ ଦିନଟିକୁ ସ୍ମରଣ କରି ଆଜି ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। ତେବେ ସମୟକ୍ରମେ ଏହି ବେସରକାରୀ ସଂସ୍ଥାଟି ସରକାରଙ୍କ ନିୟନ୍ତ୍ରଣକୁ ଆସି ଅଲ୍ ଇଣ୍ଡିଆ ରେଡିଓ ଆକାଶବାଣୀ ଭାବେ ପରିଚିତ ହେଲା। ପରବର୍ତ୍ତୀ ସମୟରେ ଟେଲିଭିଜନ ସେବା ଦୂରଦର୍ଶନ ସହିତ ଯୋଡ଼ି ହେବା ସହ ଏବେ ପ୍ରସାର ଭାରତୀ ଅଧୀନରେ ଦେଶର କୋଣ ଅନୁକୋଣରେ ପହଞ୍ଚପାରୁଛି। 1923 ଜୁନ୍ ମାସରେ ବମ୍ବେରୁ ରେଡିଓ କ୍ଲବର ପ୍ରଥମ ପ୍ରସାରଣ ସହିତ ଏ କ୍ଷେତ୍ରରେ ଭାରତର ଯାତ୍ରା ଆରମ୍ଭ ହୋଇଥିଲା। ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ସହିତ ଦେଶରେ ସଂଗଠିତ ରେଡିଓ ପ୍ରସାରଣର ଅୟମାରମ୍ଭ ହୋଇଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିସ୍ତାର ଲାଭ କରିବା ସହିତ 1956 ଆକାଶବାଣୀ ଭାବରେ ଅଧିକ ପରିଚିତ ହୋଇଥିଲା। ଅଲ୍ ଇଣ୍ଡିଆ ରେଡିଓ ମାଧ୍ୟମରେ ଦେଶବ୍ୟାପୀ ପାଖାପାଖି 590 ଅଧିକ ଷ୍ଟେସନ ପରିଚାଳିତ ହେଉଛି। ଜନସଂଖ୍ୟାର ପ୍ରାୟ 98% ଲୋକଙ୍କ ପାଖରେ ଏହା ପହଞ୍ଚପାରୁଛି। 23 ଭାଷା ଏବଂ ପାଖାପାଖି 146 ଉପଭାଷାରେ ଅଲ୍ ଇଣ୍ଡିଆ ରେଡିଓ ତା'ର କାର୍ଯ୍ୟକ୍ରମ ପ୍ରସାରଣ କରୁଛି। ଦେଶର ବିକାଶରେ ପ୍ରସାରଣ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ସ୍ୱାଧୀନତା ସଂଗ୍ରାମ ସମୟରେ ରେଡିଓ ସୂଚନା ପ୍ରସାରଣ ଓ ଏକତା ବୃଦ୍ଧିର ଏକ ଶକ୍ତିଶାଳୀ ମାଧ୍ୟମ ରହିଥିଲା। ସ୍ୱାଧୀନତା ପରେ ଏହା ସାକ୍ଷରତା, ସ୍ୱାସ୍ଥ୍ୟ ସଚେତନତା ଏବଂ କୃଷିଜ୍ଞାନକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ସହାୟକ ହେଉଛି। ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଏହା ଅଧିକ ଜନାଦୃତ ହୋଇପାରିଛି। ଏପରିକି ଅଲ୍ ଇଣ୍ଡିଆ ରେଡିଓର ବିଦେଶ ସେବା ବିଭାଗ ପକ୍ଷରୁ 100 ଅଧିକ ଦେଶରେ ପ୍ରସାରଣ ଜାରି ରହିଛି। ଆନ୍ତର୍ଜାତିକ ସ୍ତରରେ ଭାରତର ସ୍ୱରକୁ ଏହା ପହଞ୍ଚାଇବା ସହିତ ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗ ରକ୍ଷା କରିପାରୁଛି। ପ୍ରଯୁକ୍ତି ବିଦ୍ୟା ବ୍ୟବହାର ମାଧ୍ୟମରେ ଏଫ୍ଏମ୍ ଚ୍ୟାନେଲ୍ଗୁଡ଼ିକର ପ୍ରଚଳନ ଏବଂ ଡିଜିଟାଲ୍ ଟ୍ରାନ୍ସମିଶନକୁ ପରିବର୍ତ୍ତନ ଆଧୁନିକୀକରଣ ପ୍ରତି ଆକାଶବାଣୀର ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଅନ୍ୟ ପ୍ରକାରେ କହିଲେ, ଜାତୀୟ ପ୍ରସାରଣ ଦିବସ କେବଳ ପରିବର୍ତ୍ତିତ ପ୍ରଯୁକ୍ତିବିଦ୍ୟା ପ୍ରଗତିକୁ ପ୍ରକାଶ କରେ ନାହିଁ, ବରଂ ଅନ୍ୟ ରାଷ୍ଟ୍ରରେ ଥିବା ପ୍ରବାସୀ ଭାରତୀୟଙ୍କୁ ସୂଚନା ପ୍ରଦାନ, ଶିକ୍ଷା, ମନୋରଞ୍ଜନ ଏବଂ ଏକତ୍ରିତ କରିବା ପାଇଁ ଏକ ସ୍ଥାୟୀ ଶକ୍ତିଶାଳୀ ମାଧ୍ୟମକୁ ପ୍ରଦର୍ଶନ କରୁଛି। ଏପରିକି ଡିଜିଟାଲ୍ ଯୁଗରେ ଦେଶ ଅଗ୍ରଗତି କରିବା ସହିତ ସାର୍ବଜନୀନ ସେବା ପ୍ରସାରଣର ନୀତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ସ୍ୱାଧୀନତା ପୂର୍ବରୁ ଭାରତରେ ଆରମ୍ଭ ହୋଇଥିବା ପ୍ରସାରଣ ସେବା ଇତିମଧ୍ୟରେ ବ୍ୟାପକ ବିବର୍ତ୍ତନ ଦେଇ ଗତି କରୁଛି। ଏହି କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବା ନୀତିଗୁଡ଼ିକ ଅଧିକ ଉଦାରୀକରଣ ଏବଂ ବିବିଧ ଦୃଶ୍ୟପଟ ସହ ପରିବର୍ତ୍ତିତ ହୋଇଚାଲିଛି। ଗ୍ରହଣ କରାଯାଉଥିବା ସଂସ୍କାରମୂଳକ ପଦକ୍ଷେପ, ପ୍ରଯୁକ୍ତିବିଦ୍ୟା ଉନ୍ନତି, ସାମାଜିକ ଆବଶ୍ୟକତା ଏବଂ ସ୍ୱାଧୀନ ଅଭିବ୍ୟକ୍ତିର ସାମ୍ବିଧାନିକ ଅଧିକାରକୁ ଏହା ପ୍ରତିଫଳନ କରୁଛି। ପରିବର୍ତ୍ତିତ ନିୟାମକ ଢାଞ୍ଚା, ନିରନ୍ତର ଭାବେ ଜନସ୍ୱାର୍ଥ, ଜାତୀୟ ସୁରକ୍ଷା ଏବଂ ବହୁବିଧ ପ୍ରସଙ୍ଗର ବର୍ଦ୍ଧିତ ଚାହିଦାକୁ ସନ୍ତୁଳିତ କରିବା ଲକ୍ଷ୍ୟ ନେଇ ଏକ ଅନୁକୂଳ ପରିବେଶ ସୃଷ୍ଟି କରୁଛି। ଏହି ନୀତିଗୁଡ଼ିକ ସାମାଜିକ ଦାୟିତ୍ୱ ସହିତ ବାକ୍ ସ୍ୱାଧୀନତା ଏବଂ ନିୟନ୍ତ୍ରିତ ଇକୋସିଷ୍ଟମ୍ ସୃଷ୍ଟି କ୍ଷେତ୍ରରେ ବିକଶିତ ହେଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜାତୀୟ ପ୍ରସାରଣ ନୀତି ଏକ ସଶକ୍ତ ଭବିଷ୍ୟତକୁ ପରିଭାଷିତ କରିବା ନେଇ ଲକ୍ଷ୍ୟ ରଖିଛି। ପ୍ରସାରଣ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରେ ଡିଜିଟାଲ୍ ଇଣ୍ଡିଆ, ଭାରତ ନେଟ୍, ପ୍ରସାରଣ ଭିତ୍ତିଭୂମି ନେଟୱାର୍କ ବିକାଶ ଏବଂ ପ୍ରସାରଣର ସ୍ୱୟଂଚାଳିତକରଣ ଆଦି ଅନ୍ତର୍ଭୁକ୍ତ। ସମ୍ପ୍ରଦାୟ ଭିତ୍ତିକ ରେଡିଓ ଷ୍ଟେସନ ସ୍ଥାପନ ପାଇଁ ସରକାର ସହାୟତା ଯୋଜନା ପ୍ରଣୟନ କରିଛନ୍ତି। ଏହା ମାଧ୍ୟମରେ ଗତ 12 ବର୍ଷ ମଧ୍ୟରେ ଗୋଷ୍ଠୀ ରେଡିଓ ଷ୍ଟେସନ ସଂଖ୍ୟା ପାଖାପାଖି 500କୁ ବୃଦ୍ଧି ପାଇଛି। ଏପରିକି ରେଡିଓ ପ୍ରସାରଣକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ସରକାର ଏଫ୍ଏମ୍ ରେଡିଓ ଚ୍ୟାନେଲ୍ ଆବଣ୍ଟନ ପାଇଁ ଏକ ସ୍ୱଚ୍ଛ ଇ ନିଲାମ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଏହା ମାଧ୍ୟମରେ ଦେଶର 100% ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି। ଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ କେବଳ ସ୍ମରଣର ଏକ ମାଧ୍ୟମ ନୁହେଁ, ବରଂ ଗଣତନ୍ତ୍ରକୁ ମଜବୁତ କରିବା ଏବଂ ସାଧାରଣ ଜନତାଙ୍କ ସ୍ୱରକୁ ସମ୍ମାନ ଦେବାର ଏକ ପ୍ରକୃଷ୍ଟ ଉଦାହରଣ। ଆସନ୍ତୁ ଏହି କ୍ଷେତ୍ର ସହ ଜଡ଼ିତ ସମସ୍ତ ଅଂଶୀଦାର, କଳାକାର ଏବଂ କର୍ମଚାରୀଙ୍କ ନିଷ୍ଠା ଓ ଶ୍ରମକୁ ସମ୍ମାନ ପ୍ରଦର୍ଶନ କରିବା।
1: ଶୁଣିଲେ ଆଜିର ପ୍ରସଙ୍ଗ। ଉପସ୍ଥାପନାରେ ଥିଲେ ସତ୍ୟରଞ୍ଜନ ମହାପାତ୍ର, ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ।
2: ଏତେବେଳେ ଯାହା କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର, ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀମାନଙ୍କର ହୋ ହଲ୍ଲା ଲାଗି ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତୁର୍ତ୍ତି ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନା କରିବେ କେନ୍ଦ୍ର ସରକାର। ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକେ ସୁରକ୍ଷିତ ରଖିବାଟା ସରକାରଙ୍କର ସବୁନୁ ପହିଲା ପ୍ରାଥମିକତା କହିଲେ ପ୍ରଧାନମନ୍ତ୍ରୀ। ଦେଶର ଶିକ୍ଷା ସଂସ୍କୃତି ଆଉ ବିକାଶ ଥି ପ୍ରସାରଣ କ୍ଷେତ୍ରର ଗୁରୁତ୍ୱକେ ସୁର୍ତା କରିକରି ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ଆଉ ଜନ୍ମ ବେଦିନ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଲେ ମହାପ୍ରଭୁ। ଆଇବାକାଲି ହେବାରକେ ଥିବାର ବାହୁଡ଼ା ଯାତ୍ରା ଲାଗି ଶେଷ ହେଲା ପ୍ରସ୍ତୁତି। ଏଥର ପୁରା ଖବର, ସଂସଦର ବିରୋଧୀ ଦଳମାନଙ୍କର ତରଫୁ ଭିନ୍ ଭିନ୍ ପ୍ରସଙ୍ଗ ଥି ପ୍ରତିବାଦ ଜାରି ରହିବାରୁ ଦୁଇ ଗୃହ କାର୍ଯ୍ୟ ଆଜି ଭିଲ୍ ବାଧାପ୍ରାପ୍ତ ହୋଇଛି। ଲୋକସଭା ଗୃହ କାର୍ଯ୍ୟକେ ଆଇବାକାଲି ତକ ମୁଲତବୀ ରଖାଯାଇଛି। ଆଜି ସକାଳର 11 ବଜେ ଗୃହ କାର୍ଯ୍ୟ ମୁଲ ହେବାର ଉତ୍ତରୁ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ମୁଲ କରବାର ଲାଗି ଚେଷ୍ଟା କରିଥିଲେ, ହେଲେ ବିରୋଧୀ ସଦସ୍ୟମାନଙ୍କର ହୋହଲ୍ଲା ଜାରି ରହିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ରାଜ୍ୟସଭାନ ଭିଲ୍ ସମାନ ପରିସ୍ଥିତି ଦେଖିବାରକୁ ମିଳିଥିଲା। ସକାଳର 11 ବଜେ ଗୃହ କାର୍ଯ୍ୟ ମୁଲ ହେବାର ଉତ୍ତରୁ ଦେଶର ଭିନ୍ ଭିନ୍ ଜାଗାନ ହୋଇଥିବାର ଜବରବର୍ଷା, ଭୂସ୍ଖଳନ, ବଏଡ଼, ଚଡ଼କ ମରା ବାଗିର ବିପର୍ଯ୍ୟୟଥି ବହୁତ ଜୀବନହାନୀ ହୋଇଥିବାର ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଗୃହ ତରଫୁ ଶୋକ ପ୍ରକାଶ କରିଥିଲେ। ବିରୋଧୀମାନଙ୍କର ହୋହଲ୍ଲା ଜାରି ରହିବାରୁ ରାଜ୍ୟସଭା ଗୃହ କାର୍ଯ୍ୟକୁ ଭିଲ୍ ଆଇବାକାଲି ତକ ମୁଲତବୀ ଘୋଷଣା କରାଯାଇଛି। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲା ଥି ସମ୍ପୃକ୍ତ ଦୋଷୀଙ୍କ ବିରୋଧ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବାର ସହିତ ତାର ତୁର୍ତ୍ତି ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ଜରିଆ ଏଇଟା ଘୋଷଣା କରିଛନ୍। ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକେ ସୁରକ୍ଷିତ ରଖିବାର ସରକାରଙ୍କର ସବୁନୁ ପହିଲା ପ୍ରାଥମିକତା ଆଏ ବୋଲି ଶ୍ରୀ ମୋଦି କହିଛନ୍। ପ୍ରଶ୍ନପତ୍ର ପ୍ରଘଟ ଘଟଣାଥି ଜରୁରୀ କାର୍ଯ୍ୟାନୁଷ୍ଠାନ ନେବାର ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷ ଆଉ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କର ସ୍ୱାର୍ଥକେ ନଜରଥି ରଖିକରି ସରକାର ଏ ଦିଗେ ବହୁତ ପଦକ୍ଷେପ ନେଇଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ନୀତି ଆୟୋଗ ତରଫୁ ପ୍ରକାଶିତ ଇନ୍ଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ 2026 ଥି ଓଡ଼ିଶା ଦେଶର ପହିଲା 5ଟା ରାଜ୍ୟ ଭିତରେ ଠାନ୍ ପାଇଛି। 52.4 ପଏଣ୍ଟ ସହିତ ଓଡ଼ିଶା 5 ନମ୍ବର ଠାନେ ରହିଛି। ପହିଲା 5ଟା ଠାନେ ଥିବା ରାଜ୍ୟମାନଙ୍କର ଭିତରୁ ପୂର୍ବ ଆଉ ଉତ୍ତର ଭାରତନୁ ଖାଲି ଓଡ଼ିଶା ହିଁ ଇ ଜାଗାନ ରହିଛି। ରାଜ୍ୟର ଇ ସଫଳତା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟର ଶିଳ୍ପପତି ଆଉ ଶିଳ୍ପ ସଂଘ ତରଫୁ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଛନ୍, ଏହି ମାନ୍ୟତା ଟିମ୍ ଓଡ଼ିଶାର ମନୋବଲକେ ବଢ଼େଇଛି। ଖାଲି ଶିଳ୍ପ ନୁହେଁ, ଅର୍ଥନୈତିକ ଅଭିବୃଦ୍ଧି ଥିବିଲ୍ ଓଡ଼ିଶାକେ ପହିଲା 5ଟା ଜାଗାନ ନେବାର ଲକ୍ଷ୍ୟ ରଖାଯାଇଛି। ଗଲା ଦିବସରେ ରାଇଜେ 3 ଲକ୍ଷ କୋଟିନୁ ଅତକା ଟଙ୍କାର ପୁଞ୍ଜି ନିବେଶ ହୋଇସାରିଛି। 453ଟା ଶିଳ୍ପ ପ୍ରକଳ୍ପ ମଞ୍ଜୁର ହୋଇକରି 9,50,000 କୋଟି ଟଙ୍କାର ପୁଞ୍ଜି ନିବେଶ ଆସବାର ଆଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍। ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ଲାଗି ମହଙ୍ଗା ଭତ୍ତାକେ 5% ବଢ଼େଇଛନ୍। ଏଥିଲାଗି ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 257%ରୁ 262%କେ ବଢ଼ିଛି। ଇଟା ପିଛିଲା ଭାବେ ଜାନୁଆରୀ ମାସରୁ ଲାଗୁ ହେବା। ବଢ଼ିଥିବାର ମହଙ୍ଗା ଭତ୍ତା ଜୁଲାଇ ମାସର ଦରମା ସାଙ୍ଗେ ମିଲ୍ବା ବୋଲି ଜଣାପଡ଼ିଛି, ଯେନ୍ଥିର୍ଲାଗି ସବୁ ସରକାରୀ କର୍ମଚାରୀ ଓ ପେନ୍ସନ୍ଧାରୀମାନେ ଉପକୃତ ହେବେ। ରାଇଜେ ସହରାଞ୍ଚଳ ବିକାଶ ପ୍ରକ୍ରିୟାକେ ତୁର୍ତ୍ତି ସରଳ ଆଉ ପୌରାଞ୍ଚଳମାନଙ୍କେ ଶାସନ ବ୍ୟବସ୍ଥାଥି ସୁଧାର ଆନ୍ବାର ଲକ୍ଷ୍ୟ ନେଇକରି ରାଜ୍ୟ ସରକାର ପୌର ସଂସ୍ଥା ଓ ସ୍ମାର୍ଟ ସିଟି ଲିମିଟେଡ୍ମାନଙ୍କର ଆର୍ଥିକ କ୍ଷମତା ପରିସରକେ ସଂଶୋଧିତ କରିଛନ୍। ଇ ବାବଦେ ନଗର ଉନ୍ନୟନ ବିଭାଗ ତରଫୁ ବିଜ୍ଞପ୍ତି ବାହାରିଛି। ସଂଶୋଧିତ କ୍ଷମତା ଅନୁସାରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଆଉ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର ଏମ୍ଡିଙ୍କର ଆର୍ଥିକ କ୍ଷମତାକେ ମହାନଗର ନିଗମର କମିଶନରଙ୍କ ସାଙ୍ଗେ ସମାନ କରାଯାଇଛି। ଏଥିଲାଗି ରାଜ୍ୟର ସହରାଞ୍ଚଳମାନଙ୍କେ ନାଗରିକ ଭିତ୍ତିଭୂମି ଆଉ ଜନକଲ୍ୟାଣକାରୀ ଯୋଜନାମାନଙ୍କର ସମୟ ଭିତରେ କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଦେଶର ବିକାଶ, ଶିକ୍ଷାଗତ ପ୍ରସାରଣ ଆଉ ସାଂସ୍କୃତିକ ସଂରକ୍ଷଣ ଦିଗେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକେ ସୁର୍ତା କରିକରି ସାରା ଦେଶେ ଆଜି ପାଳନ ହେଉଛେ ଜାତୀୟ ପ୍ରସାରଣ ଦିବସ। 1927 ଆଜିର ଦିନେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନଥି ବମ୍ବେ ଷ୍ଟେସନ୍ରୁ ଦେଶର ପହିଲା ରେଡିଓ ପ୍ରସାରଣ ମୂଲ ହୋଇଥିଲା। 1936 ଜୁନ୍ 8 ଭାରତୀୟ ପ୍ରସାରଣ ସେବାର ନାଁ ଅଲ୍ ଇଣ୍ଡିଆ ରେଡିଓ ରଖାଯାଇଥିଲା। ପଛେ ଇତାର ନାଁ ଆକାଶବାଣୀ ରଖାଯାଇଥିଲା। ଗଲା 90 ବର୍ଷ ହେଲା ଭିନ୍ ଭିନ୍ ବର୍ଗର ଶ୍ରୋତାମାନଙ୍କର ପାଖେ ଶିକ୍ଷା, ସ୍ୱାସ୍ଥ୍ୟ ଓ ମନୋରଞ୍ଜନ ବାଗିର ଭିନ୍ ଭିନ୍ କ୍ଷେତ୍ରର ସୂଚନା ପହଞ୍ଚେଇକରି ଆକାଶବାଣୀ ନିଜର ଗୋଟିଏ ଭିନ୍ନ ଛାପ ଛାଡ଼ିପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 26 ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଇଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୁକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800117800 ଡାଏଲ୍ କରିକରି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା କାଲି ତକ ଲୁକେ ନିଜର ମତାମତ ଦେଇପାରିବେ। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପନ ଆଜ ମହାପ୍ରଭୁମାନେ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଜନ୍ମବେଦିନ ଦର୍ଶନ ଦେଇଛନ୍। ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ଲାଗି ସବୁ ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛେ। ଆଇବାକାଲି ବାହୁଡ଼ା ଯାତ୍ରା ଥିବାରୁ ଆଜି ସନ୍ଧ୍ୟା ଦର୍ଶନ 6 ବଜେ ତକ ଚାଲିଥିଲା। ତା ଋତୁରୁ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ କରାଯାଇଥିଲା। ଦର୍ଶନ ବନ୍ଦ ଉତ୍ତରୁ ସନ୍ଧ୍ୟା ଧୂପ ଆଳତି ନୀତି କରାଯାଇଛି। ତାର ପରେ ବଡ଼ସିଂହାର ଭୋଗ ହେଇକରି ପହୁଡ଼ ଆଳତି ନୀତି କରାଯିବା। ବାହୁଡ଼ା ଯାତ୍ରାର ଠିକ୍ ଭାବେ ପରିଚାଳନା ଲାଗି 205 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ବେଲବୁଡ଼ୁ ଲାଗୁ କରାଯିବାରକେ ଥିବାର ବେଳେ ଭିଡ଼ ନିୟନ୍ତ୍ରଣ ଆଉ ସୁରକ୍ଷାକେ ନେଇକରି ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍।
1: ଆଡ଼ପ ମଣ୍ଡପରେ ଭକ୍ତ ଶ୍ରଦ୍ଧାଳୁମାନେ ଆଜି ସକାଳୁ ବଡ଼ି ଭୋରରୁ ଦର୍ଶନ କରୁଛନ୍ତି ଏବଂ ଆଜି ସମସ୍ତ ସେବାୟତମାନଙ୍କ ସହଯୋଗରେ ସମନ୍ତମ ସମନ୍ୱୟରେ ନୀତିକାନ୍ତି ମଧ୍ୟ ଠିକ୍ ହିସାବରେ ସମାପିତ ହୋଇଛି ଏବଂ ଆମେ ଆଶା କରୁଛୁ ବାକି ଯାହା ବି ନୀତି ଅଛି ଠିକ୍ ହିସାବରେ ରହିବ। କାରଣ ସନ୍ଧ୍ୟା ଦର୍ଶନରେ ଦର୍ଶନ ବନ୍ଦ ହେଲା ପରେ ଶୋଧ କରାଯିବ ଏବଂ ତାପରେ ସେନାପଟା ଲାଗି ପାଇଁ ବାକି ଅନ୍ୟାନ୍ୟ ଯାହା ବି ନୀତି ଅଛି ଗୁପ୍ତ ନୀତି ରହିତା ସେବକ ଏବଂ ଅନ୍ୟାନ୍ୟ ସେବକମାନେ ଯାହା କରିବେ। ଗତ ରାତିରେ ଶ୍ରୀଜୀଉମାନେ ପହୁଡ଼ ମଧ୍ୟ ଯାଇଛନ୍ତି ତେଣୁ ଆମେ ଆଶା କରିବା ବାକି ଯାହା ବି ଦେବନୀତି ରହିଛି ଠିକ୍ ହିସାବରେ ସମ୍ପାଦିତ ହେବ।
0: ପରମ୍ପରା ଅନୁସାରେ ଆଇବାକାଲି ମାଉସୀମା ହାତୁ ପୋଡ଼ପିଠା ଖାଇକରି ମହାପୁରୁମାନେ ବାହୁଡ଼ା ଯାତ୍ରାଥି ବାହାରିବେ। ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ପହ 4 ବଜୁ ମଙ୍ଗଳ ଆଳତି ମୈଲମ ତଡ଼ପ ଲାଗି ରୋଷହୋମ ଅବକାଶ ସୂର୍ଯ୍ୟପୂଜା ଦ୍ୱାରପାଳ ପୂଜା ବାଗିର ଭିନ୍ ଭିନ୍ ନୀତିକାନ୍ତି କରାଯିବା। ମଇଦାନର 12 ବଜେନୁ ବାହୁଡ଼ା ପହଣ୍ଡି ହୋଇକରି ଦ୍ୱିପହରର 2:30 ବଜେ ଆଡ଼େ ଗଜପତି ମହାରାଜଙ୍କର ଛେରା ପହଁରା ନୀତି କରାଯିବା। ତା ଋତୁରୁ 3-4 ବଜେ ଭିତରେ ଘୋଡ଼ା ଲଗାଯାଇକରି ରଥ ଘିଚା ମୂଲ ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମହାପ୍ରଭୁଙ୍କର ପବିତ୍ର ପରମ୍ପରା ଆଉ ଐତିହ୍ୟର ସୁରକ୍ଷା ଦିଗେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଟ୍ରେଡମାର୍କ ପଞ୍ଜୀକରଣ ବିଭାଗ ତରଫରୁ ଶ୍ରୀଜଗନ୍ନାଥଙ୍କର ସାଙ୍ଗେ ଜଡ଼ିତ ଆଉ 5ଟା ନାଁ ଲାଗି ଟ୍ରେଡମାର୍କ ଅନୁମୋଦନ ମିଳିଛି। ଇ ନାଁମାନେ ହେଲା ଜଗନ୍ନାଥଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଆଉ କୋଇଲି ବୈକୁଣ୍ଠ। ମହାପ୍ରଭୁଙ୍କର ସାଙ୍ଗେ ଜଡ଼ିତ ନାଁ ଆଉ ପାରମ୍ପରିକ ସୁରକ୍ଷିତ ରଖବାର ସହିତ ସେସବୁର ଅନଧିକୃତ ବ୍ୟବହାର ଆଉ ବାଣିଜ୍ୟିକ ଅପବ୍ୟବହାରକେ ରୋକବାର ଦିଗେ ଇଟା ସାହାଯ୍ୟ କରବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦୁଇଦିନିଆ କଲାହାଣ୍ଡି ଜିଲ୍ଲା ଗସ୍ତଥି ଆସିକରି 2 ନମ୍ବର ଦିନେ ଆଜ ଭବାନୀପାଟଣାର ଶହୀଦ ରେଣ୍ଡୋ ମାଝି ମେଡିକାଲ କଲେଜ ଆଉ ଡାକ୍ତରଖାନା ସମ୍ମିଳନୀ କକ୍ଷନ ଅଙ୍ଗନୱାଡ଼ି କର୍ମୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଏ ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍, ଅଙ୍ଗନୱାଡ଼ି କର୍ମୀମାନେ ହେଉଛନ୍ ସରକାରୀ ଯୋଜନାର ଲାଷ୍ଟ ମାଇଲ୍ ଡେଲିଭରି ସିଷ୍ଟମ। ଫି ଅଙ୍ଗନୱାଡ଼ି କେନ୍ଦ୍ରକେ ନିଜର ଘର, ବିଜୁଳି, ପିଇବାର ପାଏନ୍ ଆଉ ସୂର୍ଯ୍ୟଘର ଯୋଜନା ସୁବିଧା ଦେବାରକେ ପ୍ରାଥମିକତା ଦିଆଯିବା। ଲାଞ୍ଜିଗଡ଼ ରାମପୁର ଇଲାକାର ମିଶନ ଶକ୍ତି ଜରିଏ ମହିଳାମାନଙ୍କ ଲାଗି ହୋମ୍ ଷ୍ଟେ ଟୁରିଜମ୍ ଜରିଏ ଆର୍ଥିକ ସଶକ୍ତିକରଣ କରାଯିବା ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ଆଜିର କାର୍ଯ୍ୟକ୍ରମଟି ଜିଲ୍ଲାର 13ଟା ବ୍ଲକ୍ରୁ 600 ଅଧିକା ଅଙ୍ଗନୱାଡ଼ି କର୍ମୀ ସାମିଲ ହୋଇଥିଲେ। ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାନୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ମୂଲ ହେଉଛି। ଇ 10 ଦିନିଆ ପ୍ରତିଯୋଗିତା 74ଟା ଦେଶର 3000ରୁ ଅଧିକା ପ୍ରତିଯୋଗୀ ଭାଗ ନେଇଛନ୍। ସେଥିର୍ ଭିତରୁ ଭାରତନୁ 225 ଜଣ ପ୍ରତିଯୋଗୀ ରହିଥିବାର ବେଳେ ଓଡ଼ିଶାନୁ 4 ଜଣ ଖେଳାଳି ଭାଗ ନେଇଛନ୍। ଧାବକ ଅନିମେଶ କୁଜୁର, ଜିମ୍ନାଷ୍ଟ ତପନ ମହାନ୍ତି, ତପେଶ୍ୱର ନାଥ ଦାସ ଆଉ ପ୍ରଣତି ନାୟକ ଭାଗ ନେଇଛନ୍। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିବାର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲାର ଅତି ଜବର ବର୍ଷା ହୋଇପାରେ। ସେନ୍ତା ସମ୍ବଲପୁର, ଦେବଗଡ଼, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ସହିତ 17ଟା ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଜବର ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଲଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 614.52 ଫୁଟ ରହିଥିଲା। ଇ ସମୟଥି ଜଲଭଣ୍ଡାରନୁ 16ଟା ଗେଟ୍ ଦେଇକରି ଫି ସେକେଣ୍ଡଥି 270,314 ଘନଫୁଟ ପାଇଁ ଛଡ଼ାଯାଉଥିବା ବେଳେ 290,376 ଘନଫୁଟ ପାଇଁ ଜଲଭଣ୍ଡାରକେ ଆସୁଛି। ଶେଷ ମୁଖିଆ ଖବର ଫେର ଗାଏ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀମାନଙ୍କର ହୋହଲା ଲାଗି ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତୁର୍ତ୍ତି ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନା କରିବେ କେନ୍ଦ୍ର ସରକାର। ଆଉ ଜନ୍ମବେଦିନ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଲେ ମହାପ୍ରଭୁ। ଆଇବାକାଲ ହେବାର ଥିବାର ବାହୁଡ଼ା ଯାତ୍ରା ଲାଗି ଶେଷ ହେଲା ପ୍ରସ୍ତୁତି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ସମ୍ବଲପୁର ଆଞ୍ଚଳିକ ସମ୍ବାଦ ଶୁଣିଲି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ପାଇଁ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ପ୍ରସ୍ତାବ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ରୋମାନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ସିକ୍କିମ୍ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର। ଏବଂ ହରାରେଠାରେ ଚାଲିଥିବା T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ସମ୍ମୁଖରେ 126 ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଜିମ୍ବାୱେ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟମାନଙ୍କ ବିକ୍ଷୋଭ ଜାରି ରହିବା ଯୋଗୁଁ ସଂସଦର ଉଭୟ ସଦନକୁ ଆଜି ପାଇଁ ମୁଲତବୀ ରଖାଯାଇଛି। ଆଜି ଦ୍ୱିତୀୟ ମୁଲତବୀ ପରେ ଅପରାହ୍ନ 2:00 ଲୋକସଭା ସମ୍ମିଳିତ ହେବା ପରେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ପୁଣି ହଟ୍ଟଗୋଳ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଦିଲ୍ଲୀପ ସାଇକିଆ ଗୃହ ସୁପରିଚାଳନା ଲାଗି ବିରୋଧୀ ସଦସ୍ୟଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ସେମାନେ ସେଥିପ୍ରତି କର୍ଣ୍ଣପାତ କରିନଥିଲେ, ଫଳରେ ଶ୍ରୀ ସାଇକିଆ ଆଜି ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବରୁ ଲୋକସଭା ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00 ଏକତ୍ର ହେବା ପରେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା ପାଇଁ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ବିରୋଧୀ ଦଳ ଦ୍ୱାରା ନିର୍ଦ୍ଧାରିତ ସମୟରେ ସରକାର ଉଭୟ ସଦନରେ ଏ ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଥିବା ଜଣାଇସାରିଛନ୍ତି। ଶ୍ରୀ ରିଜିଜୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହି ଘଟଣାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରାଯିବ ବୋଲି କହିସାରିଛନ୍ତି। ଶ୍ରୀ ରିଜିଜୁ ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ଏବଂ ଏଥିଲାଗି ବିରୋଧୀ ଦଳଗୁଡ଼ିକୁ କେବେ ବିତର୍କ କରାଯିବ ତାହା ସ୍ଥିର କରିବା ଲାଗି କହିଥିଲେ। ଶ୍ରୀ ରିଜିଜୁ ଏଥିଲାଗି କୌଣସି ସର୍ତ୍ତ ନ ରଖିବା ଲାଗି କଂଗ୍ରେସକୁ ଆହ୍ୱାନ ଦେଇଥିଲେ।
2: अरे मांग चर्चा के दौरान में भी तो आप बोल बोल के मांग रख सकते हैं। आप जब बोलेंगे डिबेट में तो आपको जो कहना है वो आप कह सकते हैं, तो डिबेट को कैसे रोक सकते हैं आप? वो चर्चा को ही रोकना चाहते हैं।
1: तेबे श्री रिजिजुंको आह्वान सत्वे विरोधी सदस्य माने गृहर मध्यभागक आसी स्लोगान देथिले, फळरे पीठासीन अधिकारी अपराह्न 2:00 पर्यंत गृह को मुलतवी घोषणा करथिले। आजि सकाळे लोकसभार कार्यधारा आरंभ हेबा କ୍ଷଣି ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀମାନେ ହଟ୍ଟଗୋଳ ସୃଷ୍ଟି କରିବା ଆରମ୍ଭ କରିଦେଇଥିଲେ। ତେବେ ପ୍ରଶ୍ନକାଳରେ ଅନ୍ୟ କୌଣସି ପ୍ରସଙ୍ଗରେ ଉପସ୍ଥାପନ କରିବା ଲାଗି ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ବିର୍ଲା କହିଥିଲେ। ସେ କହିଥିଲେ ସରକାର ବିରୋଧୀ ସଦସ୍ୟମାନଙ୍କୁ ଏ ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଥିବା ପୂର୍ବରୁ ଜଣାଇସାରିଛନ୍ତି।
3: सब दलों के साथ बैठकर हम चर्चा करने के लिए सरकार से भी बात करेंगे, सरकार भी चर्चा करने को तैयार है।
1: ତେବେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ଅପରାହ୍ନ 3:00 ତୃତୀୟ ଥର ମୁଲତବୀ ପରେ ଗୃହ

0: ଦଳଗୁଡ଼ିକୁ ସମାଲୋଚନା କରିଥିଲେ। ଆଜି ରାଜ୍ୟସଭାର କାର୍ଯ୍ୟଧାରା ଆରମ୍ଭ ହେବା ପରେ ଗୃହର ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ପ୍ରବଳ ବର୍ଷା ଏବଂ ତତ୍ଜନିତ ବିପର୍ଯ୍ୟୟ ଯୋଗୁଁ ଆସାମ, ଅରୁଣାଚଳ ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, କେରଳମ୍, ମିଜୋରାମ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହୋଇଥିବା ମୃତ୍ୟୁ ନେଇ ଶୋକ ପ୍ରକାଶ କରିଥିଲେ। ଶ୍ରୀ ରାଧାକୃଷ୍ଣନ କହିଥିଲେ ଏହି ବର୍ଷା ଓ ବନ୍ୟାରେ ବହୁ ଧନସମ୍ପତ୍ତି ନଷ୍ଟ ହୋଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ସରକାର ଏଥିଲାଗି ପ୍ରସ୍ତୁତ ଅଛନ୍ତି। ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ଡକ୍ଟର ସିଂହ କହିଛନ୍ତି ଗତ 24 ଘଣ୍ଟା ମଧ୍ୟରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ପ୍ରତିନିଧିଙ୍କୁ ଆଲୋଚନା ଲାଗି 4 ପ୍ରସ୍ତାବ ଦିଆଯାଇଛି। ଆଲୋଚନା ସମୟରେ ସେ ଏବଂ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଉପସ୍ଥିତ ରହିବେ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି।
1: सरकार की ओर से चर्चा के लिए हम हर समय तैयार हैं। सरकार के दरवाजे खुले हैं। दिस इज अ स्टैंडिंग इनविटेशन टू ऑल आवर यूथ फ्रेंड्स। आप इसी समय भी कभी भी चर्चा करना चाहे, आपकी सुविधा अनुसार हम चर्चा के लिए तैयार हैं। प्रत्येक विषय को लेकर, आंदोलन के विषय को लेकर के और उसके साथ साथ जुड़े अन्य विषयों को लेकर के भी चर्चा के लिए सरकार तैयार रहेगी और जितना समय चर्चा के लिए लाजिम होगा उतना हम देने को भी तैयार है।
0: ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ 2 ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୋମାନିଆର ବୁଖାରେଷ୍ଟରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ସେଠାରେ ପହଞ୍ଚିବା ପରେ ତାଙ୍କୁ ରାଜକୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଗସ୍ତ କାଳରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ରୋମାନିଆ ପ୍ରତିପକ୍ଷ ନିକୁସୋର ଡେନ୍ଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଆଲୋଚନା ପରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ରାଷ୍ଟ୍ରପତି ମୁର୍ମୁଙ୍କ ସମ୍ମାନାର୍ଥେ ଆଜି ରୋମାନିଆ ରାଷ୍ଟ୍ରପତି ରାତ୍ରଭୋଜି ଆୟୋଜନ କରିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବା ସହ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ଭାବ ବିନିମୟ କରିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ବିଭିନ୍ନ ପ୍ରମୁଖ କ୍ଷେତ୍ର ସମେତ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା, ସୂଚନା ପ୍ରଯୁକ୍ତିବିଦ୍ୟା, ନବୀକରଣୀୟ ଶକ୍ତି, ଶିକ୍ଷା, ବିଜ୍ଞାନ ଓ ନବସୃଜନ ଆଦି କ୍ଷେତ୍ରରେ ସମ୍ପର୍କ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ସମାଧାନ ଉପରେ ଭାରତ ଗୁରୁତ୍ୱ ପ୍ରଦାନ କରିଛି। ବିଶେଷକରି ଆନ୍ତର୍ଜାତିକ ଜଳମାର୍ଗକୁ ନିରାପଦ ଏବଂ ପ୍ରତିବନ୍ଧକ ମୁକ୍ତ ରଖିବା ଉପରେ ଭାରତ ଗୁରୁତ୍ୱ ଦେଇଛି। ମାନିଲାଠାରେ 21ତମ ପୂର୍ବ ଏସୀୟ ସମ୍ମିଳନୀକୁ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ସାମୁଦ୍ରିକ ଜଳମାର୍ଗରେ ଜାହାଜ ଏବଂ ଭିତ୍ତିଭୂମି ଉପରେ ଆକ୍ରମଣ କୌଣସି ପ୍ରକାର କ୍ଷମଣୀୟ ନୁହେଁ। ସେ କହିଛନ୍ତି ବିଭିନ୍ନ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଯୋଗୁଁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି, ତେବେ ଭାରତ ଆଞ୍ଚଳିକ ସ୍ଥିରତା ଏବଂ ମୁକ୍ତ ଓ ବିକଶିତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି। ଶ୍ରୀ ଜୟଶଙ୍କର କହିଛନ୍ତି ମ୍ୟାମାରରେ ଉପୁଜିଥିବା ସମସ୍ୟାର ରାଜନୈତିକ ସମାଧାନକୁ ଭାରତ ସମର୍ଥନ କରୁଛି। ଚଳିତ ବର୍ଷ ଭାରତ 2 ସ୍ୱତନ୍ତ୍ର ପୂର୍ବ ଏସୀୟ ସମ୍ମିଳନୀ ଆୟୋଜନ କରୁଛି। କୋଚିଠାରେ 7ମ ସାମୁଦ୍ରିକ ସୁରକ୍ଷା ସହଯୋଗ ସମ୍ମିଳନୀ ଓ ଲୋଥାଲଠାରେ ସାମୁଦ୍ରିକ ଐତିହ୍ୟ ପର୍ବ ପାଳନ କରିବା ଲାଗି ଭାରତ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି। ସିକିମ୍ର ନାମ୍ଚି ଜିଲ୍ଲା ଅନ୍ତର୍ଗତ ସମରଦୁଙ୍ଗ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବା ଘଟଣାରେ ସମସ୍ତ 25 ମୃତଦେହ ଉଦ୍ଧାର କରାଯାଇଛି। 4 ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ସରକାର ଏବଂ ସିକିମ୍ ସରକାରଙ୍କ ବିଭିନ୍ନ ସଂସ୍ଥା ସାମିଲ ଥିଲେ, ତେବେ ଏହି ଘଟଣାର କାରଣ ଜାଣିବା ଲାଗି ସିକିମ୍ ସରକାରଙ୍କ ପକ୍ଷରୁ ଏକ 4 ତଦନ୍ତକାରୀ ଦଳ ଗଠନ କରାଯାଇଛି। ଆସନ୍ତା 15 ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ଲାଗି ସିକିମ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପ୍ରସାରଣ ଦିବସ ଅବସରରେ ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ କହିଛନ୍ତି ଗତ 90 ବର୍ଷରେ ପ୍ରସାରଣ ବ୍ୟବସ୍ଥାରେ ରେଡିଓରୁ ଟିଭି ଏବଂ ବର୍ତ୍ତମାନ ଡିଜିଟାଲ୍ ପ୍ରସାରଣରେ ପହଞ୍ଚିଛି। ଆକାଶବାଣୀ ସମ୍ଭାଦ ସହ କଥାବାର୍ତ୍ତା ବେଳେ ଶ୍ରୀ ଦ୍ୱିବେଦୀ କହିଛନ୍ତି ପ୍ରସାର ଭାରତୀ ଭାରତ ଏବଂ ଭାରତ ବାହାରେ ଥିବା ଶ୍ରୋତାମାନଙ୍କ ଲାଗି ମନୋରଞ୍ଜନ, ସୂଚନା ଏବଂ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରି ଚାଲିଛି। ପ୍ରସାର ଭାରତୀର ଓଟିଟି ପ୍ଲାଟଫର୍ମ ୱେବ୍ସ ସମ୍ପର୍କରେ ଶ୍ରୀ ଦ୍ୱିବେଦୀ କହିଛନ୍ତି 1.1 କୋଟିରୁ ଅଧିକ ଲୋକ ଏହି ପ୍ଲାଟଫର୍ମରେ ସାମିଲ ହୋଇଛନ୍ତି ଏବଂ ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରସାର ଭାରତୀ ଉନ୍ନତମାନର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶ୍ରୋତା ଏବଂ ଦର୍ଶକମାନଙ୍କ ଲାଗି କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରୁଥିବା ସେ କହିଛନ୍ତି।
2: ଆଜ ସେ 99 ସାଲ ପହେଲେ ପହଲି ବାର ଏକ ଅର୍ଗାନାଇଜ୍ଡ ରେଡିଓ ବ୍ରଡକାଷ୍ଟ ଭାରତ ମେ କିଆ ଗୟା ଜିସେ ହମ ମୁମ୍ବାଇ କେ ନାମ ସେ ଜାନତେ ହୈଁ ଔର ୟେ ଦିନ ହମାରେ ଲିଏ ଏକ ମୌକା ହୈ ଉସ ଦିନ କୋ ୟାଦ କରନେ କା ସ୍ମରଣ କରନେ କା ଔର ସାଥ ହି ସାଥ ପ୍ରସାର ଭାରତୀ କି ତରଫ ସେ ଅପନେ ଆପ କୋ ରାଷ୍ଟ୍ର କେ ପ୍ରତି ଔର ହମାରେ ଶ୍ରୋତାଓଁ ଔର ଦର୍ଶକୋଁ କେ ପ୍ରତି ଅପନେ ମେହନତ କୋ ଅପନେ ଏଫର୍ଟସ କୋ ଦୁବାରା ଡେଡିକେଟ।
0: ମାନବାଧିକାରକୁ ସମ୍ମାନ ଦେଇ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ନିରାପଦ, ସମାବେଶୀ ଏବଂ ସମତୁଲ୍ୟ କ୍ରୀଡ଼ା ବ୍ୟବସ୍ଥା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାମନ୍ତ୍ରୀମାନଙ୍କ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କ୍ରୀଡ଼ା ପରିଚାଳନା, କ୍ରୀଡ଼ାବିତ୍ଙ୍କ କଲ୍ୟାଣ ଏବଂ ପ୍ରତିଷ୍ଠାନଗତ ସାମର୍ଥ୍ୟ ବୃଦ୍ଧି ଦିଗରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଖେଲୋ ଇଣ୍ଡିଆ ଭଳି ଯୋଜନାର ଅବତାରଣା କରି

0: ଏ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଂସ୍କାର ଏବଂ ଆଣ୍ଟି ଡୋପିଂ ଢାଞ୍ଚା ବିଷୟରେ କହିଛନ୍ତି। ସେ କହିଛନ୍ତି ତୃଣମୂଳ ସ୍ତରରୁ କ୍ରୀଡ଼ା ନିପୁଣତାର ବିକାଶ କରିବା ଏବଂ ମହିଳାମାନଙ୍କ କ୍ରୀଡ଼ାରେ ଯୋଗଦାନକୁ ଆହୁରି ସଶକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେଉଛି। ଏଥିରେ 10ଟି କ୍ରୀଡ଼ାରେ 74ଟି ଦେଶର ଖେଳାଳିମାନେ ଭାଗ ନେଉଛନ୍ତି। ପୁରୁଷ କ୍ରିକେଟ୍ରେ ଆଜି ହରାରେଠାରେ ଜାରି ରହିଥିବା T20 ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ 20 ଓଭରରେ 7 ୱିକେଟ୍ ହରାଇ 125 ରନ୍ ସ୍କୋର କରିଛି। ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏବେ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ଜାରି ରଖିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ପାଇଁ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ପ୍ରସ୍ତାବ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ରୋମାନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ସିକ୍କିମ୍ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣାଧୀନ ଟନେଲ୍ ଭୁଷୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର। ଏବଂ ହରାରେଠାରେ ଚାଲିଥିବା T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ସମ୍ମୁଖରେ 126 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଜିମ୍ବାୱେ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣନ୍ତୁ। ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ସୁବୋଧ ମେହେର, ଉପସ୍ଥାପନା ସତ୍ୟବ୍ରତ ବେହୁରା।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି, ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଗ୍ରାମୀଣ ରୋଜଗାର ଯୋଜନା ଅନ୍ତର୍ଗତ ନୂଆ ଆଇନ ବିଭିଜି ରାମଜୀରେ 100 ଦିନ ପରିବର୍ତ୍ତେ 125 ଦିନର ରୋଜଗାର, 15 ଦିନ ମଧ୍ୟରେ କାମ ନ ମିଳିଲେ ବେକାରୀ ଭତ୍ତା, ସାପ୍ତାହିକ ମଜୁରୀ ଏବଂ ବିଳମ୍ବ ହେଲେ କ୍ଷତିପୂରଣର ବ୍ୟବସ୍ଥା ରହିଛି। ବଲାଙ୍ଗୀରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏହାର ଶୁଭାରମ୍ଭ କରି କହିଛନ୍ତି
2: ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମୀଣ ଲଞ୍ଚିଂ ପ୍ରୋଗ୍ରାମଟା ଆମେ କରିଥିଲୁ। ଏଇ ଭିତରେ ଆମ୍ଭ ରିପ୍ରେଜେଣ୍ଟେଟିଭ ଅଲ୍ ବ୍ଲକ୍ ଲେଭେଲ ଅଫିସିଆଲ CDO ଜିଲ୍ଲା ପରିଷଦ DFO ଲାଇନ୍ ଡିପାର୍ଟମେଣ୍ଟ ଅଫିସର ସମସ୍ତେ ପ୍ରେଜେଣ୍ଟ ଥିଲେ। ତ ଏହାଦ୍ୱାରା ଆଜି ଆମ ଜିଲ୍ଲାରେ ସ୍କିମ୍ ଇମ୍ପ୍ଲିମେଣ୍ଟେସନଟା ଷ୍ଟାର୍ଟ ହେବ। ଏଇ ଭିତରେ 4ଟା ମେନ୍ କ୍ୟାଟାଗରିଜ୍ ରହୁଛି, ଆଉ ଟୋଟାଲ 318 ନମ୍ବର ଅଫ୍ ପ୍ରୋଜେକ୍ଟସ୍ରେ ଲିଷ୍ଟ ଅଛି। ସେଇ 4ଟା କ୍ୟାଟାଗରି ଭିତରେ ଆମର ଫାର୍ଷ୍ଟ ରହୁଛି ଯେଉଁ କ୍ଲାଇମେଟ୍ ରିଜିଲିଏନ୍ସ ଗୋଟେ ରହୁଛି, ତାପରେ ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଗୋଟେ ରହୁଛି, ୱାଟର ସେକ୍ୟୁରିଟି ରହୁଛି, ଆଉ ରୁରାଲ ଇନଫ୍ରାଷ୍ଟ୍ରକ୍ଚର। ତ ଏଇଟା ଆମ ଜିଲ୍ଲା ପାଇଁ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ସ୍କିମ୍ଟା। ଆମେ ସମସ୍ତେ ଜାଣୁଛୁ ଆମ ଜିଲ୍ଲାରେ ମାଇଗ୍ରେସନ୍ ପ୍ରୋନ୍ ବ୍ଲକ୍ସ ବି ଅଛି, ତ ସେଇଠି ଲାଇଭଲିହୁଡ଼ରେ କେମିତି ପ୍ରୋଭିଜନ୍ ହେବ ସେଇଟା ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଏହାର ନେକ୍ସଟ ଫିଚର ରହୁଛି AI ବେସ୍ଡ ପ୍ଲାନିଂଟା ବି ହେଉଛି, ଜିଓ ସ୍ପେସିଆଲ ମତଲବ ଆମର ଯେଉଁ ଲୋକାଲ ଲ୍ୟାଣ୍ଡଫର୍ମସ୍ ଅଛି ୟା ଲୋକାଲ କ୍ଲାଇମେଟ୍ ୱେଦର, ତାକୁ ସବୁକୁ ଏଇ ଭିତରେ ଇନକ୍ଲୁଡ଼ କରାହେଇଛି। ଆଉ ପାର୍ଟିସିପେଟରି ଆପ୍ରୋଚ୍ରେ ଏ ସ୍କିମ୍ ଇମ୍ପ୍ଲିମେଣ୍ଟେସନ୍ଟା ହେବ, ଷ୍ଟାର୍ଟିଂ ଫ୍ରମ୍ ଗ୍ରାମ ପଞ୍ଚାୟତ ଲେଭେଲ ଟୁ ଅପ୍ ଟୁ ନ୍ୟାସନାଲ ଲେଭେଲ। ଏଇଟା ଗୋଟେ ଆମର ସବୁବେଳେ ଇଣ୍ଟିଗ୍ରେଟେଡ୍ ପ୍ଲାନିଂ ଆପ୍ରୋଚ୍ଟା ଆମେ କରୁଛୁ।
0: ପବିତ୍ର ରଥଯାତ୍ରା ଅବସରରେ ବଲାଙ୍ଗୀର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭକ୍ତଙ୍କ ବ୍ୟାପକ ସମାଗମ ହୋଇଥିଲା। ରଥଯାତ୍ରା ପାଇଁ ସୂଚନା କେନ୍ଦ୍ର, ସିଧା ପ୍ରସାରଣ ଓ ଜରୁରୀ ସହାୟତାର ବ୍ୟବସ୍ଥା କରାଯାଇଥିଲା ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ କହିଛନ୍ତି।
3: ଅତ୍ୟନ୍ତ ମହା ଆଡମ୍ବର ପରମ୍ପରା ନୀତି କ୍ରାନ୍ତି ଓ ଭକ୍ତିମୟ ପରିବେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ରଥଯାତ୍ରାକୁ ନେଇ ସମଗ୍ର ଜିଲ୍ଲା ଏବେ ଉତ୍ସବ ମୁଖର ଓ ଆଧ୍ୟାତ୍ମିକତାମୟ ହୋଇ ଉଠିଛି। ଭୋର ସକାଳୁ ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ବ୍ରାହ୍ମଣ ଓ ପୂଜକମାନଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା, ମଙ୍ଗଳ ଆରତୀ, ମଞ୍ଜନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ପ୍ରଭୁଙ୍କ ନିକଟରେ ସ୍ୱାଦିଷ୍ଟ ଖେଚୁଡ଼ି ଭୋଗ ସମର୍ପଣ କରାଯାଇଥିଲା। ଏହାପରେ ଜୟ ଜଗନ୍ନାଥ ଧ୍ୱନି, ଘଣ୍ଟ, କାହାଳୀ ଓ ଶଙ୍ଖନାଦ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ହୃଦୟସ୍ପର୍ଶୀ ପହଣି ବିଜୟ ନୀତି ସମ୍ପନ୍ନ ହୋଇଥିଲା। ଜନସାଧାରଣଙ୍କ ସୁବିଧା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଟ୍ରାଫିକ୍ ନିୟନ୍ତ୍ରଣ ଓ ଭିଡ଼ ସମ୍ଭାଳିବା ପାଇଁ ପୋଲିସ ବଳ ମୁତୟନ କରାଯାଇଥିଲା।
0: ଲୁଇସିଙ୍ଗା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଶିଶୁ ପୋଷଣ, ଆଧୁନିକ ଶିକ୍ଷା ଓ ପୋଷଣ ନିରୀକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି,
4: ଆମେ ପିଲାମାନଙ୍କର ସ୍ୱାସ୍ଥ୍ୟକୁ ବହୁତ ଗୁରୁତ୍ୱ ଦେଇଛୁ ଏବଂ ଆଗରୁ ପୋଷଣ ବାଟିକା କାର୍ଯ୍ୟକ୍ରମ ମାଧ୍ୟମରେ ତାପରେ ଗୋଟେ ସକ୍ଷମ ଅଙ୍ଗନବାଡ଼ିର ପରିକଳ୍ପନା କରାହେଇଛି, ଯେଉଁଥିରେ କି ଆଉ ଟିକେ ପିଲାମାନଙ୍କୁ ଖେଳନା କଥା ହଉ, ଖାଇବା କଥା ହଉ, ଶୁଦ୍ଧ ପାନୀୟ ଜଳ ଦେବା କଥା ହଉ, ପୋଷଣ ବାଟିକା ଗୋଟେ ତିଆରି କରାହବ, ଯେଉଁଥିରେ କି କଦଳୀ ଗଛ ଥିବ, ଆମ୍ବ ଗଛ ଥିବ, ପିଲାମାନଙ୍କୁ ଆଉ ଟିକେ ଭଲ

0: ପରିବେଶ ଦିଆ ହବ, ସେଥିପାଇଁ ଗୋଟେ ସୁବ୍ୟବସ୍ଥା କରାହେଇଛି। ଆଉ ସରକାରଙ୍କ ତରଫରୁ ଗୋଟେ ଏବେ ଅଙ୍ଗନବାଡି ଦିଦି ମାନଙ୍କୁ ନୂଆ ମୋବାଇଲ ମଧ୍ୟ ଦିଆହେଇଛି। ମାଲ ନ୍ୟୁଟ୍ରିସନର ଇସ୍ୟୁକୁ ପୋଷଣକୁ ତାକୁ ଟ୍ରେକିଂ କରାଯାଇପାରିବ, କେଉଁ ଭଳିଆ ଖାଦ୍ୟ ଦିଆଯାଉଛି, ଏବଂ ଆଗାମୀ ଦିନରେ ଗୋଟେ ସୁସ୍ଥ ଓଡ଼ିଶା ଗଠନ କରିବା ପାଇଁ, ବିକଶିତ ଭାରତ ଗଠନ କରିବା ପାଇଁ ଆମର ପିଲାମାନଙ୍କୁ ମାନେ ଅଙ୍ଗନବାଡିକୁ ଆସୁଛନ୍ତି ତାଙ୍କୁ ଆମେ ସୁସ୍ଥ କରିବା।
1: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ବଲାଙ୍ଗୀରରେ ପୁଲିସ ଅଧିକାରୀମାନଙ୍କୁ ଶପଥପାଠ କରାଯାଇଛି। ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି, ଆଗାମୀ 3 ବର୍ଷ ମଧ୍ୟରେ ନିଶାଦ୍ରବ୍ୟ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିବ। ଜବତ ହୋଇଥିବା ପ୍ରାୟ 120 ଟଙ୍କାର ଗଞ୍ଜେଇ ମଧ୍ୟ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଅମୃତ ଭାରତ ଷ୍ଟେସନ ଯୋଜନାରେ ପ୍ରାୟ 20 କୋଟି ଟଙ୍କା ବ୍ୟୟରେ ବଲାଙ୍ଗୀର ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆଧୁନିକ ଯାତ୍ରୀ ସୁବିଧା ସହ ଷ୍ଟେସନର ଉଦ୍ଘାଟନ କାର୍ଯ୍ୟକ୍ରମରେ ଜନପ୍ରତିନିଧି ଓ ରେଳ ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ। ପାଟନାଗଡ଼ରେ ରାଜ୍ୟସ୍ତରୀୟ ତାଳ ତୈଳ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ତାଳ ତୈଳ ଚାଷ ବୃଦ୍ଧି ଦ୍ୱାରା ଚାଷୀଙ୍କ ଆୟ ବଢ଼ିବା ସହ ବିଦେଶରୁ ତୈଳ ଆମଦାନୀ ହ୍ରାସ ପାଇବ ବୋଲି କହିଛନ୍ତି। ଲୁଇସିଂହାରେ ଏକ ପେଡ୍ ମାୟାକେନାମ ଏବଂ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଥିବା ବେଳେ ସିଂହାନିମୁଣ୍ଡା ରାଜସ୍ୱ ମେଳାରେ 99 ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମି ଆବଣ୍ଟନ ଓ 20 ଜଣଙ୍କୁ ଘରଡିଓ ପଟ୍ଟା ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ମଡ଼ି କେତେବେଳେ ଜହ ବର୍ଷା ହେଇଯାଉଛି, ଇହାଦେ ଯେ ରୋଗ ପୋକି ସବୁ ତ ଚାଲିଛି ଚାଷ ବାସ।
1: କେନ ମଡ଼ି ହେଇଗଲା ତମର?
0: ମଡ଼ି ହଉଛି ନା କେଁ କେନ୍ କେନ୍ ଜାଗା ଥି, କେବେ କେବେ
1: ଆମର
0: ବି
1: ଚାଷ ବାସ କେନ୍ତା ଚାଲିଛି?
0: ବର୍ଷା ଠିକ ନା ହେବା ବେଲେ କେନ୍ତା ହେବା? ଇହାଦେ ଫେର କହୁଛନ୍ ଇଟା ଯେନ୍ ବର୍ଷା ହେଲା ଆର୍ ନାଇଁ ହୁଏ ବି
1: ଦରଦାମ
0: ବୋଲୁଛନ୍।
1: ଟିକେ ବୁଢ଼ି ବୁଢ଼ା ଗଲାନ, ମୁଇଁ ତ ସେ ଭେଣି ଗୁଟା ଲଗେଇଥିଲି ବେଲେ ସେଟା ଗଲା, ସେଟା କିଛି ଗଲା। ବୋଲେ ଶୁନ ତ, ଏଇ ଯେନ୍ ବର୍ଷା ଦିନେ ଆମର ଯେନ୍ ସବୁଦିନେ ପାଣି ପାଗ ବର୍ଷା ଯେନ୍ ବଦଳୁଛେ, କେଉଁଠି କେତେବେଳେ ପାଣି ବଢ଼ି ଜହ ହେଉଛେ, କେତେବେଳେ କମ୍ ହେଉଛେ, ଖରାଦିନେ ଆମର ଦେଖରେଖ ଟିକେ ଅଲଗା ହେବା, ବର୍ଷା ଦିନେ ଟିକେ ଦେଖରେଖ ଅଲଗା ହେବା, ଶୀତ ଦିନେ ଅଲଗା ହେବା, ହେଲା। ତ ଏଇ ପାଣିପାଗର ଯେନ୍ ପରିବର୍ତ୍ତନ ଯେନ୍ ଅଦଲ ବଦଲ ହେଉଛେ, ସେ ସବୁ ଭିନ୍ନ ଭିନ୍ନ ସମୟ କେନ୍ତାକରି ଫସଲର ଧ୍ୟାନ ନେବେ, ସେ ହିସାବରେ ଆଜି ଗୋଟେ କଥାଟେ ଆମେ ଶୁଣମା। ଆଜ୍ଞା ଆଉଛନ୍ ଲଳାଟେନ୍ଦୁ ନାୟକ ଆଜ୍ଞା, ଏଇଟା ଚିନ୍ତାଦା କଥା ଲାଗବେ, ଆମେ ଶୁଣୁ।
0: ହଁ, ହେଥିଲାଗି ତମ କହିଲେ ଡାକିଛନ୍, ଆସବ
1: ଶୁଣୁ
0: କହିଥିଲେ। ହଁ ହଁ ଶୁଣୁ,
2: ସମୟକେ ଯେନ୍ କିସମେ ପାଗ ବିଗଡ଼ୁଛେ, କେତେବେଳେ ଖରା କରି ନେଉଛେ, ତ କେତେବେଳେ ରୋଜ ରୋଜ ପାନ୍ ବି ଦଲି ନେଉଛେ। ତ ପାନ୍ ପାଗକେ ଦେଖିକରି ଚାଷୀ ମାନେ ଯେତେବେଳେ ବି ଚାଷ କରୁଛନ୍, ଯେନ୍ତିଲେ ବୋଲିକରି ଯେନ୍ ଫସଲଟା ଯେନ୍ତା ହେବାର କଥା ହେଇନି ପାର୍ବାର୍, ଆର୍ ଇ ପାନ୍ ପାଗଟା ଚାଷ ଉପରେ ପ୍ରାୟ ବିଗଡ଼ି ନେଉଛେ ବି। ସେଥିଲାଗି ବୋଲିକରି ଚାଷୀ ମାନେ ଯେତେବେଳେ ବି ଚାଷ କରୁଛନ୍, ପାନ୍ ପାଗକେ ଜାନିକରି ତାର ବତର ଛତର ଚିନ୍ ଯଦି କିସମେ ଆମର ଯେନ୍ ଚାଷ ବି କରିବେ ବାଛିକରି ଯଦି କରିବେ ବେଲେ ସେନୁ ଫାଇଦା ପାଇପାରିବେ। ସେଥିଲାଗି ବୋଲିକିରି ଚାଷୀମାନେ ସବୁବେଳେ ପାଣିପାଗ କେ ଦେଖିକରି ଚାଷ କରିବା କଥା। ଏଚ୍ ହେନ୍ତା ଗୋଟେ ବିଷୟଟେ ଅଛେ, ବିଷୟଟା ହଉଛେ ପାଣିପାଗ ପରିବର୍ତ୍ତନ ସମୟରେ ଉପଯୁକ୍ତ ଫସଲ ଚୟନ। ଏ ବିଷୟ ତିନ ଆଲୋଚନା କରିବାର ଲାଗି ଯାଇଛନ୍ ଲଳାଟେନ୍ଦୁ ନାୟକ ଆଜ୍ଞା, ସହକାରୀ ପ୍ରାଧ୍ୟାପକ କୃଷି ଉଦ୍ୟାନ ମହାବିଦ୍ୟାଳୟ ଚିବିଲମାଠାନେ କାମ କରୁଛନ୍। ଆଜ୍ଞା, ଆମର ଆକାଶବାଣୀ ସମ୍ବଲପୁର କୃଷି ବି ସଂସାର କାର୍ଯ୍ୟକ୍ରମକେ ଆପଣଙ୍କୁ ସ୍ୱାଗତ, ଜୁହାର ଆଜ୍ଞା,
3: ନମସ୍କାର।
2: ଆଜ୍ଞା, ଏଇ ଯେନ୍ ପହଲା ଆମକୁ ବୁଝେଇକରି କହୁନ୍, ପାଣିପାଗ ବଦଳୁଛି ଏଟା କାଣା ଆର୍ କେନ୍ତିକିରି ବଦଳୁଛେ, ସେ ବିଷୟ ତିନି ଟିକେ କହୁନ୍।
3: ଦେଖନ୍ତୁ, ପାଣିପାଗ ବଦଳିବା କହିଲେ ଆମେ ବୁଝୁଛୁ ଯେ ଯେତେବେଳକୁ ଆମେ ଗୋଟେ ଅଲଗା ଟାଇପ୍ର ଫିଲ୍ କରୁ, ତାପମାତ୍ରା ବଢ଼ିଯାଉଛି ବାୟୁମଣ୍ଡଳର, ବର୍ଷା ବେଳେବେଳେ ଅଧିକା ହେଉଛି, ତାପରେ ପାଣିପାଗ ଢାଞ୍ଚାର ପରିବର୍ତ୍ତନ ହେଉଛି, ଏଇଟା ହେବାର କାରଣ କ'ଣ? ନା ଯେତେବେଳକୁ ସବୁଜ ଘର ଗ୍ୟାସ୍ ଯେତେବେଳକୁ ବାୟୁମଣ୍ଡଳରେ ବଢ଼ିଯାଉଛି, ସେହି ସମୟରେ ଏସବୁ ପାଣିପାଗ ପରିବର୍ତ୍ତନ ଆସୁଛି। ଯେମିତିକି କାର୍ବନ୍ ଡାଇଅକ୍ସାଇଡ୍ ବଢ଼ିଗଲା, ଓଜନ ଗ୍ୟାସ୍ ବଢ଼ିଗଲା, ତାପରେ ହାଇଡ୍ରୋଜେନ୍ ସଲଫାଇଡ୍ ବଢ଼ିଗଲା, ଏହିସବୁ ଗ୍ୟାସ୍ ବାୟୁମଣ୍ଡଳରେ ବଢ଼ିଗଲେ ପାଣିପାଗ ପରିବର୍ତ୍ତନ ହେଇଯାଉଛି।
2: ଆଉ ଯେନ୍ ପାଣିପାଗଟା ପରିବର୍ତ୍ତନ ହେଉଛି, ଯେଉଁ ପାନ୍ ବର୍ଷୁଛି ତ ପାନ୍ଟା ଦଲି ନେଉଛି, ଆଉ ଯେନ ଛାଡ଼ି ନେଉଛି ପରଛା
3: ଛାଡ଼ି ଯାଉଛି,
2: ଶୁଖା କରି ଥଣ୍ଡନା ଶୁଖା ହେଇଯାଉଛି ନେଇ କେଁ? ପାଣିପାଗଟା ଅଛି ଆଜ୍ଞା, ପାଣିପାଗଟା ଆମର ଚାଷ ଲାଇନ୍ ବୋଲିକିରି କାଣା ଅସୁବିଧା କରୁଛି ସେଟା ଟିକେ ବୁଝେଇକରି କୁହନ୍ତୁ।
3: ଦେଖନ୍ତୁ, ପାଣିପାଗ ଯେତେବେଳକୁ ଚେଞ୍ଜ ହେଉଛି, ସେତେବେଳକୁ ଆମର ବର୍ଷାର ପରିମାଣଟା ବି ସେ ଅନୁସାରେ ଚେଞ୍ଜ ହେଉଛି। ଯେତେବେଳେ ଆମର ବର୍ଷାର ଆସିବା ଠିକ୍ ସମୟରେ ଆସିବା କିମ୍ବା ଠିକ୍ ସମୟରେ ବର୍ଷା ନ ହେବା, ଧରନ୍ତୁ ଏବେ ଆମର ବର୍ଷା ହେଲା, ଯଦି କିଛି ଦିନ ପରେ ବର୍ଷା ହେଇକି ଛାଡ଼ିଯିବ, ତାହେଲେ ଆମେ କହିବା ଯେ ପାଣିପାଗର ପରିବର୍ତ୍ତନ। ଯଦି ବର୍ଷା କଣ୍ଟିନ୍ୟୁଅସ୍ ରହିଲା ଆମର ଅକ୍ଟୋବର ପର୍ଯ୍ୟନ୍ତ, ଦିନ ଇଣ୍ଟରଭାଲରେ ବର୍ଷା ହେଲା, ତାହେଲେ ଆମେ କହିବା ବର୍ଷା ଠିକ୍ ହେଉଛି। କିନ୍ତୁ ଏଇ ଯେଉଁ ବର୍ଷା ଆସିବା ଠିକ୍ ସମୟରେ ଆଉ ଠିକ୍ ଅନୁପାତରେ ଆମର ଯେଉଁ ଚାରି ମାସ ବର୍ଷା ହେଉଛି, ଯଦି ଠିକ୍ ଅନୁପାତରେ ହେଲା, ତାହେଲେ ଆମେ ଜାଣିବା ଯେ ଆମର ପାଣିପାଗ ଠିକ୍ ଅଛି। ଯଦି ବର୍ଷା ଠିକ୍ ସମୟରେ ନହେଲା, ତାହେଲେ ଆମେ କହିବା ଯେ ଆମ ପାଣିପାଗ ବଦଳି ଯାଉଛି।
2: ଆଜ୍ଞା, ବେଲେ ଖରା ମାସେ ଠିକ୍ ହିସାବରେ ଖରା ହେବାର କଥା, ଯେତିକି ଖରା ହେବାର କଥା, ଆଉ ଶୀତ ମାସେ ଏନ୍ତା ଶୀତ ଠିକ୍ ହିସାବରେ ହେବାର କଥା, ଆଉ ବର୍ଷା ମାସେ ବି ଠିକ୍ ମାତ୍ରେ ବର୍ଷା କଥା ନେଇ କେଁ? ଆଚ୍ଛା, ଏଇ ଯେନ୍ ଯଦି ବର୍ଷା ଯଦି ଠିକ୍ ହିସାବରେ ନି ହେଲା ବେଲେ ବି ତ ଆମର ଚାଷଟା ବିଗଡ଼ି ଯାଉଛେ, ତାପରେ ଆମେ ଯେନ୍ ପାଣିପାଗ ଯେନ୍ ବଦଳୁଛି ଆଜ୍ଞା, କେତେବେଳେ ଥନ୍ ଥନ୍ ଶୁଖା ହେଇଯାଉଛି ଜମିଟା, କେତେବେଳେ ରୋଜ ରୋଜ ଦଲି ନେଉଛେ, ଯେନ୍ଟାକି ଆମର ସବୁ ମାହାଲ ବାହାଲ ପୁରି ଯାଉଛେ, ତ ଏଇ ଯେନ୍ ଆମେ ଫସଲ ଚୟନ ବୋଲଛୁ ଆଜ୍ଞା, ପାଣିପାଗ କେନ୍ ଜାଣିକରି ଯେନ୍ ଆମେ ଫସଲଟା ଆମେ ଯେନ୍ ଚାଷ କର୍ମା ସେଟା ବାଛମା, ସେଟା କେନ୍ ହିସାବରେ ବାଛବାର କଥା, ଆଉ ଆମର ଯେନ୍ ପାଣିପାଗ ସାଙ୍ଗେ ଯେନ୍ ସମ୍ପର୍କ ଅଛି ସେଟା କେଣା କେଣା ଟିକେ ବୁଝେଇ କରିବେ?
3: ଦେଖନ୍ତୁ, ଆମର ପାଣିପାଗ ଚେଞ୍ଜ କହିଲେ ଆମେ ଦେଖୁଛୁ ଯେ ବର୍ଷାର ପରିମାଣକୁ କାର୍ବନ୍ ଡାଇଅକ୍ସାଇଡ୍ ବଢ଼ିଯାଉଛି, ଆଉ ଯେତେବେଳକୁ ଫୁଲ ଫଳ ହେଉଛି ସେତେବେଳକୁ ଅତ୍ୟଧିକ ତାପମାତ୍ରା ବଢ଼ିଯାଉଛି।
2: ଆଜ୍ଞା ଆଜ୍ଞା,
3: କେତେ କ୍ଷେତ୍ରରେ ଦେଖା ହେଇଛି ଯେତେବେଳେ ଫୁଲ ଫୁଟିବା ସମୟରେ ଯଦି ଅତ୍ୟଧିକ ତାପମାତ୍ରା ହେଇଗଲା, ତାହେଲେ ଆମର ଫୁଲଟା ଭଲ ଭାବେ ଫଳରେ ପରିଣତ ହେଉନି।
2: ଆଜ୍ଞା,
3: ତ ଏହା ହେଉଛି ସବୁ ଆମର ପାଣିପାଗର ପ୍ରଭାବ। ତ ଏଇ ପାଣିପାଗର ପ୍ରଭାବକୁ ନେଇକରି ଆମେ ଫସଲ ଚୟନ କରିବାର, ସେ ଫସଲଟା କେମିତି ହେଇଥିବ, ନା ସିଏ ଅତ୍ୟଧିକ ଯେଉଁ ଖରା ବର୍ଷାକୁ ସହନ କରିପାରୁଥିବ, ଯେମିତି ଅତ୍ୟଧିକ ଖରା ହିଟ୍ ହେଇଗଲା ତାକୁ ସହନ କରିପାରୁଥିବ, ଅତ୍ୟଧିକ ବର୍ଷା ହେଇଗଲା ପାଣି ଜମି ବୁଡ଼ିଗଲା, ତାପରେ ମରୁଡ଼ି ବନ୍ୟା ଏସବୁକୁ ବି ସହନ କରିପାରୁଥିବ, ରୋଗ ପୋକ ଯକକୁ ବି ସେ ସହନ କରିବ।
2: ଆଜ୍ଞା,
3: ତାପରେ ଯେତେବେଳକୁ ଆମର କ୍ଲାଇମେଟ୍ ଚେଞ୍ଜ ହେଉଛି, ସେ କମ୍ ସମୟ ଭିତରେ ଫୁଲ ଫୁଟିବ ଆଉ ଫଳ ହେବା ସମୟରେ ସେ ସମୟଟା ବି କମ୍ ହେବା ଦରକାର, ଆମେ ସେଇ ଟାଇପ୍ର ବିହନକୁ ଚୟନ କରିବା ଦରକାର।
2: ଏଇଟା ତ ବଢ଼ିଆ କଥାଟେ କହିଲି ଆଜ୍ଞା, ଯେ ଆମେ ଯେତେବେଳେ ପାଣିପାଗ କେ ଜାଣିକରି ଯେନ ମଟି ହେଲେ ବି ସହି ପାରୁଥିବା, ପାନ୍ ଯଦି ବୟଡ଼ ହଉଛେ ବେଲେ ବି ସହି ପାରୁଥିବା କି ନାଇଁ, ତ ସେନ୍ତା କିସମର ବିହନ ତାମାନେ ବାଛବାର କଥା, ଏଇଟା ବହୁତ ବଢ଼ିଆ ଜିନିଷଟେ। କେଥିଲେ ବେଲେ ଯେନ୍ସି ବି ହଉ ଫସଲ ଚାଷ କରବାରକେ ଯେଉଁ ଗଲେ କି ପହିଲା ମୂଲଟା ହଉଛେ ଆଜ୍ଞା ବିହନ, ବିହନ ଓର ମ୍ୟାଟ ହଉଛେ ମୂଲ। ତ ବିହନ ଯେତେବେଳେ ଆମେ ବାଛମା, ତ ବିହନ କେନ୍ ହିସାବେ ବାଛମା, ସେ ବିହନ ତିନ କେନ୍ ଗୁଣ ଥିବାର କଥା, ଯେନ୍ଥିର୍ ଲାଗି ବୋଲିକିରି ଆମର

0: ପାନ୍ ପାକ୍ ବଦଲିଲେ ବି ତାର ସାଙ୍ଗେ ସହି କରି ଫସଲ ତାମାନେ ଭଲ ଅମଲ ମିଳିପାରେ ସେଟା ଟିକେ କୁହନ୍ତୁ।
1: ଦେଖନ୍ତୁ ପାଣିପାଗ ଯେତେବେଳେ ଚେଞ୍ଜ ହେଉଛି ଫସଲର କ୍ୱାଲିଟି ବି ଚେଞ୍ଜ ହେଇଯାଉଛି। ଧରନ୍ତୁ ଆମେ ଗୋଟେ ଲଙ୍ଗ ଡ୍ୟୁରେସନ ଭେରାଇଟି ଲଗେଇଛେ ଧାନର, ଯଦି ସିଏ ପାଣିପାଗ ଠିକ ହିସାବରେ ନ ପାଇଲା ତାହେଲେ ସିଏ କ'ଣ ହବ ନା ସିଏ ଭଲ ଫୁଲ ଫଳ ହବନି। ଯେତେବେଳକୁ ଭଲ ଫୁଲ ଫଳ ନ ହବ ଅଟୋମେଟିକାଲି ଆମର ଇଲ୍ଡ ରିଡକ୍ସନ ହେଇଯିବ।
0: ଆଜ୍ଞା,
1: ତ ଆମର ଯେତେବେଳେ ଏଇସବୁ ପରିବର୍ତ୍ତନ ଆସୁଛି ତାହେଲେ ଆମକୁ IMD ଇଣ୍ଡିଆନ୍ ମେଟଲୋଜିକାଲ ଡିପାର୍ଟମେଣ୍ଟ କିଛି ଦିନ ପୂର୍ବରୁ ସିଏ ମେସେଜ୍ ଦେଉଛି ଯେ ଏଇ ବର୍ଷ ଆମର ଜଳବାୟୁର ପରିବର୍ତ୍ତନ ଏମିତିଆ ହବ, ବର୍ଷା ଏମିତିଆ ହବ, ଖରା ଏମିତିଆ ହବ, ଏଇ ବର୍ଷ ଯେତେ ଆମର ପରିମାଣର ବର୍ଷା ହେବା କଥା ସେତେ ପରିମାଣ ବର୍ଷା ଟିକେ କମ୍ ହବ, 50% କମ୍ ହବ କିମ୍ବା ବର୍ଷା ଠିକ ରହିବ। ଏଇ ଯେଉଁ ମେସେଜ୍ ଆସୁଛି ଆମେ ମେସେଜ୍କୁ ନେଇକିରି ମେସେଜ୍ ଯାହା ଦଉଛି ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆମ କିମ୍ବା ମୋବାଇଲ୍ ଯେତେବେଳକୁ ଆସୁଛି ସେ ମେସେଜ୍କୁ ନେଇକିରି ଆମେ ଫସଲକୁ ଚୟନ କରିବାର ଅଛି। ସେ ଯଦି କହିଦେଲେ ନା ବର୍ଷ ଟିକେ ବର୍ଷା କମ୍ ହବ ଆମେ ସେଇ ହିସାବରେ ସଜାଗ ହେଇଯିବା ଯେ ଆମେ କମ୍ ଡ୍ୟୁରେସନ୍ ଭେରାଇଟିଟା ନେବା, ତା ସହିତ ସେ ଯେମିତି ଅଧିକା ଅମଳ ଦେଇ, ଯଦି କହିଲେ ଯେ ନା ବର୍ଷା ଆସିବ ତାପରେ ଛାଡ଼ିଯିବ ତେଣୁକରି ଆମେ ସେଇପାଇଁ ସୋଇଂ ଟାଇମ୍ଟାକୁ ଚେଞ୍ଜ କରିଦେବା, ଟିକେ ଲେଟ୍ରେ ଲଗେଇବା। ଯଦି ବର୍ଷା କହୁଛି ଏଇଥରକ ଆଗରୁ ଟିକେ ଆସିବ ସେ ଅନୁସାରେ ଆମେ ପ୍ରିପେୟାର ହେବା ଯେ ଜମିରେ ସେଇ ଅନୁସାରେ ତଳି ପକେଇକି ଲଗେଇବା।
0: ଏଇଟା ବହୁତ ବଢ଼ିଆ କଥାଟେ କହିଲି ଆଜ୍ଞା, ଯେ ଆମର ପାଣିପାଗର ଯେନ୍ ଆମେ ଖବର ପାଉଛୁ, ଆଗରୁ କାଣା ହଉଥିଲା ଆମର ମେକ୍ କେ ଦେଖିକରି ଦିନ ବାର ଜାନିକରି ଚାଷୀ ଭାଇ ଭାଇ ମାନେ ଜାଣୁଥିଲେ ଯେ ପାନ୍ ବର୍ଷିବା ବୋଲି। ତ ଏହା ଜନିତ ପ୍ରାୟ ମୋବାଇଲ ମାନଙ୍କୁ ମେସେଜ ବି ହଉଛି ପାଣିପାଗ ବିଭାଗ ବି, ତ ସେ ପାଣିପାଗ ହିସାବେ ଆମେ ବିହନ ତାମାନେ ସେ ହିସାବରେ ଯୋଗାଡ଼ କରିବା କଥା। ହେଲେ ଆଜ୍ଞା, ଏଇ ଯେନ୍ ପାନ୍ପାକ ଆମର ବଦଲିବାର ଥିନ୍, ଚାଷୀ ଭାଇ ଭୟ ମାନେ କେନ୍ ହିସାବରେ ଆମର ବିହନ କେ ଚୟନ କରିବେ ବାଛିବେ ତାମ ସେଟା ଟିକେ କୁହନ୍ତୁ।
1: ଦେଖନ୍ତୁ ଆମର ପାଣିପାଗ ଚେଞ୍ଜ ହେଲେ ଗୋଟେ ଅତ୍ୟଧିକ ବର୍ଷା ହେଇଯିବ, ଜମି ପୁରା ପାଣି ଫୁଲ ହେଇଯିବ, ବନ୍ୟା ଟାଇପ୍ ହେଇଯିବ, ଆଉ ଗୋଟେ ଗୋଟେ ଜାଗାରେ ଟୋଟାଲି ପାଣି ନାହିଁ ଶୁଖିଯିବ ଜମି, ଯେତେବେଳେ ଫୁଲ ଫଳ ହଉଥିବ ଶୁଖିଯିବ, ଆଉ ଗୋଟେ ସମୟରେ କଣ ହବ ନା ଅତ୍ୟଧିକ ଟେମ୍ପରେଚର ବଢ଼ିଯିବ, ସେ ସମୟରେ ଆମକୁ ପାଣିର ସର୍ଟେଜ୍ ପଡ଼ିଯିବ। ତ ଏଇ ସମୟକୁ ନେଇକରି ଯଦି ଆମର ଦେଖିଲେ ଯେ ଜମି, ଆଉ ଗୋଟେ ଗୋଟେ ଜାଗାରେ କ'ଣ ହେଉଛି ନା ଯେତେବେଳକୁ ଧାନ ଜମିରେ କ'ଣ ନା ଲୁଣା ପାଣି ଜମିଯାଉଛି, କିମ୍ବା ତଳୁ ଯେତେବେଳକୁ ଅତ୍ୟଧିକ ଖରା ହେଉଛି ସେତେବେଳେ ତଳରେ ଯେଉଁ ଲୁଣ ମାଟି ରହୁଛି ସିଏ ଉପରକୁ ପଳେଇ ଆସୁଛି, ଯେଉଁଟାକି ଆମେ ସାଲାଇନ୍ ସଲ୍ କହୁଛୁ। ଏଇଭଳିଆ ସିଚୁଏସନ୍ରେ ଆମକୁ ବିଭିନ୍ନ ପ୍ରକାର ବିହନ ଅଛି ତାକୁ ଚୟନ କରିବା ପାଇଁ ପଡ଼େ। ଯେମିତିଆ ଆମର ବନ୍ୟା ଅଞ୍ଚଳ ଯେଉଁଟାକି ଆମର ପାଣି ଜମି ରହୁଛି ସେଇଠି ସ୍ୱର୍ଣ୍ଣ ସବୁଆନ ବୋଲିକରି ଗୋଟେ ଧାନ ମିଳୁଛି, ଆମେ ସେଇଟା ନେଇପାରିବା। ନଚେତ ସିଆର ଧାନ 801 ଏଇ ତାକୁ ନେଇପାରିବା। ଆଉ ମରୁଡ଼ି ସହନଶୀଳ ଯେଉଁଠି ଆମର ପାଣି ଟୋଟାଲି କମ୍ ରହୁଛି ସେ ଜାଗାରେ ଆମେ ସହଭାଗୀ ଧାନ ବୋଲିକରି ଗୋଟେ ଅଛି, ସେ ମରୁଡ଼ି ସହନଶୀଳ ଭେରାଇଟି ତାକୁ ନେଇପାରିବା। ତାପରେ ସିଆର ଧାନ 201 ଅଛି ତାକୁ ନେଇପାରିବା। ତାପରେ ଲୁଣା ପାଣି ପାଇଁ ଲୁଣା ସମ୍ପଦ ଆଉ ଲୁଣା ସୁବର୍ଣ୍ଣା ଏ ଦୁଇଟା ଭେରାଇଟି ଅଛି ଲୁଣା ଜମି ପାଇଁ, ଯେଉଁଠିକି ଆମର ଲୁଣଟା ଉପରକୁ ପଳେଇ ଆସେ। ତାପରେ ଅତ୍ୟଧିକ ଗରମ ଯେଉଁଠି ହେଉଛି, ଗୋଟେ ଗୋଟେ ଜାଗା ଆମର ବହୁତ ଗରମ, ଯେତେବେଳକୁ ଆମର ଧାନ ଫୁଲ ଫୁଟିବା କଥା ଯେଉଁ ଲାଷ୍ଟ ପତ୍ରଟା ସେଇଟା କ'ଣ ହେଉଛି ନା ଶୁଖିଯାଉଛି ଅତ୍ୟଧିକ ଗରମ ଯୋଗୁଁ। ତ ସେଇ ଜାଗାରେ ଆମେ କ'ଣ ନବୀନ ବୋଲିକରି ଗୋଟେ ଧାନ ଭେରାଇଟି ଅଛି ତାକୁ ନେଇପାରିବା। ତା ସହିତ ମୁଗର IPM 02-03 ଅଛି, ବିରିର PU 31 ଅଛି, ଆଉ ହରଡ଼ର UPAS 129 ଆଉ ICPL 87 ବୋଲି ଗୋଟେ ଭେରାଇଟି ଅଛି, ଯେଉଁଟାକି ସର୍ଟ ଡ୍ୟୁରେସନ ଭେରାଇଟି। ଏଇଠି ଏଇ ଭେରାଇଟି ସବୁ ମରୁଡ଼ି ଅଞ୍ଚଳ ପାଇଁ ନେଇପାରିବା। ତାପରେ କମ୍ ପାଣି ଯେଉଁଠି ରହୁଛି ସେଇଠି ଆମେ ଡାଲି ଜାତୀୟ ଫସଲ ନେଇପାରିବା, ଯେମିତିଆ କୁହାଯାଉଛି ଅରହର ନେଇପାରିବା ଯେଉଁଟା କାନ୍ଦୁଲ କହୁଛେ, ତାପରେ ଚିନାବାଦାମ ନେଇପାରିବା, ରାଶି ନେଇପାରିବା, ସୋରିଷ ନେଇପାରିବା। ଯେଉଁଠି ଆମେ ଦେଖୁଛେ ଟୋଟାଲି ବର୍ଷା ପାଣି କମ୍ ସମ୍ଭାବନା କମ୍ ଦେଖୁଛେ ସେ ଜାଗାରେ ଆମେ କ'ଣ ନେଇପାରିବା ନା ଲଘୁଶସ୍ୟ ଜାତୀୟ ଯେଉଁଟାକି ଆମେ ମାଣ୍ଡିଆ ସୁଆଁ କାଙ୍ଗୁ କିମ୍ବା ପର୍ମିଲେଟ୍ ବାଜରା କୁହାଯାଉଛି ସେ ଫସଲ ନେଇପାରିବା। ସେ ଫସଲ ନେଲେ ଆମର କମ୍ ପାଣିରେ ଆମେ ଅଧିକ ପାଇପାରିବା।
0: ଇ ଯେନ୍ ଆଜ୍ଞା ବୁଝେଇକରି କହିଲେ ଦେଲ ଜାତୀୟ ଫସଲ ଆମର ତେଲବିଜା ଫସଲ ମାନେ ଯେନ୍ ଚାଷ କରୁଛୁ, ଯେନ୍ ଜାଗାନ ଆଡ଼େ ପାନ୍ ଯଦି କମ୍ ଅଛି କିମ୍ବା ଆମର ଯେନ୍ ମାଲ ଜମି ଅଛି ସେ ମାଲ କିସମ ନ ବି ଆମେ ତାମାନେ କମ୍ ପାନ୍ ଯଦି ହଉଛେ ବେଲେ ଆମେ ଚାଷ କରିପାରମା। ଆର୍ ଯେନୁ ତାମାନେ ଚାଷୀମାନେ ଯେନ୍ ଆମେ କାଣା ହଉଛେ ଆମେ ଶୁଣେ ଯେତେବେଳେ ବି ମାଲ ବେନା ସବୁ ଜମିମାନଙ୍କୁ ଧାନ ଚାଷ କରି ବର୍ଷା ଯଦି ନେ ହେଲା ବେଲେ ମଡ଼ି ହେଇଗଲେ କି ନୁକସାନ ହେଇଯାଉଛେ। ଏଇଟା ତ ବଢ଼ିଆ କଥାଟେ କହିଲେ। ଆର୍ ଗୋଟେ କଥା ଆଜ୍ଞା, ଯେନ୍ କିସମର ଆପଣ ବୁଝାଲେ ବିହନ ମାନେ, ତ ଆମେ ଯେନ୍ ଆମର ବୁଆ ଅଜା ଯେନ୍ ଚାଷ କରିଯାଉଥିଲେ ପାରମ୍ପରିକ ହିସାବେ, ଆମର ଆକ୍ତୁରାନ ପୂର୍ବପୁରୁଷମାନେ ଯେନ୍ ହିସାବରେ ଚାଷ କରିଯାଉଥିଲେ, ହେନ୍ତା ସେ କିସମର ଫସଲ ଯଦି ଚାଷ କରିବାକେ ଯିବେ ବେଲେ ଏହା ଜିନିଷ ଆମେ ଠିକ୍ ହେଇପାରବା କେ ସେଟା ଟିକେ କୁହନ୍ତୁ।
1: ହଁ, ଆମ ପୂର୍ବପୁରୁଷମାନେ ସେମାନେ ପ୍ରକୃତିକୁ ଦେଖିକି ସେମାନେ ଚାଷ କରୁଥିଲେ।
0: ଆଜ୍ଞା,
1: ସେମାନେ ଜାଣିପାରୁଥିଲେ ଯେ ପଶୁପକ୍ଷୀର ରାବ କିମ୍ବା ଗଛକୁ ଦେଖିକି ସେମାନେ ଜାଣିପାରୁଥିଲେ ଯେ ଆମେ ଏ ବର୍ଷ କେଉଁ ପ୍ରକାର ଫସଲ ଲଗେଇବା।
0: ଆଜ୍ଞା,
1: ଯେତେବେଳକୁ ସେମାନେ ଦେଖୁଥିଲେ ଗଛକୁ ଯଦି ଚଢ଼େଇ ବସାକୁ ସେମାନେ ଦେଖି ଦେଉଥିଲେ ଯେ ଚଢ଼େଇ ବସା ଯଦି ଉପରେ ଅଛି ଜାଣିଲେ ଯେ ଏ ବର୍ଷ ବର୍ଷା ଭଲ ହବ, ପବନ ଭଲ ହବ, ସବୁ ଭଲ ହବ। ଯଦି ଚଢ଼େଇ ବସାଟା ଗଛରେ ତଳେ ଅଛି ତାହେଲେ ସେମାନେ ଜାଣୁଥିଲେ ଯେ ଏ ବର୍ଷ ବନ୍ୟା ବାତ୍ୟା ଟିକେ ଆସିବ, କାହିଁକି ନା ଚଢ଼େଇ ବସା ତଳେ କରିଛି, ଉପର ଡାଳ ଭାଙ୍ଗିଯିବ, ଡାଳ ଭାଙ୍ଗିଯିବ, ଏହା ସେମାନେ ସେ ପ୍ରକୃତିକୁ ଦେଖିକି ସେମାନେ ଚାଷ କରୁଥିଲେ। ଆଉ ତାଙ୍କର ଯେଉଁ ପାରମ୍ପରିକ ବିହନ ସବୁ ଥିଲା ସେଗୁଡ଼ିକ ସବୁ ଉନ୍ନତ ଧରଣର ଥିଲା, ସେମାନେ ତାକୁ ଚାଷ କରିକରି ବହୁତ ଭଲ ପୁଷ୍ଟିକର ଖାଦ୍ୟ ବି ଖାଇପାରୁଥିଲେ।
0: ହଁ, ଏଇଟା ତ ବଢ଼ିଆ କଥାଟେ ଆପଣ କହିଲେ ଯେ

0: ଯେନ୍ଟାକି ଆମର୍ ଚୋରେ ମାନଙ୍କନୁ ବି ଜାଣି ପାରୁଥିଲେ ଆମର୍ ଯେନ୍ମାନେ ଥିଲେ ଆଗରୁ ତ ପାଣିପାଗର ବିଭାଗ ତରଫରୁ ଆମେ ଆଗୁଆ ତାମାନେ ଯେନ୍ ଆଗନୁ ସୂଚନା ନେଇ ପାଇପାରୁଥି ଯେନ୍ଟାକି ଆମର୍ ଚୋରେ ମାନେ ଯଦି ତାଙ୍କର ଉଡ଼ା ବନାବାର୍ ଲାଗି ପୁଆଲ କୁଟି ମାନେ ଯଦି ସଂକୁଲୁଥିଲେ ଜାଣୁଥିଲେ ଯେ ବର୍ଷା ଆସୁଛେ ବୋଲି ତ ସେ ହିସାବରେ ସଜବାଜ ହଉଥିଲେ ମୁଗଫଲି ଫୁଟେଇ କରି ବିହନ ବାହାର କରୁଥିଲେ କି ନାଇଁ
1: ଆଜ୍ଞା
0: ତ ଇ ଯେନ୍ ଅଛେ ଆଜ୍ଞା ଆମର୍ ଯେନ୍ସି ବି ହଉ ଫସଲ ଚାଷ କଲେ ମୁଖ୍ୟ ଜିନିଷ ହଉଛେ ଆଜ୍ଞା ପାନ୍ ପାନ୍ ତ ନି ହେଲେ ନି ହୁଏ ପାନ୍ କେ କିନ୍ ହିସାବରେ ତାମାନେ ପରିଚାଳନା କରବା କଥା ପାନ୍ ପାକେ ଦେଖିକି ସେଟା ଟିକେ କହୁ
1: ଦେଖନ୍ତୁ ଆମ ପାଣି ପାଣିକୁ ପରିଚାଳନା କରିବା ପାଇଁ ହେଲେ ଆମକୁ କମ୍ ପାଣିରେ କେମିତି ଅଧିକ ଅମଳ ପାଇପାରିବା ପର୍ ଡ୍ରପ୍ ମୋର୍ କ୍ରପ୍ ଯୋଉ ଟର୍ନ ତାକୁ ଦେଖିକରି ଆମେ ଯଦି କମ୍ ପାଣିରେ ଅଧିକ ଚାଷ କରିବା ପାଇଁ ଚାହୁଁଛେ ଆମକୁ କିଛି ଟେକ୍ନୋଲୋଜି ଡ୍ରିପ୍ ଇରିଗେସନ୍ ସ୍ପ୍ରିଙ୍କଲ୍ ଇରିଗେସନ୍ ଏଇସବୁ ଟେକ୍ନୋଲୋଜି ୟୁଜ୍ କରିବା ପାଇଁ ପଡ଼ିବ ତା ସହିତ ଆମେ ଅଧିକ ଜଳଧାରଣ କ୍ଷମତା ବଢ଼ିବ ତା ପାଇଁ ସଜାଗ ହେବା ପାଇଁ ପଡ଼ିବ
0: ଆଜ୍ଞା
1: ତେଣୁକରି ଆମକୁ ବିଭିନ୍ନ ପ୍ରକାର ଅର୍ଗାନିକ୍ ମେନୁଅର୍ ଆପ୍ଲାଏ କରିବା ପାଇଁ ପଡ଼ିବ ଗ୍ରୀନ୍ ମେନୁଅରିଂ କ୍ରପ୍ କରିବା ପାଇଁ ପଡ଼ିବ ଜମିକୁ କଭର୍ କରିବା ପାଇଁ ରଖିବା ପାଇଁ ପଡ଼ିବ ଏହା କଲେ ଜମିର ଜଳଧାରଣ କ୍ଷମତାଟା ବଢ଼ିଯିବ
0: ଆଜ୍ଞା ଇଟା ଯେନ୍ କହିଲେ ଆମେ କମ୍ ପାନ୍ କେ ଯଦି ଜହ ପାନ୍ ଦେଲେ କାଣା ହେବା ଫସଲ ନୁ ଆମେ ଯାହା ତର ହେବା ରହିବା ତାପରେ ନିଥିରି କରି ପଲେଇ ଯିବା ତ ସେ ପାନ୍ ନେଇ ପଲେଇ କରି ସେଟାକେ ଆମେ ଯଦି ସ୍ପ୍ରେ କରମା ଜିନିଷ ଜଳସେଚନ ବୋଲଛନ୍ ବୁନ୍ଦା ହିସାବରେ ପାନ୍ ଯଦି ଦେମା ବେଲେ ପାନ୍ଟା ଠିକ୍ ହିସାବରେ ବ୍ୟବହାର ହେଇପାରବା ତାମାନେ ଅଚକା ଫସଲକେ ପାନ୍ଟା ଯାଇପାରବା ଏଟା ତ ବଢ଼ିଆ କଥାଟେ କହିଲେ ଆଉ ଗୋଟେ କଥା କହିଲେ ଆପଣ ଯେ ମ୍ୟାଟ୍ଟା ଆମର ପାନ୍ ଧରବାର ତାକତଟା ହେବା ତ ଆମେ କେନ୍ ହିସାବରେ ତାମାନେ ମ୍ୟାଟ୍କେ ଯତ୍ନ ପାତନ ଯଦି କରମା ବେଲେ ମ୍ୟାଟ୍ର ପାନ୍ ଧରବାର ତାକତଟା ବଢ଼ିପାରବା ସେ ବିଷୟ ତିନିଟି କହ
1: ଆମର ମାଟିର ପାଣି ଧାରଣ କ୍ଷମତାଟାକୁ ଯଦି ଜଳଧାରଣ କ୍ଷମତାଟାକୁ ବଢ଼ାଇବା ପାଇଁ ପଡ଼ିବ
0: ଆଜ୍ଞା
1: ତାହେଲେ ଆମକୁ ଅର୍ଗାନିକ୍ ମେନୁଅର୍ ଆପ୍ଲିକେସନ୍ କରିବା ପାଇଁ ଗ୍ରୀନ୍ ମେନୁଅରିଂ କ୍ରପ୍ କରିବା ପାଇଁ ପଡ଼ିବ ତା ସହିତ ଆମେ ଜମିକୁ ଭଲ ଭାବରେ ହଳ କରିବା ପାଇଁ ପଡ଼ିବ ଯଦ୍ୱାରା କି ଯେତେବେଳେ ବୃଷ୍ଟିପାତ ହେବ ଜଳ ମାଟି ଭିତରକୁ ପଶିବ
0: ଆଜ୍ଞା ଆଜ୍ଞା
1: ମାଟି ଭିତରକୁ ପଶିଲେ ୱାଟର୍ ଚାର୍ଜ ହେଇଯିବ ଯେମିତି ଆମ ବ୍ୟାଟେରୀ ଚାର୍ଜ ହେଉଛି ମୋବାଇଲ ସେମିତି ଆମ ମୃତ୍ତିକା ଚାର୍ଜ ହେଇଯିବ ମୃତ୍ତିକା ଯଦି ଜଳର ଚାର୍ଜ ହେଇଗଲା ତାହେଲେ ସେଇଟା ଆମେ ଯଦି ଖରିଫରେ କହୁଛେ ରବିରେ ବି ଆମେ କିଛି ଫସଲ ନେଇକରି ତାକୁ ଚାଷ କରିପାରିବା
0: ଏଇ କୃଷିକେ ଯେନ୍ ବନୀକରଣ ବୋଲଛନ୍ ଗଛ ଖୋଟ ଯେନ୍ ଯୋଗାଇ ଯୋଗା କରିବି ଆମର ମ୍ୟାଟ୍କେ ଠିକ୍ ହିସାବରେ ରଖବା କଥା ସେଟା କେନ୍ ହିସାବରେ କରବା କଥା ଟିକେ ବୁଝନ୍
1: ଦେଖ ବନୀକରଣ ମାନେ ନୁହେଁ ଯେ ଆମେ ଓନ୍ଲି ଜଙ୍ଗଲ ଗଛ ଲଗାଇବା ବନୀକରଣ କହିଲେ ଆମେ ତାକୁ ବୁଝା ଯାଉଛି ଯେ ଗଛ ସହିତ ଫସଲ ତା ସହିତ ପଶୁପାଳନ ଏ ତିନିଟାକୁ ନେଇକରି ଆମେ ବନୀକରଣ କହୁଛୁ
0: ଆଜ୍ଞା ଆଜ୍ଞା ଆଜ୍ଞା
1: ତ ଏଇ ବନୀକରଣ କଲେ କ'ଣ ହେବ ନା ଆମେ ଯେତେବେଳକୁ ଧର ଜୋରେ ପବନ ଗଛ ସହିତ ଯଦି ଅଲଗା କ୍ରପ୍ ନେଇଥାଉ ଯେଉଁଟାକି ଆମେ ଆଲେ କ୍ରପିଂ କହୁଛେ ଦୁଇର ଗଛ ବନ ଗଛ ମଧ୍ୟରେ କ୍ରପ୍ ଲଗାଉଛେ
0: ଆଜ୍ଞା
1: ତ ସେଇ କଲେ କ'ଣ ହେବ ନା ଯେତେବେଳକୁ ପବନ ଜୋର୍ସରେ ହେଉଛି ଆମ କ୍ରପ୍ଟା ସେଭ୍ ହେଇଯିବ ଗଛ ପବନକୁ ବଞ୍ଚେଇ ଦେବ ଆଉ ଗଛରୁ ଯେଉଁ ପତ୍ର ପଡ଼ିବ ସେଇଟା ମୃତ୍ତିକାରେ ପଡ଼ିବ ସେ ମୃତ୍ତିକାରୁ ପଡ଼ିଲା ମାନେ ମାଟିର ଅର୍ଗାନିକ୍ ମ୍ୟାଟର୍କୁ ବଢ଼େଇ ଦେବ ଅର୍ଗାନିକ୍ ମ୍ୟାଟର୍ ଯଦି ବଢ଼ିଗଲା ଆମର ଜୀବାଣୁ ସଂଖ୍ୟା ମାଟିରେ ଅଧିକା ରହିବେ ସେମାନେ ଜୀବାଣୁମାନେ ମାଟିକୁ ଅଟୋମେଟିକାଲି ଜଳ ଆଉ ପବନ ପ୍ରବାହିତ ହେବାରେ ସାହାଯ୍ୟ କରିବେ ତାଦ୍ୱାରା କ'ଣ ହେଉଛି ନା ମାଟିର ଜଳଧାରଣ କ୍ଷମତା ବଢ଼ିବ ଆଉ ଗୋଟେ କାରଣ ଆମେ ଯଦି ବନୀକରଣଟା କରିବା ପାଣିପାଗ ପରିବର୍ତ୍ତନ ମୁଖ୍ୟ କାରଣ ହେଉଛି କାର୍ବନ୍ ଡାଇଅକ୍ସାଇଡ୍ ଗ୍ୟାସ୍
0: ଆଜ୍ଞା ଆଜ୍ଞା
1: ଅଙ୍ଗାରକାମ୍ଳ ଗ୍ୟାସ୍ ଯେଉଁଠି ସେ ପରିବେଶରେ ଯେଉଁ ଆଟମୋସ୍ଫିୟରରେ ଯେଉଁ ଅଙ୍ଗାରକାମ୍ଳ ଗ୍ୟାସ୍ଟା ରହିଲା ମୃତ୍ତିକାକୁ ପଳେଇ ଆସିବ ଗଛ ଦ୍ୱାରା ମୃତ୍ତିକାରେ ତାକୁ ଆମେ ରଖିପାରିବା
0: ଆଜ୍ଞା ଆଜ୍ଞା
1: ଯଦ୍ୱାରା କି କାର୍ବନ୍ଟା ଯଦି ବଢ଼ିଗଲା ମୃତ୍ତିକାରେ ଅଟୋମେଟିକାଲି ଆମର ଅଲଗା ନ୍ୟୁଟ୍ରିଏଣ୍ଟ ଆଭେଲେବିଲିଟି ବି ଅଟୋମେଟିକାଲି ହେଇଯିବ ଯଦ୍ୱାରା କି ଆମର ଅଧିକା ଅମଳ ଆମେ ପାଇପାରିବା ଗଛ ବି ଭଲ ଭାବରେ ଖାଦ୍ୟ ସାର ପାଇପାରିବା
0: ଏଟା ତ ବହୁତ ବଢ଼ିଆ କଥାଟେ କହିଲେ ଯେ ଆମର ଯେତେବେଳେ ବି ଆମେ ଗଛ ଯୋଗାଉଛୁ ଆର ଚାଷ କରୁଛୁ ଫସଲ ଚାଷ କରୁଛୁ ଗଛଟା ଆମର ଫସଲକେ ଧୋକା ଗୋଟେନୁ ବଞ୍ଚାବା ତାର ବାହାରେ ଯେନ୍ ପତର ମାନେ ବି ଯେନ୍ ତଲେ ପଡ଼ବା ମ୍ୟାଟ୍ନ ମ୍ୟାଟ୍ନ ସେନ ପାନ୍ ବର୍ଷି ଲାଗି କୁହି କରି ଖତ ହିସାବରେ ବି କାମ ଦେବା ଆର ମ୍ୟାଟ୍କେ ଉଶାସ ରଖବାର ଲାଗି ବୋଲିକିରି ସାହାଯ୍ୟ କରବା ଆମର ପାନ୍ ପାକ୍ ଆଗରୁ ଯେନ୍ ଜାଣୁଛୁ ସେଟା କେନ୍ ହିସାବରେ ତାମାନେ ସାହାଯ୍ୟ ସେନୁ ମିଳିପାରବା ସେ ବିଷୟରେ ତିନିଟି କୁହନ୍ତୁ
1: ଯେତେବେଳେ ଆମେ ଜାଣିପାରିବା ଯେ ଗୋଟେ ଜିନିଷ ଆମର ଏଇ ଟାଇପ୍ର ବର୍ଷା ହେବ କିମ୍ବା ଏଇ ବର୍ଷ ଏଇ ଟାଇପ୍ର ଟେମ୍ପରେଚର୍ ବଢ଼ିବ ସେ ଅନୁସାରେ ଆମେ ପ୍ଲାନିଂ କରିଦେବା ଯେ ଆମେ କେଉଁ ଟାଇପ୍ର ଫସଲ ଚୟନ କରିବା
0: ଆଜ୍ଞା
1: ଯଦି ଏଇଥରକା ବର୍ଷା ଅଧିକା ହେବାର ସମ୍ଭାବନା ଅଛି
0: ଆଜ୍ଞା
1: ତାହେଲେ ଆମେ ସେ ଅନୁସାରେ ଲଙ୍ଗ୍ ଡ୍ୟୁରେସନ୍ କ୍ରପ୍ ନେବା ଯଦି କମ୍ ବର୍ଷା ଅଛି ତାହେଲେ ସର୍ଟ ଡ୍ୟୁରେସନ୍ କ୍ରପ୍ ନେବା
0: ଆଜ୍ଞା ଆଜ୍ଞା
1: ଯଦି ବର୍ଷାର ପରିମାଣ କିମ୍ବା ଟେମ୍ପରେଚର୍ର ପରିମାଣ ହେଉଛି ଯେ ବିଭିନ୍ନ ପ୍ରକାର ଯେଉଁ ରୋଗ ପୋକ ଆସୁଛି ତା ପ୍ରତି ବି ସଜାଗ ରହିକିରି ଆମେ ତା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ବି କରିପାରିବା
0: ଆଜ୍ଞା ଆଜ୍ଞା ଆଜ୍ଞା
1: ତ ଏଇ ଟାଇପ୍ର ଆମେ ଆଗରୁ ପାଣିପାଗ ଜାଣିପାରିଲେ ଆମେ ସେଇ ଅନୁସାରେ ସଜାଗ ହେବି ଆମେ କେମିତି ଚାଷ କରିପାରିବା
0: ଓହୋ ଏଇଟା ଯେନ୍ ଆପଣ କହିଲେ ଏଥିରେ କାଣା ହେଉଛି ଆମର ପାନ୍ ପାଗ ଉପରେ ହିଁ ପୋକ କିରା ମାନେ ବି ହେସନ୍ ଦେଖିବେ ବଛରକ ଗୋଟେ କିସ୍ମ ଲେଖା ପୋକ ମାନେ ବାହାରସନ୍ କି ନାଇଁ
1: ଆଜ୍ଞା
0: ତ ପାନ୍ ଜାଣିକରି ବି ଯଦି ଆମେ ଯଦି ଜାଣିବା ଯେ ପାନ୍ ଏ ବର୍ଷ ଠିକ୍ ଯଦି ବର୍ଷା କେତେ ଦିନ ଅଛି ଇସବୁ ଜାଣିପାର୍ମା କେତେ ମିଲିମିଟର ବର୍ଷା ଅଛେ ସେ ହିସାବରେ ଯଦି ଆମେ ତାର ଏ ଉପରେ କର୍ମା ବେଲେ ବି ଚାଷ୍ଟା ଭଲ ହେଇପାର୍ବା ଆର୍ ଗୋଟେ କଥା ଆଜ୍ଞା ଯେତେବେଳେ ପାନ୍ ପାଗ ନ ହେଇକରି ପୋକ ରୋଗ ବି ପ୍ରାୟ
1: ବଢ଼ିଯାଉଛି
0: ବଢ଼ିଯାଏସନ୍ ଯେମିତି ଲାଗି ବୋଲି ଫସଲର କେତେ କେତେ ନୁକସାନ ହେଇଯାଏସି ଆର୍ ସେଥିର୍ଲାଗି ବୋଲିକରି ଆମେ ତାର ଏ ଉପାୟ କରିକରି ବି ଚାଷବାସଟା କରିପାର୍ମା କି ନାଇଁ ଆର୍ ଗୋଟେ ଜିନିଷ ଆଜ୍ଞା ଶେଷକି ଆମକୁ ଗୋଟେ

0: ଆମର ଚାଷୀ ଭାଇ ଭାଇମାନଙ୍କୁ କହୁନ୍ କାଣା ପରାମର୍ଶ ଦେବେ ଏଇ ଆମର ପାଣିପାଗ ଉପରେ ଆମର ଚାଷ?
1: ଦେଖନ୍ତୁ, ଏବେ ତ ଜଳବାୟୁ ପରିବର୍ତ୍ତନ କଣ୍ଟିନ୍ୟୁଅସ୍ ହେଇ ଚାଲିଛି,
0: ଆଜ୍ଞା,
1: ତ ଏଇ ଜଳବାୟୁ ପରିବର୍ତ୍ତନ ଆମେ ବି ତା ସହିତ ପରିବର୍ତ୍ତନ ହେଇକରି ଚାଷ ପ୍ରଣାଳୀକୁ ବି ଆମେ ସେଇ ଅନୁସାରେ ପାଥେୟ କରିକି ଆମକୁ ଯିବା ପାଇଁ ପଡ଼ିବ। ପପୁଲେସନ୍ ଧୀରେ ଧୀରେ ବଢ଼ିଲାଣି, ତ ପପୁଲେସନ୍କୁ ଆମେ ସେତିକି ଖାଦ୍ୟ ଦେଇପାରିବାନି।
0: ଆଜ୍ଞା ଆଜ୍ଞା,
1: ଯଦି ବନ୍ୟା ଥରେ ହେଇଗଲା କିମ୍ବା ବାତ୍ୟା ହେଇଗଲା କିମ୍ବା ମରୁଡ଼ି ପୂର୍ବ 100 ବର୍ଷ ପୂର୍ବରୁ ଯେମିତିଆ ମରୁଡ଼ି ହେଉଥିଲା, ଯଦି ସେମିତିଆ ହେଇ ସିଚୁଏସନ୍ ଅଛି, ଯେମିତି ଏବେ ଶୁଣାଯାଉଥିଲା ଯେ ଇଏଲ ନିନୋ ଆସିବ,
0: ଆଜ୍ଞା,
1: ବର୍ଷା ହେବନି,
0: ଆଜ୍ଞା,
1: ତ ପରେ ଜଣାଗଲା ଯେ ନା ଆମ ଏଇଟା ଓଡ଼ିଶା ପ୍ରତି କିମ୍ବା ଭାରତବର୍ଷ ପ୍ରତି ଏତେ ଆଫେକ୍ଟ କରିବନି, ଅଦର କଣ୍ଟ୍ରି ଆଫେକ୍ଟ କରିବ।
0: ଆଜ୍ଞା
1: ତ
0: ଆଜ୍ଞା,
1: ଏଇଭଳିଆ ଯଦି ସିଚୁଏସନ୍ ଆସିବ ତାହେଲେ କପ୍ଅପ୍ କରିପାରିବା,
0: ଆଜ୍ଞା ଆଜ୍ଞା,
1: ଯେ ଆମେ କେଉଁ ଟାଇପ୍ର ବିହନ, ତା ସହିତ ମୃତ୍ତିକାର ଜଳଧାରଣ କ୍ଷମତାକୁ ଆମକୁ ବଢ଼ାଇବା ପାଇଁ ପଡ଼ିବ, ତା ସହିତ ଆମେ ଗାଈ ବଳଦ ରଖିକି ଆମେ କମ୍ପୋଷ୍ଟ ଜମିରେ ଦେବା ପାଇଁ ପଡ଼ିବ,
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ତା ସହିତ ତ ଆମେ ଗଛ ଲଗାଇବାର ଅଛି, ଯେହେତୁ ଆମର ଟେମ୍ପରେଚର ବଢ଼ୁଛି, ଯେଉଁ କାର୍ବନ୍ ଡାଇଅକ୍ସାଇଡ୍ ବାୟୁମଣ୍ଡଳରେ ବଢ଼ିଗଲାଣି, ଓଜନ ବଢ଼ିଗଲାଣି, ଅତି ବାଇଗଣୀ ରଶ୍ମି ଆସୁଛି ଆମ ବାୟୁମଣ୍ଡଳରୁ ପୃଥିବୀ ପୃଷ୍ଠକୁ, ତ
0: ଆଜ୍ଞା,
1: ସେ ଅନୁସାରେ ଆମେ କଭର୍ କ୍ରପ୍ ମାନେ ମୃତ୍ତିକୁ ସବୁବେଳେ ଆଚ୍ଛାଦିତ କରିକି ରଖିବାର ଅଛି।
0: ଆଜ୍ଞା,
1: ତାପରେ କ୍ରପ୍ ଫସଲ ପର୍ଯ୍ୟାୟ ଚଳ କ୍ରପ୍ ରୋଟେସନ୍, ପ୍ରତି ବର୍ଷ ଗୋଟେ ଜମିରେ ଗୋଟେ ଟାଇପ୍ର ଫସଲ ନକରି ବିଭିନ୍ନ ପ୍ରକାର ଫସଲ କରିବାର ଅଛି, ସେ ଫସଲ ଭିତରେ ଗୋଟିଏ ଡାଲି ଜାତୀୟ ଫସଲ କରିବାର ଅଛି,
0: ଆଜ୍ଞା,
1: ତ ଏଇ ଟାଇପ୍ର ଯଦି ତା ସହିତ ବନୀକରଣ ସହିତ ଗୋପାଳନ
0: ଆଜ୍ଞା,
1: ନେଲେ ଆମ ପରିବେଶଟା ସନ୍ତୁଳିତ ହେଇକି ରହିବ, ଯଦ୍ୱାରା କି ଆମର ଯେତିକି ଇଲ୍ ଆସୁଥିଲା ପାଗ ପରିବର୍ତ୍ତନ ହେଲେ ବି ଆମେ ସେତିକି ପାଖାପାଖି ଅମଳ ପାଇପାରିବା,
0: ଆଜ୍ଞା,
1: ଯଦ୍ୱାରା କି ଆମର ଫ୍ୟୁଚର ପାଇଁ ଆଉ କିଛି ପ୍ରୋବ୍ଲେମ୍ ହେଇପାରିବ ନାହିଁ।
0: ଯେନ୍ ଆପଣ ବୁଝେଇକରି କହିଲେ ପାଣିପାଗ କେ ଦେଖିକରି ଆମର ଚାଷବାସଟା କେନ୍ଦ୍ରି କର୍ମା, ଯେନ୍ଟାକି ବଢ଼ିଆ ଜିନିଷ୍ଟେ କହିଲେ, ଯେ ଆମର କାଣା ବନୀକରଣ, ଆମର ଫସଲ ଚାଷ ସାଙ୍ଗେ ବନୀକରଣ କରିପାର୍ମା, ତାପରେ ଆମର ଜୀବ ଜନ୍ତୁ ଆମର ଯେନ୍ ଅଛନ୍
1: ଆଜ୍ଞା,
0: ପଶୁପାଳନ ବି କରିପାର୍ମା, ଯେତେବେଳେ ଗୋଟେ ଜିନିଷ୍ଟେ ଆମେ ଆଟେ ମୁଫଲି କି ମୁଗ ଯୋଗଉଛୁଁ, ତାର ଭଉଁରେ ଆମେ କଅଁରିଆ ଯୋଗେଇ ଦେଲେ, ତାପରେ କାନ୍ଦୁଲ ବି ଯୋଗେଇ ପାର୍ମା, ଯେନ୍ତିର୍ ଲାଗି କି ଆମର ସେଟା ଆମର ସେ ଖୁରାନ୍ ମେତାର ବି କାମ ଦେବା ଆମର ଆଣ୍ଟକେ,
1: ଆଜ୍ଞା,
0: ଯେନ୍ ଆମେ ଜଗାମା ସେ ବର୍ଷା ହଉ କି ଆଣ୍ଟକେ, ହେନ୍ତା ତାମାନେ ଆମେ ଯେନ୍ ଜମିନ ବାକି ଫସଲ ମାନେ ବି ଚାଷ କର୍ମା ବେଲେ ତାର ଏର୍ତରା ମନକୁ ଯଦି ଆମେ କାନ୍ଦୁଲ ଏନ୍ତା ଗଛ ଯୋଗେଇ ନେଲେ ବି, ଯେନ୍ଟା ଆପଣ ଯେନ୍ ହିସାବରେ ବୁଝେଇକରି କହିଲେ ଯେ ପବନ ବି ତାମାନେ ଧୋକା ଗରେଇଲେ ଯଦି ହଉଛେ ବେଲେ ବି ଆମର ଫସଲକେ ନୁକସାନ ହେଇପାରେ, କାହିଁ ଧାନ କରିଥିମା ଧାନ ବି ସମୟକେ ଧୋକା ଗରେଇଲା ହେଲେ କି ପଡ଼ିଯାଏ, ହେନ୍ତା ଯଦି ଭଉଁରେ ଆମେ ଗଛ ମାନେ ଜଗାମା ଯେନ୍ଟାକି ଆମର ଫଲ ବି ପାଇପାର୍ମା, ଆମର ସେ ପତରଟା ଆମର ଜମି ଲାଗି ଖଦି ବି ହେଇପାର୍ବା, ଶସ୍ୟ ବି ସେନୁ ପାଇପାର୍ମା। ନିଶ୍ଚିତ ଭାବରେ ଆଜ୍ଞା, ପାଣିପାଗ କେ ଜାଣିକରି ସେହି ହିସାବରେ ବିହନ ଅର୍ ଚାଷଟା ବାଛିକରି ଆମର ଆକାଶବାଣୀ ସମ୍ବଲପୁର ସଂସାର କାର୍ଯ୍ୟକ୍ରମ ବୈଠକିକି ଆସିକରି ଏତ୍କି ବୁଝେଇକରି କହିଥିବାର ଲାଗି ଧନ୍ୟବାଦ ଆଜ୍ଞା, ଜୁହାର
1: ଜୁହାର।
2: ଶୁଣିଲୁ ବୋ,
3: ହଏ ଦାଦା, ବଢିଆ ଜିନିଷ ମାନେ ଜାଣି ହେଲା।
2: କାଣ କାଣ ବୋଇଲେ କ, କାଣ ଜାଣିଲୁ କ?
3: ମାନେ ପାଣିପାଗ କେ ଦେଖି କରି ଆମେ କେନ୍ତା କେନ୍ତା ଚାଷ କର୍ମା ଭିନ୍ ଭିନ୍ ପ୍ରକାରର ଯେ ହେଟା
2: ଜାଣିଲୁ,
3: ଯେନ୍ତା କି ମାନେ ଡାଲ ଜଗାମା,
2: ହଁ,
3: ଆଉ ଦରକାର ପଡ଼ିଲେ ଧାନ କେତେବେଳେ କେନ୍ତା ଜମି ଥିବ,
2: ଖରା ଦିନେ ତାର ମାନେ ପାଣିର ବୋତର ଅଲଗା ଥିବା, ମାଟିର ବୋତର ଅଲଗା ଥିବା, ଟିକେ ଗରମ ଥିବା, ଖରା ଦିନେ ପାଣି ଜହ ଲାଗ୍ବା, ବର୍ଷା ଦିନେ ସେଟା କାଣା ହେବା, ବର୍ଷା ଦିନେ ପାଣି ଆମକୁ ଜମିନୁ ବାହାର କେନ୍ତା କର୍ମା ଜହ ପାଣିଟା, ସେଟା ଚିନ୍ତା, ବର୍ଷା ଦିନେ ଏନ୍ତା ବୁଲାବାର ଚିନ୍ତା, ଖରା ଦିନେ ଏନ୍ତା ବୁଲାବାର ଚିନ୍ତା, ଏନ୍ତା ବର୍ଷା ଦିନେ ପାଣି ନିଷ୍କାସନ ଯେନ୍ତା ପାଣି ଯେନ୍ତା ବାହାରିକିନା ପଲେଇଯିବା, ଆଉ ଖରାଦିନ ଆମେ ମାନେ ଯେତେବେଳେ ବର୍ଷା କମ୍ ହେଉଛେ ସେତେବେଳେ ଫସଲ ଯେତେବେଳେ ଲଗାଉଛେ ଆମେ, ଭେଣି ହେଲା ବାଇଗଣ ହେଲା, ତ ପାଣି ଜମ୍ବାର ନାହିଁ, କିନ୍ତୁ ଏଇଟା ଭେଣି ବାଇଗଣ ଏଇଟା ମାନଙ୍କୁ ପାଣି ଜମିଗଲେ ମୁଲେ ଗଛମାନେ ଖରାପ ହେଇଯିବା, ଝାଣ୍ଡି ଯିବା, ମରିଯିବା, ପୋକ ଲାଗିବେ, ସେନ୍ତା ଆମର ଯଦି ମାଖନ ଇଟା ଲହ ଜାତୀୟ ଆମେ ଲଗାମା ଯେନ୍ତା ତରଭୁଜଟା କାଣ ଏନ୍ତା ଖରାଦିନେ ହେସି, ତ ମାଖନ ମୁଖନ ଆମେ ଯେନ୍ ଲଗାଉଛୁଁ ଲହ ଜାତୀୟ ଯାହା ଯାହା ଫସଲ, ସେଟା କାଣ ଯଦି ଗଛଟା ବି ତଳେ ଜହ ଲାଗିକିରି ରହିବା, ପାଣି ଆମର ଜମି ନା ରହିବା, ତ ସଢ଼ବା, ସେଟା ଏସବୁ ଉପରେ ଧ୍ୟାନ ଦେବାର କଥା ଯେନ୍ତା। ତାପରେ ଅଲଗା ତାର୍ ମାନେ କେନ୍ସି ବି ଫସଲ ହଉ, ଧାନ ହଉ କି ଆର୍ କାଣା ହଉ, ବିହନ ମାନେ ବି ହେନ୍ତା ଆମେ ବାଛିକିନା କରବାର କଥା।
3: ଆର୍ ଗୋଟେ କଥା ଜାଣିଲି ଯେ ସବୁଟା ବଦଲେ ଉଦଲେ କରି ଲଗାବାର କଥା,
2: ସେଟା ତ ଆମେ ବଦଲେ ବଦଲେ କରି କର୍ମା,
3: ହେଥିରେ
2: ପାଣିପାଗର କଥା କହୁଛେ, ତାମାନେ ଯେନ୍ତା ଆମେ ଡାଲୁଆ ବେଲେ ଅଲଗା ଧାନ ଜଗାଲେ ଭଲ ହେବା, ବେଲେ ଆମର ଇଟା ଅଲଗା ହେବା, ସେନ୍ତା ଯେ ଶୁନ ତ ଇ ଚାଷବାସ ଖାଲି କରୁଥିମା ଆଉ କି
3: ବୁଝିଲି ନ ଯେ ବୈଠକ ଗୀତ ପଦେ ନାଇଁ ଶୁଣ,
2: ଖାଇବାର ପିଇବାର ତକ ତ ମୁଇଁ କହିସି ଏନ୍ତା ସବୁ ନୁ, ଖାଇବାର ପିଇବାର ତକ ତ ତାର୍ ମାନେ ମନୁଷ୍ୟ ଆର୍ ପଶୁ ଦୁହେ ସମାନ, ସେମାନେ ବି ଖାଇସନ୍ ଆମେ ବି ଖାଇସୁଁ, ହେଲେ ତାର୍ ସାଙ୍ଗେ ଯେନ୍ ଟିକେ ବେଲେ ଗୀତ ପଦେ ଶୁଣୁ,
3: ହଏ ଶୁନେଇ ଦିଅ ଗୀତ,
2: ତୁ ଶୁଣାବୁ କି ମୁଁ ଶୁଣେମି କହ, ଆଜି
3: ତୁମେ ଶୁନ, ଆଜି ତମର ପସନ୍ଦର ଗୀତ ଶୁନମା,
2: ବେଲେ ଶୁନ ନା ଗାଁ ଫେର ପଛେ କହିମି,
3: ହଏ ଶୁନୁ
2: ଲଗା।
4: ঝুল কালিয়া মোর ঝুল বলি।

0: କେନ୍ତା
1: ବଢ଼ିଆ
0: ଝୁଲ
1: ଲାଗ୍ଲା,
0: କାଲି ଆମ ଆହା ହା ଝୁଲ କାଲି ଆମର ଝୁଲ ବୋଲି କେନ୍ ଭଲ ଲାଗ୍ଲା ନା?
1: ବଢ଼ିଆ ଲାଗ୍ଲା,
0: ଟିକେ ଭଲସେ ବୁଝେଇକିରି କହ କେନ୍ତା ଲାଗ୍ଲା, ଯେ କେତେ ବଢ଼ିଆ ଲାଗ୍ଲା ଯେ।
1: ବହୁତ ବଢ଼ିଆ ଲାଗ୍ଲା। ଆଉ
0: ଯା ହଉ, ଏନ୍ତା କିଛି ପଦ ପଦ
1: କାଲ୍କେ ବାହୁଡ଼ା ଆଏ
0: ହଁ ପରେ
1: ଆର୍ ରଥଯାତ୍ରା ସମିଆ ଆଏ,
0: ହଁ
1: ପୁରା ଗୀତ ପତକ
0: କିଛି ମୁଇଁ
1: ବଢ଼ିଆ
0: ଫିର
1: ହେଲା।
0: ନାଇଁ କହୁଥିଲି, ଘରୁ ଆଇଲା ବେଲେ ମୋର ପଡ଼ା ଥି ମାଉସୀ ମା ମନ୍ଦିର ହେଇଛି, ଦର୍ଶନ କରିକିରି ଆଇଲି ବୋଲି ଟିକା ଚତନ ମାଖିକିରି ଜଗନ୍ନାଥ ମହାପ୍ରଭୁ କଥା ସୁର ବୋଲି ଛେନା ବଡ଼ଟା ସୁର ପଳେଇ ଯାଇସି। ନାଇଁ
1: କେତେ ପିଠା ମନେ
0: ବସନା
1: ପଡ଼ସି,
0: ବସନା ଆଉଥିବା ଛେନା ବଡ଼ ଟିକେ ଭୋଗ ଲାଗିଥିବା ସେଟା ଯେ ନାନିକିରି ଟିକେ ଖାଇ ଦେଇକିରି ଓ ମୁଡ଼େ ସୁଆଲି ଦେଲା
1: ତାର କଥା ପୁରା
0: ନାଇଁ
1: ଅଲଗା।
0: କାଁ ବୋଲଛୁ?
1: ହଏ
0: ହଁ ବେଲେ ଗୋଟେ କାମ କରୁ, ସବୁ ତ ଶୁଣିଲା ଆଉ ତାପରେ ଗଲା ଯେ ଗୀତ ବି ଶୁଣିଲା ଭୋଜନଟେ ଆଉ ହଁ ହଁ ହଁ ହଁ ଦେଖ ଦେଖ ଦେଖ ଦେଖ ଭୁଲି ଯାଉଛେ ମୁଁ କହୁଥିଲି ନା କିଏ ଗାଇଛନ୍ କହିମି ବୋଲିକିରି ଏ ଗୀତଟାକେ ଭଜନଟାକେ ଗାଇଥିଲେ ଚିତ୍ତରଞ୍ଜନ ବେହେରା ଆର୍ ଲେଖିଥିଲେ ଲେଖିଥିଲେ ବେଲେ ଲେଖିଛନ୍ ଗାନା ନା ଶୁଣି ଚାଲୁନ ତ ବେଲେ ଏଇଟା ପ୍ରଭାକର ପାଣିଗ୍ରାହୀ
1: ହଏ
0: ବୋଲେ ଯିମା ତର
1: ଯାଉ ଘଡ଼ି ବି ଦେଖୁଛେ ମୁଇଁ ହେଥିଲାଗି।

0: रखनी चाहिए। उन्होंने कहा कि प्रधानमंत्री ने आज ही कहा है कि पेपर लीक मामले के दोषियों को शीघ्र दंड दिलाने के लिए त्वरित अदालतों की स्थापना की जाए। उन्होंने कहा कि सरकार की ओर से इतनी अच्छी पहल की गई है और इसे देखते हुए दोनों सदनों में चर्चा की जानी चाहिए। लेकिन विपक्ष केवल विरोध प्रदर्शन ही करना चाहता है, ऐसा संसदीय कार्य मंत्री किरण रिजिजू ने कहा। अभी आप संसद में हुई आज की कार्यवाही की समीक्षा सुन रहे थे।
1: শুনুতুলে সংসদ সমীক্ষা রিলেগির প্রচার কলু আকাশবাণী দিল্লি কেন্দ্র আকাশবাণী সম্বলপুর বর্তমান শুণতু আলোচনা পশ্চিম ওড়শার লোকগীতরে কৃষি ও কৃষক আলোচনা করছেন ডক্টর সিদ্ধার্থ পণ্ডা।
2: জীবন ধারণ পাই খাদ্য লোড়া আদিম কাল মানুষ নিজের খাদ্য সংস্থান পাই অনেক বৃত্তি আপনাই আসিছি, তেবে দুইটি বৃত্তির প্রাচীনতা অনস্বীকার্য, ତାହା ହେଲା ଶିକାର ଓ କୃଷି। ମଣିଷ ସଂଘବଦ୍ଧ ଜୀବନ ଆରମ୍ଭ କରିବା ପୂର୍ବରୁ ଶିକାର କରିବା ଜାଣିଥିଲା, ମାତ୍ର ବିଧିବଦ୍ଧ ଭାବରେ କୃଷି ଜରିଆରେ ଖାଦ୍ୟ ଉତ୍ପାଦନ କରିବାର ପଦ୍ଧତି ସଂଘବଦ୍ଧ ଜୀବନଯାପନ ପରେ ହିଁ ମଣିଷ ବିକଶିତ କରିପାରିଛି। କ୍ରମେ ଏହି କୃଷି ମଣିଷର ଜୀବିକା ନିର୍ବାହର ମାଧ୍ୟମ ହୋଇଛି। ପଶ୍ଚିମ ଓଡ଼ିଶାର ମୁଖ୍ୟ ଜୀବିକା କୃଷି ହୋଇଥିବାରୁ ଏହା ପଶ୍ଚିମ ଓଡ଼ିଶାର ଲୋକଜୀବନକୁ ପ୍ରଭାବିତ କରିବା ସ୍ୱାଭାବିକ। ଫଳତଃ ପଶ୍ଚିମ ଓଡ଼ିଶାର ଲୋକଗୀତଗୁଡ଼ିକରେ କୃଷି ଓ କୃଷକ ଜୀବନର ଚିତ୍ର ବହୁଳ ଭାବରେ ଶ୍ରୁତିଗୋଚର ହୁଏ। କୃଷିର ବିଭିନ୍ନ ପର୍ଯ୍ୟାୟ ରହିଛି, ଯାହାକୁ ବେଦର ଗୁହ୍ୟସୂତ୍ରରେ ସୀତାଯଜ୍ଞ ବା ଭୂମିକର୍ଷଣ ପର୍ବ, ପ୍ରବପଣ ଯଜ୍ଞ ବା ବୀଜବପନ ପର୍ବ, ପ୍ରଲମ୍ବନ ଯଜ୍ଞ ବା ଶସ୍ୟଛେଦନ ପର୍ବ, ଖଳଯଜ୍ଞ ବା ଖଳାରେ ଶସ୍ୟ ଅମଳ ପର୍ବ ଏବଂ ପର୍ଯ୍ୟାୟଣ ଯଜ୍ଞ ବା ଶସ୍ୟ ସଞ୍ଚୟନ ପର୍ବ ଭାବରେ ପଞ୍ଚଯଜ୍ଞ ବୋଲି ଦର୍ଶାଯାଇଛି। ଏହି ପ୍ରତ୍ୟେକ ପର୍ଯ୍ୟାୟ ବା ଅବସର ସକାଶେ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ପର୍ବପର୍ବାଣି ମଧ୍ୟ ପାଳିତ ହେଉଛି। ଏଗୁଡ଼ିକ ମଧ୍ୟରୁ ଅକ୍ଷିତୃତୀୟା, ନୂଆଖାଇ, ପୁଷ୍ପୁନୀ ଆଦି ପ୍ରଧାନ। ପଶ୍ଚିମ ଓଡ଼ିଶାର ଲୋକଗୀତଗୁଡ଼ିକରେ ଏହାର ପ୍ରତିଫଳନ ମଧ୍ୟ ରହିଛି। କୃଷକ କୃଷି ଉପରେ ନିର୍ଭରଶୀଳ ହୋଇଥିବାରୁ କୃଷିକାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ଲଙ୍ଗଳ, ଜୁଆଡ଼ି ଆଦିରେ ସେ ଭଗବାନଙ୍କୁ ଦେଖେ। ହଳ ଲଙ୍ଗଳର ବିଭିନ୍ନ ଅଂଶରେ ସେ ଭଗବାନଙ୍କ ରୂପକଳ୍ପନା କରେ, ଯେପରି ବୈଲାରେ ଲଙ୍ଗଳ ଭଗବାନ ନିରାକାର ହିସ, ଭକ୍ତ ବନ୍ଧୁ ଜୁଆଡ଼ି ଦରା ପିତବାସ, ପଚାଲି ନାମ କଲା କହ୍ନେଇ ଦୁହୁରି ଜୁତା ଦେଇ। ବେଳେବେଳେ ରାମ, ଲକ୍ଷ୍ମଣ ଆଦି ଈଶ୍ୱରୀୟ ଚରିତ୍ରମାନଙ୍କୁ ମଧ୍ୟ ସେ କୃଷିକାର୍ଯ୍ୟରେ ନିୟୋଜିତ କରାଏ, ଯେପରି ବୈଲାରେ ରାମ ଲଇ ଖଣ ଯେ ଦୁଇ ଭାଇ, କେ ଫାନ୍ଦେ ଲଙ୍ଗଲ ଯେ କେ ଫାନ୍ଦେ ଆଡ଼ମଇ, କାଦ କରିଅଛି ଗଜ ବାହାଲେ ସୀତୟା ଯିବେ ରୁଇ ହୋ। ଏହିପରି ଏକ ଦଣ୍ଡଗୀତରେ ରହିଛି। ପାର୍ବତୀ କହୁଛନ୍ତି, କହନ୍ତି ପାର୍ବତୀ ଶୁଣ ପାଣ ପତି ପାନ ମୋହର ବଚନ, କ୍ଷେତ ଖଣେ ଧରି ଦେବା ଆଡ଼ି କରି କ୍ଷେତରେ ବୁଣିବା ଧାନ, ଅନ୍ୟ ଧନ୍ଦାମାନ କଲିଣି ପୁଣ ତହିଁରେ ନ ପୁରେ ପେଟ, ଚାଷୀ ଅଟେ ମୂଲ ଚାଷୀ ଅଟେ ବଲ, ଚାଷ ନ କଲେ ଯେ କଷ୍ଟ। ଶିବ କହୁଛନ୍ତି, ପାର୍ବତୀଙ୍କ ବାଣୀ ଶୁଣି ସୁଲ ପାଣି କ୍ଷେତ ଖଣି ଏ ଧୋଇଲେ, କୁବେର ଭଣାରୁ ବିହନ ଆଣିନ ଚାଷକୁ ଆରମ୍ଭ କଲେ ଇତ୍ୟାଦି। ଏହି ଗୀତଗୁଡ଼ିକରେ ଲୋକଜୀବନରେ ଚାଷର ଗୁରୁତ୍ୱ ସହଜରେ ଅନୁମେୟ। ଚାଷ ପାଇଁ ପାଣି ଅନିବାର୍ଯ୍ୟ, ପ୍ରାୟତଃ ବର୍ଷା ଉପରେ ହିଁ ଚାଷ ନିର୍ଭର କରେ। ତେଣୁ ଯେତେବେଳେ ବର୍ଷା ଆସେ କୃଷକ ଖୁସିରେ ଗାଇ ଉଠେ, ଏ ଆସିଲା ବରଷା ଯେ ଝରି ଝରି, ଝରି ଝରି ବରଷା ଯେ ବରଷିବୁ ନାଇଁ କରିବୁ ଡେରି। ବର୍ଷାରେ ଜମି ଓଦା ହେବା ପରେ ଲଙ୍ଗଳରେ କର୍ଷଣ କରାଯାଇ ପ୍ରଥମେ ମାଟିକୁ ହାଲୁକା କରାଯାଏ। ଏହି ସମୟରେ ବଳଦକୁ ସମ୍ବୋଧନ କରି ହଳିଆ ଯେଉଁ ଗୀତ ଗାଏ ତାହାକୁ ହଳିଆ ଗୀତ ବୋଲି କୁହାଯାଏ। ଜମି ଓଦା ହେବା ପରେ ମଇରେ କାଦୁଅ କରାଯାଏ ଏବଂ ବୀଜବପନ ଅଥବା ତଳି ରୋପଣ କରାଯାଏ। ଏହି ତଳି ରୋପଣକୁ ପହ୍ଲା ରୁଆ ବୋଲି କହନ୍ତି। ଏହି ପହ୍ଲା ରୁଆ

ଧାନ ଗଛ ସହ କ୍ଷେତରେ ଅନ୍ୟାନ୍ୟ ଅନାବଶ୍ୟକ ଗଛମାନ ମଧ୍ୟ ଉଠିଥାଏ, ସେହିଭଳି ଗଛଗୁଡ଼ିକୁ ବାଛି ଓପାଡ଼ି ଫିଙ୍ଗି ଦିଆଯାଏ। ଏହାକୁ ସ୍ଥାନୀୟ ଭାଷାରେ ଲଟା ବଛା ବୋଲି କହନ୍ତି। ଏହି କାର୍ଯ୍ୟ ମଧ୍ୟ ପ୍ରାୟତଃ ମହିଳାମାନେ କରିଥାନ୍ତି। ଏହି ଲଟା ବଛା ସମୟରେ ପହ୍ଲାରୁଆ ଗୀତ ଭଳି ଗୀତମାନ ଗାନ କରାଯାଏ, ଯାହାକୁ ଲଟା ବଛା ଗୀତ କୁହାଯାଏ। ତୁଳା ସଂକ୍ରାନ୍ତିକୁ କୃଷି ପରମ୍ପରାରେ ଗର୍ଭଣା ସଂକ୍ରାନ୍ତି ବୋଲି କୁହାଯାଏ। ଏହି ସମୟରେ ଧାନ ଗଛ କେଣ୍ଡା ଧରିଥାଏ। ଏହି ସମୟରେ ଧାନ କେଣ୍ଡା ଧରିଲେ ଭଲ ଅମଳ ହୁଏ ବୋଲି ପଶ୍ଚିମ ଓଡ଼ିଶାର କୃଷି ସମାଜରେ ବିଶ୍ୱାସ ଅଛି, ତେଣୁ ଏହାକୁ ନେଇ ଏକ ଲୋକୋକ୍ତି ରହିଛି, ଆଗେ ବୁନ ପଛେ ବୁନ ଗର୍ଭନାକେ ଟୁନ୍ ଟୁନ। ଶସ୍ୟକ୍ଷେତ୍ରରେ ଧାନ ପାଚିଗଲେ ଚାଷୀ ପାଇଁ ତାହା ଏକ ଆନନ୍ଦର ମୁହୂର୍ତ୍ତ। ସୁବର୍ଣ୍ଣ ରଙ୍ଗର ପାଚିଲା ଧାନ ତା ପାଇଁ ସୁନାଠାରୁ କିଛି କମ୍ ମୂଲ୍ୟବାନ ନୁହେଁ। ଖରା ବର୍ଷା ଶୀତ ସହ୍ୟ କରି କୃଷକ ଯେଉଁ ଅକ୍ଳାନ୍ତ ପରିଶ୍ରମ କରିଥାଏ, ତାହାର ଫଳସ୍ୱରୂପ ଧାନ ପାଚି ଅମଳଯୋଗ୍ୟ ହୋଇଗଲେ କୃଷକର ପରିଶ୍ରମର ସାଫଲ୍ୟକୁ ଦର୍ଶାଏ। ଏକ ରସର୍କେଲି ପଦରେ ରହିଛି, ଗଜ ବାହାଲେ ଧାନ ପାଚି ଦିଶୁଛେ ସୁନ୍ଦର, ଡଉଲ କମିଆ ପିଲାର ଧାନ ଝରୁଛେ ଉଦିଆ ବେଲ, ମାରୁଛେ ହଲକା ଧୁକା ଲାଗୁଛେ କାକର, କ୍ଷେତ ଭିତରେ ଦିଶୁଛେ ଗା ହୀରା ମୋତି ମାଲ, ତରା ତରା ଗର ଗଡ଼ ବାବୁ ଗା ସୁନା ଝଲ ମଲ ମଲି ଦେ ଚହଲି ରେ। ଏଠାରେ କ୍ଷେତ ମଝିରେ ଥିବା ପାଚିଲା ଧାନକୁ ସୁନା ଏବଂ ଆଡ଼ିରେ ହୋଇଥିବା ଧଳା ଗରଗଡ଼ଗୁଡ଼ିକୁ ମୋତି ବୋଲି ବର୍ଣ୍ଣନା କରାଯାଇଛି। ପଶ୍ଚିମ ଓଡ଼ିଶାରେ ଅନେକ ଲୋକଗୀତରେ ଧାନ କଟାର ଚିତ୍ର ମଧ୍ୟ ରହିଛି, ଯେପରି ଏ ଧାନ ଦାଇ ଗଲି କେରି କେରି ପକେଇ ନେଲି ଆରି, କୁର୍ମା କରି ନାଇ ଯୁଗଲେ ପେଟା ହେଇଯିବା ଚୁରି। ଧାନ କାଟି ସାରିବା ପରେ ସେଗୁଡ଼ିକୁ ବିଡ଼ା ବାନ୍ଧି କ୍ଷେତରେ ରଖାଯାଏ, ଯାହାକୁ ପେଟା ବୋଲି କୁହାଯାଏ। ଏହି ସମୟରେ ଏକ ଛୋଟ ଆକାରର ପୁଆଳ ଘର କରି କୃଷକ ରାତ୍ରିରେ ସେଠାରେ ପେଟା ଜଗେ, ଯାହା ଏହି ଲୋକଗୀତରେ ଦର୍ଶାଯାଇଛି। କ୍ଷେତରୁ ଧାନ ଆଣି ଖଳାରେ ବଳଦ ଦ୍ୱାରା ମଡ଼ାଯାଏ। ଏହି ସମୟରେ ମଧ୍ୟ ଗୀତ ବୋଲାଯାଏ, ଯାହାକୁ ମାଡ଼େନ୍ ଗୀତ ବା ଶହେ ଡକା କୁହାଯାଏ। ଏ ଝର ଝର ଝର ଝର ଝର ଝର ଝର ଝର, ଯେ ଝରିବ ସେ ତରିବ, ଯେ ନ ଝରିବ କୁମ୍ଭାର ଉଆରେ ପୁଡ଼ି ମଡ଼ିବ, ଇତ୍ୟାଦି। ହଲିଆ ଶଗଡ଼ିଆ ଗୀତ ଭଳି ମାଡ଼େନ୍ ଗୀତଗୁଡ଼ିକ ମଧ୍ୟ ଆଳାପଧର୍ମୀ। ପଶ୍ଚିମ ଓଡ଼ିଶାରେ ଏଭଳି ଅନେକ ଲୋକୋକ୍ତିମାନ ରହିଛି, ଯାହା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କୃଷି ସହ ସମ୍ପର୍କିତ, ଯେପରି ଆଷାଢ଼େ ରୁହେ ବଲ୍କେ, ଶ୍ରାବଣେ ରୁହେ ଫଲ୍କେ, ଭାଦ୍ରବେ ରୁହେ ଚୁସ୍କେ, ଆଶ୍ୱିନେ ରୁହେ କସ୍କେ। ଅର୍ଥାତ୍ ଆଷାଢ଼ରେ ଧାନ ରୋପିଲେ ଭଲ, ସେହିପରି ଶ୍ରାବଣରେ ଫଳ ଗଛ, ଭାଦ୍ରବରେ ଲଗାଇଲା ଧାନରେ ଚଷୁ ବଢ଼େ ଓ ଆଶ୍ୱିନ ମାସରେ ଚାଷ କଲେ ନିଷ୍ଫଳ ପ୍ରାପ୍ତି ହୁଏ। ସେହିପରି ଆଉ ଏକ ଲୋକୋକ୍ତି ରହିଛି, ହଲିଆ ରଖବୁ ସଅଁରା, ଖୁଣ୍ଟି କରବୁ ଧଅଁରା, ଜମିନ ଘିନ୍ବୁ ଖଲିଆ, ହଲ୍ କରବୁ କଲିଆ। ସଅଁରା ଏକ ଆଦିବାସୀ ଜାତିର ନାମ, ଯେଉଁମାନେ ପରିଶ୍ରମୀ ବଳୁଆ ଓ ବିଶ୍ୱାସୀ, ତେଣୁ ସେମାନଙ୍କୁ ରଖି ଚାଷ କରିବା ଭଲ। ଲଙ୍ଗଳ ଶଗଡ଼ ଆଦିରେ ବ୍ୟବହୃତ ହେଉଥିବା କିଳା ବା ଟାଙ୍ଗିଆ କୁରାଢ଼ୀ ବେଣ୍ଟ ସକାଶେ ଧଅଁରା ବା ଧମଣା ଗଛ ବେଶ୍ ଉପଯୁକ୍ତ। ଜଳଧାରଣ ଶକ୍ତି ରଖୁଥିବା ଖଲିଆ ମାଟିର ଜମି କିଣିବା ଓ ଚାଷ କାର୍ଯ୍ୟ ସକାଶେ ପୋଢ଼ ହଳ କରିବା ଭଲ ବୋଲି ଏଠାରେ କୁହାଯାଇଛି। ଏହିଭଳି ଅନେକ ଲୋକଗୀତ ଗୁଡ଼ିକରେ କୃଷକର ଜୀବନ ଜଞ୍ଜାଳ, ଦାରିଦ୍ର୍ୟ, ଦୁଃଖପୂର୍ଣ୍ଣ ଜୀବନ ଆଦିର ଚିତ୍ରମାନ ରହିଛି। ଥିର୍ନିଆ ଗୀତଗୁଡ଼ିକ କୃଷି ସହ ସମ୍ପର୍କିତ ହୋଇଥିଲେ ମଧ୍ୟ ଏଥିରେ କୃଷି ଅପେକ୍ଷା ନାରୀର ଜୀବନ ଜଞ୍ଜାଳର ଚିତ୍ର ବହୁଳ ଭାବରେ ରହିଥାଏ। ଆର୍ଥିକ ଅନଟନ, ଦାରିଦ୍ର୍ୟ, ସାହୁକାର ବା ମହାଜନଙ୍କ ଅତ୍ୟାଚାର, ଏ ସମସ୍ତ ସତ୍ତ୍ୱେ ଧାନ ଅମଳ କରି ଭଣ୍ଡାର ଘର ବା ଖମାର ଘରେ ରଖିଲେ ଯାଇ ସେ ଶାନ୍ତି ପାଏ ଓ ଜୀବନର ସାର୍ଥକତା ଅନୁଭବ କରେ। ଯେପରି ଏକ ଲୋକଗୀତରେ ରହିଛି, ଯାଇ ଫୁଲରେ ଆରେ ଯାଇ ଫୁଲ ଖମାରେ ଭରିଲି ଧାନ, ସରିଗଲା ଆଜି ଦୁଃଖର ଦିନ, ଯାଇ ଫୁଲରେ ଶୀତଳ ହେଲା ଜୀବନ। ଏହିଭଳି ପଶ୍ଚିମ ଓଡ଼ିଶାର ଲୋକଗୀତ ଗୁଡ଼ିକରେ କୃଷି ଓ କୃଷକ ଜୀବନର ବିଭିନ୍ନ ଦିଗର ପ୍ରତିଫଳନକୁ ନେଇ ଅନେକ ଗୁଡ଼ିଏ ଲୋକଗୀତ ରହିଛି। ଏଠାରେ କେବଳ ସୂଚନାତ୍ମକ ଭାବରେ ସେଗୁଡ଼ିକର ଆଲୋଚନା କରାଯାଇଛି।

0: ଶୁଣିଲେ ଆଲୋଚନା। ପଶ୍ଚିମ ଓଡ଼ିଶାର ଲୋକଗୀତରେ କୃଷି ଓ କୃଷକ ଆଲୋଚନା କଲେ ଡକ୍ଟର ସିଦ୍ଧାର୍ଥ ପଣ୍ଡା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086-1705-257, IFSC କୋଡ୍ SBIN00059 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086-1705-257, IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ମନେ ପକାଇ ଦେଉଛୁ, ଆଜି ରାତି 9:15 ଶୁଣିପାରିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଶୁଣିପାରିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ପରିବେଷଣ କରିବେ ଉସ୍ତାଦ ବିଲାୟତ ହୁସେନ ଖାଁ, ରାଗ ବାଗେଶ୍ରୀ ବହାର। ରାତି 10:00 ଶୁଣିପାରିବେ ଗୀତିନାଟ୍ୟ କୃଷ୍ଣ ସୁଦାମା, ମୂଳ ରଚନା ବାଳକୃଷ୍ଣ ଦାସ, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। କାର୍ଯ୍ୟକ୍ରମଟିକୁ ରିଲେ କରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ଭଜନ ସପୁରୀଙ୍କ ଦ୍ୱାରା ପରିବେଷିତ ସନ୍ତୁର ବାଦନରେ ଦାତରା ତାଲ ନିବଦ୍ଧ କାଫି ତାଟରୁ ଉତ୍ପନ୍ନ ଏକ ଅତ୍ୟନ୍ତ ପ୍ରକାଶ୍ୟ ଏବଂ ଭାବପ୍ରବଣ ଅର୍ଦ୍ଧଶାସ୍ତ୍ରୀୟ ରାଗ ମିଶ୍ର ପିଲୁ। ତବଲାରେ ସଙ୍ଗତ କରିଛନ୍ତି ପଣ୍ଡିତ ସୁଧୀର ପାଣ୍ଡେ।

ପଣ୍ଡିତ ଭଜନ ସପରଙ୍କ ଦ୍ୱାରା ପରିବେଷିତ ସନ୍ତୁର ବାଦନରେ ଶୁଣିଲେ ଦାଦ୍ରା ତାଲରେ ନିବଦ୍ଧ କାଫି ଥାଟରୁ ଉତ୍ପନ୍ନ ଏକ ଅତ୍ୟନ୍ତ ପ୍ରକାଶ୍ୟ ଏବଂ ଭାବପ୍ରବଣ ଅର୍ଦ୍ଧଶାସ୍ତ୍ରୀୟ ରାଗ ମିଶ୍ରପିଲୁ। ତବ୍ଲାରେ ସଙ୍ଗତ କରିଥିଲେ ପଣ୍ଡିତ ସୁଧୀର ପାଣ୍ଡେ। ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଉସ୍ତାଦ ବିଲାୟତ ହୁସେନ ଖାଁଙ୍କ କଣ୍ଠରେ ରାତ୍ରିର ବିଳମ୍ବିତ ପ୍ରହରରେ ଗାୟନ କରାଯାଉଥିବା ଉଦାସୀ ଏବଂ ପ୍ରେମର ପ୍ରତୀକ ସ୍ୱରୂପ ଗମ୍ଭୀର ରାଗ ବାଗେଶ୍ରୀ, ଏବଂ ବସନ୍ତ ଋତୁରେ ଗାୟନ କରାଯାଉଥିବା ଆନନ୍ଦ ଉଲ୍ଲାସର ପ୍ରତୀକ ରାଗ ବହାରର ମିଶ୍ରଣରେ ସୃଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏକ ଅତ୍ୟନ୍ତ ମଧୁର ରାଗ ବାଗେଶ୍ରୀ ବହାର।

ସୁମତି, ସତେ କ'ଣ ତାଙ୍କର ସେଦିନ କଥା ମନେ ପଡ଼ିବ? ସେ ଗୋରୁ ଜଗା ବଣଭୋଜି ସେବଳ କଥା ତାଙ୍କର ମନରେ ଥିବ? ସେ ଯେ ବର୍ତ୍ତମାନ ରାଜରାଜେଶ୍ୱର।

ଦିନେ ଆମ ଘରକୁ ଆସି ସଖା ସଖା କହି କେତେ ଥଟା ମଜା ଲଗଉଥିଲେ, ଖୁଦ ଭଜା ଗଣ୍ଡାଏ ଦେଲେ ପାଟିରେ ପକେଇ ଦଉଥିଲେ। ଆଜି କଣ ସେ ଭାବକୁ ପାସୋରି ଦେବେ? ତମେ ନିଶ୍ଚୟ ଯାଅ।

0: ସୁମତି, ଯଦି କୃଷ୍ଣ ନ ଚିହ୍ନିବେ, ମତେ ଅଧି ନ ପଚାରିବେ, ଆଉ ଏ ନିର୍ଲଜ ପ୍ରାଣ ତମକୁ ଦେଖିବାକୁ ଆସିବି ନାହିଁ ସୁମତି, ମୁଁ ଯାଉଛି।
1: ହଇ ହେ, ବନ୍ଧୁ ବାନ୍ଧବ ଘରକୁ ଗଲେ କଣ ଖାଲି ହାତରେ ଯାଆନ୍ତି?
0: ଆଉ କଣ ଅଛି ଯେ ନେବି?
1: ସିଏ ଯେତେବେଳେ ରାଜା, ତାଙ୍କୁ ଦେଖା କରିବାକୁ ଗଲେ ଫଳେ ପୁଷ୍ପେ ଯାହା କିଛି ଗୋଟାଏ ହାତରେ ନ ନେଇଗଲେ ବଡ଼ ଅମର୍ଯ୍ୟାଦା ହବ।
0: ସୁମତି, ଏ ପେଟରୁ ବଳେଇ କଣ ରଖିଛ?
1: ଗଣ୍ଡାଏ ଖୁଦ ଭଜା ଅଛି, ତାକୁ ନେଇ ଯା କି ତମ ସଖାଙ୍କୁ ଦବ।
0: ସୁମତି, କି କଥା କହୁଛ? ଖୁଦ ଭଜା ନେଇ ଦ୍ୱାରକା ରାଜସଭାକୁ, ପୁଣି ଶ୍ରୀକୃଷ୍ଣଙ୍କ ନିକଟକୁ ଯିବି? ତମର କଣ ଲାଜ ସରମ ଉଭେଇ ଗଲା?
1: ଲାଜ କଣ? ଧନ କାହାର, ସମ୍ପଦ କାହାର, ପୁଣି ଖୁଦ କାହାର? ଯିଏ ଦେଇଛି ସବୁ ତାର। ଘରେ ଖୁଦ ଟିକିଏ ବାଢ଼ିଦେଲେ କୃଷ୍ଣକୁ ଆଗେ ଖୋଜା, ଆଉ ମୁଁ କହିଲା ବେଳକୁ ପଛଉଛ? ଆଉ କଣ ମୋ ମନ ବିଡ଼ିବାକୁ କୃଷ୍ଣ କୃଷ୍ଣ ସବୁବେଳେ ହୁଅ?
0: ସୁମତି, ସୁମତି, ତୁମେ ମୋର ଶିକ୍ଷାଦାତ୍ରୀ, ତୁମ ଆଗେ ଅବଜ୍ଞା କରିବା ମୋର ସାଧ୍ୟତୀତ। ଚାଲ ତେବେ କାହିଁ ଖୁଦ ମୂଳକୁ ଗଣ୍ଡିଏ ଦିଅ, ଆଉ ବିଳମ୍ବରେ କାର୍ଯ୍ୟ ନାହିଁ।
1: ଆସ।

ବାଲ୍ୟସଖା ସୁଦାମା ମୋତେ ଆଜି ଦେଖା କରିବାକୁ ଆସୁଛନ୍ତି। ସତରେ ସଖାର ଭକ୍ତି ଡୋରିରେ ମୁଁ ସଦା ସର୍ବଦା ବନ୍ଦ।

0: ସୁମତି, ତୁମ କଥାରେ ପଡ଼ି ମୁଁ ଏତେ ପଥ ଆସିଲି, ମାତ୍ର ଦେଖୁଛି ଏଇଠାରେ ମୋର ସମସ୍ତ ଆଶା ଭରସା ଲୋପ ପାଇଲା। ନଦୀ ବର୍ତ୍ତମାନ ପ୍ରବଳ ଭାବରେ ବଢ଼ୁଛି, ଏଣେ କଳା କଳା ମେଘମାଳା ଆକାଶରେ ଘୋଟି ଚତୁର୍ଦ୍ଦିଗ ତମସାଚ୍ଛନ୍ନ କରିଦେଲାଣି। ବିଜୁଳି ଆଉ ଘଡ଼ଘଡ଼ିର ସୀମା ନାହିଁ, ଉପାୟ କହ। ହେ ଭଗବାନ, ହେ କୃଷ୍ଣ, ଆଉ କ'ଣ ମୋ ଗୃହକୁ ଫେରିଯିବି?
1: ସଖା ମୋର ଫେରିଯିବାକୁ ବସିଛି, ନାଉରୀ ପିଲା ହେଇ ଡଙ୍ଗା ନେଇ ଯାଏ।
2: କିଏ ସେ ପାରିକୁ ଯିବାବାଲା ଅଛି? ଶୀଘ୍ର ଆସ, ନଈବାରି ବଢୁଛି, ଶୀଘ୍ର ଆସ। କିଏ ଅଛି?
0: ଆଉ ତ କେହି ନାହିଁ ବାପ, ମୁଁ ଏକା ଏଠି ଅଛି, ଟିକିଏ ପାରି କରିଦବୁ?
2: ଘୋଷେଇ ଦଣ୍ଡପତ, ଟିକିଏ କ'ଣ, ଗୋଟା ଯାକ ପାରି କରିଦେବି, ଦିଅ ମାସୁଲ ଟିକେ ଦିଅ।
0: ମୁଁ ଜଣେ ଦରିଦ୍ର ବ୍ରାହ୍ମଣରେ ବାପ, ମୋ ନିକଟରେ କିଛି ନାହିଁ।
2: ସେ କଥା ପଟିବ ନାହିଁ ଘୋଷେଇ, ସେ କଥା ପଟିବ ନାହିଁ। ଆଉ ଦି ପଇସା ଦେଲେ ସୁଦ୍ଧା ମୁଁ ଏକୁଟିଆ ବ୍ରାହ୍ମଣକୁ ଏ ଭରା ନଈରେ କଦାପି ବାରି କରିପାରିବି ନାହିଁ।
0: ଆରେ ବାୟା, ମୁଁ ତତେ କଲ୍ୟାଣ କରିବି, ତୋର ଧର୍ମ ହବ।
2: ନାହିଁ ନାହିଁ ଘୋଷେଇ, ଯଦି କିଛି ହାନି ଲାଭ ହୁଏ କିଏ ଦାୟୀ?
0: ଆରେ ବାୟା, ସେଥିନିମିତ୍ତ ଠାକୁର ପରା ଅଛନ୍ତି।
2: ଘୋଷେଇ, ଠାକୁର କିଏ, କେଉଁଠାରେ ଥାନ୍ତି, ସେ କ'ଣ ବିପଦ ବେଳେ ଉଦ୍ଧାର କରନ୍ତି?
0: ବାୟା, ତୁ ପିଲା ଲୋକ, ସେ କଥା କ'ଣ ବୁଝିବୁ? ଏ ଦେଖ, ମୁଁ ନିର୍ଭର ହେଇ ଭଗବାନଙ୍କୁ ଭାବିବାରୁ ସେ ତୋତେ ପଠେଇଲେ, ତୁ ନିଶ୍ଚୟ ମୋତେ ବିପଦରୁ ଉଦ୍ଧାର କରିବୁ। ସେ ପରା ସତ୍ୟ ନିରଞ୍ଜନ ସବୁଠାରେ ଅଛନ୍ତି, ଯିଏ ଆତଙ୍କ ବେଳେ ତାଙ୍କୁ ଚିନ୍ତା କରେ ସେ ତା ଭାବ ଶୁଣନ୍ତି।
2: ହଉ ତେବେ ଘୋଷେଇ, ଆସ ଡଙ୍ଗାକୁ ଆସ।

0: ନାରାୟଣ ନାରାୟଣ ମୋତେ ସ୍ମରଣ କଲେ ପ୍ରଭୁ।
1: ଆସନ୍ତୁ ଦେବର୍ଷି, କହିଥିଲି ନା ମୁଁ ତୁମକୁ ସ୍ମରଣ କରିବି।
0: କିନ୍ତୁ ପ୍ରଭୁ ଉଦ୍ଦେଶ୍ୟ ତ କହୁନାହାନ୍ତି।
1: ଉଦ୍ଦେଶ୍ୟ ମନ୍ଦ
0: ମନ୍ଦ ନାରାୟଣ ନାରାୟଣ।
1: ପିଲାଦିନ କଥା ମୋର ମନେ ପଡ଼ୁଛି ଦେବର୍ଷି ଦେବର୍ଷି।
0: ପ୍ରଭୁ
1: ସଖା ସାଙ୍ଗେ କେତେ ଖେଳୁଥିଲି, ଆଜି ତାଙ୍କ ସାଙ୍ଗରେ ଟିକେ କୌତୁକ ହେବାକୁ ମନ ପଡ଼ୁଛି। ଆସ ଆସ ଦେବର୍ଷି।
2: ଏଇ ତ ଘୋର ଜଙ୍ଗଲ, କେହି ଜଣେ ହେଲେ ଦେଖାଯାଉ ନାହାନ୍ତି, କାହାକୁ ବାଟ ପଚାରିବି। ଏ କଣ ବାଘ ଗର୍ଜନ ଶୁଭିଲାଣି? ବୋଧ ହୁଏ ଏହି ଜୀବନରେ ଆଉ ମୋ କୃଷ୍ଣ ମୁଖ ଦେଖିପାରିବି ନାହିଁ। ସଖା ସଖା କୃଷ୍ଣ କୃଷ୍ଣ।

0: ଆଉ ଯିବାକୁ ଇଚ୍ଛା ପଡ଼ୁ ନାହିଁ। ଯଦି କେହି ଦିନ ଅରକ୍ଷିତ ବୋଲି ଘୃଣା କରି ତଡ଼ି ଦିଅନ୍ତି ତେବେ ବଡ଼ ଲଜ୍ଜା ହେବ। ତା ଅପେକ୍ଷା ମୋର ଫେରିଯିବା ଉଚିତ।
1: ସଖ ମୋର ଫେରିଯାଉଛନ୍ତି, ଯାଏ ତାଙ୍କୁ ପାଛୁଟି ଆଣେ। ସଖା ସଖା ସଖା, ମୋ ନିକଟକୁ ଆସି ଫେରି ଯାଉଥିଲ କାହିଁକି? ସଖା ଆସ, ଭିତରକୁ ଆସ, ଆସ ନା, ବସ ବସ ଏଇ ରତ୍ର ସିଂହାସନରେ ବସ ବସ।
0: ରତ୍ନ ସିଂହାସନରେ
1: ବସ ସଖା ବସ। ସଖାର ସିଂହାସନରେ କ'ଣ ସଖାର ସ୍ଥାନ ନାହିଁ?

0: ଆପଣଙ୍କୁ ନା ନା ନା ନା ଛାମୁଙ୍କ ଦର୍ଶନ ଯୋଗ
1: ଛି ଛି ସଖା ଛି ଆପଣଙ୍କ ଛାମୁଙ୍କ କାହାକୁ କହୁଛ ସଖା ମୋ କୌଣସି ପୂର୍ବର ସଖା ପଦବାଚ୍ୟ ନୁହେଁ

0: ଯାଇଛ କ
1: ହଉ ନାଥ
2: ନାରାୟଣ ନାରାୟଣ ଇଏ କଣ କରୁଛନ୍ତି ମା ସନ୍ତାନ ଥାଉ ଥାଉ ମା ପାଦ ଧୋଇଦେବେ ମତେ ଦିଅନ୍ତୁ ମା ନାରାୟଣ ନାରାୟଣ
1: ନା ନା ଦେବଶ୍ରୀ ମତେ ସେ ଆଜ୍ଞା ହୋଇଛି
0: ସୁମତି ତମରି ଯୋଗେ ଶ୍ରୀକୃଷ୍ଣଙ୍କ ପାଠ ମହାଦେଇ ଏ କାଙ୍ଗାଳର ପାଦ ଧୋଇଦେବେ ମୁଁ କି ଅପରାଧ କମେଇଲି ଗୋଡ଼ ପୁଣି ମଳି ବସି ଫାଟି ଆଁ କରିଛି ନା କେବେ ହେବ ନାହିଁ
3: ସଖା ସଖା ରୁକ୍ମିଣୀ କ'ଣ ତୁମର ସଖୀ ନୁହନ୍ତି ଗୋଡ଼ ଦେଖା ସଖା ଦେଖା
0: ଇଏ କ'ଣ କରୁଛନ୍ତି ଆପଣଙ୍କ ପାଠ ବସ୍ତ୍ରରେ ଏ ଅସନା ପାଦ ଦୁଇଟା
1: ପାଦ ଦୁଇଟା ଲୁଚେଇ ଦେଉଛନ୍ତି କାହିଁକି ବହୁତ ଦିନ ପରେ ଆପଣଙ୍କ ପାଦ ସେବା କରିବାର ସୁଯୋଗ ପାଇଛି ମତେ ସେଥିରୁ ବଞ୍ଚିତ କରନ୍ତୁ ନାହିଁ
0: ବିଧାତା ଜଗତର ମାତ ମୋର ପାଦ ଧାରଣ ପୂର୍ବରୁ ଏ ପୋଡ଼ା ପିଣ୍ଡରୁ ପ୍ରାଣ ପାଇ ଉଡ଼ି ନ ଯାଇ କାହିଁକି ରହିଛି
3: ସଖା ତୁମେ ତ ଆସିଲ ସଖୀ ତୁମ ହାତରେ କିଛି ଦେଲେ ନାହିଁ
0: ମଲି ଏଥର ଏ କ'ଣ ଖୋଳେଇ ଖୋଳେଇ ସବୁ ପଚାରିଲିଣି ଏ ପ୍ରାଣ ଗଲେ ତ ଗଲେ ଯାଉ ଏ ପ୍ରାଣ ଗଲେ ଯାଉ ସେ ଖୁଦ ବଜା ଗଣ୍ଡାକ କାଢ଼ିବି ନାହିଁ ପ୍ରଭୁ ମୁଁ ଆପଣଙ୍କୁ ଦେଲା ଭଳି କ'ଣ ପାଇବି ଯେ ଆଣିବି
3: ତା ସତ ତେବେ ସଖୀଙ୍କ ସ୍ନେହ ତ ଭାରି ସେ ମୋ ପାଇଁ କିଛି ଯଦି ନ ପାଇଲେ ତେବେ ଖୁଦ ମଳୁଖ କରି ଦୁଇଟା ଭାଜିଦେଲେନି ମୁଁ ପଢ଼ିଲା ସମୟରେ କେତେଥର ତାଙ୍କ ହାତରୁ ଖୁଦ ବଜା ଖାଇଛି
0: ଭଗବାନ ଏଇଥର ସରିଲା ଏଇଥର ମଲି
3: ସଖା ସଖା ତୁନି ରହିଛ ଯେ ବୋଧହୁଏ କିଛି ଆଣିଛ ମତେ ଲୁଚଉଛ ନାଇଁ ତମ ଲୁଗା କାଢ଼ିଲ କାଢ଼ ଏଇ ତ ସଖୀଙ୍କ ହାତ ଖୁଦ ବଜା ଅନେକ ଦିନ ପରେ ପାଇଲି ଭାରି ସୁଆଦିଆ ହେଇଛି
1: ଥାଉ ଥାଉ ନାଥ ଆରେ ଏ କ'ଣ କରୁଛନ୍ତି ସଖା ତ ଆପଣଙ୍କର ସେଇ ବୁଠିକାରେ ସମସ୍ତ ଦ୍ୱାରକା ସମ୍ପଦର ଅଧିକାରୀ ପୁଣି କ'ଣ ଅଛି ଅବଶିଷ୍ଟ ଯାହା ଖୁଦ ଅଛି ତାହା ମୋର ଭାଗ ଦିଅନ୍ତୁ ନା
2: ପ୍ରଭୁ ସେ ପ୍ରସାଦରୁ ମତେ କିଛି ମିଳୁ
3: ନା ଦେବର୍ଷୀ ଏ ସିନା ମୋ ପାଇଁ ଅମୃତ ତମ କ'ଣ
2: ପ୍ରଭୁଙ୍କ ଲାଗି ହେଇ ସାରିଲାଣି ଯେତେବେଳେ ସେ ତ ମୋ ପାଇଁ କୈବଲ୍ୟ ଦିଅନ୍ତୁ ପ୍ରଭୁ ଆ ମୋ ଜୀବନ ସାର୍ଥକ ହେଲା ନାରାୟଣ ନାରାୟଣ
3: ଚାଲ ସଖା ବହୁ ପଥ ଅତିକ୍ରମ କରି ଆସିଛ ବିଶ୍ରାମ କରିବ ଚାଲ ଚାଲ ସଖା

0: ସଖାଙ୍କ ଠାରୁ ଏତେ ଆଦର ଏତେ ସ୍ନେହ ପାଇବି ବୋଲି ମନରେ ବିଶ୍ୱାସ ନଥିଲା। ଏ ଦରିଦ୍ରଠାରେ ଏତେ ସ୍ନେହ ଏତେ ଆଦର ନହେଲେ କି ଜୀବନ ବନ୍ଧୁ ନାମ ବୁଲାଇଥାନ୍ତେ। ମୁଁ ତ ଏଠି ସୁଖରେ ଅଛି। ସୁମତି ଯେ ତେଣେ କଣ କରୁଥିବ ସେ କଥା ଭାବିଲା ବେଳକୁ ମନ କଣ ହେଇଯାଉଛି। ସଖା, ମୋର ଗୋଟିଏ ନିବେଦନ କ୍ଷମା କରନ୍ତୁ।
1: କି ନିବେଦନ ସଖା?
0: ତୁମକୁ ଦର୍ଶନ କରିବାକୁ ଆସି ବହୁଦିନ ସୁଖରେ ରହିଗଲିଣି, କିନ୍ତୁ ସଖୀ ତୁମର ମୋ ଲାଗି ବଡ଼ ଭାବନାରେ ଥିବି, ସେଇଥିଯୋଗୁଁ ବିଦାୟ ନେବାକୁ ଆସିଲି।
1: କେଇଟା ଦିନ ରହିଲେ ଯେ, ଆଉ କିଛି ଦିନ ରୁହ, ଯିବ ତ, ପୁଣି ଯାଇ କେବେ ଦେଖା ହବ ସଖା। ସଖୀ ଏକା ତୁମ ବିହୁନେ ଦୁଃଖ ପାଉଥିବେ ନାହିଁ, ଯିବାକୁ ଯେତେବେଳେ ବାହାରିଲଣି ଯାଅ, ପୁଣି କେବେ ଆସିବ କହିଲ?
0: ଯୋଉଦିନ ତୁମର ଡୋରି ଲାଗିବ
1: ସଖୀଙ୍କୁ କହିବ ମୁଁ ତାଙ୍କ ଖୋଦ ବୋଝା ଖାଇ ଥଣ୍ଡା ହେଇଛି।
0: ହଉ ବନ୍ଧୁ, କହିବି। ଆଉ ସଖୀ?
1: ସଖୀ ସବୁବେଳେ ଭାବି ହଉଥିବେ ଆଉ ବଢ଼େଇବା ମୋର ଉଚିତ ନାହିଁ।
0: କଣ କରିବି, ଏ ତ କଥା କୁହାଇଦେବି ନାହିଁ, ମୋ ପାଟିରୁ କଥା ନ ସରୁଣୁ ଆଗ କରି ମାଡ଼ି ବସୁଛନ୍ତି। ମୁଁ ଏପରି ସ୍ଥଳେ ଧନବା କିପରି ମାଗିବି? ନାହିଁ, ମାଗିବି ନାହିଁ। ସଖା, ମୁଁ ଆସୁଛି।
1: ଆସ ସଖା, ଯେପରି ଅଳ୍ପ ଦିନ ଦେଖା ହୁଏ।
0: ମା, ତେବେ ମୁଁ ବିଦାୟ ନେଉଛି।
2: ସଖା, ସଖୀଙ୍କୁ କହିବେ ତାଙ୍କ ସଖାଙ୍କ ପାଇଁ ଖୁଦ ବଜା ଦେଲେ, ମୋ ପାଇଁ କିଛି ହେଲେ ଦେଲେ ନାହିଁ। କହିବେ ମୁଁ ବି ସେଥିରୁ ମୁଠିଏ ଖାଇ କୃତାର୍ଥ ହେଇଛି।
0: କହିବି କହିବି ହୋଇ କହିପାରିଲି ନାହିଁ, ମନ କଥା ମନରେ ରହିଗଲା। ଦବା କଥା ତ କାହାରି ତୁନରେ ନାହିଁ, ନା ମାଗିବି ନାହିଁ। ବାର ଦର ବୁଲି ଏଭଳି ସେଭଳି ଭିକ ମାଗିବି ପଛେ କେବେ ମାଗିବି ନାହିଁ। ସୁମତି ଯାହା କହିବାରେ କୁହନ୍ତୁ। ସଖା, ମୁଁ ଚାଲିଲି। ସଖା
1: ସଖା, ସେ କଥା ତ କେତେଥର କହିସାରିଲଣି, ଜଣାଗଲା। ଖାଲି କ'ଣ ଯିବ, ଗୋଟାଏ କିଛି ପରିଚୟ ନେଇଯାଅ, ସଖିକି ଦେବ। ନିଅ ସଖା, ମୋ ଗଳାର କସ୍ତୁହ ମାଠି ସଖିକି ଦେବ।
0: ହଉ ପ୍ରଭୁ, ଆସୁଛି।
1: ଆସ ସଖା।

ଦୈବ, ମୋର ଏ ପୋଡ଼ା କର୍ମରେ ଏଇଆ ଲେଖିଥିଲୁ? ସିଏ ତ ଜମା ମଙ୍ଗୁନଥିଲେ, କାହିଁକି ବାଧ୍ୟ କରି ପଠେଇଲି? ଚାହିଁ ଚାହିଁ ଆଖିରୁ ପାଣି ମଲାଣି।

ମୋ ପାପିଷ୍ଟା କଣ କଲି? ତାଙ୍କ ଇଚ୍ଛା ବିରୁଦ୍ଧେ କାହିଁକି ତାଙ୍କୁ ପଠେଇଦେଲି? ଆଉ କଣ ଅଭିମାନ କରି ରହିଗଲି?

0: କେବଳ ଏହି ଆଶା ରହିଲା ମରିବା ପୂର୍ବରୁ ଥରେ ଥରେ ସ୍ୱାମୀ ସ୍ତ୍ରୀ ମୁଖ ଦେଖିପାରିଲି ନାହିଁ। ପର ଜନ୍ମରେ ଯେମିତି ଦେଖା ହୁଏ ହେ କୃଷ୍ଣ ସ୍ୱାମୀ ମୋର ମଙ୍ଗଳରେ ବାସ କରନ୍ତୁ। ଏଇଥର ବିଦାୟ ନେଲି। ଏ କଣ ଏ କି ଆଶ୍ଚର୍ଯ୍ୟ, ବର୍ତ୍ତମାନ ପୋଖରୀଟା ଜଳପୂର୍ଣ୍ଣ ଥିଲା, କାହିଁ ଟୋପାଏ ତ ପାଣି ନାହିଁ। ଏ ପୋଖରୀ ନା ମୃଗ ତୃଷ୍ଣା, ଏ ଫଟା କପାଳକୁ ସବୁ ବିଡ଼ମ୍ବନା।
1: ସଖୀ ସୁମତି ପୋଖରୀରେ ଛାସ ଦେବାକୁ ଆସିଥିଲେ, ମାୟାରେ ପୁଷ୍କରିଣୀଟି ଶୁଷ୍କ କରିଦେଲି, ନହେଲେ ସେ ଆତ୍ମହତ୍ୟା କରିଥାନ୍ତେ। ତିନାହିନା ହୋଇ ବହୁ କଷ୍ଟ ପାଇଲେଣି ସଖୀ, ଚାହେ ଭାରୁଆ ହେଇ ତାକୁ ଦେଖାଦିଏ।

ସୁ ମୋତେ କେତେ କରି କହିଥିଲା ସଖାଙ୍କଠାରୁ କିଛି ମାଗି ଆଣିବା ପାଇଁ, କିଛି ମାଗି ପାରିଲି ନାହିଁ। ଶ୍ରୀଅଙ୍ଗର ଯେଉଁ ରତ୍ନହାରଟି ଦେଇଥିଲେ ତାକୁ ବି ଦାନ କରିଦେଲି। ନାରଦ କହୁଥିଲେ ତାଙ୍କୁ ଯାହା ମାଗିଥିଲେ ତାହା ମିଳିଥାନ୍ତା, କିନ୍ତୁ କିନ୍ତୁ ହରିନାମ ଜପିବା ପାଇଁ ମାଳାଟି ଖୁବ୍ ସୁନ୍ଦର ହୋଇଥିଲା। ଛାଡ଼, ସଖା ଦେଇଥିଲେ ପୁଣି କ'ଣ ଭାବି ତାକୁ ନେଇଗଲେ କେଜାଣି, ସବୁ ତାଙ୍କରି ଇଚ୍ଛା। ଏଇ ତ ଘର ପାଖ ହେଇଗଲାଣି, ସୁମତି ଯାହା ଗାଳି ଦେବ ପଛେ ଶୋଇଯିବି, କ'ଣ ଆଉ କରିବି। ଏଇ କ'ଣ ଦେଖୁଛି, ମୋର ଭଙ୍ଗା କୁଡ଼ିଆ ଯୋଉଠି ଥିଲା ସେଠି ଗୋଟେ କ'ଣ ବିରାଟ ଅଟ୍ଟାଳିକା ଠିଆ ହୋଇଛି। ତେବେ କ'ଣ ସୁମତି ମୋର ଭୋକ ଉପାସରେ ଘର ଢିଅ ବିକି ଗାଁ ଛାଡ଼ି କୁଆଡ଼େ ଚାଲିଯାଇଛି। ଏଇ ତ ସୁମତି ସେଠି ଠିଆ ହୋଇଛି, ଯାଏ ତାକୁ ପଚାରେ କ'ଣ ହେଇଛି। ହେ ସଖା, ହେ କୃଷ୍ଣ, ସବୁ ତୁମରି ଇଚ୍ଛା ପ୍ରଭୁ, ସବୁ ତୁମରି ଇଚ୍ଛା।

0: ତୁମେ କଣ କହୁଛ ସୁମତି, କିଏ ଭାର ପଠେଇଥିଲା?
1: ସିଏ ତ ତୁମ ନାଁ କହିଲା, ମୁଁ କଣ ଜାଣିଛି? ସେ କାଳିଆ ଟୋକା କିଏ?
0: କାଳିଆ?
1: ହଁ,
0: କୁଆଡେ ଗଲା ସେ କାଳିଆ?
2: ସଖା
0: କି ସଖା କୃଷ୍ଣ, ତୁମେ ତୁମେ ସେଇ ଭାରୁଆ ସଖା, ଏ ଦରିଦ୍ର ସଖାଟା ପାଇଁ ତୁମେ ଏତେ କଷ୍ଟ କଲ କୃଷ୍ଣ।
3: ଆଉ ମୁଁ କଣ କିଛି କରିନି?
0: ତୁମେ ତୁମେ ବି ଏ ଦିନ ଅକିଞ୍ଚନ କରି ସୁମତି ସୁମତି ସୁମତି ତୁମେ ମହାଭାଗ୍ୟବତୀ ସୁମତି, କାହାକୁ ତୁମେ ସ୍ନେହ ବନ୍ଧନରେ ବାନ୍ଧି ରଖିଛ ଜାଣ?
2: ଭକ୍ତ ପାଇଁ ମୁଁ ସବୁ କରିପାରେ ସଖା, ସବୁ କରିପାରେ
0: ସଖା। ମୋର ଏସବୁ କିଛି ଲୋଡ଼ା ନାହିଁ ସଖା, ଧନର ମୋହ ଦେଖାଇ ତମେ ମୋତେ ଆଉ ଭଣ୍ଡି ଦିଅ ନାହିଁ ସଖା, ମୋତେ ଭଣ୍ଡି ଦିଅ ନାହିଁ।
2: ନା ସଖା, ତମେ ଭୟ କର ନା ସଖା, ଏ ମୋର ତୁମକୁ କେବେ ଗ୍ରାସ କରିବ ନାହିଁ। ଆସୁ ଆସୁ ସଖା, ଏଇ ସିଂହାସନକୁ ଆସୁ।
0: ନା
2: ଆସୁ ସଖୀ,
0: ନା
2: ତୁମ ଦୁହିଁଙ୍କ ସିଂହାସନରେ ବସାଇ ଆମେ ଧନ୍ୟ ହବୁ। ଆଜିଠାରୁ ଏ ରାଜ ସମ୍ପଦ ଭୋଗ କର।
4: ନାରାୟଣ ନାରାୟଣ, ନିଅନ୍ତୁ ନିଅନ୍ତୁ ଆପଣଙ୍କ ରତ୍ନହାର, ସୁଦାମା ପ୍ରକୃତରେ ଆପଣଙ୍କର ଭକ୍ତ। ନାରାୟଣ ନାରାୟଣ।
2: ଦେବର୍ଷି
4: ପ୍ରଭୁ,
2: ସେ ହାର ତୁମ ସଖାଙ୍କୁ ଦେଇଛି, ତାଙ୍କରି ଗଳାରେ ସେ ହାର ଶୋଭା ପାଉ।
0: ନା ନା ସଖା, ନା, ସେ ହାର ଗଳାରେ ନୁହେଁ, ସେ ହାର ଜପା ମାଳି ହେଇ ମୋ ହାତରେ ଥାଉ ସଖା, ମୋତେ ଏତିକି ଅନୁମତି ଦିଅ
2: ସଖା।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରବିବାର 26 ତାରିଖ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ କରିବେ ବିଚାର ବିନିମୟ। ଟ୍ରେଡମାର୍କ ପଞ୍ଜୀକରଣ ବିଭାଗ ତରଫରୁ ଶ୍ରୀଜଗନ୍ନାଥ ସାଙ୍ଗେ ଜଡ଼ିତ ଆଉ 5ଟା ନାଁକେ ମିଳିଲା ଟ୍ରେଡମାର୍କ ଅନୁମୋଦନ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଲେ କଲାଣ୍ଡି ଗସ୍ତ, ଭିନ୍ନଭିନ୍ନ କାର୍ଯ୍ୟକ୍ରମଟି ହେଲେ ସାମିଲ। ସରକାରୀ ମେଡିକାଲ କଲେଜ ଆର୍ ହସ୍ପିଟାଲର ନୂଆ ପଦବୀମାନଙ୍କୁ ମଞ୍ଜୁର କଲେ ସରକାର। ବରଗଡ଼ ଆର୍ ସୋନପୁରଠାରେ 80ତମ ସ୍ୱାଧୀନତା ଦିବସ ଉଦୟ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଇଷ୍ଠାନୁ ମୂଲ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା। ଜିମ୍ବାୱେ ସାଙ୍ଗେ 3ଟିକିଆ T20 କ୍ରିକେଟ୍ ମ୍ୟାଚ୍ର ପହିଲା ମ୍ୟାଚ୍ଟି 7ଟା ୱିକେଟ୍ରେ ଜିତିଲା ଭାରତ। ହୀରାକୁ ଜଲମଣ୍ଡାନରୁ ବେଲବୁଡ଼ାର 6 ବଜେ ତକ 614.52 ଫୁଟ୍ ରହିଛି ପେନ୍। ଏହା 24 ଘଣ୍ଟା ଭିତରେ ସମ୍ବଲପୁର, ଦେବଗଡ଼, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ସହିତ 17ଟା ଜିଲ୍ଲାର ଗୋଟେ ଯୋଗୁଟେ ଜାଗାନ ଜବର ବର୍ଷା ହେବା ନେଇକରି ସତର୍କ କଲା ପାଣିପାଗ କେନ୍ଦ୍ର। ଆଜି ମୁଖ୍ୟ ଖବର ଏନୁ ଶେଷ ହେଲା। ଜୁହାର।
1: ଶୁଣିଲି ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର। ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଶୁଣନ୍ତୁ। ଆସନ୍ତାକାଲି ସକାଳ 6:30 ଶୁଣିପାରିବେ ଆଜିର ଭାବନ ଉପସ୍ଥାପନା ଶିବାନୀ ଲାଲ। ସକାଳ 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ସାଇଟିକା ନର୍ପେନ୍ର କାରଣ ପ୍ରତିକାର ସମ୍ପର୍କରେ କହିବେ ଡାକ୍ତର ସ୍କୃତିରେଖା ହୋତା। ସକାଳ 7:35 ଶୁଣିପାରିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି, ଶିଳ୍ପୀ ଈଶ୍ୱରୀ ବେହେରା, ଗୀତ ରଚନା ନନ୍ଦକିଶୋର ପାଢ଼ୀ, ସଙ୍ଗୀତ ପରିଚାଳନା ଗୋପାଳ ଚରଣ ନାୟକ। ସକାଳ 8:30 ଶୁଣିପାରିବେ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 5:02 ଶୁଣିପାରିବେ ଲୋକଗୀତର କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପରିବେଷଣ କରିବେ ଅଗସ୍ତି ଭୂଇ ଏବଂ ସାଥୀ। ଏଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 11:15। ଚଳିତ ଅଧିବେଶନ ଏଇଠି ଶେଷ ହେଲା। ଆସନ୍ତାକାଲିର ପ୍ରଥମ ଅଧିବେଶନ ଆରମ୍ଭ କରିବ 5:53। ଆଜି ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ୍।